ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶତାବ୍ଦ ଶ୍ରାବଣ 26 ଦିନ 2026 ମସିହା ଅଗଷ୍ଟ ମାସର 8 ତାରିଖ ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6।

ଭୂମିକା ହର୍ଜ ଯୋଗେ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 102ତମ ଭାଗ,
1: ଏପିସୋଡ 102।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 102ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଆପଣ କୌଣସି ବଡ଼ ଅଫିସର ବା ଉଚ୍ଚ ଅଧିକାରୀଙ୍କ ସହ ଦେଖା କରିବାକୁ ଚାହୁଁଛନ୍ତି ତ ପ୍ରଥମେ ବୁଝି ନିଅନ୍ତି ତାଙ୍କ ସହିତ ସାକ୍ଷାତ କରିବାର ଉପଯୁକ୍ତ ସମୟଟି କେତେବେଳେ ସମ୍ଭବପର ହେବ, ସେ କେତେବେଳେ ଖାଲି ସମୟ ପାଆନ୍ତି, ଆପଣଙ୍କର ବ୍ୟକ୍ତିଗତ ସମସ୍ୟାଗୁଡ଼ିକୁ ଶୁଣିବା ପାଇଁ କେତେ ସମୟ ଦେଇପାରିବେ, ଏସବୁ ଉତ୍ତମ ରୂପେ ବୁଝିପାରିବା ପରେ ତାଙ୍କୁ ଦେଖା କରନ୍ତି। ଦେଖା କରିବା ପୂର୍ବରୁ ସମୟ ପ୍ରତି ନିଶ୍ଚିତ ଭାବେ ସତର୍କ ହେବା କଥା, କାହିଁକି ନା ବିଳମ୍ବରେ ପହଞ୍ଚିଲେ ତାଙ୍କ ସହିତ ଦେଖାଇ ପାରିବନି, କିମ୍ବା ସମୟ ପୂର୍ବରୁ ପହଞ୍ଚିଲେ ଅଯଥା ଆପଣ ବାହାରେ ବସି ବସି ରହିବାକୁ ପଡ଼ିବ। ଥରେ ଯଦି ଠିକ୍ ସମୟରେ ତାଙ୍କ ସହିତ ସାକ୍ଷାତ ନ ହୁଏ ତାହେଲେ ପୁଣି ଏହି ସୁଯୋଗ ମିଳିବ ନାହିଁ, ସେଥିପାଇଁ ଠିକ୍ ସମୟରେ ସାକ୍ଷାତକାର ପାଇଁ ଉପସ୍ଥିତ ହୋଇଯାଆନ୍ତି ଆପଣ। ସାକ୍ଷାତ ସମୟରେ ନିଜର ସମସ୍ତ ବିଷୟ ତାଙ୍କରି ଆଗରେ ଉପସ୍ଥାପନା କରନ୍ତି, ଆଉ କହିବା ସମୟରେ ଅଳ୍ପ ଶବ୍ଦରେ ଯେପରି ବହୁ କଥା କହିହେବ ସେ କଥା ମଧ୍ୟ ଚିନ୍ତା କରି ପ୍ରାଞ୍ଜଳ ଭାବେ ବୁଝାଇବାକୁ ଚେଷ୍ଟା କରନ୍ତି। ଦେଖା ସାକ୍ଷାତ ହେବା ପରେ ମନଟା ଟିକିଏ ହାଲୁକା ହୋଇଯାଏ ଆଉ ମନରେ ଏତିକି ସନ୍ତୋଷ ଆସେ ଯେ ଆପଣ ସମୟଟିକୁ ଠିକ୍ ଭାବରେ ଉପଯୋଗ କରିଛନ୍ତି, କୌଣସି ବିଷୟ ବାଦ୍ ପଡ଼ିନି। ସେହି ଯେଉଁ ମୂଲ୍ୟବାନ ସମୟ କେଇ ମୁହୂର୍ତ୍ତ ମିଳେ ତାହା କେବଳ ଅନୁଭବ ହିଁ ଜାଣେ। ସୁଧୀବୃନ୍ଦ, ଜଣେ ଉଚ୍ଚ କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ କରିବା ପାଇଁ ଆପଣ ଯେତିକି ସମୟକୁ ସଦ୍ବିନିଯୋଗ କରନ୍ତି ସେହିଭଳି ଭଗବାନଙ୍କ ସହିତ ମିଳିତ ହେବା ପାଇଁ ସମୟର ମୂଲ୍ୟ ମଧ୍ୟ ଜାଣିବା ଦରକାର। ଆମର ଦୈନନ୍ଦିନ ଜୀବନରେ କର୍ମ ସହିତ କୁକର୍ମ ମଧ୍ୟ ଚାଲିଛି, କୁର୍ମ ହୋଇକି ଘଣ୍ଟା କଣ୍ଟା ଧରି ଆମେ ମଧ୍ୟ ଧାଇଁଛେ, ସବୁବେଳେ କିଛି ନା କିଛି ଚିନ୍ତା ମନକୁ ଘାରୁଛି, ତଥାପି ଆମେ ଚାହିଁଲେ କ'ଣ

0: ସମୟ ଭିତରୁ କିଛି ମିନିଟ୍ ତାଙ୍କ ପାଇଁ ଦେଲେ ହୁଅନ୍ତାନି? ଆପଣ ଜାଣନ୍ତି, ଭଗବାନଙ୍କ ସହ ମିଶିବା ପାଇଁ ତାଙ୍କ ନିକଟକୁ ପ୍ରବେଶପତ୍ର ପଠାଇବା ଦରକାର ନାହିଁ, କିମ୍ବା ପୂର୍ବରୁ ସମୟ ଧାର୍ଯ୍ୟ କରିବାର କୌଣସି ଆବଶ୍ୟକତା ନାହିଁ। ଭଗବାନଙ୍କ ନିକଟରେ ନିଜର ଆପତ୍ତି, ଅଭିଯୋଗ, ବିନତି, ପ୍ରଣତି ଏସବୁ ଜଣାଇବା ପାଇଁ ହଜାର ହଜାର ଲୋକ ତାଙ୍କ ନିକଟକୁ ଯାଉଛନ୍ତି। ସେ କେବେହେଲେ ମଧ୍ୟ କାହାକୁ ନିରାଶ କରନ୍ତି ନାହିଁ, ସେ ସମସ୍ତଙ୍କୁ ସମୟ ଦେଇ ଆସିଛନ୍ତି ଆଉ ଦେଉଛନ୍ତି ମଧ୍ୟ। ସେ ସମସ୍ତଙ୍କର କଥା ଶୁଣୁଛନ୍ତି, କାହା ପ୍ରତି ପକ୍ଷପାତ କରୁନାହାନ୍ତି। କିନ୍ତୁ ବଡ଼ କଥା ହେଲା, ଆମେ ଆମର ମନୋଭାବକୁ ତାଙ୍କ ନିକଟରେ କିଭଳି ଭାବରେ ଉପସ୍ଥାପନ କରୁଛୁ। ଦେଖନ୍ତୁ, ଆମେ ଭୁଲ କରୁଛୁ, କିନ୍ତୁ ଭୁଲ ମାନିବାକୁ ପ୍ରସ୍ତୁତ ନୁହୁଁ। ଆମେ ଅନ୍ୟାୟ କରୁଛୁ, ତଥାପି ଅନୁଶୋଚନା ନାହିଁ। ଯେପରି ଅନେକ ବ୍ୟକ୍ତି ଦୋଷ ଦୁର୍ବଳତା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଲୁଚାଇଥାନ୍ତି, ସେହିଭଳି ଭଗବାନଙ୍କ ନିକଟରେ ମଧ୍ୟ ଅନେକ ଦୋଷ ତ୍ରୁଟିକୁ ପ୍ରକାଶ କରିନଥାଉ। ଯାହାଙ୍କର ଆଖି ଦୁଇଟି ସମଗ୍ର ସଂସାରର ଅଣୁ ପରମାଣୁକୁ ଦେଖିପାରୁଛି, ସେ କ'ଣ ଆମ ଅନ୍ତରରେ ଥିବା ସଦ୍ଗୁଣ ଦୁର୍ଗୁଣ ଦେଖିପାରୁନଥିବେ? ନିଶ୍ଚୟ ଦେଖୁଥିବେ। ସହସ୍ର ଶୀର୍ଷ ପୁରୁଷ ସହସ୍ରାକ୍ଷ ସହସ୍ରପାତ ସ୍ୱଭୂମି ବିଶ୍ୱତ ବୃତ୍ତ୍ୟା ତ୍ୟତିଷ୍ଠ ଦଶାଙ୍ଗୁଳମ୍, ଅର୍ଥାତ୍ ସେହି ପରମ ପୁରୁଷଙ୍କର ସହସ୍ର ମସ୍ତକ, ସହସ୍ର ନେତ୍ର ଏବଂ ସହସ୍ର ଚରଣ ଅଛି। ସେ ଏହି ସମଗ୍ର ବିଶ୍ୱର ସମସ୍ତ ଭୂମିକୁ ନିଜକୁ ବ୍ୟାପ୍ତ କରି ତାଠାରୁ ଆହୁରି ଦଶ ଅଙ୍ଗୁଳ ବା ଅନନ୍ତ ଯୋଜନର ଉର୍ଦ୍ଧ୍ୱରେ ରହିଛନ୍ତି, ଅର୍ଥାତ୍ ସେ ସମଗ୍ର ବ୍ରହ୍ମାଣ୍ଡରେ ବିସ୍ତାର ଲାଭ କରିବା ସଙ୍ଗେ ସଙ୍ଗେ ତାର ଉର୍ଦ୍ଧ୍ୱରେ ମଧ୍ୟ ତାଙ୍କର ଅସ୍ତିତ୍ୱ ରହିଛି। ତାହେଲେ ଯିଏ ସର୍ବବ୍ୟାପୀ ସର୍ବଶକ୍ତିମାନ, ତାଙ୍କ ନିକଟରେ ଆମ କଥା କ'ଣ ଅଛପା ଥିବ? ଯଦିକି ଭାବନ୍ତି ଯେ ଲୋକ ଦେଖିଲା ଭଳି କୌଣସି କୁକର୍ମ କଲେ ସିନା ତାଙ୍କୁ ପାପି ବୋଲି କହିବେ, କେହି ନ ଜାଣିଲା ଭଳି କର୍ମ କଲେ କିଏ ବା ଦୋଷ ଦେଖିବ ବା କିଏ କିଛି କହିବ? ଆମେ ସିନା ଅନ୍ୟମାନଙ୍କୁ ଲୁଚାଇ ଛପେଇ କାମ କରିଯିବା, କିନ୍ତୁ ସେ ଯେଉଁ ସହସ୍ର ଚକ୍ଷୁଧାରୀ ପରମ ପୁରୁଷ ବସିଛନ୍ତି, ତାଙ୍କ ଆଖିରୁ କ'ଣ ଆମେ ବାଜାଇ ପାରିବା? ସୁଧୀବୃନ୍ଦ, ଏବେ ବି ବିଷୟରେ ଚିନ୍ତା କରିବାର ସମୟ ଅଛି, ନିଜକୁ ସୁଧାରିବାର ସୁଯୋଗ ଅଛି। କାହିଁକି ନା ଭଗବାନ ଦୟାମୟ, ସେ ଦଣ୍ଡ ବି ଦେଇଥାନ୍ତି, କ୍ଷମା ବି ଦେଇପାରନ୍ତି।
1: ଶୁଣିଲି ଆଜିର ଅନୁଚିନ୍ତା, ଉପସ୍ଥାପନା କଲେ ଲକ୍ଷ୍ମୀଧର ସାହୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଜିଆ ଖତ ପ୍ରସ୍ତୁତ କରିବା କିପରି। ଆମେ ଋତୁ ଅନୁସାରେ ବିଭିନ୍ନ ଫସଲ ଚାଷ କରୁଛେ, ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ସାର ଆମେ ବ୍ୟବହାର କରୁଛେ। ମୁଖ୍ୟତଃ ରାସାୟନିକ ସାର ପରିବର୍ତ୍ତେ ଯଦି ଜୈବିକ ସାର ବ୍ୟବହାର କରିବା, ତାହେଲେ ଆମର ମାଟି ଭଲ ରହିବ ଏବଂ ଫସଲ ମଧ୍ୟ ଭଲ ଆଦାୟ ହେବ, ସୁସ୍ୱାଦୁ ଲାଗିବ ଓ ଅଧିକ ଦିନ ରହିପାରିବ। ଫସଲ ଅଣୁସାର ପାଇପାରିବ ଆଉ ମାଟିର ଜଳ ଧାରଣ କ୍ଷମତା ମଧ୍ୟ ବଢ଼ିବ। ମାଟିରେ ଯେଉଁ ଉପକାରୀ ଜୀବମାନେ ରହୁଛନ୍ତି ସେମାନଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ତେଣୁ ଉନ୍ନତ ପ୍ରଣାଳୀରେ ଜୈବିକ ଖତ ଯଦି ଆମେ ପ୍ରସ୍ତୁତ କରିବା, ତାହେଲେ ସବୁଠାରୁ ଭଲ। ଆପଣମାନେ ଗାତ ଖୋଳି କମ୍ପୋଷ୍ଟ ଖତ ତିଆରି କରୁଛନ୍ତି, ସେହିପରି ଅଦରକାରୀ ପଦାର୍ଥକୁ ଗୋଟିଏ କୁଣ୍ଡରେ ପକାଇ ଯଦି ଜୈବିକ ଖତ ତିଆରି କରିବେ, ତାହେଲେ କମ୍ପୋଷ୍ଟ ଖତଠାରୁ ଦୁଇଗୁଣ ଅଧିକ ପାଇବେ ଏହି ଜୈବିକ ଖତରୁ। ଏହି ଖତରେ ଖାଦ୍ୟ ଉପାଦାନ ସହିତ ସମସ୍ତ ପ୍ରକାର ଅଣୁସାର ରହିଥାଏ। ନିୟମିତ ଜିଆ ଖତ ବ୍ୟବହାର କଲେ ଫସଲରେ ରାସାୟନିକ ସାର ଆଉ ବ୍ୟବହାର କରିବାକୁ ପଡ଼େ ନାହିଁ। ଏଥିରେ ଯେଉଁ ଚାଷୀ ଖର୍ଚ୍ଚାନ୍ତ ହେଉଥିଲା, ତା ଆଉ ହେବାକୁ ପଡ଼ିବ ନାହିଁ। ଜମି ଓ ବାଡ଼ି ବଗିଚାରୁ ମିଳୁଥିବା ଜୈବିକ ପଦାର୍ଥର ସତ୍ ଉପଯୋଗ ହୋଇପାରିବ ଆଉ ପରିବେଶ ନିର୍ମଳ ରହିବ। ଜିଆର ବଂଶ 6 ମାସରେ 35 ଗୁଣ ବଢ଼ିଥାଏ। ଖତ ପାଇଁ କିଛି ଜିଆ ରଖିଦେଇକରି ବାକି ଜିଆକୁ ମାଛ ଖାଦ୍ୟ ବା କୁକୁଡ଼ା ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବ। ତେବେ ଜିଆ ଖତ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ଏକ ଛାଇ ଜାଗା ବାଛିବା ବା ଆମେ ତିଆରି କରିବା। ସେଥିରେ 4 ଫୁଟ ଓସାର ଓ 8 ଫୁଟ ଲମ୍ବର ଏକ ଟାଙ୍କି ତିଆରି କରିବା, ଯାହାକି ଇଟାରେ ତିଆରି ହୋଇଥିବ। ସେଥିରେ ଘରର ଅଳିଆ ଆବର୍ଜନା ଯାହା ପ୍ରତିଦିନ ଘରୁ ବାହାରୁଛି, ତାକୁ ସେ ଟାଙ୍କିରେ ପକାଇବା। ମନେ ରଖିବେ, ଏ ଯେଉଁ ଟାଙ୍କି ତିଆରି କରିବେ ସେଥିରେ ପ୍ରଥମେ ତଳ ସ୍ତରରେ କିଛି ବାଲି କିଛି ଗୁଡ଼ି ପକାଇବା, ତା ଉପରେ

0: ଇଞ୍ଚର ମାଟି ପକାଇବା, ତାପରେ ଅଳିଆ ଆବର୍ଜନା ପକାଇବା, କିଛି ପାଣି ପକାଇବା ଏବଂ ଘୋଳ ଦହି ଓ ଗୁଡ଼ ପକାଇବା। ଏଭଳି ତିନୋଟି ସ୍ତର କରି ତିନି ଫୁଟ ପର୍ଯ୍ୟନ୍ତ ଉଚ୍ଚତା କରିବାକୁ ପଡ଼ିବ। ତା ଉପରେ କରଞ୍ଜ ପିଡ଼ିଆ ଓ ଘୋଳ ଦହି ଆମେ ପକାଇବାକୁ ପଡ଼ିବ। ତାପରେ ଟିକେ ପାଣି ଛିଞ୍ଚିବା, ଯେମିତିକି ତା ଓଦା ହୋଇ ରହିଥିବ। ମନେ ରଖିବେ, ପାଣି ଛିଞ୍ଚିବାର କାରଣ ହେଲା ଯାହା ସବୁ ଆମେ ଜୈବିକ ପଦାର୍ଥ ସେଥିରେ ପକାଇଥିବା ତାକୁ ସଢ଼ିବାରେ ସାହାଯ୍ୟ କରିବ। ମନେ ରଖିବେ, 10 କେଜି ଜୈବିକ ପଦାର୍ଥ ପାଇଁ 50 ଗ୍ରାମ କରଞ୍ଜ ପିଡ଼ିଆ ଓ 250 ଗ୍ରାମ ମାଟି ଦରକାର। ତାପରେ 2-3 କେଜି ଜିଆକୁ ଛାଡ଼ିଦେବେ। ଜିଆ ଛାଡ଼ିବା ପରେ ସେଥିରେ ପତଳାରେ ମାଟି ପକାଇଦେବେ ଆଉ ଅଳ୍ପ ଅଳ୍ପ ପାଣି ଢାଳିବେ। ଧ୍ୟାନ ଦେବେ, ଶତକଡ଼ା 50% ଜଳୀୟ ଅଂଶ ଯେପରି ରହିବ। 25-30 ଦିନ ପରେ ସେହି ଗଦାକୁ ଉପର ତଳ କରି ଟିକେ ଓଲଟ ପାଲଟ କରିଦେବେ। ଦେଖିବେ 3 ମାସ ଭିତରେ ଆପଣଙ୍କର ଜିଆ ଖତ ପ୍ରସ୍ତୁତ ହୋଇଯିବ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଠି ଆମ ପ୍ରିୟ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସର 9 ତାରିଖ ରବିବାର ଅପରାହ୍ନ 5:30 ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ବର୍ଷା ଦିନେ ଗାଗଡ଼ର ଯତ୍ନ। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 9 ତାରିଖ ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷା ଦିନେ ଗାଗଡ଼ର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଣ୍ଡ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ ଏବଂ ସାଥୀ।
2: ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ ଗଣ୍ଡ ଭାଇ ଭଉଣୀମାନେ ଗାଧୋଇବାକୁ ଯିବା ସମୟରେ ଗାଉଥିବା ଗୀତ।

0: योगी परीक्षाणां विवादः अद्य विधानसभायां चर्चितः। झारखण्ड विधानसभायाः प्रावृष सत्रस्य द्वितीये दिने विपक्षेण एषः विषयः समुत्थापितः। सहैव परीक्षाणां निरस्तीकरणस्य सीबीआई निरीक्षणस्य च याचना विहिता। प्रशासन पक्षतः संसदीय कार्यमन्त्रिणा स्पष्टीकृतम् यत् प्रशासनमस्य प्रश्नस्य उत्तरं दातुं सर्वथा तत्परो विद्यते। विदेशमन्त्री डॉ एस जयशंकरः न्यगादीत् यत् पाकिस्तान देशेन सह भारतस्य सम्बन्धाः केवलं आतंकवादमुक्तौ एव अग्रेसारयितुं शक्यन्ते। अद्य लोकसभायाम् एकस्मिन् लिखितोत्तरे डॉ जयशंकरः स्पष्टीकृतवान् यत् पाकिस्तानः अद्यापि अतिसीम्नि भारतं विरुध्य आतंकवादं अस्त्ररूपेण उपयुङ्क्ते। मन्त्री अब्रवीत् यत् पुलवामा आतंकी आक्रमणानन्तरं भारतेन पाकिस्तानदेशाय प्रदत्तम् अतिवरीयान् राष्ट्रस्य इति प्रत्याहृतम्। सहैव ततः आयातितानां सर्वेषां वस्तूनामुपरि सीमाशुल्कं 200% यावत् वर्धितम्। भारतं भारतीयानां जलपोतानां नाविकानां च सुरक्षां संरक्षां च प्रति अत्यधिकं प्राधान्यं ददाति। विदेशमन्त्रालयस्य प्रवक्ता रणधीर जयसवालः ह्यः नवदिल्ल्यां वार्ताहरान् एतत् संसूचितवान्। सः अवोचत् यत् खातीक्षेत्रेषु स्थिताः सर्वे भारतीयोपक्रमाः सम्बद्धदेशानां पत्तनपोत परिवहन जलमार्ग मन्त्रालयेन सह निरन्तरं सम्पर्के सन्ति। सः अवोचत् यत् भारतम् अन्ताराष्ट्रिय जलमार्गेषु सुरक्षितस्य निर्बाधस्य च नौसञ्चालनस्य तथा वाणिज्यस्य अबाधित प्रवाहस्य निरन्तरं समर्थनं करोति। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ଣ୍ଣାଳୀ କ୍ରମରେ ସମ୍ଭାବନା ପ୍ରଚାର କରିବୁ ସକାଳ 7:25। ଏଥିରେ ବିଷୟ ରହିଛି ଢୋଲ ଭିତରେ ମୂଷା। ସକାଳ 8:30 ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45, ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଇରା ମହାନ୍ତି ଏବଂ କୁମାର ବାପି। ଗୀତଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00 ଏବଂ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ମଧ୍ୟାହ୍ନ 12:00 ଏବଂ ଦିନ 2:15। ଦିନ 11:00 ପ୍ରଚାର କରିବୁ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀମାନେ ହେଲେ ଭାରତୀ ରୟ, ଦୟାନିଧି ବେହେରା, ଫକୀର ପଟ୍ଟନାୟକ, ବିଥିକା ଚାଟାର୍ଜୀ, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ, କମଳା କୁମାରୀ ବେହେରା ଏବଂ ଜିତେନ୍ଦ୍ର ହରିପାଲ। ଦିନ 11:30 ଶୁଣିବେ ସଙ୍ଗୀତ ରୂପକ ଇନ୍ଦ୍ରଧନୁର ହସ, ରଚନା ଜ୍ଞାନୀ ଦେବାଶିଷ ମିଶ୍ର, ପ୍ରଯୋଜନା ରଞ୍ଜନ କୁମାର ବେହେରା, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କନ୍ଧମାସର କାର୍ଯ୍ୟକ୍ରମ ପୁନେଲେଞ୍ଜ ପ୍ରଚାର କରିବୁ ଦିନ 12:30। ଦିନ 12:50 ଭେଟିଦେବୁ କେତୋଟି ଭକ୍ତିଗୀତ। ପ୍ରାଦେଶିକ ଲୋକଗୀତର କାର୍ଯ୍ୟକ୍ରମ ଗୀତିଭାରତୀ ପ୍ରଚାର କରିବୁ ଦିନ 1:05। କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ରହିଛି ଆଲୋଚନା ଭାରତ ଛାଡ଼ ଆନ୍ଦୋଳନ। ଆଲୋଚକ ହେଲେ ଶିବପ୍ରସାଦ ପଟ୍ଟନାୟକ ଏବଂ ପରେ ଜାଣିବା କଥାରେ ଶୁଣିବେ ଚୁମ୍ବକର ଶକ୍ତି ସମ୍ପର୍କରେ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଯୁବକଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ, କାରଣ ଓ ସମାଧାନ ସମ୍ପର୍କରେ ସାକ୍ଷାତକାର ଏବଂ ପରେ ଜାଣିବା କଥାରେ ରହିଛି ଆମ ଜାତୀୟ ପତାକା, ଆମ ଜାତୀୟ ଚିହ୍ନ ସମ୍ପର୍କରେ। ଚୈତିଜନ ପ୍ରଚାର କରିବ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ। ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି କଲେ କାଇଲାବ, ଏ ସମ୍ପର୍କ ଏକ ସାକ୍ଷାତକାର ଏବଂ ଶେଷରେ ରହିଛି ବର୍ଷାଦିନେ ସାଗଡାଲ ଦାସ ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର ରାଇମତୀ ଘିଉରିଆଙ୍କ ସହ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ। ରାତି 7:00 ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ଶୁଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ରାତି 8:00 ଇଦ୍ ସପ୍ତାହ ସଂସଦ ମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ସାରର ଉପଯୁକ୍ତ ଯୋଗାଣ ଏବଂ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ କିସମର ସାର ଆବଣ୍ଟନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମାର୍କଫେଡ୍, ପ୍ରାଥମିକ କୃଷି ସମବାୟ ସମିତି, ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଏବଂ ଅଧିକୃତ ଖୁଚୁରା ବିକ୍ରେତାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ଅଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ସାରର କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ। ସେବା ସମବାୟ ସମିତି କିମ୍ବା ଫୁଡ୍ ଓଡ଼ିଶା .in ରେ ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ। ସରକାରୀ ସୂଚୀ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସ ପହିଲାରୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ଆକଳନ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ବନ୍ୟାରେ ପ୍ରାୟ 23 ଜିଲ୍ଲାର 3,567 ଘର ଏବଂ 37,297 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ କ୍ଷତିପୂରଣ ଦେବା ପାଇଁ ଜିଲ୍ଲା ପ୍ରଶାସନଗୁଡ଼ିକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଲେଖାଏଁ ଶିକ୍ଷକ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆଉ ଜଣେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାର ଆଇନ 2009 ନିୟମାବଳୀ ଅନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ଶିକ୍ଷକ ଓ ଛାତ୍ର ଅନୁପାତ ଏବଂ ସର୍ବନିମ୍ନ ଶିକ୍ଷକ ସଂଖ୍ୟାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ସଚିବ ଏନ୍ ତିରୁମାଲା ନାୟକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟ ସରକାରଙ୍କ

0: ମଧ୍ୟରୁ ଘୋଷିତ 10ଟି ରାଜ୍ୟସ୍ତରୀୟ ପୁରସ୍କାର ମଧ୍ୟରୁ 9ଟି ବରଗଡ଼ ଜିଲ୍ଲା ହାସଲ କରିଛି। ବରଗଡ଼ସ୍ଥିତ ଉପବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ବରଗଡ଼ର କାରିଗର ଜିଲ୍ଲା ପାଇଁ ଗୌରବ ହାସଲ କରିଥିବା କହିଛନ୍ତି। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ଚାରାରୋପଣ ବିଭିନ୍ନ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜସିକରେ ମାଥିଲି ବ୍ଲକର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସଂଶୋଧନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା ସହ ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ 146ର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନକୁ ନେଇ ସର୍ବଦଳୀୟ ସମୀକ୍ଷା ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଦାବି ଓ ଆପତ୍ତି ସମ୍ପର୍କିତ ସମସ୍ତ ଫର୍ମର ତାଲିକା ହସ୍ତାନ୍ତର କରାଯାଇଛି। ବୁଥ୍ସ୍ତରୀୟ ଏଜେଣ୍ଟ ଜରିଆରେ ତାଲିକା ଯାଞ୍ଚ କରିବାକୁ ରାଜନୈତିକ ଦଳଗୁଡ଼ିକୁ ବୈଠକରେ ଅନୁରୋଧ କରାଯାଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଏବଂ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ପୁରୁଣା ବଜାର ନାରାୟଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଶିଶୁ ଅଧିକାର ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ଶିଶୁ ଅଧିକାର ସମ୍ପର୍କିତ ଆଇନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ପାପଡ଼ାହାଣ୍ଡି ଶହୀଦ ଦିବସ ପାଳନ ଅବସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 24 ତାରିଖରେ ହେବାକୁ ଥିବା ଶହୀଦ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ହକି ଇଣ୍ଡିଆ ପକ୍ଷରୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଚଳିତ ମାସ 30 ତାରିଖରୁ ଚୀନ୍ର ମୋକିଠାରେ ଆରମ୍ଭ ହେଉଥିବା ପ୍ରତିଯୋଗିତା ପାଇଁ ଘୋଷିତ ତାଲିକାରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାରୁ ଅନ୍ୟ ଏକ ଖେଳାଳିଙ୍କୁ ମଧ୍ୟ ମନୋନୀତ କରାଯାଇଛି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ସୁଦ୍ଧା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାପାତ୍ର କହିଛନ୍ତି।
1: ଉପକୂଳବର୍ତ୍ତୀ ଅଞ୍ଚଳରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାଫଳରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ସହିତ ପ୍ରବଳ ଅତିପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ଯୋଉଟାକି ରେଡ୍ କଲର ଆଲର୍ଟ ଜାରି କରାଯାଇଛି।
0: ଡକ୍ଟର ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ ଆସନ୍ତା ସପ୍ତାହ 12 ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
2: ପିଲାଙ୍କ ମସ୍ତିଷ୍କ ପକ୍ଷାଘାତ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶକ୍ତି ପ୍ରସାଦ ଦାସ।
3: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ରୋଗଟିର କାରଣ ଅନେକ। ମା ପେଟରେ ଥିଲାବେଳେ ଯଦି ମା କୌଣସି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥାଏ ତେବେ ଏହା ଦେଖାଦେଇଥାଏ। ଏହାକୁ ଛାଡ଼ିଦେଲେ ଅସାବଧାନତା ଜନିତ କିଛି ଔଷଧ ଖାଇଦେଲେ ଏହା ହୋଇଥାଏ। ତେଣୁ ପିଲା ପେଟରେ ଥିଲାବେଳେ ମା ମାନେ ଯେକୌଣସି ଔଷଧ ଡାକ୍ତରଙ୍କୁ ପଚାରି ଖାଇବା ଉଚିତ। ଗର୍ଭବତୀ ମା ମାନେ ସମ୍ପୂର୍ଣ୍ଣ ଭଲ ଖାଦ୍ୟ ଖାଇବା ଆବଶ୍ୟକ, ନଚେତ ପିଲାଟିର ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଗର୍ଭାଶୟର ବିଭିନ୍ନ ପ୍ରକାର ରୋଗ ଯୋଗୁଁ ମଧ୍ୟ ଏହା ହୋଇଥାଏ। ଜନ୍ମ ସମୟର କାରଣମାନଙ୍କ ମଧ୍ୟରେ ଯଦି ଜନ୍ମ ହେବାର ସମୟ ଅଧିକ ଲାଗେ ବା ଯଦି ପିଲାକୁ ଯନ୍ତ୍ର ଦ୍ୱାରା ଟାଣି କରି ଜନ୍ମ କରାଯାଏ ତେବେ ମସ୍ତିଷ୍କ ଉପରେ ଆଘାତ ଲାଗିବାର ସମ୍ଭାବନା ଅଧିକ। ଛୋଟ ପିଲାଟିର ମସ୍ତିଷ୍କକୁ ଯଦି ସାମାନ୍ୟତମ ଅମ୍ଳଜାନର ଅଭାବ ପଡ଼େ ତେବେ ପକ୍ଷାଘାତ ରୋଗର ଆଶଙ୍କା ଅଧିକ। ଯଦି ପିଲାଟି ଜନ୍ମ ପରେ କୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗେ, ଯଥା ଯଦି ଖଟ ଉପରେ ପଡ଼ିଯାଏ ଇତ୍ୟାଦି, ତେବେ ଏହା ମଧ୍ୟ ଦେଖାଦେଇଥାଏ। ଯଦି ଜନ୍ମ ସମୟରେ କୌଣସି କାରଣରୁ ମେନିଞ୍ଜାଇଟିସ୍ ବା ମସ୍ତିଷ୍କ ଜ୍ୱର ହୁଏ, ଏହା ମସ୍ତିଷ୍କକୁ ନଷ୍ଟ କରିଦିଏ। ଆଜିକାଲି ଆମେମାନେ ବିଜ୍ଞାନର ଅଗ୍ରଗତି ହେତୁ 6 ମାସର ପିଲାକୁ ବଞ୍ଚାଇ ପାରୁଛୁ, କିନ୍ତୁ ଏହି ପିଲାମାନଙ୍କର ମଧ୍ୟ ପକ୍ଷାଘାତ ହେବାର ଆଶା ଅଧିକ। ତେଣୁ ଏହି ଅପ୍ରାପ୍ତ ବୟସ୍କ ଶିଶୁଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏହି ପକ୍ଷାଘାତକୁ ଶୀଘ୍ର ଚିହ୍ନି ଚିକିତ୍ସା ଆରମ୍ଭ କଲେ ଅନେକ ଉନ୍ନତି ହୋଇଥାଏ। ଛୋଟ ପିଲାମାନେ ସାଧାରଣତଃ 3 ମାସରେ ପେଟେଇଥାନ୍ତି, 6 ମାସରେ ବସିଥାନ୍ତି ଓ 1 ବର୍ଷରେ ଚାଲିଥାନ୍ତି। ଏହିସବୁ ପ୍ରକ୍ରିୟା ଡେରି ହେବା ଏହି ରୋଗର ଗୋଟିଏ ପ୍ରଥମ ଲକ୍ଷଣ।

0: ବେଳେ ଜାଣିନଥିବା ଲୋକ କୁହନ୍ତି ଟିକେ ଡେରି ହୋଇଛି, କିଛି ଅସୁବିଧା ନାହିଁ, କିନ୍ତୁ ଏହା ନ ମାନି ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହିସବୁ ରୋଗୀମାନେ ମଧ୍ୟ ଅପସ୍ମାର ରୋଗରେ ଆକ୍ରାନ୍ତ ହୁଅନ୍ତି, ଅନେକ ଛୋଟେଇ କରି ଚାଲନ୍ତି ବା ଚାଲିପାରନ୍ତି ନାହିଁ, ପାଟିରୁ ଲାଳ ବାହାରୁଥିବା ଲକ୍ଷ୍ୟ କରାଯାଏ, ଆକ୍ରାନ୍ତ ହୋଇଥିବା ମାଂସପେଶୀ ଅତ୍ୟନ୍ତ ଶକ୍ତ ଜଣାପଡ଼େ, ହାତ ଓ ଗୋଡ଼ ବଙ୍କା ଦେଖାଯାଏ, ସିଧା କରିବାକୁ ଚେଷ୍ଟା କଲେ ହୋଇନଥାଏ ବା ଅତ୍ୟନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ। କେତେକ ଶିଶୁ ଖାଲି ଗୋଇଠି ଉପରକୁ ଟେକି ଚାଲିଥାନ୍ତି, କେତେକ ମଧ୍ୟ ଶୁଣିବା, ଦେଖିବା ଓ ଛୁଇଁବା ଶକ୍ତି ହରାଇଥାନ୍ତି। ବେଳେବେଳେ ପିଲାଟି ବୋକାଙ୍କ ଭଳି ବସିଥାଏ। ଅନେକ ଭାବନ୍ତି ଯେ ପିଲାଟିର ମାନସିକ ଶକ୍ତି ହରାଇଛି, ତାହା କିନ୍ତୁ ସବୁବେଳେ ଠିକ୍ ନୁହେଁ। ମୁହଁ ଓ ଜିଭ ଇତ୍ୟାଦିର ମାଂସପେଶୀର ପାରାଲିସିସ୍ ଯୋଗୁଁ ଏହା ଏପରି ଲାଗେ। ପିଲାଟି ସବୁ ଜାଣିପାରେ, ମାତ୍ର ତାହାର କଥା କହିବାର ଶକ୍ତି ନଥାଏ। ପିଲାଟିର ଅସ୍ଥିଶଲ୍ୟ ବିଶେଷଜ୍ଞ, କସରତ ବିଶେଷଜ୍ଞ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ ଓ ମନୋବିଜ୍ଞାନ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରାଯାଏ। ଯେଉଁ କାର୍ଯ୍ୟଟି ପିଲା କରିନପାରେ ତାହାକୁ ବାରମ୍ବାର ଅଭ୍ୟାସ କରାଯାଏ। ପିଲାଟିକୁ ପରୀକ୍ଷା ନିରୀକ୍ଷା କରି ଚିକିତ୍ସାର ଗୋଟିଏ ଯୋଜନା ତିଆରି କରାଯାଏ। ଆଉ କିଛି ଶିଶୁଙ୍କର ବୟସ, ମାନସିକ ଅବସ୍ଥା ଓ ମାଂସପେଶୀର ଶକ୍ତ ହେବାକୁ ଅନୁଭବ କରି କେତେକ କ୍ଷେତ୍ରରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥାଏ। ବେଳେବେଳେ ହିପ୍ ଜଏଣ୍ଟଟି ତା ଜାଗାରେ ନଥାଏ, ତାକୁ ମଧ୍ୟ ଅସ୍ତ୍ରୋପଚାର କରି ତାର ଠିକ୍ ଜାଗାରେ ରଖାଯାଏ। ମେରୁଦଣ୍ଡରେ ମଧ୍ୟ ଅସ୍ତ୍ରୋପଚାର କରି ସିଧା କରାଯାଇଥାଏ। ଏହି ପିଲାମାନଙ୍କର ବାପା, ମା ଓ ଚିକିତ୍ସକଙ୍କର ଗୋଟିଏ ଲକ୍ଷ୍ୟ ଥାଏ, ତାହା ହେଉଛି ପିଲାଟି କିପରି ନିଜ କାମ ନିଜେ କରିବ, ସେ କାହା ଉପରେ ନିର୍ଭର କରିବ ନାହିଁ। ବିଜ୍ଞାନର ଉନ୍ନତି ଅନୁସାରେ ବିଶେଷଜ୍ଞମାନେ ମଧ୍ୟ ଅନେକ କ୍ଷେତ୍ରରେ ଉନ୍ନତି କରିପାରିଛନ୍ତି। ଆକ୍ରାନ୍ତ ହୋଇଥିବା ଶିଶୁଟିର ଠିକ୍ ସମୟରେ ଚିହ୍ନଟ, ଉନ୍ନତ କସରତ, ବୋଟକ୍ସ ଇଞ୍ଜେକ୍ସନ ଓ ଛୋଟ ଛୋଟ ଅସ୍ତ୍ରୋପଚାର ଦ୍ୱାରା ଏହି ପ୍ରକାରର ପିଲାମାନଙ୍କୁ ସାହାଯ୍ୟ କରିବାକୁ ଆମେ ସକ୍ଷମ ହୋଇପାରିଛୁ। ସେ ଯାହା ହେଉ ନା କାହିଁକି, ଏହି ରୋଗ ନ ହେବା ପାଇଁ ଏହି କାରଣଗୁଡ଼ିକ ବିଷୟରେ ସଚେତନତା ନିତ୍ୟାନ୍ତ ଆବଶ୍ୟକ। ପ୍ରସୂତି ଓ ନବଜାତ ଶିଶୁଙ୍କର ଯତ୍ନ ଏହି ରୋଗୀଙ୍କର ସଂଖ୍ୟା ହ୍ରାସ କରିବାରେ ଅତ୍ୟନ୍ତ ସହାୟକ।
1: ଆମର ସୁସ୍ଥରେ ଶୁଣିଲେ ପିଲାଙ୍କ ମସ୍ତିଷ୍କ ପକ୍ଷାଘାତ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶକ୍ତି ପ୍ରସାଦ ଦାସ।

କରିବେ। ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀରରେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଆହ୍ୱାନ ଦେଇଛନ୍ତି। ଜାତିସଂଘର ଉପମୁଖପାତ୍ର ଫରହାନ୍ ହକ୍ କହିଛନ୍ତି ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କୁ କ୍ଷତି ପହଞ୍ଚାଇଥିବା ବ୍ୟକ୍ତିଙ୍କୁ ଉତ୍ତରଦାୟୀ କରାଯିବା ଆବଶ୍ୟକ। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୋଲକର ତୁର୍କ ମଧ୍ୟ ଅଶାନ୍ତି ସମୟରେ ଘଟିଥିବା ସମସ୍ତ ମୃତ୍ୟୁର ତ୍ୱରିତ ବ୍ୟାପକ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ନେଇ ସେଠାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ହେଉଛି। ଯୁଗ୍ମ ଆୱାମୀ ଆକ୍ସନ କମିଟି ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ପ୍ରାୟ 50 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ମୁମ୍ବାଇରେ ନ୍ୟାସନାଲ୍ ଅର୍ବାନ୍ କୋଅପରେଟିଭ୍ ଫାଇନାନ୍ସ ଆଣ୍ଡ ଡେଭଲପ୍ମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଏନ୍ୟୁସିଏଫ୍ଡିସିର ନୂଆ କାର୍ଯ୍ୟାଳୟ ଉଦ୍ଘାଟନ କରିବେ। ସେ ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ଫେଡେରେସନ୍ ଓ ଜିଲ୍ଲା ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଏନ୍ୟୁସିଏଫ୍ଡିସି ଓ ନ୍ୟାସନାଲ୍ ଫୋରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ହେବ। ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ସୁରକ୍ଷା ଓ ବୈଷୟିକ ଦକ୍ଷତା ବୃଦ୍ଧିରେ ଏହି ସହଯୋଗ ସହାୟକ ହେବ ବୋଲି କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶର ବିପଦପ୍ରବଣ ଅଞ୍ଚଳରେ ନୂଆ କମ୍ୟୁନିଟି ରେଡିଓ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗଗୁଡ଼ିକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ ଲୋକସଭାରେ ଲିଖିତ ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ ଜରୁରୀ ପରିସ୍ଥିତି ସମୟରେ କମ୍ୟୁନିଟି ରେଡିଓ ସ୍ଥାନୀୟ ଭାଷାରେ ତୁରନ୍ତ ବିଶ୍ୱସନୀୟ ସୂଚନା ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିୟମାନୁଯାୟୀ କମ୍ୟୁନିଟି ରେଡିଓ ଜରିଆରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସତର୍କତା ଓ ନାଗରିକ ସେବା ସମ୍ପର୍କିତ ସୂଚନା ପ୍ରସାରଣ କରାଯାଇପାରିବ। ବନ୍ୟା ବଜ୍ରପାତ ଓ ଭୂମିକମ୍ପ ଭଳି ବିପର୍ଯ୍ୟୟ ସମୟରେ କାର୍ଯ୍ୟରତ କମ୍ୟୁନିଟି ରେଡିଓ ଷ୍ଟେସନ୍ଗୁଡ଼ିକୁ 1,11,50,000 ଟଙ୍କାର ଜରୁରୀକାଳୀନ ଅନୁଦାନ ଦେବାର ବ୍ୟବସ୍ଥା ରହିଥିବା ସେ ଲୋକସଭାରେ ସୂଚନା ଦେଇଛନ୍ତି। ଆସାମରେ ବନ୍ୟା ପରିସ୍ଥିତି ଆଜି ମଧ୍ୟ ଗମ୍ଭୀର ରହିଛି। ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା 98କୁ ବୃଦ୍ଧି ପାଇଛି। ତେବେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା 13କୁ ହ୍ରାସ ପାଇଥିବାବେଳେ ପ୍ରଭାବିତ ଲୋକଙ୍କ ସଂଖ୍ୟା 1,55,000ରୁ ଅଧିକ ରହିଛି। ଚରାଇଦେଓ ଜିଲ୍ଲାରେ ଆଉ ଜଣେ ବନ୍ୟାରେ ପ୍ରାଣ ହରାଇଛନ୍ତି। ଗୋଲଘାଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ପ୍ରାୟ 69,000 ଲୋକ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ 55ଟି ରିଲିଫ୍ କ୍ୟାମ୍ପରେ 10,000ରୁ ଅଧିକ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। 18ଟି ରିଲିଫ୍ ବଣ୍ଟନ କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି। ଗୋଲଘାଟ ଓ ନୁମାଲିଗଡ଼ରେ ଧନସିରି ନଦୀ ଏବଂ ଶ୍ରୀଭୂମି ଜିଲ୍ଲାରେ କୁସିଆରା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। 10,700 ହେକ୍ଟରରୁ ଅଧିକ ଚାଷ ଜମି ଜଳମଗ୍ନ ହୋଇଥିବାବେଳେ 47,000ରୁ ଅଧିକ ପଶୁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ରାସ୍ତା, ପୋଲ ଓ ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି। ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଆରେ ଦେଣନେଣ ବ୍ୟବସ୍ଥା ଦେୟମୁକ୍ତ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଏକ ବିବୃତ୍ତିରେ ପିସିଆଇ ପକ୍ଷରୁ କୁହାଯାଇଛି ଦେଶର ପ୍ରତ୍ୟେକ ନାଗରିକ କୌଣସି ଶୁଳ୍କ ନ ଦେଇ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ସୂଚନା ଅନୁଯାୟୀ ୟୁପିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ ଏବଂ ଏନ୍ପିସିଆଇ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଓ ଠକେଇ ରୋକିବା ଦିଗରେ ନିବେଶ କରୁଛନ୍ତି। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଯେକୌଣସି ସେବା ଶୁଳ୍କ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ୱଷ୍ଟ କରିଛି। ବୃଦ୍ଧି ପାଉଥିବା କାରବାରକୁ ଦୃଷ୍ଟିରେ ରଖି ୟୁପିଆଇର ସୁରକ୍ଷା, ଭିଭିଭୂମି ଓ ନବସୃଜନ କ୍ଷେତ୍ରରେ ନିରନ୍ତର ନିବେଶ ଆବଶ୍ୟକ ବୋଲି କୁହାଯାଇଛି। ଝାଡ଼ଖଣ୍ଡରେ ଜେପିଏସ୍ସି ଓ ଜେଏସ୍ଏସ୍ସି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ଗତକାଲି ସରକାର ଓ ଆନ୍ଦୋଳନକାରୀ ଛାତ୍ରଙ୍କ 10 ଜଣିଆ ପ୍ରତିନିଧି ଦଳ ମଧ୍ୟରେ ପ୍ରଥମ ଔପଚାରିକ ଆଲୋଚନା ହୋଇଛି। ପ୍ରାୟ 1.5 ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଛାତ୍ରମାନେ ନିଯୁକ୍ତି ପରୀକ୍ଷାରେ ସ୍ୱଚ୍ଛତା, ଅନିୟମିତତାର ନିରପେକ୍ଷ ତଦନ୍ତ ଓ ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସଂସ୍କାର ଦାବି କରିଛନ୍ତି। ସରକାରଙ୍କ ପକ୍ଷରୁ 4 ଜଣ ମନ୍ତ୍ରୀ ଓ ବିକାଶ କମିଶନର ଆଲୋଚନାରେ ଯୋଗଦେଇ ଛାତ୍ରଙ୍କ ଦାବି ଉପରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ଦାବିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବିଚାର ପାଇଁ ଉପସ୍ଥାପନ କରାଯିବ ବୋଲି କହିଛନ୍ତି। ତେବେ ଲିଖିତ ନିଷ୍ପତ୍ତି ଓ ପଦକ୍ଷେପ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଧାରଣା ଓ ଅନଶନ ଜାରି ରହିବ ବୋଲି ବିକ୍ଷୋଭରତ ଛାତ୍ରଛାତ୍ରୀମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ସରକାର ଛାତ୍ରଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି ଏବଂ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ। ଅନ୍ୟପକ୍ଷରେ ଚତୁର୍ଦ୍ଦଶ ଜେପିଏସ୍ସି ପ୍ରିଲିମ୍

0: ମଧ୍ୟରେ ଅନିୟମିତତା ଅଭିଯୋଗର ତଦନ୍ତ କରୁଥିବା ସିଆଇଡି ଝାଡ଼ଖଣ୍ଡ ଲୋକସେବା ଆୟୋଗର ତିନି ଜଣ କାର୍ଯ୍ୟରତ ସଦସ୍ୟଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି। ଏହି ମାମଲାରେ ଏପର୍ଯ୍ୟନ୍ତ 19 ଜଣଙ୍କୁ ଗିରଫ କରାଯାଇଛି। ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ଜୋଜାରି ବାନ୍ଦି ଓ ଲୁଣି ନଦୀର ପ୍ରଦୂଷଣ ରୋକିବା ଏବଂ ପରିବେଶ ପୁନରୁଦ୍ଧାର ପାଇଁ ଏକ ସପ୍ତାହ ମଧ୍ୟରେ ଏକୀକୃତ ସମନ୍ୱୟ ଗୋଷ୍ଠୀ ଆଇସିଜି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋଜାରି ନଦୀ ପ୍ରଦୂଷଣ ସମ୍ପର୍କିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ବାନ୍ଦି ଓ ଲୁଣି ନଦୀର ପ୍ରଦୂଷଣକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଗୋଷ୍ଠୀରେ ପରିବେଶ ଜଙ୍ଗଲ ଜଳସମ୍ପଦ ଓ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ରହିବେ। ନଦୀ ଓ ଜଳାଶୟ ପ୍ରଦୂଷଣ ଶିଳ୍ପ ବର୍ଜ୍ୟ ଜଳର ବେଆଇନ ନିଷ୍କାସନ ଏବଂ ପରିବେଶର ଅବକ୍ଷୟ ନେଇ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ପରିବେଶ ସମ୍ପର୍କିତ ଉଲ୍ଲଂଘନ ଓ ବେଆଇନ କାର୍ଯ୍ୟ ସମ୍ପର୍କରେ ଜଣାଇବା ଲାଗି ସାର୍ବଜନୀନ ଅଭିଯୋଗ ବ୍ୟବସ୍ଥା କରିବା ନିମନ୍ତେ ରାଜସ୍ଥାନ ସରକାରକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ 16 ଓ 17 ତାରିଖରେ ନ୍ୟୁ ଟାଉନ୍ସ୍ଥିତ ବିଶ୍ୱ ବାଙ୍ଗଲା ସମ୍ମେଳନ କେନ୍ଦ୍ରରେ ପଶ୍ଚିମବଙ୍ଗ ରାଜ୍ୟ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବ। ବିଧାନନଗରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର କଲ୍ୟାଣ ଚକ୍ରବର୍ତ୍ତୀ ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ କରିବେ। ମଙ୍ଗଳା ଭାଷାରେ ବିଜ୍ଞାନର ପ୍ରଚାର ଓ ପ୍ରସାର ସହିତ ରାଜ୍ୟ ଛାଡ଼ିଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣି ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କୁହାଯାଇଛି। ବିଜ୍ଞାନ କଂଗ୍ରେସରେ ବଙ୍ଗଳାର ବୈଜ୍ଞାନିକଙ୍କ ସଫଳତା ପ୍ରଦର୍ଶନ ସହ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସହଯୋଗ ଓ ଯୁବ ଗବେଷକଙ୍କୁ ଉତ୍ସାହିତ କରାଯିବ ବୋଲି ଜଣାପଡ଼ିଛି। ଚତୁର୍ଦ୍ଦଶ ନାଗାଲାଣ୍ଡ ବିଧାନସଭାର ନବମ ଅଧିବେଶନ ଆସନ୍ତା ମାସ 1 ତାରିଖରୁ ଆରମ୍ଭ ହେବ। ସକାଳ 9:30ରେ ବିଧାନସଭା ଭବନରେ ଏହି ଅଧିବେଶନ ବସିବ। ନାଗାଲାଣ୍ଡ ବିଧାନସଭା ସଚିବ କହିଛନ୍ତି ଭାରତୀୟ ସମ୍ଭିଧାନର ଧାରା 174(1) ଅନୁଯାୟୀ ରାଜ୍ୟପାଳ ଏହି ଅଧିବେଶନ ଆହୁତ କରିଛନ୍ତି। ପାକିସ୍ତାନ ସାଉଦି ଆରବ ଓ ତୁର୍କୀ ମଧ୍ୟରେ ତ୍ରିପାକ୍ଷିକ ପ୍ରତିରକ୍ଷା ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ରାଜିନାମା ଅନୁଯାୟୀ ତିନି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣକୁ ସମସ୍ତ ତିନି ଦେଶ ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ। ଭାରତୀୟ ପାଣିପାଗ ବିଭାଗ ଆଜି ଓଡ଼ିଶା ଓ ରାଜସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ନେଇ ସତର୍କତା ଜାରି କରିଛି। ଉତ୍ତର ପୂର୍ବ ଭାରତ ସମେତ ଛତିଶଗଡ଼ ମଧ୍ୟପ୍ରଦେଶ ଝାଡ଼ଖଣ୍ଡ କର୍ଣ୍ଣାଟକ ଉତ୍ତରାଖଣ୍ଡ ପଶ୍ଚିମବଙ୍ଗ କେରଳ ଓ ମାହେରେ ମଧ୍ୟ ପ୍ରବଳ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ଉତ୍ସବରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭକାରୀଙ୍କୁ ହତ୍ୟା କରିବା ଘଟଣାର ନିରପେକ୍ଷ ତଦନ୍ତ ଲାଗି ଆହ୍ୱାନ ଦେଲେ ଜାତିସଂଘ ମହାସଚିବ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର, ମୃତ୍ୟୁସଂଖ୍ୟା 98କୁ ବୃଦ୍ଧି। ଉପଭୋକ୍ତାମାନଙ୍କୁ ୟୁପିଆଇ ଜରିଆରେ ଦେଣନେଣ ଲାଗି କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ୱଷ୍ଟ କଲା ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ। ଏବଂ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶା ଓ ରାଜସ୍ଥାନକୁ ପାଣିପାଗ ବିଭାଗର ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସମ୍ଭାବନା। ଆଜି ଏଥିରେ ବିଷୟ ରହିଛି ଢୋଲ ଭିତରେ ମୂଷା। ଉପସ୍ଥାପନା କରିଛନ୍ତି ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ସକାଳର ଶୀତଳତା ହେଉଛି ପ୍ରକୃତିର ଏକ ନିରବ ଆଶୀର୍ବାଦ, ଯାହା ମନକୁ ଶାନ୍ତ, ଶରୀରକୁ ସତେଜତା ଆଉ ଜୀବନକୁ ନୂଆ ଏକ ଆଶାରେ ଭରିଦିଏ।
1: ଆକାଶରେ ମେଘର ଶବ୍ଦ, ପୁଣି ସବୁଜ ପତ୍ରରେ ଜଳବୁନ୍ଦା, ମାଟିର ହସ କହେ ଶ୍ରାବଣ ଆସିଛି ବୋଲି, ପକ୍ଷୀମାନଙ୍କର ମଧୁର କାକଳି, ଫୁଲର ସୁଗନ୍ଧ ଆଉ ପରିବେଶର ସୌନ୍ଦର୍ଯ୍ୟକୁ ସତରେ ମନଲୋଭା କରିଦିଏ।
0: ଏହିଭଳି ଏକ ସୁନ୍ଦର ସକାଳରେ ସମ୍ଭାବନାକୁ ନେଇ ଆମେ ଦୁହେଁ, ମୁଁ ସୁରଭି,
1: ମୁଁ ରଞ୍ଜନ,
0: ନମସ୍କାର।

0: ଅନେକ ସମୟରେ ଶାଢ଼ୀ ବିକ୍ରି କରିବା ପାଇଁ ବାସନକୁସନ ବିକ୍ରି କରିବା ପାଇଁ କିମ୍ବା ସାମ୍ପୁ ସାବୁନ ବିଭିନ୍ନ ପ୍ରକାରର ଆୟୁର୍ବେଦିକ ତେଲ ଯାହା ଶରୀର ପାଇଁ ଭଲ ଏହିଭଳି ଅନେକ ପ୍ରକାରର ଜିନିଷ ବିକ୍ରି କରିବା ପାଇଁ ଲୋକ ଆସନ୍ତି।
1: ସେଇଟା ତ ଏକ ପ୍ରକାର ବିଜନେସ ହେଇଗଲାଣି। ସେଠୁ କଣ ହେଲା ଯେ ସବୁ ଜାଗାରେ ତ ଏମିତି ବିକ୍ରି କରିବା ପାଇଁ ଆସନ୍ତି?
0: ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ କିଛି ଲୋକ ପ୍ରଥମେ ପଚାରୁଛନ୍ତି ଘରେ କିଏ ଅଛି କି, ହେଲେ ସେହି ସମୟରେ ତ ସ୍ତ୍ରୀ ଲୋକମାନେ ଏକୁଟିଆ ରହିଥାନ୍ତି।
1: ହଁ, ପିଲାମାନେ ସ୍କୁଲ ଆଉ ପତିଦେବ ଅଫିସ ନହେଲେ କାମରେ ବାହାରକୁ ଯାଇଥାନ୍ତି।
0: ଏହି ସମୟର ସୁଯୋଗ ନେଇ ସେମାନେ ପାଣି ଟିକେ ମିଳିବ କି କହି ଘର ଭିତରକୁ ପଶି ଆସୁଛନ୍ତି, ଟଙ୍କା ସୁନା ଦାମିକା ଜିନିଷ ଲୁଟି ନେଇ ପଳେଇ ଯାଉଛନ୍ତି।
1: ଆରେ ଆରେ, ଏସବୁ ତ ଭାରି ବିପଦ। ହେଲେ ଜାଣିଛ ସୁରଭି, ସମସ୍ତେ ସେମିତି ନଥାନ୍ତି। ସତର୍କ ଆଉ ସଚେତନ ରହିଲେ ଏଥିରୁ ଆମେ ନିଶ୍ଚୟ ମୁକ୍ତି ପାଇପାରିବା।
0: ଆମ ଚାରିପାଖରେ ଏପରି ଅନେକ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ କି ଆପଣଙ୍କ ମନକୁ ସୁହାଇଲା ପରି କଥା କହିବେ, ହସି ହସି ସମସ୍ତଙ୍କ ସହିତ ମିଶିବେ, ଦରକାର ପଡ଼ିଲେ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିବେ, କିନ୍ତୁ ସୁଯୋଗ ମିଳିଲେ ଆପଣଙ୍କର କ୍ଷତି କରିବା ପାଇଁ ମଧ୍ୟ ପଛେଇବେ ନାହିଁ। ସେମାନଙ୍କ ଭିତରେ ନିଶ୍ଚୟ ଈର୍ଷା ସ୍ୱାର୍ଥପରତା ଶତ୍ରୁତା ଲୁଚି ରହିଥାଏ, ତେଣୁ ବୁଦ୍ଧିମାନ ବ୍ୟକ୍ତି ସର୍ବଦା ଲୋକଙ୍କ କଥା ଅପେକ୍ଷା ତାର କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଏ।
1: କିଏ ଶତ୍ରୁ କିଏ ମିତ୍ର ପ୍ରଥମେ ଆମେ ଚିହ୍ନିବା, କଥାକୁ ନୁହେଁ ବରଂ କାମକୁ ଦେଖିବା। ବାହ୍ୟ ଆଚରଣ, ସତ୍ୟନିଷ୍ଠା, ବ୍ୟବହାର ଆଉ ତାର କାର୍ଯ୍ୟ ଦ୍ୱାରା ଆମେ ତାଙ୍କୁ ବିଚାର କରିବା।
0: ଯଦି ଆମେ ଆମର ଇତିହାସ ବା ପୁରାଣ ପୃଷ୍ଠାକୁ ଓଲଟାଇବା ତାହେଲେ ଅନେକ ଉଦାହରଣ ମିଳିପାରିବ। ଷଡ଼ଯନ୍ତ୍ର ଆଉ ବିଶ୍ୱାସଘାତକତାର ଶିକାର ହୋଇଥିବା ରାଜାମାନେ ନିଜର ରାଜ୍ୟ କେମିତି ହରାଇଲେ। ତେବେ ଆଜି ଏହିଭଳି ଏକ କଥା ସହିତ ଆଜିର ସମ୍ଭାବନାର ବିଷୟ ରହିଛି ଢୋଲ ଭିତରେ ମୂଷା। ଆମ ଶ୍ରୋତା ଏ ସମ୍ପର୍କରେ କ'ଣ ମତାମତ ରଖିଛନ୍ତି, ଆସନ୍ତୁ ଶୁଣିବା।
2: ମୁଁ ରବି ଶତପଥୀ କୋରାପୁଟ। ଦେଖନ୍ତୁ, ଓଡ଼ିଆରେ ଗୋଟେ ସୁନ୍ଦର ପ୍ରବାଦ ଅଛି ଯାହାକୁ ଆମେ କହୁଛେ ଢୋଲ ଭିତରେ ମୂଷା। ଏହା ଗାଁ ଗହଳିରେ ଏବେ ବି ଅତି ସୁନ୍ଦର ଭାବରେ ତାହା ପ୍ରଚଳିତ ଓଡ଼ିଆ ଗାଁ ଗହଳିରେ। ତାର ପ୍ରକୃତ ଆମେ ଏମିତି ଉଦ୍ଦେଶ୍ୟକୁ ବ୍ୟବହାର କରୁଛୁ ଯେ ବାହାରକୁ ସବୁ ଠିକ୍ ଠାକ୍, କିନ୍ତୁ ଭିତରେ କିଏ ଗୋଟେ ରହିଯାଉଛି ଯିଏ ବେଳେବେଳେ କ୍ଷତି ପହଞ୍ଚାଉଛି, ନଷ୍ଟ କରିଦେଉଛି। ତେଣୁ ବାହାରକୁ ସୁନ୍ଦର ଦେଖାଗଲେ ବି ଭିତରେ ଏମିତି କିଛି ଚରିତ୍ର, ଏମିତି କିଛି ବ୍ୟକ୍ତି ବିଶେଷ ରହିଯାଆନ୍ତି ଯେଉଁମାନେ ଯେକୌଣସି ସମୟରେ ବାହାର ଦିଶୁଥିବା ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଅନ୍ତି ବା ଜିନିଷକୁ ନଷ୍ଟ କରିଦିଅନ୍ତି। ଏବେ ଏମିତି ଆମେ ଗୋଟେ ଉଦାହରଣ ନେଇପାରିବା, ମନେକର ଆମେ ଗୋଟେ ସମ୍ପର୍କୀୟ ମାନଙ୍କ ଭିତରେ ହଉ, ସମାଜ ଭିତରେ ହଉ, ଆମର ବନ୍ଧୁବାନ୍ଧବ ମାନଙ୍କ ଭିତରେ ହଉ, ଏମିତି କିଛି ବ୍ୟକ୍ତିତ୍ୱ ରହୁଛନ୍ତି ଆମ ସାଥିରେ ଯେଉଁମାନେ ବାହାରକୁ ଜଣାପଡ଼ୁନାହାନ୍ତି, କିନ୍ତୁ ସେମାନେ ଭିତରେ ରହିଯାଉଛନ୍ତି। କିନ୍ତୁ ବାହାରେ ଆମେ ଦେଖୁଛେ ସବୁ ଠିକ୍ ଠାକ୍ ଚାଲିଛି, କିନ୍ତୁ ସେମାନେ ଏମିତି ଗୋଟେ ସମୟ ଦେଖିକିରି ଏମିତି କିଛି କାମ କରିଦିଅନ୍ତି ଯାହା ସାମୂହିକ ଭାବରେ ଗୋଟେ କ୍ଷତି ସୃଷ୍ଟି କରନ୍ତି। ତ କହିବାକୁ ଉଦ୍ଦେଶ୍ୟ ହେଉଛି ଯେ ଆମେ ବାହାରେ ଦେଖିଲେ ସବୁ ଠିକ୍ ଠାକ୍ ଅଛି, କିନ୍ତୁ ଭିତରେ ଦେଖିଲେ କିଛି ସମସ୍ୟା ସୃଷ୍ଟି ହେଲା। ଏବେ ଯେମିତି ଗୋଟେ ଆଖି ଦେଖିବାର ଆପଣ ଦେଖନ୍ତୁ, ମନେକର ଢୋଲ କହିବେ, ଢୋଲ ଦେଖିବା ପାଇଁ ସୁନ୍ଦର, ଢୋଲ ଗୋଟେ ବଡ ଆକାରର, କିନ୍ତୁ ତା ଭିତରେ ଗୋଟେ ଛୋଟିଆ ମୂଷା ଥିବ। ଆପଣ ବାହାରୁ ଦେଖିଲେ ଜାଣିପାରିବେନି ଯେ ଢୋଲ ଭିତରେ ଗୋଟେ ମୂଷା ଅଛି, କିନ୍ତୁ ସେ ମୂଷା ଯେକୌଣସି ସମୟରେ ସେ ଢୋଲଟିକୁ କାଟିଦେଇପାରେ। ତାକୁ ଆମେ ଆଖି ଦେଖିବାର ବୁଝିବା, ତାକୁ ବ୍ୟାପକ ଅର୍ଥରେ ଆମେ କେମିତି ବ୍ୟବହାର କଲେ ସମାଜରେ ବା ପ୍ରବାଦରେ, ତାକୁ କେମିତି ଓଡ଼ିଆ ପ୍ରବାଦରେ ବ୍ୟବହାର କଲେ ନା, ଯେଉଁମାନେ ବିଶେଷ କରିକିରି ଲୁଚି ଛପିକିରି ଥାନ୍ତି କିନ୍ତୁ ଭିତରେ ସେମାନେ ଏତେ ନିରାପଦରେ ଥାନ୍ତି, ଯେକୌଣସି ସମୟରେ ସେମାନଙ୍କର ସ୍ୱାର୍ଥ ପାଇଁ ସେମାନେ ସେ ଢୋଲକୁ କାଟି ଦିଅନ୍ତି। ତ ଢୋଲ ଭିତରେ ମୂଷା କହିଲେ ଆମେ ସେହିପରି ଭାବରେ ବିଶେଷ କରି ବୁଝୁ ଯେ ଓଡ଼ିଆ ପରିବାର ଭିତରେ ଆମେ ତାକୁ ସେମିତି ବ୍ୟବହାର କରୁ ଯେ ଆମେ ଯୋଉ ଗହଳି ଭିତରେ ଥାଉ, ଆମେ ଯୋଉ ପରିବେଶ ଭିତରେ ଥାଉ, ସେ ଗୋଟାକୁ ଯଦି ଆମେ କହିବା ଠିକ୍ ଲାଗେ, ଆମ ପରିବେଶ ଆମକୁ ସୁନ୍ଦର ଦିଶେ, ସେ ସୁନ୍ଦରଟି ହେଉଛି ନିଶ୍ଚିତ ଭାବରେ ଢୋଲ। କିନ୍ତୁ ତା ଭିତରେ ଯୋଉ ଚରିତ୍ରମାନେ ଥାନ୍ତି ମୂଷା ଭଳି ଚରିତ୍ରମାନେ, ସେମାନେ ଜଣାପଡ଼ି ଯାଆନ୍ତି ନାହିଁ, ସେମାନେ ବାହାରକୁ ଦିଶନ୍ତି ନାହିଁ, କାରଣ ସେମାନେ ଆକାରରେ ବହୁତ ଛୋଟ, କିନ୍ତୁ ସମୟ ସୁବିଧା ଦେଖି ସେମାନେ ଏମିତି କ୍ଷତି ପହଞ୍ଚାନ୍ତି ବା ଏମିତି ଆମକୁ ନଷ୍ଟ କରିଦିଅନ୍ତି ଅନେକ ଗୁଡ଼ିଏ ବ୍ୟବସ୍ଥା ଗୁଡ଼ିକୁ, ଯୋଉଠି ବହୁତ କଷ୍ଟ ହୁଏ। ତେଣୁ ଆମେ ଯେତେବେଳେ କଥାରେ କହୁ ବା ଓଡ଼ିଆ ପ୍ରବାଦକୁ ବ୍ୟବହାର କରୁ ଯେ ଢୋଲ ଭିତରେ ମୂଷା, ସେତେବେଳେ ଆମକୁ ଲାଗେ ଯେ ପ୍ରକୃତରେ ଆମ ଭିତରେ କିଛି ଲୋକ ଅଛନ୍ତି ଯେଉଁମାନେ ଢୋଲ ଭିତରେ ମୂଷା, ଯେକୌଣସି ସମୟରେ ସେମାନେ ଆମକୁ ଅସୁବିଧାରେ ବି ପକେଇ ଦେଇପାରନ୍ତି, ବା ଓଡ଼ିଆ ଘରେ ଘରେ ପ୍ରବାଦରେ ଆମେ ଢୋଲ ଭିତରେ ମୂଷା ବୋଲି ତାକୁ ଆମେ ବ୍ୟବହାର କରିଥାଉ। ସବୁଠୁ ବଡ କଥା ହେଲା ଯେ ଆମ ସାଥିରେ, ଆମ ସମାଜରେ, ଆମ ସାଥିରେ, ଆମ ଗହଣରେ, ମୁଁ ଯେମିତି କହିଲି ଆମ ବନ୍ଧୁବାନ୍ଧବ ମାନଙ୍କ ଭିତରେ ସେମିତି ମୂଷା ଅଛନ୍ତି, କିନ୍ତୁ ଆମେ ଯୋଉ କଥାଟି କହିଲେ ଯେହେତୁ ଢୋଲ ଗୋଟେ ଆବୃତ ହେଇକି ଥାଏ, ତା ଭିତରେ ସେ ଲୁଚି ଥାଏ, ତେଣୁ ଏଇ ଲୁଚିଥିବା ଚରିତ୍ର ମାନଙ୍କୁ ଆମେ ସହଜ

ଦେଖିପାରୁନା, କିନ୍ତୁ ସମୟ ଆସେ ଆମେ ଜାଣିପାରୁ ଯେ ପ୍ରକୃତରେ ଢୋଲ ଭିତରେ ମୂଷା କିଏ କେମିତି ନା। ଦେଖନ୍ତୁ ଢୋଲ କଟିଗଲା ପରେ ଢୋଲ ଠିକ ଦିଶୁଛି, ଢୋଲଟା ଯଦି କଟିଯିବ ତାର ଯେତେବେଳେ ତା ଚମଡ଼ାଟିକୁ କାଟିଦେବ ଢୋଲର, ଆମେ ଜାଣିବା ଯେ କିଏ କାଟିଛି, ତା ମୂଷା କାଟିଛି, ତାପରେ ମୂଷାକୁ ଆମେ ଖୋଜୁଛେ ବି ଧରା ପଡୁଛି। କିନ୍ତୁ ଅନେକ କ୍ଷେତ୍ରରେ ଏବେ ଏ କଥା ବି ସତ ହେଇପାରେ, ଅନେକ କ୍ଷେତ୍ରରେ ମୂଷା ପଳଉଛି, ଢୋଲ କଣା ହେଇଯାଉଛି, କିନ୍ତୁ ଆମେ ଜାଣିପାରୁନେ ଯେ ମୂଷା ପ୍ରକୃତରେ କୁଆଡେ ଗଲା, କିନ୍ତୁ ସମୟ ମୂଷାକୁ ବାହାର କରୁଛି। କିନ୍ତୁ ତେଣୁକରି ଆମେ ଏ କଥାଟିକୁ ଏହିପରି ଭାବରେ ବ୍ୟବହାର କରୁଛୁ।

ମିଶ୍ର କହୁଛି ବାରିପଦାରୁ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ। ଢଲ ବିଷୟରେ ମୂଷା କହିଲେ ଢଲଟା ବିରାଟ ବଡ କିନ୍ତୁ ମୂଷା ଢଲ ତୁଳନାରେ ବହୁତ ଛୋଟ। କିନ୍ତୁ ମୂଷା ଯୋଉ କ୍ରିକେଟ କାମ ଗୁଡା କରେ ଢଲ ଭିତରେ ରହିକି ସିଏ ସେଠି ଡମ ଡମ ଡମ ଡମ ଧୀରେ ଧୀରେ ବଜାଉଥିବ କିନ୍ତୁ ଲୋକ ଭାବିବେ ଢୋଲଟା ଆପେ ଆପେ ବାଜୁଛି କିନ୍ତୁ ନା ତାର ଅର୍ଥ ଏକ୍ଚୁଆଲି ହଉଛି ଯେ ବହୁତ ବଡ ବଡ କଥା କହୁଥିବା ଲୋକ ପ୍ରକୃତରେ କିଛି କାମକୁ ହେଇନଥାଏ। ଯେମିତିକି ଗୋଟେ ଧର ଜଣେ ସର୍ଭିସ କରିଛି ତାକୁ ଜଣେ ଉଚ୍ଚ ପଦସ୍ଥ ଅଫିସର ତାକୁ ରିଭ୍ୟୁ କଲେ କିନ୍ତୁ ସିଏ କିଛି ଫିଲ୍ଡରେ କରୁନଥିବ କିମ୍ବା କ୍ଲାସରେ ସେ ଠକୁଥିବ ତାର ଚାକିରିରେ ସିଏ ସବୁବେଳେ ଠକୁଥିବ କିନ୍ତୁ କଥା କହିଲା ବେଳକୁ ଏତେ ସୁନ୍ଦର ଭାବରେ କଥା ସିଏ ବଖାଣିକି କହିଦେବ ଉଦାହରଣ ଦେଖିଦେବ କି ସତରେ ସେ ସବୁ କରୁଛି କିନ୍ତୁ ଏକ୍ଚୁଆଲି ତାର ଯେତେବେଳେ ସେ କେନ୍ଦ୍ରକୁ ପ୍ରାକ୍ଟିକାଲି ଭିଜିଟ୍ କରାଯାଏ କି ଭିଜିଟ୍ କରାଯାଏ ସେଇଠି ତାର ଇଏଟା କାର୍ଯ୍ୟଦକ୍ଷତାଟା ସେଇଠି ପ୍ରମାଣିତ ହେଇଯାଏ। ଏକ୍ଚୁଆଲି ସେ କୌଣସି କାମ କରିନଥାଏ କିନ୍ତୁ ଖାଲି କଥାରେ ହଉଛି ବଡ ବଡ ବଡ ଟାଣପଣ କଥା କହୁଥାଏ। ତ ଏଇଭଳି ଜିନିଷଟାକୁ ବୋଧେ ଭାବିବା ଆମେ ଢୋଲ ଭିତରେ ମୂଷା।

0: ଆମେ ସମସ୍ତେ ଡିଜିଟାଲ ଯୁଗରେ ଆସି ପହଞ୍ଚିଛେ। ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଅନେକ ଲୋକ ନିଜକୁ ସଭ୍ୟ, ଶିକ୍ଷିତ ଆଉ ସଫଳ ବୋଲି ପ୍ରମାଣିତ କରିଥାନ୍ତି, କିନ୍ତୁ ବାସ୍ତବ ଜୀବନରେ ସେମାନଙ୍କର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା ଥାଏ। ବାହ୍ୟ ଚାକଚକ୍ୟରେ ଅନେକ ଲୋକ ଫସି ଯାଆନ୍ତି, ତେଣୁ ଆମେ ସଚେତନ ହୋଇ ସେମାନଙ୍କର ବନ୍ଧୁତ୍ୱର ଅନୁରୋଧକୁ ଗ୍ରହଣ କରିବା। ଖାଲି ଉପର ଚିକଣ ଦେଖି କାହାକୁ ବି ବନ୍ଧୁ ମାନିନେବା ସତରେ ଠିକ ନୁହଁ।
1: ମୁଁ ଡକ୍ଟର ପ୍ରଦୀପ କୁମାର ମିଶ୍ରା, ସାହିତ୍ୟିକ ଏବଂ ଶିକ୍ଷାବିତ। ଢୋଲ ଭିତରେ ମୂଷା ଏକ ସୁନ୍ଦର ଓଡ଼ିଆ ଲୋକୋକ୍ତି, ଲୋକବାଣୀ, ଯାହାର ଅର୍ଥ ହେଲା ବାହାରକୁ ବହୁତ ବଡ଼ ଦେଖାଯାଏ କିନ୍ତୁ ଭିତରେ ଶୂନ୍ୟତା, ଅନ୍ତସାର ଶୂନ୍ୟ ବୋଲି ଓଡ଼ିଆରେ ବି ବେଳେବେଳେ କୁହାଯାଏ ଏବଂ ଦ୍ୱିଅର୍ଥବୋଧକ ଭାବରେ ବି ଏହାକୁ ଗ୍ରହଣ କରାଯାଏ। ଆମେ ଯଦି କହିବା ତାହେଲେ ଅଲ୍ ସୋ ନୋ ସବଷ୍ଟାନ୍ସ, ଦେଖେଇ ହବା ବେଶୀ କିନ୍ତୁ ଭିତର ଅନ୍ତସାର ଶୂନ୍ୟ। ଏମିତି ଯଦି ଆମେ ଦେଖିବା ତାହେଲେ ବ୍ୟକ୍ତି ହୁଅନ୍ତୁ କିମ୍ବା ଅନୁଷ୍ଠାନ ହୁଅନ୍ତୁ, ଆମେ ଅନେକ ଦୃଷ୍ଟାନ୍ତ ପ୍ରତିଦିନ ଦେଖିବାକୁ ପାଉ। ଦୃଷ୍ଟାନ୍ତ ଗୁଡିକୁ ଗୋଟିଏ ଖଣ୍ଡବାକ୍ୟରେ ସଂକ୍ଷିପ୍ତରେ ପ୍ରକାଶ କରିବା ପାଇଁ ଯଦି ଆମେ ଦେଖିବା ଯେ ଗୋଟେ ବିରାଟ ଅନୁଷ୍ଠାନ କିନ୍ତୁ ତାର କାମ ଅତି ନିମ୍ନମାନର, ନ୍ୟୁନ। ବିରାଟ ବିଶ୍ୱବିଦ୍ୟାଳୟ

ବିରାଟ ବେସରକାରୀ ଶିକ୍ଷାନୁଷ୍ଠାନ ହେଇଥିବ, କିନ୍ତୁ ସେଇଠି ଅଧ୍ୟୟନ ଅଧ୍ୟାପନର ମାନ ଯଦି ନିମ୍ନ, ତାହେଲେ ଆମେ ତାକୁ କହିପାରିବା ଢୋଲ ଭିତରେ ମୂଷା। ଗୋଟିଏ ବ୍ୟକ୍ତି ସେ ଯେତେବେଳେ ତାର କୌଣସି କଥା ଉପସ୍ଥାପନ କରେ, ବାହାରକୁ ସୁନ୍ଦର ଦେଖାଗଲେ ବି, ବହୁତ ବଡ଼ ଦେଖାଗଲେ ବି, ଶବ୍ଦର ଆଡମ୍ବର ବେଶୀ ଦେଖାଗଲେ ବି, ତା ଭିତରେ ମର୍ମ ବିଶେଷ କିଛି ନଥାଏ, ମୂଲ୍ୟ ବିଶେଷ କିଛି ନଥାଏ। ତେଣୁ ଆମେ ସେଇ କ୍ଷେତ୍ରରେ ଆମେ କହିବା ଇଏ ଢୋଲ ଭିତରେ ମୂଷା ଭଳି ସେ ବକ୍ତବ୍ୟ। ତେଣୁ ବହୁତ ବଡ଼ ବାହାରକୁ ଦେଖାଯିବା, କିନ୍ତୁ ଭିତରେ ଗୋଟେ ଛୋଟିଆ ଜିନିଷର ଉପସ୍ଥିତିକୁ ଉପସ୍ଥାପନ କରିବା ପାଇଁ ଆମେ ଏଇ ଶବ୍ଦକୁ ଦୈନନ୍ଦିନ ଜୀବନରେ ବ୍ୟବହାର କରୁ। ସେମିତି ଇଂରାଜୀରେ ବି ଗୋଟେ ଅଛି, ଏମ୍ପ୍ଟି ଭାସଲ୍ ସାଉଣ୍ଡ ମଚ୍, ହମ୍ପା ମାଠିଆର ଶବ୍ଦ ବେଶୀ, ଆକୁ ମଧ୍ୟ ଏଇ ପାଖାପାଖି ଲୋକବାଣୀର ପର୍ଯ୍ୟାୟଭୁକ୍ତ ଆମେ କରିପାରିବା। ତେଣୁ ଇଏ ସତେ ଯେମିତି ଓଡ଼ିଆ ସାହିତ୍ୟର ଗୋଟେ ଆଲୋକ, ଗୋଟେ ସନ୍ଦେଶ, ଗୋଟେ ଉପଦେଶ, ଗୋଟେ ବ୍ୟଙ୍ଗ, ଗୋଟେ ବକ୍ରୋକ୍ତି, ଏବଂ ଏତେ ବଡ଼ ବଡ଼ କଥାକୁ ସଂକ୍ଷିପ୍ତରେ ପ୍ରକାଶ କରିବା ପାଇଁ ଏଇ ଯୋଉ ମାଧୁର୍ଯ୍ୟ ରହିଛି ବାକ୍ୟରେ, ତାକୁ ପ୍ରୟୋଗ କଲେ ଯେତେ ଖୁସି ଲାଗେ, ବେଳେବେଳେ ଲାଗେ ଅର୍ଥ ବି ବେଶ ଗୁରୁତ୍ୱପୂର୍ଣ୍ଣ। ଅନେକ ଜିନିଷ ଅଦୃଶ୍ୟ ହେଲେ ବି ସେମାନେ ସେଇଠି ଥିବେ ଏବଂ ନଷ୍ଟ କରିବେ। ଆମର ଦ୍ୱିଅର୍ଥବୋଧକ ଭାବରେ ଆମେ ଆକୁ ଗ୍ରହଣ କରୁଛୁ ଏଇ ଲୋକବାଣୀ ଟିକେ। ଡବଲ ଭିତରେ ମୂଷା ଆମେ କିଛି ଜାଣିନୁ, କିନ୍ତୁ ତା ଭିତରେ ମୂଷା ପଶି ଯାଇଛି, ସେ କ୍ଷତି କରିବା ଆରମ୍ଭ କଲାଣି। ଆପଣଙ୍କର ଓଡ଼ିଆ କମେଡି ଗୋଟେ ଅଛି ଦେଖିଥିବେ, ବା ଢୋଲ ଭିତରେ ମୂଷା, ଯେ ବାହ୍ୟ ଲୋକ ବେଳେବେଳେ କେମିତି ସୈତାନ ହେଇକିରି, ମୂଷା ହେଇକିରି ଭିତରେ ପଶିଯାଆନ୍ତି, ଆମର ପରିସର ଭିତରେ ପଶିକିରି କେମିତି କ୍ଷତି କରନ୍ତି। ଆକୁ ଚନ୍ଦ୍ରଶେଖର ରଥଙ୍କର ବି ଆମେ ଯଦି ଦେଖିବା, ତାହେଲେ ମୂଷାକୁ ସେ ଏଇଭଳି ପ୍ରତୀକାତ୍ମକ ଭାବରେ ଗ୍ରହଣ କରିଛନ୍ତି ଯେ ମୂଷା କେମିତି ଆମର କ୍ଷତି କରେ, ଶସ୍ୟ କାଟିବାଠୁ ଆରମ୍ଭ କରି ଆମ ଘରର ଯାବତୀୟ ନଥିପତ୍ର ଏଇସବୁ କଟାକଟି କରେ, ଏବଂ ଶେଷରେ ଯାଇକିରି କଣ କରେ ନା ମହାତ୍ମା ଗାନ୍ଧୀଙ୍କର ଫୋଟୋ ପଛରେ ଲୁଚି ଯାଏ ମୂଷା, ଏବଂ ଆମେ ଯେତେ ଖୋଜିଲେ ବି ତାକୁ ପାଉନା। ତେଣୁ ଗୋଟେ ଅଦୃଶ୍ୟ କ୍ଷତିକାରକ ଜୀବଟିଏ ହେଉଛି ମୂଷା, ଯିଏ ବେଳେବେଳେ ଆମକୁ ନୟାନ୍ତ କରିଦିଏ, ଆମର ବ୍ୟକ୍ତିଗତ ଜୀବନ ସାମାଜିକ ଜୀବନକୁ ମଧ୍ୟ ନୟାନ୍ତ କରିଦିଏ। ତେଣୁ ଏଇ ଅର୍ଥରେ ମଧ୍ୟ ଆମେ ଢୋଲ ଭିତରେ ମୂଷା ଶବ୍ଦଟିକୁ ବ୍ୟବହାର କରୁ।

ମୁଁ ଅନନ୍ତ କୁମାର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ। ଦୋଳ ଭିତରେ ମୂଷା ହଉଛି, ସେ କହିଲା ଦେଖିବାକୁ ହୃଷ୍ଟପୃଷ୍ଟ ସୁନ୍ଦର ହେଇକି ଦେଖାଯାଉଥିବ, କିନ୍ତୁ ତା ଭିତରେ ଯଦି ପ୍ରକୃତରେ ମାନବିକତା ନଥିବ, ନା ଯଦି ଜ୍ଞାନ ନଥିବ, ସେ ଦୂରତେ ସୋଗତେ ମୂର୍ଖ ଲମ୍ବ ସାଟ କୁଟପୃତ ହେଲା, ସେ ସେଭଳିଆ ଏକା ଦେଖାଯାଉଥିବ ସିନା ସମାଜରେ କି ସମାଜ ଘରର କି ନିଜ ପରିବାରରେ ମଧ୍ୟ କିଛି ଉପକାର ଲାଗିବନି। ସେଭଳିଆ ଲୋକମାନଙ୍କ ପାଇଁ ଆମେ ସତର୍କ ରହିବା ଦରକାର, ସମାଜ ମଧ୍ୟ ସେଭଳିଆ ଲୋକଙ୍କୁ ଏଡେଇବା ଦରକାର, ସେମାନଙ୍କୁ ଉଚିତ ଶିକ୍ଷା ଦେଲା ଭଳି କାର୍ଯ୍ୟପନ୍ଥା ଗ୍ରହଣ କଲେ ଏକା ସାମାଜିକ ସଂସ୍କାର ହେଇପାରିବ, ନଚେତ ଅସୁବିଧା ହବ। ତେଣୁକରି ସେମାନେ ସେଭଳିଆ ଲୋକ ଯେଉଁମାନେ କି ବିଗ୍ରହ ପୁଷ୍ଟି ନୈବେଦ୍ୟ ନାସ୍ତି ଭଳିଆ ରହିବେ ଯଦି ସମାଜରେ, ସେମାନଙ୍କ ଦ୍ଵାରା କୌଣସି ପ୍ରକାର ଉପକାର ହେଇପାରିବ। ତେଣୁକରି ଢୋଲ ଭଳିଆ ଲୋକ ଦୁଷ୍ଟିବ କିନ୍ତୁ ତା ଭିତରେ ବ୍ୟବସ୍ଥା ନଥିବ, ବ୍ୟବହାର ନଥିବ, ଆଚାର ନଥିବ, ଶିଷ୍ଟାଚାର ନଥିବ, ସେଭଳି ଜ୍ଞାନ ନଥିବ, ସେଭଳିଆ ଲୋକ ସମାଜ ପାଇଁ ଉପକାର ହେଇପାରିବନି କି କାହା ପାଇଁ ଉପକାର ହେବନି। ସବୁବେଳେ ଏଇ ରୂଢ଼ି ଗୁଡାକ କ'ଣ ସାମାଜିକ ତୁଳନୀ, ସାମାଜିକ ଶୃଙ୍ଖଳା, ସାମାଜିକ ଉପକାର ପାଇଁ ବୋଲି ଏଇଭଳିଆ ଜିନିଷ ଗୁଡାକୁ ଉକ୍ତି ଗୁଡାକୁ ଦିଆଯାଇଛି। ତେଣୁକରି ସାମାଜିକ ଚିନ୍ତାଧାରା ଯଦି ମଣିଷ ଭିତରେ ଉଦ୍ବେଗ ନ ହେଇପାରିଲା ତେବେ କୌଣସି ପ୍ରକାରେ ତାର ଉପକାର ହେଇପାରିବନି, ନିଜର ହେଇପାରିବନି କି ଅନ୍ୟମାନେ ମଧ୍ୟ ସେ କରିପାରିବନି। ତେଣୁକରି ନିଶ୍ଚିତ ଭାବରେ ଯେତେ ବଡ ସେ ବିଗ୍ରହ ହେଇଥାଉ ନା କାହିଁକି, ଯେତେ ସେ ସୁସ୍ଥ ହେଇକି ଥାଉ, ଯେତେ ବଡ ସେ ବାହାରକୁ ସେ ଦେଖାଯାଉଥାଉ ଯାହା ହେଇଥାଉ,

କିନ୍ତୁ ଭିତରେ ଯଦି ମୂଷା ଭଳିଆ ତାର ପ୍ରକୃତି ହେଇଗଲା, ଢୋଲଟା କାଟିଦେଲେ ଯେମିତି ଢୋଲର ଶବ୍ଦ ହେଇପାରିବନି କିଛି ନାହିଁ, ସେ ଢୋଲ ଯେମିତି ବେକାର ହେଇଯିବ, ସେ ମଣିଷ ଯେତେ ଇଏ ହେଇଥିଲେ ମଧ୍ୟ ସେ ସମାଜ ପାଇଁ ବେକାର ହେଇକି ରହିବ। ଚିନ୍ତାଧାରା ସେମାନଙ୍କ ସେମିତି ସେଭଳିଆ ରହିଥାଏ ଆଉ, ତେଣୁକରି ସେମାନଙ୍କ ଦ୍ଵାରା କିଛି ଆମର ସମାଜର ଉପକାର ହେଇପାରେନି ଆଉ, ଅପକାର ସିନା ହବ, ଉପକାର ମଧ୍ୟ ସେମାନଙ୍କ ଦ୍ଵାରା କିଛି ହେଇପାରିବ। ଯେମିତି ମୂଷା ଯେମିତି ଢୋଲ କାଟିଦେଲେ ଢୋଲର ଶବ୍ଦଟା ପୁରା ନଷ୍ଟ ହେଇଯିବ, ଏ ସୁନ୍ଦର ଢୋଲ ଯିଏକି ବିଭିନ୍ନ ପ୍ରକାର ଶବ୍ଦର ସମାହାର ସୃଷ୍ଟି କରିପାରେ, କିନ୍ତୁ ଢୋଲ ଯଦି ମୂଷା କାଟିଦେଲା ବେଳେ ସେ କିଛି ଆଉ କୌଣସି ବେକାର ହେଇଯିବ, ସେଭଳିଆ ମଣିଷ ଯେତେ ଯାହା ଥିଲେ ମଧ୍ୟ ସମାଜ ପାଇଁ ସେ ବେକାର। କିଛି ନଥିବ, ସେ ଶବ୍ଦର ମଧ୍ୟ କିଛି ଇଏ ନଥିବ ନା, ମାଧୁରୀ ନଥିବ ନା, ସେ ଶବ୍ଦର ସମାଜ ପାଇଁ ତାର ଉପକାରିତା କିଛି ନଥିବ, ତାର କିଛି ତାକୁ ଲୋକ ମଧ୍ୟ ସେଭଳିଆ ସମାଜରେ କୌଣସି ପ୍ରକାର ଗୁରୁତ୍ୱ ମଧ୍ୟ ଦେଉନଥିବେ। ସେ ଦୃଷ୍ଟିରୁ ଆମେ ସମାଜ ପାଇଁ ଯଦି କିଛି କରିବାକୁ ହବ, ତେଣୁକରି ଢୋଲ ଭିତରେ ମୂଷା ନହେଲା ଭଳିଆ, ଢୋଲ ଭିତରେ ଢୋଲଟାକୁ ପୁରା ଇଏ କରିକି ସେ ଭିତରେ ପବନ ରହିଲେ ଯେମିତି ଶବ୍ଦ ସୃଷ୍ଟି କରିପାରିବ, ସେଭଳିଆ ଆମ ଭିତରେ ଜ୍ଞାନ ରହିଲେ ହିଁ ଆମେ ସମାଜ ପାଇଁ କିଛି କରିପାରିବା।

0: ଏହି ପ୍ରବାଦର ଅର୍ଥ ନୁହେଁ ଯେ ସମସ୍ତଙ୍କୁ ସନ୍ଦେହ କରିବା, ବରଂ ଆମେ ବିବେକର ସହିତ ଲୋକଙ୍କୁ ଚିହ୍ନିବା ଦରକାର, ନହେଲେ ଠକାମିରେ ପଡ଼ିବା। ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ଜାଗାରେ ସତର୍କ ଆଉ ସଚେତନ ହୋଇ ଚଳିବା, ସେଥିପାଇଁ ତ କୁହାଯାଏ ଦୁନିଆରେ କେହି କାହାର ନିଜର ନୁହେଁ।
1: ମୁଁ ଡକ୍ଟର କମଳା କୃଷ୍ଣ ତ୍ରିପାଠୀ, ଶିକ୍ଷକତା କରେ, ସାହିତ୍ୟର ବିଭିନ୍ନ ଦିଗରେ ଲେଖା ବି କରେ।
2: ଢୋଲ ଭିତରେ ମୂଷା, ଏ ରୂଢ଼ିର ଅର୍ଥ ଆମେ କଣ ବୁଝିବା?
1: ଢୋଲ ଭିତରେ ମୂଷା ଗୋଟେ ଓଡ଼ିଶାର ଗୋଟେ ପରିଚିତ ରୂଢ଼ି। ଆମେ ସମସ୍ତେ ରୂଢ଼ିକୁ ତ ଆପଣ ଜାଣିଛନ୍ତି ବିଭିନ୍ନ ଅର୍ଥରେ ବ୍ୟବହାର କରୁ। ଆମେ ଯେତେବେଳେ ଆମ ପଛରେ କିଛି ଗୋଟେ ଶତ୍ରୁତା ଥିବାର ଅନୁମାନ କରୁ, ସେତେବେଳେ ଆମେ କହୁ ଯେ ଢୋଲ ଭିତରେ ମୂଷା ଅଛି। ତ ମୂଷା ହଉଛି ଗୋଟେ ଶତ୍ରୁତାର ପ୍ରତୀକ, ଆଉ ଢୋଲଟା ହଉଛି ଗୋଟେ ଆପଣାର ଜିନିଷ। ତ ଆମେ ଯେମିତି ନିଜ ଲୋକଟିଏ କୌଣସି କାରଣରୁ ଆମ ଶତ୍ରୁତା ସହିତ ଶତ୍ରୁତା କରିବା ପାଇଁ ଗୋଟେ ଅଭିନୟ କରେ, ଏବଂ ଢୋଲ ହଉଛି ଯେମିତି ଗୋଟେ ଆପଣାର ଜିନିଷ, ଆଉ ତା ଭିତରେ ପ୍ରବେଶ କରିବା କଷ୍ଟ ସାଧ୍ୟ। କିନ୍ତୁ ତା ଭିତରେ ଯଦି ଗୋଟେ ମୂଷା ପଶିଯାଏ, ତାହେଲେ ଢୋଲର ଶବ୍ଦ ଏବଂ ମୂଷା କାଟିବାର ଶବ୍ଦ କିଛି ଜଣାପଡ଼େନି। ଏମିତି ସେ ଭିତରେ ଭିତରେ ଢୋଲଟାକୁ ଯେମିତି ନଷ୍ଟ କରିଦିଏ, ସେମିତି ଆପଣାର ଲୋକଟିଏ ଯେତେବେଳେ କିଛି ବିଶ୍ୱାସଘାତ କରେ, ସେ ଆମେ ତାକୁ କହୁ ସେ ଢୋଲ ଭିତରେ ମୂଷା। ତ ସେ ନିଜ ଲୋକମାନେ ଅନେକ ସମୟରେ ଆମର ଇତିହାସରେ ବି ଅଛି, ପୁରାଣରେ ବି ଚରିତ୍ର ମାନେ ଅଛନ୍ତି, ଯେଉଁମାନଙ୍କୁ ନିଜ ଲୋକଙ୍କୁ କିଛି ଲୋକ ବିଶ୍ୱାସଘାତ କରନ୍ତି। ଏବଂ ଆମେ ଯେମିତି ପୃଥିବୀରାଜ ଜୟଚନ୍ଦ୍ର କଥା ହଉ, କିମ୍ବା ଇଂରେଜମାନଙ୍କ ସମୟରେ ଅନେକ ଆମର ଦଳବେହରାଙ୍କୁ ଧରେଇବା ସମୟରେ ହଉ, ବିଭିନ୍ନ ବିପ୍ଳବୀମାନଙ୍କୁ ଧରେଇବା ପାଇଁ ମଧ୍ୟ ଇଂରେଜମାନେ ଯେଉଁ ନିଜ ଲୋକମାନଙ୍କୁ କିଛି ଲାଞ୍ଚ ଦେଇ ତା ଭିତରେ ନିଜର ସଫଳତା ପାଇଥାନ୍ତି, କିନ୍ତୁ ତା ଭିତରେ ଆମର ହିଁ କ୍ଷତି ହୋଇଥାଏ, ନିଜର ଦେଶର କ୍ଷତି ହୋଇଥାଏ, ନିଜ ଲୋକଙ୍କର କ୍ଷତି ହୋଇଥାଏ।

କରି ତା ଭିତରେ ତାକୁ ନଷ୍ଟ କରିଦିଏ। ସେମିତି କିଛି ଲୋକ ଆପଣାର ଲୋକ ବି ଆମର କ୍ଷତି ସାଧନ କରନ୍ତି, ଜଣାପଡ଼ନ୍ତି ନାହିଁ ସେମାନେ ଆମର କ୍ଷତି କଲାଭଳି, କିନ୍ତୁ ଗୋଟେ ବିଶ୍ୱାସରେ ସେମାନେ ବିଷ ଦେଇକିରି ଆମକୁ କ୍ଷତି ପହଞ୍ଚାଉଛନ୍ତି। ଏଇ ଅର୍ଥରେ ଆମେ ତାକୁ ଢୋଲ ଭିତରେ ମୂଷା ବୋଲି କହୁ। ଆଉ କିଛି ଲୋକ କହନ୍ତି ଯେ ବାହ୍ୟ ଆଡମ୍ବର, ତାକୁ ବାହ୍ୟ ଆଡମ୍ବରର ଅର୍ଥରେ ବି ତାକୁ ବ୍ୟବହାର କରାଯାଏ ଢୋଲ ଭିତରେ ମୂଷାକୁ। ବଡ଼ ଜିନିଷ ଦେଖାନ୍ତି କିନ୍ତୁ ତାଙ୍କର କାମ ସେମିତି ବଡ଼ ନଥାଏ, ଗୋଟେ ଖରାପ ଉଦ୍ଦେଶ୍ୟରେ ସେମାନଙ୍କର କାମ ଯାକ ହେଇଥାଏ। ସେଇ ଅର୍ଥରେ ତାକୁ ଢୋଲ ଭିତରେ ମୂଷାକୁ ବ୍ୟବହାର କରାଯାଇଥାଏ। ଜାଣିପାରିବାର ଅର୍ଥ ହଉଛି ଆମେ ନିଜେ ହିଁ ସଚେତନ ହବା ଯେ ଏଇ ଲୋକଟି ଆମର ପ୍ରକୃତରେ ପ୍ରତ୍ୟେକ ଆଜିକାଲି କ'ଣ ଅନେକ ସମୟରେ ଆମେ ଦେଖୁ ଯେ କିଛି ଲୋକ ବିଶ୍ୱାସ ଭାଜନ ହେଲା ଭଳି କାମ କଲା ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ ବିଶ୍ୱାସ ଭାଜନ ନଥାନ୍ତି। ତେଣୁ ଆମେ ନିଜେ ହିଁ ସତର୍କ ରହିବା, ତାଙ୍କର ଦୁଇ ଚାରିଟା କାମକୁ ପରଖିବା, ପ୍ରକୃତରେ ସେମାନେ ଆମର ହିତ ସାଧନରେ ଅଛନ୍ତି ନା ଅହିତ ସାଧନରେ ଅଛନ୍ତି, ତାକୁ ହିଁ ପରଖିବା ଏବଂ ନିଜେ ସତର୍କ ହେଇ ରହିଲେ ହିଁ ଜାଣିପାରିବା। ଯେଉଁମାନେ ବେଶୀ ବେଶୀ ଚାକଚକ୍ଷ ଦେଖାନ୍ତି ତା ଭିତରେ ନିଶ୍ଚିତ ଭାବରେ ଗୋଟେ ସନ୍ଦେହର ପ୍ରଶ୍ନ ଆସେ ଯେ ଏଇ ଲୋକଟା କୋଉ ଉଦ୍ଦେଶ୍ୟରେ ଏଇ କାମ କରୁଛି, ନିଃସ୍ୱାର୍ଥ ଉଦ୍ଦେଶ୍ୟରେ ନା କିଛି ସ୍ୱାର୍ଥ ରଖେ। ଯୋଉଠି ତାର ସ୍ୱାର୍ଥ ଥାଏ ସେଠୁ ଆମେ ଜାଣିବା ଯେ ଏ ଲୋକଟା ଗୋଟେ ମୂଷା ଭଳି ଆମର ଭବିଷ୍ୟତରେ କ୍ଷତି ପହଞ୍ଚାଇ ପାରେ, ତେଣୁ ସେ ଦିଗରୁ ସଚେତନ ହେବା ଆବଶ୍ୟକ।

କାହାରିକୁ ବି ଆଖି ବନ୍ଦ କରି ଆମେ ବିଶ୍ୱାସ କରିବା ନାହିଁ। ମଣିଷର ପ୍ରକୃତ ପରିଚୟ ହେଉଛି ତାର ଚରିତ୍ର, ସତ୍ୟନିଷ୍ଠା, ଏସବୁ ତାର କାର୍ଯ୍ୟରେ ପ୍ରତିଫଳିତ ହେବା ଦରକାର। ତେଣୁ ଆମେ ସତ୍ୟ, ସରଳତା, ଉତ୍ତମ ଚରିତ୍ରକୁ ନିଜ ଜୀବନରେ ଆଦର୍ଶ ରୂପେ ବାଛିବା। ଯଦି ଆମେ ନିଜେ ଭଲ ମଣିଷଟା ହେବା, ତାହେଲେ ସମାଜକୁ ମଧ୍ୟ ଏକ ସୁନ୍ଦର ଦିଗ ଦେଖାଇ ପାରିବା।

0: ଏଥିଲା ସମ୍ଭାବନାର ବିଷୟ ଢୋଲ ଭିତରେ ମୂଷା। ଯେଉଁମାନେ ଆଜି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସମସ୍ତଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ।
1: ତାହେଲେ ଆଜି ତ ସମ୍ଭାବନାର ଏହି ପ୍ରସଙ୍ଗ ସରିଯାଇଛି, ଆମେ ଆଗାମୀ ସମ୍ଭାବନାରେ କ'ଣ ବିଷୟ ରହିଛି ଶ୍ରୋତାଙ୍କୁ କହି ରଖିବା?
0: ହଁ ସୁରଭି, ଆସନ୍ତା ସମ୍ଭାବନା ମାନେ ଅଗଷ୍ଟ ମାସର 15 ତାରିଖରେ ଆମେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପତାକା ଉତ୍ତୋଳନ ସମାରୋହ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ। ତେଣୁ ଆଗାମୀ ଶନିବାର ଅର୍ଥାତ୍ ଅଗଷ୍ଟ ମାସର 15 ତାରିଖ ସକାଳ 7:25ରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରୁ ସମ୍ଭାବନା କାର୍ଯ୍ୟକ୍ରମ ଶୁଣିପାରିବେ ନାହିଁ।
1: ତାହେଲେ ଆମେ ଶ୍ରୋତାଙ୍କୁ ଅଗଷ୍ଟ ମାସର 22 ତାରିଖରେ କ'ଣ ବିଷୟ ରହିଛି କହି ରଖିବା?
0: ହଁ, ଅଗଷ୍ଟ ମାସର 22 ତାରିଖ ଶନିବାର ସମ୍ଭାବନାର ବିଷୟ ରହିଛି ମଣି କାଞ୍ଚନ ଯୁଗ। ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ଅଗଷ୍ଟ ମାସର 21 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ।

0: ଜୀବନ ହେଉଛି ଏକ ଅନବରତ ଯାତ୍ରା, ଯେଉଁଥିରେ ପ୍ରତିଦିନ ଆମେ ଅନେକ ଶିକ୍ଷା ସଂଗ୍ରହ କରୁ। ଏହି ଯାତ୍ରାରେ ସଠିକ୍ ଚିନ୍ତାଧାରା ଆଉ ଭଲ ଆଚରଣ ଆମକୁ ସଫଳତା ପଥରେ ଆଗେଇ ନେଇଥାଏ।
1: ତେଣୁ ପ୍ରତିଦିନ ନିଜକୁ ଉନ୍ନତ କରିବା ପାଇଁ ଆମେ କିଛି ସମୟ ନିଜ ଭିତରକୁ ଦେଖିବା, ନିଜକୁ ସମୟ ଦେବା, ଏହିଭଳି ଏକ ସକାରାତ୍ମକ ଚିନ୍ତନ ସହିତ ଆଜିର ସମ୍ଭାବନାରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁରଭି, ନମସ୍କାର।

ଶୁଣିଲେ ବର୍ଣ୍ଣାଳୀ କ୍ରମରେ ସମ୍ଭାବନା ବିଷୟ ଥିଲା ଢୋଲ ଭିତରେ ମୂଷା। ଉପସ୍ଥାପନା କଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ମୁଁ ପ୍ରିୟ ଶ୍ରୋତାଙ୍କୁ ପୁଣି ଥରେ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସର 9 ତାରିଖ ରବିବାର ଅପରାହ୍ନ 5:30 ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ଗାଗର ଯତନ। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 9 ତାରିଖ ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423 0690। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷାଦିନେ ଗାଗର ଯତନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: UPI transactions to remain free for consumers and small merchants, clarifies APEX Digital Payments Body, PCI. India rejects objections raised by a US lawmaker on proposed FCRA bill, says legislation in country's internal matter. Jharkhand government holds first formal talks with protesting students over alleged irregularities in recruitment examinations. US Senate passes Russia sanctions bill seeking 100% tariff over five countries. And heavy to very heavy rainfall likely over East Rajasthan and Odisha today. And with that, we end the morning news. Have a nice day.
1: ଶୁଣିଲେ ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏଫ୍ଏମ୍ରେ 103.6 MHz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ପ୍ରଥମେ ଶିଳ୍ପୀ ହେଲେ ଗୋପୀନାଥ ମହାପାତ୍ର ଶିଳ୍ପୀଙ୍କ କଣ୍ଠରେ ରଞ୍ଜନ କୁମାର ବେହେରାଙ୍କ ରଚନା ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ

ଏଥର ଶିଳ୍ପୀ ଲିପ୍ସା ମିଶ୍ର, ରଞ୍ଜନ କୁମାର ବେହେରାଙ୍କ ଅନ୍ୟ ଏକ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

କାର୍ଯ୍ୟକ୍ରମ ଶେଷରେ ରଞ୍ଜନ କୁମାର ବେହେରାଙ୍କ ରଚନାରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ବାଇ ଚଢ଼େଇ ଆଲବମ୍ର ଗୀତ। ଶିଳ୍ପୀ ହେଲେ ଶକ୍ତି ମିଶ୍ର, ଅଲେଖ ବିଶ୍ୱାଳଙ୍କ ଗୀତ, ସଙ୍ଗୀତ ସୁବାସ ଦାସ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ରଙ୍ଗଥର ସୁନେଲି ଆଲବମ୍ର ଗୀତ। ଶିଳ୍ପୀ ହେଲେ କୁମାର ବାପି, ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ଶୁଭ୍ରାଂଶୁ ସାମନ୍ତରାୟ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଗୀତିଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ଆଓ ପ୍ୟାର କରନେ ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ କୁମାର ସାନୁ, ଶ୍ୟାମରାଜଙ୍କ ଗୀତ, ସଙ୍ଗୀତ ଆଦେଶ ଶ୍ରୀବାସ୍ତବ।

ଏଥର ଶୁଣନ୍ତୁ ପ୍ୟାର କିୟା ତୋ ଡରନା କ୍ୟା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ, ସମୀରଙ୍କ ଗୀତ, ସଙ୍ଗୀତ ଯତୀନ ଲଲିତ।

ଏଥର ଶୁଣନ୍ତୁ କ୍ୟା କେହେନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅଲକା ୟାକ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା ମଜରୁ ସୁଲତାନପୁରୀ। ସଙ୍ଗୀତ ନିର୍ଦ୍ଦେଶନା ରାଜେଶ ରୋଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ಸಲ್ಲಾಂ.
1: ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ. ଆପଣମାନେ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ. ଏଥର ଶୁଣନ୍ତୁ ଚୋରି ଚୋରି ଚୁପ୍କେ ଚୁପ୍କେ ଚଳଚ୍ଚିତ୍ରର ଗୀତ. ଅନାମଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ. ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନ୍ନୁ ମଲ୍ଲିକ.

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଲି କୁମାର ସାନୁ ଏବଂ ଅଲକୟ ଅଗ୍ନି। ସମୀରଙ୍କ ଗୀତ। ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଟି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ପୂର୍ବାହ୍ନ 10:05 ଦିନ 12:00, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସପ୍ତଧାରାରେ ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ପ୍ରେମରେ ପ୍ରେମରେ ଚଳଚ୍ଚିତ୍ରରୁ। ବାପୁ ଗୋସ୍ୱାମୀଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସୌରିନ ଭଟ୍ଟ ଏବଂ ନିବେଦିତା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ।

ଏଥର ବାବୁଲ ସୁପ୍ରିୟ ଏବଂ ନିବେଦିତାଙ୍କ କଣ୍ଠରେ ଶୁଣନ୍ତୁ ତୋ ବିନା ମୋ କାହାଣୀ ଅଧା ଚଳଚ୍ଚିତ୍ରର ଗୀତ। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଶାନ୍ତିରାଜ ଖୋସଲା।

ତୁ ଆଉ ମୁଁ ଏହି ଚଳଚ୍ଚିତ୍ରର ଗୀତଟିକୁ ଶୁଣନ୍ତୁ। ଶିଳ୍ପୀ ହେଲେ କୁମାର ବାପି ଏବଂ ଶୈଳ ଭାମା। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ଦେବୀତୋଷ ଆଚାର୍ଯ୍ୟ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମୁଁ ଦିୱାନା ତୋ ପାଇଁ ଚଳଚ୍ଚିତ୍ରର ଗୀତ। ଅରୁଣ ମନ୍ତ୍ରୀଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅନ୍ତରା। ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

0: ଶୁଣିଲେ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ ଆକାଶବାଣୀ ଜୟପୁର। ସମୟ ପୂର୍ବାହ୍ନ 10ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: आकाशवाणी समाचार के साथ मैं मुकेश कुमार बल। प्रधानमंत्री नरेंद्र मोदी आज आईआईटी दिल्ली के 57वें दीक्षांत समारोह को संबोधित करेंगे। वे 3000 से अधिक विद्यार्थियों को संबोधित करेंगे, जिनमें स्नातक

ଏଥର ଶୁଣନ୍ତୁ ସିର୍ଫ ତୁମ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ ଫୁଲ ଓର କାଣ୍ଟେ ଚଳଚ୍ଚିତ୍ରର ଗୀତ। ସମୀରଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ କୁମାର ସାନୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

କୃଷି ଖବର କୃଷି ଖବର କୃଷି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଯାନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସର 9 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷା ଦିନେ ଗାଗଡ଼ର ଯତନ। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 9 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷା ଦିନେ ଗାଗଡ଼ର ଯତନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଦିନ 11:00 ପ୍ରଚାର କରିବୁ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀମାନେ ହେଲେ ଭାରତୀ ରାୟ, ଦୟାନିଧି ବେହେରା, ଫକୀର ପଟ୍ଟନାୟକ, ବିଥିକା ଚାଟାର୍ଜୀ, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ, କମଳା କୁମାରୀ ବେହେରା ଏବଂ ଜିତେନ୍ଦ୍ର ହରିପାଲ। ଦିନ 11:30 ଶୁଣିବେ ସଙ୍ଗୀତ ରୂପକ ଇନ୍ଦ୍ରଧନୁର ହସ, ରଚନା ଜ୍ଞାନୀ ଦେବାଶିଷ ମିଶ୍ର, ପ୍ରଯୋଜନା ରଞ୍ଜନ କୁମାର ବେହେରା, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କନ୍ଧମାସର କାର୍ଯ୍ୟକ୍ରମ ପୁନିଲେଞ୍ଜୁ ପ୍ରଚାର କରିବୁ ଦିନ 12:30। ଦିନ 12:50 ଭେଟିଦେବୁ କେତୋଟି ଭକ୍ତିଗୀତ। ଶିଳ୍ପୀମାନେ ହେଲେ ଜ୍ଞାନେନ୍ଦୁ ପାତ୍ର, ଶର୍ମିଳା ସାମନ୍ତରା, ରମେଶ

ପଟ୍ଟନାୟକ ଏବଂ ମୀନା ମହାପାତ୍ର। ପ୍ରାଦେଶିକ ଲୋକଗୀତର କାର୍ଯ୍ୟକ୍ରମ ଗୀତିଭାରତୀ ପ୍ରଚାର କରିବ ଦିନ 1:05। ଏଥିରେ ଶୁଣିବେ ଡୋଗ୍ରୀ ଲୋକଗୀତ। ଶିଳ୍ପୀ ହେଲେ ପ୍ରଦ୍ୟୁମ୍ନ ସିଂ ଏବଂ କ୍ରିଷ୍ଣା କୁମାରୀ। ପରେ ଶୁଣିବେ ହରିୟାନ୍ଭି ଲୋକଗୀତ, ଶିଳ୍ପୀ ବିନୟ କମାଲ। କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20। ଏଥିରେ ରହିଛି ଆଲୋଚନା ଭାରତ ଛାଡ଼ ଆନ୍ଦୋଳନ। ଆଲୋଚକ ହେଲେ ଶିବପ୍ରସାଦ ପଟ୍ଟନାୟକ ଏବଂ ପରେ ଜାଣିବା କଥାରେ ଶୁଣିବେ ଚୁମ୍ବକର ଶକ୍ତି ସମ୍ପର୍କରେ। ଅପରାହ୍ନ 5:00 ରହିଛି ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଯୁବକଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ, କାରଣ ଓ ସମାଧାନ ସମ୍ପର୍କରେ ସାକ୍ଷାତକାର ଏବଂ ପରେ ଜାଣିବା କଥାରେ ରହିଛି ଆମ ଜାତୀୟ ପତାକା, ଆମ ଜାତୀୟ ଚିହ୍ନ ସମ୍ପର୍କରେ। ଚୈତିଜାନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ। ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି କଲେ କାଇଲାଭ, ଏ ସମ୍ପର୍କରେ ଏକ ସାକ୍ଷାତକାର ଏବଂ ଶେଷରେ ରହିଛି ବର୍ଷା ଦିନେ ସାଗଦାଲ ଦାସ ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର ରାଇମତୀ ଘିଉରିଆଙ୍କ ସହ। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ 6:10। 6:30ରେ ଶୁଣିବେ ହିନ୍ଦୀ ଭଜନ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। 6:55ରେ ଶୁଣିବେ ଆଜିର ପ୍ରସଙ୍ଗ ଏବଂ 7:25ରେ ରହିଛି ଜିଲ୍ଲା ହାଲଚାଲ କ୍ରମରେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:00ରେ ପ୍ରଚାର କରିବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30ରେ। 8:00ରେ ରହିଛି ଇସ୍ ସପ୍ତାହ ସଂସଦ ମେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ 8:15ରେ। ଏଥିରେ ରହିଛି ଜଣ୍ଡିସ୍ ବା କାମଳ ରୋଗର କାରଣ ପ୍ରତିକାର ସମ୍ପର୍କରେ ଗୀତା ମହାରଣାଙ୍କ ସହ ସାକ୍ଷାତକାର ଏବଂ ପରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ସନ୍ତୁଳିତ ଆହାର ସୁସ୍ଥ ଜୀବନ ସମ୍ପର୍କରେ। 8:30ରେ ସ୍ୱାସ୍ଥ୍ୟ ସଙ୍ଗୀତ କ୍ରମରେ ଶୁଣିବେ ବଂଶୀବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ସ୍ପଟ୍ଲାଇଟ୍ ଶୁଣିବେ 9:15ରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। 9:30ରେ ଶୁଣିବେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସିୱାଏ ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ସୁନିଧି ଚୌହାନ, ସାଇଦ୍ କ୍ୱାଦ୍ରିଙ୍କ ଗୀତ, ସଙ୍ଗୀତ ମିଥୁନ।

ଶୁଣୁଛନ୍ତି ବିଲୁ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ। ଗୀତ ରଚନା ସାହିଦ ଗ୍ୱାତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଥର ଶୁଣନ୍ତୁ ଫାନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶାନ ଏବଂ କୈଳାସ ଖେର। ଗୀତ ରଚନା ପ୍ରସନ୍ନ ଯୋଶୀ। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ସମ୍ବଲପୁର ଅଞ୍ଚଳର ଗୀତ। ପ୍ରଥମେ ଶିଳ୍ପୀ ହେଲେ ଭାରତୀ ରୟ, ଗୀତ ରଚନା ଯୁଗଳକିଶୋର ଷଡ଼ଙ୍ଗୀ।

ଆପଣମାନେ ଶୁଣିଛନ୍ତି ସମ୍ବଲପୁରୀ ଅଞ୍ଚଳର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ବିଦିକା ଚାଟାର୍ଜୀ ଗୀତ ରଚନା କରିଛନ୍ତି ରାମପ୍ରସାଦ ପୁରୋହିତ।

ଆପଣମାନେ ସମ୍ବଲପୁର ଅଞ୍ଚଳର ଗୀତ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ଫକୀର ପଟ୍ଟନାୟକ। ଗୀତ ରଚନା କରିଛନ୍ତି କ୍ଷିତିପତି ସାହୁ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁର ଅଞ୍ଚଳର ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କମଳା କୁମାରୀ ବେହେରା। ଗୀତ ରଚନା କରିଛନ୍ତି ଶ୍ରୀପତି ପାଣିଗ୍ରାହୀ।

0: କୃଷି ଖବର କୃଷି ଖବର କୃଷି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରାନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣା ପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଆପଣମାନେ ଶୁଣିଛନ୍ତି ସମ୍ବଲପୁର ଅଞ୍ଚଳର ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କମଳା କୁମାରୀ ବେହେରା ଏବଂ ଭାରତୀ ବେହେରା। ଗୀତ ରଚନା କରିଛନ୍ତି ସନ୍ତୋଷ କୁମାର ମିଶ୍ର।

ଶୁଣିଲେ ସମ୍ବଲପୁର ଅଞ୍ଚଳର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 2.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 11:30 ପ୍ରଚାର କରୁଛୁ ସଙ୍ଗୀତ ରୂପକ ଇନ୍ଦ୍ରଧନୁର ହସ, ରଚନା ଜ୍ଞାନୀ ଦେବାଶିଷ ମିଶ୍ର, ପ୍ରଯୋଜନା ରଞ୍ଜନ କୁମାର ବେହେରା, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ତାହେଲେ ଶୁଣିବା ସଙ୍ଗୀତ ରୂପକ ଇନ୍ଦ୍ରଧନୁର ହସ।

0: ମିତୁ ମିତୁ କଣ କରୁଛୁ?
1: ନାଇଁ ମା, ଆଜି ରବିବାର, ବର୍ଷା ବି ଟିକେ ହେଉଛି, ଆଜି ପାଠ ନ ପଢିଲେ ହୁଅନ୍ତାନି?
0: ଏ କଥା ହେଇପାରିବନି, ରବିବାର ତ ବେଶୀ ପଢିବା କଥା। ମନେ ଅଛି ଗତଥର ଇତିହାସ ନଗର ବିଜ୍ଞାନ ପରୀକ୍ଷାରେ ତୁ କେମିତି କମ୍ ମାର୍କ ରଖିଥିଲୁ?
1: ନା, ଏ ବର୍ଷ ସେମିତି ହବନି।
0: ତୁ ଯେମିତି ଖେଳା ବୁଲାରେ ସମୟ ବିତାଉଛୁ, ପୁଣି ଏମିତି ହବନି କହିଲେ କିଏ କହିପାରିବ? ଆଣିଲୁ ତୋ ବହି? କଣ ପଢା ହେଇଥିଲା କାଲି? ହଁ, ସେଇ ବହିଟା ଆଣେ।
1: କାଲି ଆମର ଭାରତ ବିଷୟରେ ପଢା ହଉଥିଲା।
0: ଆରେ ଭାରତ ବିଷୟରେ କଣ?
1: କଣ ଟି ସେଇଟା? ହଁ ହଁ, ଜାତୀୟ ସଂହତି।
0: ହଉ ତେବେ, ତୁ ବସିକି ଜାତୀୟ ସଂହତି ବିଷୟରେ ପଢୁଥା, ମୁଁ ମନ୍ଦିରରୁ ଆସେ। ଆସିଲେ ଗୋଟି ଗୋଟି କରି ସବୁ ପଚାରିବି, ନହେଲେ ଜାଣିଛୁ ତ କଣ ହବ।
1: ଭାରତ ଏସିଆ ମହାଦେଶର ଗୋଟିଏ ବିକାଶଶୀଳ ରାଷ୍ଟ୍ର। ଏହାର ରାଜଧାନୀ ନୂଆଦିଲ୍ଲୀ ଠାରେ ଅବସ୍ଥିତ। ଆରେ, ଏଇ ପ୍ରଜାପତିଟା ଆସିଲାଣି। ଏ ପ୍ରଜାପତି, ଆ ଆ ପାଖକୁ ଆ, ହେ ଉଡ଼ିଗଲା।

0: ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି। ହେଇ, ପୁଣି ଥରେ ଆସିଲାଣି ଏଇ ପ୍ରଜାପତି। ଆସିବୁନି ତ? ହଉ ନ ଆସ। ପ୍ରତ୍ୟେକ ଅଞ୍ଚଳର ଚଳଣି ଓ ରୁଚିବୋଧ ମଧ୍ୟ ଅପରଠାରୁ ଭିନ୍ନ ଭିନ୍ନ। ବହୁ ପ୍ରକାରର ସଂସ୍କୃତି, ବିବିଧ ବିଚାରଧାରା ସତ୍ତ୍ୱେ ଭାରତ ନିଜର ଏକ ସୂତ୍ରତ୍ୱ ବଜାୟ ରଖିପାରିଛି। ବହୁ ଭାଷିକତା ମଧ୍ୟ ଏହାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ। ଏଠି ବିବିଧ ଧର୍ମ, ନାନା ଭେଷଭୂଷା, ନାନା ସଂସ୍କୃତି, ନାନା ନାନା ନାନା ଛେନା ଗୁଡ ହାତ ଏଗୁଡା କିଛି ମନେ ରହୁନି।
1: ମିତୁ ମାମା, ଏ ମିତୁ ମାମା।
0: ହଁ ଯା, ତମର ଖବର କାଗଜ ପଢା ସରିଲା?
1: ହଁ, ମୋର ତ ସରିଲାଣି। ତୁ କଣ କରୁଛୁ?
0: ଏଇ ମା ପରା କହି ଯାଇଛି ନଗର ବିଜ୍ଞାନ ପଢିବାକୁ। କହିଛି ମନେ ନ ରଖିଲେ ଆଜି ଖାଇବାକୁ ଦବନି।
1: ତୁ ଆମର ମନେ ରଖି ଦଉନୁ, କଣ ପଢୁଛୁ କି?
0: କଣ ତ ସେଇଟା? ହଁ ହଁ, ଜାତୀୟ ସହତି। ଏଗୁଡା କିଛି ମନେ ରହୁନି। ଅଜା ଅଜା, ତମେ ମ୍ୟାଜିକ୍ ଜାଣିଛ?
1: ଜାଣିଛି, ତୋ ଅଜା ସବୁ ଜାଣିଛି।
0: ତମେ କଣ ଗୋଟେ ମ୍ୟାଜିକ୍ କରି ଯଦି ଆମ ଘରୁ ସବୁ ପାଠ ବହି ଆଉ ମୋ ସ୍କୁଲ ବ୍ୟାଗଟା ଉଭାନ କରିଦିଅନ୍ତନି, ଏ ଜାତୀୟ ସହତିଟା ମତେ ଆଉ ପଢିବାକୁ ପଡନ୍ତାନି। ପାରିବ ଅଜା? ପାରିବ?
1: ମୁଁ ଉଭାନ କରିଦେବି ଯେ, କିନ୍ତୁ ତୋ ମା ଯଦି ପୁଣି ନୂଆ ବହି ନୂଆ ସ୍କୁଲ ବ୍ୟାଗ କିଣି ଆଣିବ,
0: ତେବେ କଣ କରିବି?
1: ହଉ, ତୋ ପାଠ ପଢା ସେତିକି ଥାଉ, ଆ ଟିକେ ବାହାରୁ ବୁଲି ଆସିବା। ଚାଲ
0: ଆମେ ବୁଲିବାକୁ ଯିବା। ମା ଆସିବା ପୂର୍ବରୁ ପଳେଇ ଆସିବା ତ, ନହେଲେ ମା ଜଳିଲେ ନା
1: ତୋ ପିଠିରେ ଜାତୀୟ ସଂଗତି କରିଦବ ନାଇଁ।

0: ଆଉ ନଦୀ ଯଦି ଅଧା ବାଟରେ ରହିଯାଏ?
1: ଓ, ଏଇ କଥା କହୁଛି ଶୁଣ।

0: ସତରେ ଅଜା ଅଜା, ମତେ ଟିକେ ଭଲେ କି ବୁଝେଇ ଦିଅ ନା।
1: ହଉ, ମନ ଦେଇ ଶୁଣ।

0: ସତ କଥା। ଆଚ୍ଛା, ଏ ନଦୀ କୂଳରେ କେତେ ସୁନ୍ଦର ସୁନ୍ଦର ଗଛ, କେତେ ପ୍ରଜାପତି। ହେଇଟି ଗୋଟେ ପ୍ରଜାପତି, ହେଇଟି ଆଉ ଗୋଟେ, ହେଇଟି ସିଏ ଫୁଲରେ ବସିଲା। ଅଜା, ତମେ ଏଠି ଥାଅ, ମୁଁ ତାକୁ ଧରିକି ଆସେ।
1: ମିତୁ, ରହିଯା ରହିଯା, ପାରିବୁନି ପାରିବୁନି।
0: ପାରିବି ଅଜା।
1: ସଗଲିଟା ଆଉ।

0: ଅଜା, ପ୍ରଜାପତିର ଡେଣା କିଡ଼ି ସୁନ୍ଦର।
1: କାହିଁକି ନା ସେଥିରେ ନାନା ରଙ୍ଗର ସମାହାର, ନାନା ରଙ୍ଗର ବର୍ଣ୍ଣାଳୀ ସବୁ ରଙ୍ଗ ମିଳିମିଶି ରହିଛନ୍ତି ବୋଲି ସିନା ପ୍ରଜାପତିର ଡେଣା ଏତେ ସୁନ୍ଦର।
0: ହେ ଅଜା, ଦେଖିଲଣି ଆକାଶରେ କେମିତି ତରଣ ଲାଗିଛି?
1: ଆରେ କାହିଁ,
0: ଦେଖ ଦେଖ ସେଇଟା।
1: ଆରେ ସେଇଟା ପରା ଇନ୍ଦ୍ରଧନୁ।
0: ମାନେ ଇନ୍ଦ୍ରଙ୍କର ଧନୁ, ସିଏ ପୁଣି ଧନୁରେ ତୀର ଜଖିବେ, ଏତେ ସୁନ୍ଦର ଧନୁ ଠାରୁ ତୀର ବାହାରିବ। ଚାଲୁ ଅଜା ଘରକୁ ପଳେଇବା।
1: ଡର କୁରିଟା, ଆରେ ଡରୁଛୁ କାହିଁକି?

0: ରଙ୍ଗ ଖାଏ
1: ସାତଟା ପରା ବାଇଗଣୀ ନୀଳ ନୀଳ ଆଉ କଣ ସବୁ ମନେ ପଡ଼ୁନି ଅଜା
0: ବାଘ ନିଶ ହନାଲା
1: ବାଘ ଅଜା ବାଘ ତାହେଲେ ଆମକୁ ଖାଇଯିବ
0: ଏତରିକି ଇଏ ସତ ସତିଆ ବାଘ ନୁହେଁ ଲୋ ଆକାଶର ଚିତ୍ରମୟ ବାଘ
1: ଓ ତାହେଲେ ଏଇ କଥା ଏବେ ବୁଝିଲି।

0: ଅକ୍ଷର ବୁଝିଗଲି ବୁଝିଗଲି। ସବୁ ରଙ୍ଗର ପ୍ରଥମ ଅକ୍ଷର ନେଇଗଲେ ହେବ ବାଘ ନିଶ ହନାଲା। କିନ୍ତୁ କୁହ ତ ଅଜା, ସାତ ରଙ୍ଗ ମିଶିଲେ କଣ ଆକାଶ ସୁନ୍ଦର ଦିଶେ?
1: ହଁ।

0: ଏବେ ବୁଝିଲୁ ତ?
1: ବୁଝିଗଲି ବୁଝିଗଲି ଅଜା, ତାହେଲେ ତମେ ଏସବୁ ଦେଖେଇବା ବାହାନାରେ ମତେ ଜାତୀୟ ସହତି ବୁଝାଉଥିଲ।
0: ତୁ ଆମର ଭାରି ଚାଲାକ ତାହେଲେ। ନଦୀ, ପ୍ରଜାପତି, ଇନ୍ଦ୍ରଧନୁ, ତମ ସ୍କୁଲ ବଗିଚା, ଆମ ଗାଁ, ଏ ସବୁରେ କଣ ତତେ ଜାତୀୟ ସଂହତି ଦିଶୁନି? ବିବିଧତା ଏବଂ ଭିନ୍ନତା ଭିତରେ କେମିତି ସୂତାଟିଏ ବନ୍ଧା ହେଇଛି ଦେଖିଲୁ?
1: ହଁ ଯା।

0: ଆରେ ମିତୁ, ଚାହିଁଚୁ କଣ? ମୋ ସହିତ ମିଶିକି ଗା।
1: ହଉ ଅଜା, ଚାଲ ତମେ ପ୍ରଥମେ ଗାଅ, ତାପରେ ମୁଁ ଗାଇବି।

0: ଏତେବେଳେ ଯାଇ ଶୁଣୁଥିଲି ସଙ୍ଗୀତ ରୂପକ ଇନ୍ଦ୍ରଧନୁର ହସ, ରଚନା ଜ୍ଞାନୀ ଦେବାଶିଷ ମିଶ୍ର, ପ୍ରଯୋଜନା କରିଥିଲେ ରଞ୍ଜନ କୁମାର ବେହେରା, ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। 103.6 megahertz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2000

0: ଛବିଶ ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ ଏବଂ FM ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନା କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 9 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ବର୍ଷାଦିନେ ଗାଗଡ଼ର ଯତ୍ନ। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 9 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423690। ବିଷୟଟି ପୁଣିଥରେ କହି ରଖୁଛୁ, ବର୍ଷାଦିନେ ଗାଗଡ଼ର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ଦିନ 12 ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ପ୍ୟାସା ସାବନ ଏହି ଚଳଚ୍ଚିତ୍ରର ଗୀତ ଶୁଣିଛନ୍ତି। ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ସୁରେଶ ୱାଡେକର। ଗୀତ ରଚନା କରିଛନ୍ତି ସନ୍ତୋଷ ଆନନ୍ଦ। ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ନାଜାଇଜ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ରୂପ କୁମାର ରାଥୋଡ଼। ଗୀତ ରଚନା କରିଛନ୍ତି ସୁଦର୍ଶନ ଫକୀର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୋପୀ କିଶନ। ଏହି ଚଳଚ୍ଚିତ୍ରର ଗୀତ ଶୁଣିଛନ୍ତି ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ପୂର୍ଣ୍ଣିମା ସମୀରଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଲିନ।

0: two, one, let's start the fun.
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ହମ୍ ଆପ୍କେ ହେ କୌନ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ଏସ୍ପି ବାଲ ସୁବ୍ରମଣ୍ୟମ। ଗୀତ ରଚନା କରିଛନ୍ତି ରବୀନ୍ଦ୍ର ରାୱଲ, ସଙ୍ଗୀତ ପରିଚାଳନା ରାମ ଲକ୍ଷ୍ମଣ।

ଏଥର ଶୁଣନ୍ତୁ ମଞ୍ଜିଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା କରିଛନ୍ତି ୟୋଗେଶ, ସଙ୍ଗୀତ ପରିଚାଳନା ରାହୁଲ ଦେବ ବର୍ମନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15 ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, କନ୍ଧବାସାର କାର୍ଯ୍ୟକ୍ରମ ପୁନେ ଲେଞ୍ଜୁ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ଆୟାବା ତାଇତାଙ୍ଗି ସବୁତିରୁ ଜୋହରା ଓଡ଼େ ନା ତେଲେ ଇଞ୍ଜୁ ସାମ ଆଜ୍ଞା ମାନି ଜୁହାର ସାମ ଆଜ୍ଞା
1: ଜୁହାର ଏଲିନା ଓଡ଼େ ବେଞ୍ଜିନି ତାଇବା ଇନ୍ସକେ ନାନୁ ହାରକା ଜୋହରା କି ମାଇ
0: ଆତେ ଆଜ୍ଞା ମାର ତ ଇଞ୍ଜୁ ବେଶୀ ଦିନାଟି
1: ବେଟଘାଟ
0: ବେଟଘାଟ ତ ଇଞ୍ଜୁ
1: ରଲେ ଇଞ୍ଜୁ କି ଡିସ୍କା ହାଜିମ ଚେ ହାଏ
0: ହଁ ବେଶୀ ଦିନ ହାଜିମ
1: ନାନୁସ୍କେ ହାରକ ଦିନାଟି ନାନୁସ୍କେ ନିଜବାତେ ଆତି ଷ୍ଟୁଡ଼ିଓ ତେ ଓଡ଼େ ନିନୁସ୍କେ ନିଜବାତି ବେଟଘାଟ ଆତେ ମାର ଆତି ମା ତାଇ ବାଇ ତାକି ର ଚାଷବାସ କାତାତି ପେଲକି ଜଲକି ଆନ
0: ହଁ ପେଲକି ଜଲକି ଆନ ମା ଚାଷ ଭାଇ ଏ ଚାଷ ତାଇ ତାଙ୍ଗି ନେ ତ ଇ ଚାଷ ମାନା ଟାଇମ କିଆ ଏ ସମୟ କିଆ ଏ
1: ହଁ ଆଜିକାଲି ତ ଆଷାଢ଼ ଇଚ୍ଛାରେ ତ କାମ ନଡ଼ା ଚାଷବାସ କାତା ଓଡ଼େ ଆର କାମ ଲୋକ

0: କୁଇ ନରତ ଚାଷବାସ କାକେ ହାନିଡ଼ାବତ କା ଚିଞ୍ଜିମ ନାଇ କେ ନି
1: ହଁ ମା ଲୋକ ତ ହେଲେ ଏ ଚାଷବାସ କାହାନା ମାନା ଜୀବିକା ନିର୍ବିହା କି ହିନୁ ଅଡ଼େ ବଞ୍ଚବା ହିନୁ ଏବା
0: ହଁ ଚାଷବାସ ହେଲା ସାର ତମାର ନିଡ଼ାବତ କା ଚିଞ୍ଜାଲେ କଷ୍ଟ ଆୟାନେ ଅଡ଼େ ଚାଷୀ ଲୋକ ମାଗେ ତ ହାର କା ବେପାର କେ ହେଲେ ସ୍କେ ହାରେ ପୁଞ୍ଜା ଲାଏ ଅଡ଼େ ପାଟା ସାଟା ସିନି ଖାନା ଗାଡୁ ଚାକିରି କିନ ୟା ବି କାମା କିନ ଅଛି ସାରସ୍ କେ ତ ହାରକା ପାଟାସ୍କା ଜାପାଲେ ଆଡ଼ାଲା ଏତା ନେ ପାତେ ନେ ନେ ଧୀରେ ପାଟା ତି ପଡ଼ାନି କତା

0: କିଛି ଚାକିରି ବାକିରିଆ ଏ ଏଦା ପାଇଁ ତା କିଞ୍ଜି ଚାଷ ପଟେ କି ଇଞ୍ଜି ଯେତିକି ନାନୁ କେହେଲ ପଡ଼ା ହେଇନେ।
1: ହଁ ଆଜିକାଲି ତ ପୁନି କଥା ଏକା ଯେ ଚାକିରି ଇଚ୍ଛି ସାରେ ତ ସବୁ ଜଣଙ୍କ ମେଡ଼ା ପେନ୍ ଯାଏ ମାତ୍ର ବୁଦ୍ଧି ଜ୍ଞାନ ତାକେ ଜାପିନ କଥା କେ।
0: ହଁ ହଁ ଏଦା ତ କିଞ୍ଜି ନାନୁ ଆଦା ଚାଷ ବିଷୟ ଇଞ୍ଜି ଚାହା ହିଁ
1: ହାତେ ନିନୁ ଆଦା ଚାଷ ଉପରେ ନିନୁ ଇଚ୍ଛା ନିହି କି ହାମ ଯେ ସିନିକି ସାରେ ପୁଞ୍ଜାଲା ହେନେ ଯେ ବହୁତ ନିହି ନିନୁ ଆଦା ଚାଷ ନିହି କି ହିଁ ଯେ ଏନିକି ପ୍ରଥମେ ଏନିକି ଜମି ବାଛିକି ଧରିକି ଜମିତା ମିବୁ ଏନି ନିକି କିତି ସାରେ ଇଚ୍ଛି ଏନିକି ମିବୁ କି ହିମ ଯେ ଚାଷ ବିଷୟରେ ବ୍ୟସ୍ତା ଦେ।
0: ହଁ ବାବୁ ଏଦି ଯେ ଆଦା ଚାଷ କେହେଲି ପଢ଼ା ନେଇ ସାର ପ୍ରଥମେ ଜମିତା ବଲକା ନା ନା ସବୁ ଯେତେ ନାଇଁ ମାନେ ସଫାସୁତୁରା କି ଆସ ହଁ ହଲ ଖିନ ମି ଟ୍ରାକ୍ଟର ତଲେ ତିନି ସାର ଦେବା ଲେଖା ଏମ୍ବଟେ ମଧ୍ୟ ହଁ ସଫା କାଚ ହଁ ମଇଲା ପଇଲା ସବୁ ରୁଣ୍ଡ ଏକା କୁତୁ ସାହା ଏମିଟେ କତ ତିନି ସାର ଦେବା ଲେଖା ତିନି ସାର ଦେବେ ଯେତେ ପଡ଼ିଆ ମାନତେଣେ ବା ପକ ଖିନ ମି।
1: ହଁ ଆତିର ଏକର ତାକି ଇଚ୍ଛାରେ ଏଚର ଗାଡ଼ି ଆତି ହିଁ ଆହି ମାନେ ଏ ଗାତା
0: ଏକର ତାକି ଇଚ୍ଛାରେ ତିନି ସାର ଲଡ ଏ ଦରକାର ପଡ଼ା ହିଁ ଜେନେ
1: ଇଚ୍ଛା ଚାରା ହାଜି ନା ହା ଇ ମାନି ଗାତା ସା ଇ କୋଡି ଗାତା।
0: ହଁ କୋଡି ଗାତା
1: ହଁ ତାନି ପରେ ନିକି ହିଁ ଯେ ଆତି ଜମି ପ୍ରସ୍ତୁତ ଏ ନିକି ହିଁ ଯେ
0: ଏଦା କେନେ ମାନେ ସାର ଏଦା ଆଜିକାଲି ତ ର ପ୍ରକାର ଆତିଲେ ଲିଖି ବେଡ୍ ବେଡ୍ ସିଷ୍ଟମ କେ ହଁ ଏ ନିକି ଅତି ସହଜ ତଲେ ମାଙ୍ଗେ ଆୟା ନେ ଏଦା ତାକି ଯେ ବେଡ୍ ସିଷ୍ଟମ କେ ହେଲ୍ପ ପଡ଼ା ହେଇନେ
1: ଆତି ପୁନି କଥା ଅଛି ତଲିସା ଲୋକ କି ହିଁ ଚାରେ ଯେ ଯେଉଁ ପୁରୁଣା ପଦ୍ଧତି କି ନକେତ ପଦ୍ଧତି ଆଜିକାଲି ତ ପୁନି କଥା ଏନା ଚାକି ଶିକ୍ଷିତ ଆତି ସାରେ ଗୋଟେ ଏନି ନିକି ସରକାର ତାଣା ପଦ୍ଧତି ମାନେ କି ବିଭିନ୍ନ କୃଷି ଅଧିକାରୀ ହେଲେ ମଜା ଆଣରେ ଏବାର ତାଣ୍ଟି ପରାମର୍ଶ କି ଇଲା ମିଟି ଚାଲା ଯାଞ୍ଚ କି ନେନୁ
0: ଇଲେ କି ହଜାଁ ଚେ ଗୋଟେ ଇଲିକି ରେଡିଟେସନ ତିକି ହି ନାଇଁ ମାନା ଏଲେଞ୍ଜି ନା ଏଦା ଇତି ବେଞ୍ଜା ଅଛେ ବାବୁ।
1: ହଁ ଏନିକି ଆଦା ଚାଷ କିନା ଏଦଣା ହେଲେ ବେଞ୍ଜି ହିଁ ନିନୁ ଏଦାଣି କେତେ ଇନି କଥା।
0: ହଁ ହଁ
1: ହାତି ନି ତ ନିଜେ କି ହିଁ ଯେ ଯେ ଏଚା କାଲୁ ହାଁ ଯେ ନା
0: ଇଚେ ରି କୁଇଣ୍ଟାଲ ଲୁ ହମାଇ
1: ହଁ ରି କୁଇଣ୍ଟାଲ ଲୁ ହାଁ ଯେ ତାନି ପରେ ଯେଉଁ ବେଡ୍ କିନ କିନା ହେଇଛି ବେଡ୍ କିତି ପରେ ତାନି ପରେ ସାରା କି ହାଁ ଏନିକି ହୁଏ ନାଇ
0: ସାରା କି ହାଁ ଏମିତି ସମାନ କତ ହିଁ ହାଁ ହାଁ ଗୋଟେ ହଁ ଆଦା ଆତି ଦାଢ଼ି ତାକି ଦାଢ଼ି ସମାନ ଡିଷ୍ଟାନ୍ସ ଦୂରତା କି ହାଁ ହାଁ ଉହାଲ ପଡ଼ା ହିନେ
1: ହେଲା ଉହି ଧରିଛି ଗାତାର ଚାଣେ ଉହି ନାଟେ ଇ ଚାଣେ ହିତି ଦେ ତାନି ପରେ ଆଦା ଆତି ଇଟିଂ ଧରି ଇଟା ହାଁ ବାଟେ ଇ ରାପିଡ଼ି ଖିଂ ଧରି ହାଁ ହଁ ବାଟେ ମଜା ଅଡ଼େ ନି ଖିଂ ଧରି ତାନି ପରେ ତି ଯତ୍ନ ହେ ନାଇଁ
0: ଏମଟେ ତାନି ପରେ ଯତ୍ନ ଅଛି ମାନେ ପିଚୁ ପିଖି ନମି ପିଚୁ ପିଖାରେ ରାତି ଯାଚ ଲାଦି ଲକ ଇଚ୍ଛା ପଖାତି ନମି ସାଇଡ୍ ୱାକ୍ଟି ଏଇ ହଜାର ତାକି ଏଇ ମୋଡ଼ ଖାଲି ନା ଖାଲି ତାକି ହିଁ ଏଦା ହିଁ ଜାଗା ପିସି ନମି
1: ହାତି ଏଇସ୍କେ ହିନେ ମାନେ ଏନ କଥା ଅଛି ଯଦି ଇବି ତ ନେ ଆଜିକାଲି କେ ହାଁ ଜାରି ସାର ତ ଇଦି ପିଇବ ବେଡ଼ା ତାକି କି ହିଁ ଜାରି ଏନ କଥା ଆଉ ଯଦି ପିଇବା ଆତେ ସାର ଏନି କି ହିଁ ଜାରି
0: ପିଇବା ଆତେ ସାର ଇଏ ଯେତେ ଲାଇନ ଲାଇନ କି ବେଡ୍ ବେଡ୍ କି ହାଁ ନମେ ବଟ୍ ଏଇ ସପ୍ଲାଇ କି ହାଁ ଲେଖି ମାନେ ଆଦା ତି ଏଇ ସଡ଼ବା ତଲେ ଡାଞ୍ଜାଲ ପଡ଼ା ହିନେ
1: ହେଲେ ଆତେ ହିଁ ଏଇ ତ ଡାଞ୍ଜି ଦେରେ ଯାଇଛି ଏଚର ଦିନଟେ ର ଗଦା ଗଜା ହିନୁ କି ର ଏନିକି ତାନି ପରେ ଏନା କି ହିଁ ଜାରି
0: ତିନି ସାରିଲେ ଯେଟେ ବି ସମାନ ଗଜା ହଚି ନୁ ଲେକ ଆଠ ଲେନ୍ ଯୋଉ ଭିତରେ ଥାକି ଆକା ସମାନ ହିଁ ତିନି ସାର ଗୋଟେ ଲେଖା ହଚି ନୁ ଏଟେ ସାର ହି ନମି ଇଚ୍ଛା ଚାହିଁ
1: ହଁ ଯେ ଇଚ୍ଛି ହିଁ ଗଜା ହାତି ପରେ ର ଏଚର ଗୋଟାର ଆକୁ କି ଏନା ଆଚାରେ ବାଟେ ର ସାର ହି ଦେରି କି ର କି ଜୈବିକ ସାର କି ଦୋକାନତି ସାର ଆମନି ଗୋଟେ ହିଁ ହିଁ ଜାରି
0: ଏଦା ତ ବାବୁ ଦୋକାନ ତାଇନ ଏ ଚାହା ଗୁର୍ମୁର ପଟାସ ଏଦା ଇଚ୍ଛା ଚାହା ହି ହି ନମି
1: ଏଟା କାଲ୍ପାତ ସିଂ ଜରା ହଁ ଏଦା କଳ୍ପନା ଏଦିମ୍ବା ଇ ଆଦା ଡାକି ଦାରିତା ହିଁ ଯେ କି ଆଦା ଡାକିତା ହିଁ
0: ଆଦା ଡାକି ସାଇଡ୍ ସାଇଡ୍ ସମାନ
1: ଏହା ନା ଏମଟା ଘାସ ପାସ ସଫା ଛକ ଝାଡ଼ା ଏନାରେ ଯାହା ଏମ୍ବା ଅସ ହି ହାଁ ତାନି ପରେ ଇରା ଗୋଟେ ଏକ ଦେଢ଼ ସାଁ
0: ହଁ ହଁ
1: ଇରା ଏକ ହି ପରେ ତାନି ପରେ ଗୋଟେ ଏନା କି ଯେ କଡ଼ା ଏଦେ
0: ଇରା ଏକ ହି ପରେ
1: ମାର୍ନୁରଣ୍ଡି ସପୋଜ ଏଦି ମାର୍ନୁ ଆଇକି ରଚାଏ ପାଟା ହାତି ସାରେ ରକା ଯାଏ ର ସାରି ପାଶ ଗୋଟା ଆକୁ କି ର ଏନା ଆସେ ଗୋଟେ ଏନା ଏମ୍ବା ଅସପତ୍ର ଏନା କିଛି ଏଦିମ୍ବା ଏଚେ ବେଳେ ତା ପିଡ଼ି ଉଲିତିନେ କି ବିହା କି ର ସୀମା କି ତାକୁ ନେଦା ପାଇଁ ଯେ ଏନ ବ୍ୟବସ୍ଥା କି ହିଁ
0: ଏଦା ତ କିଞ୍ଜି ସ୍ପ୍ରେ କି ନମି
1: ଅସ ଚାଚା
0: ହଁ ଅସ ଚାଚା
1: ହଁ ଏଦା ଚାଚା ଏମ୍ବା ସ୍ପ୍ରେ କି ଦେରେ ହଁ ଏଚର ଦେବା କି ହିଁ ଜରେ
0: এদাই।

ଶୁଣିଲି କନ୍ଧାବାସାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଗୀତ ରଚନାରୁ ପ୍ରଥମେ ଶିଳ୍ପୀ ହେଲେ ଜ୍ଞାନେନ୍ଦୁ ପାତ୍ର।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣମାନେ ଶୁଣିଛନ୍ତି ଭକ୍ତିଗୀତ, ପୁରାତନ ରଚନାରୁ ଏଥର ଶିଳ୍ପୀ ହେଲେ ଶର୍ମିଳା ସାମନ୍ତରାୟ।

0: ଖୁସି ଖବର ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀ ମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।
1: ଶୁଣିଲେ ଗୀତିଭାରତୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଡୋଗ୍ରି ଲୋକଗୀତ। ପରିବେଷଣ କରିଥିଲେ ଶିଳ୍ପୀ ପ୍ରଦ୍ୟୁମ୍ନ ସିଂ ଏବଂ କ୍ରିଷ୍ଣା କୁମାରୀ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଅଗଷ୍ଟ ମାସ 9 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ବର୍ଷା ଦିନେ ଗାଗଡ଼ର ଯତ୍ନ। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସ 9 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 0685423090। ବିଷୟଟି ପୁଣି ଥରେ କହି ରଖୁଛୁ, ବର୍ଷା ଦିନେ ଗାଗଡ଼ର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଫସଲ ବୀମା ଯୋଜନା ସମ୍ପର୍କରେ। ଫସଲ ବୀମା ଯୋଜନା ପୂର୍ବରୁ ମଧ୍ୟ ରହିଥିଲା ଆଉ ଚାଷୀ ଭାଇମାନେ ମଧ୍ୟ ସମସ୍ତେ ଜାଣିଛନ୍ତି। ତେବେ ଏହି ଯୋଜନାରେ କିନ୍ତୁ ଅନେକ ଚାଷୀ କୌଣସି କାରଣରୁ ସଫଳ ହୋଇପାରୁନଥିଲେ। କେବେ ପ୍ରିମିୟମର ଦର ଅଧିକ ଥିଲା ଆଉ କେବେ କ୍ଷତିର ଦାବି ଯେଉଁ ରାଶି ରହୁଥିଲା ତାହା କମ୍ ମିଳୁଥିଲା। ତେବେ ଏହିସବୁକୁ ଆଖି ଆଗରେ ରଖି ସରକାର ଏହି ଫସଲ ବୀମା ଯୋଜନାରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ସେଗୁଡ଼ିକ ହେଲା କମ୍ ପ୍ରିମିୟମ

0: ଦର ରହିବ। ଶତକଡ଼ା 90 ଭାଗ ସରକାର ବହନ କରିବେ। ଡାଲି ଓ ତୈଳବୀଜ ଫସଲ ପାଇଁ ଗୋଟିଏ ଋତୁ ଆଉ ଗୋଟିଏ ଦର ରହିବ, ସେହିପରି ଅନ୍ୟାନ୍ୟ ଫସଲ ପାଇଁ ଅଲଗା ଦର ରହିବ। ସେମିତି ଖରିଫ ପାଇଁ ଅଲଗା, ରବି ପାଇଁ ଅଲଗା। ଖରିଫ ପାଇଁ 2% ରହିବ, ରବି ପାଇଁ 1.5% ରହିବ ବୀମା ରାଶି। ସମ୍ପୂର୍ଣ୍ଣ ସଂରକ୍ଷଣ ମିଳିବ, ବୀମା ଉପରେ କୌଣସି କ୍ୟାପିଂ ରହିବ ନାହିଁ ଏବଂ ଏହି କାରଣରୁ ଦାବି ରାଶିରେ ହ୍ରାସ କିମ୍ବା କାଟ ମଧ୍ୟ କରାଯିବ ନାହିଁ। ପ୍ରଥମ ଥର ପାଇଁ ଜଳ କମିବାରୁ ସ୍ଥାନୀୟ ବିପଦ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ତା ସହିତ ପ୍ରଥମ ଥର ପାଇଁ ସାରା ଦେଶରେ ଫସଲ ଅମଳ ପରେ ଘୂର୍ଣ୍ଣିବାତ୍ୟା ଏବଂ ଅସମୟର ବର୍ଷା ବିପଦକୁ ମଧ୍ୟ ଆଖିଆଗରେ ରଖି ଅନ୍ତର୍ଭୁକ୍ତ କରାଯାଇଛି। ପ୍ରଥମ ଥର ପାଇଁ ଠିକ୍ ଆକଳନ ଓ ଶୀଘ୍ର ଦେୟ ପୈଠ ପାଇଁ ମୋବାଇଲ୍ ଓ ସାଟେଲାଇଟ୍ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି। ତେଣୁ ଚାଷୀ ଭାଇମାନେ ଯେଉଁମାନେ ବି ସବୁ ଚାଷବାସ କରୁଛନ୍ତି ସେମାନେ ଏହି ଫସଲ ବୀମା ଯୋଜନାରେ ସାମିଲ ହେବା ଆବଶ୍ୟକ ରହିଛି। ପୂର୍ବରୁ ମଧ୍ୟ ଚାଷୀମାନେ ଅଳ୍ପ ବହୁତ ଫସଲ ବୀମା ଯୋଜନାରେ ସାମିଲ ହେଉଥିଲେ, କିନ୍ତୁ ସେହି ସମୟରେ ଯଦି ଫସଲ ଖରାପ ହେଉଥିଲା ଚାଷୀଙ୍କର, ତାହେଲେ ଗୋଟିଏ ପଞ୍ଚାୟତରେ ବା ଗୋଟିଏ ଗାଁରେ ଯଦି ଫସଲ ଖରାପ ହେଉଛି, ତାହେଲେ ସେମାନେ ସ୍ଥାନୀୟ ତହସିଲଦାରଙ୍କ ସହାୟତାରେ ଫସଲ ବୀମା ପାଇବା ପାଇଁ ଚେଷ୍ଟା କରୁଥିଲେ। ଯଦି ଜଣଙ୍କର ବା ଦୁଇ ଜଣଙ୍କର ଖରାପ ହେଉଥିଲା, ତାହେଲେ ସେମାନେ ଫସଲ ବୀମା ଯୋଜନାର ରାଶି ପାଇପାରୁନଥିଲେ। କିନ୍ତୁ ବର୍ତ୍ତମାନ ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି। ଚାଷୀଙ୍କର ଯେଉଁମାନେ ବି ଏହି ଫସଲ ବୀମା ଯୋଜନାରେ ସାମିଲ ହୋଇଛନ୍ତି, ସେମାନଙ୍କର ଫସଲ ଯଦି ଖରାପ ହେଉଛି, ଚାହେ ଗାଁର ଲୋକଙ୍କର ହେଉ ବା ଜଣଙ୍କର ମଧ୍ୟ ହେଉ, ସିଏ ତାର ବୀମା ରାଶି ଅର୍ଥ ପାଇପାରିବ। ସେଥିପାଇଁ ସରକାର ଗୋଟିଏ ପ୍ରକାର ନିୟମ ମଧ୍ୟ କରିଛନ୍ତି, ଯାହାର ମଧ୍ୟ ଫସଲ ଖରାପ ହେଉଛି। ଯଦି ଉଦାହରଣ ହିସାବରେ ଆମେ ଦେଖିବା, ଗୋଟିଏ ଚାଷୀର ଯଦି 3 ଏକରରୁ ଗୋଟିଏ ଏକର ଫସଲ ଯଦି ଖରାପ ହେଉଛି, ତାହେଲେ ସେହି ଗୋଟିଏ ଏକର ଫସଲରୁ ଫସଲ ବୀମା ଯୋଜନା ଯେଉଁ ଏଜେଣ୍ଟମାନେ କରିଥିବେ, ଫସଲ ନଷ୍ଟ ହେବାର 72 ଘଣ୍ଟା ଭିତରେ ଚାଷୀ ଫସଲ ବୀମା କରିଥିବା କାର୍ଯ୍ୟାଳୟକୁ ଜଣାଇବାକୁ ପଡ଼ିବ ବା ଯେଉଁ ଅଧିକାରୀମାନେ ଫସଲ ବୀମା କରିଥିବେ ତାଙ୍କୁ ଅବଗତ କରାଇବାକୁ ପଡ଼ିବ। ସେମାନେ ତୁରନ୍ତ ସେହି ଚାଷୀର ଜମିରେ ପହଞ୍ଚିବେ ଏବଂ ଖରାପ ହୋଇଥିବା ଫସଲ ଏବଂ ଭଲ ହୋଇଥିବା ଫସଲକୁ ଆକଳନ କରିବେ। ଫସଲର ଚାରିକୋଣରୁ ଫସଲକୁ କାଟି ବାହାର କରିବେ, ଖରାପ ଫସଲର ଚାରିକୋଣରୁ ଏବଂ ଭଲ ହୋଇଥିବା ଫସଲର ଚାରିକୋଣରୁ। ଭଲ ଫସଲ କେତେ ପରିମାଣ ଆସିଛି ଏବଂ ଖରାପ ଫସଲ କେତେ ପରିମାଣ ବାହାରିଛି, ଭଲ ଓ ଖରାପରୁ ସେତିକି ମାଇନସ୍ କଲା ପରେ ଯେତିକି ବଳକା ଫସଲ ରହୁଛି ତାର ଆକଳନ ମୂଲ୍ୟ ବୀମା ରାଶି ସ୍ୱରୂପ ଚାଷୀକୁ ମିଳିବ। ତେଣୁ ଚାଷୀ ଭାଇମାନେ ଯାହା ବି ଆପଣ ଫସଲ କରନ୍ତୁ, ସରକାରଙ୍କର ନିୟମ ମୁତାବିକ ବୀମା ଟଙ୍କା ପୈଠ କରନ୍ତୁ ଏବଂ କ୍ଷୟକ୍ଷତି ହେଲେ ତାର ଲାଭ ଉଠାନ୍ତୁ ଏବଂ ନିର୍ଭୟରେ ଚାଷ କରନ୍ତୁ।
1: ଶୁଣିଲେ ଚାଷବାସ କଥା, ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ କିଶୋର ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମିନତୀ ରାଣୀ ନନ୍ଦ। ତାହେଲେ ଶୁଣିବା କିଶୋର ଭାରତୀ କାର୍ଯ୍ୟକ୍ରମ।

ପିଲାଇ ଅଗଷ୍ଟ ମାସକୁ ବିପ୍ଳବର ମାସ କୁହାଯାଏ। ପୁଣି ଆନନ୍ଦ ଉଲ୍ଲାସର ମାସ ବି କହିଲେ ଅତ୍ୟୁକ୍ତି ହେବନି, କାରଣ ଅନେକ କଷ୍ଟ ସହ୍ୟ କରି ଭାରତୀୟମାନେ ଇଂରେଜମାନଙ୍କୁ ଆମ ଦେଶରୁ ତଡ଼ିପାରିଥିଲେ। ଦେଶ ସ୍ୱାଧୀନ ହେବା ଏକ ଇତିହାସ।

ଅତି ଅକ୍ଲାନ୍ତ ପରିଶ୍ରମ, ସଂଗ୍ରାମୀମାନଙ୍କର ପ୍ରଚେଷ୍ଟା ଓ ତ୍ୟାଗ, ଏସବୁ ମଧ୍ୟ ଗୋଟିଏ ଗୋଟିଏ ଅଭୁଲା କାହାଣୀ। ପିଲାଇ, ଏବେ ଆମେ ସ୍ୱାଧୀନ ଦେଶର ନାଗରିକ। ଚେଷ୍ଟା କେବଳ ଆମ ତରଫରୁ ଏତିକି ରହୁ ଯେ ଆମ ଦେଶ ସୁରକ୍ଷିତ ରହୁ, ପ୍ରଗତିଶୀଳ ହେଉ, ଶ୍ରେଷ୍ଠ ହେଉ। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ପିଲାଏ ଦେଶର ସଂଗ୍ରାମ ଗୋଟିଏ ବଡ଼ ଚ୍ୟାଲେଞ୍ଜ ଥିଲା ଆମମାନଙ୍କର। ସେଥିପାଇଁ ଅନେକ ଆନ୍ଦୋଳନ ଚାଲିଲା, ସେଥିମଧ୍ୟରେ ଭାରତ ଛାଡ଼ ଆନ୍ଦୋଳନ ଥିଲା ଅନ୍ୟତମ। ଭାରତ ଛାଡ଼ର ଅର୍ଥ ଆମ ଦେଶକୁ ଆମକୁ ଛାଡ଼ିଦିଅ। ପିଲାଏ, ଆମ ଘରେ ଯଦି କେହି ଅଜଣା ବ୍ୟକ୍ତି ଆସି କିଛିଦିନ ଆଶ୍ରୟ ନିଅନ୍ତି, ତେବେ ଆମେ ତାକୁ ଉପଯୁକ୍ତ ଅତିଥି ଚର୍ଚ୍ଚା କରିବା, କିନ୍ତୁ ସେ ଅନେକ ଦିନ ଧରି ରହିବ, ରାଜୁତି କରିବ, ଅତ୍ୟାଚାର କରିବ, ଆମ ଜିନିଷରେ ଅଧିକାର ଜମେଇ ବସିବ, ତେବେ ଆମେ ତାକୁ କ'ଣ କରିବା କୁହ ତ? ନିଶ୍ଚୟ ତାକୁ ଆମେ ଆମ ଘରୁ ତଡ଼ିବାକୁ ଚେଷ୍ଟା କରିବା। ଯଦି ତାକୁ ତଡ଼ିପାରିବା, ତେବେ ଖୁସି ହେବା ନିଶ୍ଚୟ।

0: ଠିକ୍ ସେମିତି ଇଂରେଜମାନଙ୍କୁ ତଡ଼ିବାର ଚେଷ୍ଟା ହେଉଛି ଭାରତ ଛାଡ଼ ଆନ୍ଦୋଳନ। ତେବେ ପିଲାଇ, ସେହି ମୁହୂର୍ତ୍ତ କିପରି ଥିଲା, କେତେ ବର୍ଷ ଲାଗିଥିଲା, ଏହି ଆନ୍ଦୋଳନର କାହାଣୀ କ'ଣ ରହିଛି, ସେ ବିଷୟରେ ଆଜି ଆସ ଅଧିକ ଜାଣିବା ଆଲୋଚନାରୁ। ଆଲୋଚନାଟି ହେଉଛି ଭାରତ ଛାଡ଼ ଆନ୍ଦୋଳନ। ତୁମକୁ କହୁଛନ୍ତି ଶିବପ୍ରସାଦ ପଟ୍ଟନାୟକ। ମନ ଦେଇ ଶୁଣ।
1: ଆଚ୍ଛା ପିଲାମାନେ, ତୁମେ ତ ଜାଣିଛ ଆମ ଦେଶ ଭାରତ 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହୋଇଥିଲା। କିନ୍ତୁ ଏହି ସ୍ୱାଧୀନ ଆଣିବା ପଛରେ ଅନେକ ଆନ୍ଦୋଳନ ହୋଇଯାଇଛି। ସେଥିମଧ୍ୟରୁ ଆଜି ମୁଁ ତୁମମାନଙ୍କୁ ଭାରତ ଛାଡ଼ ଆନ୍ଦୋଳନ ବିଷୟରେ କହୁଛି। ମନ ଦେଇ ଶୁଣ। ଆମ ଦେଶକୁ ସ୍ୱାଧୀନ ଆଗରୁ ଇଂରେଜମାନେ ଶାସନ କରୁଥିଲେ। 1942 ମସିହାରେ ଭାରତୀୟ ଜାତୀୟ ଆନ୍ଦୋଳନର ଐତିହାସିକ ଘଟଣାଟିଏ ଘଟିଥିଲା। ଏଥିରେ ମୁଖିଆ ଥିଲେ ମହାତ୍ମା ଗାନ୍ଧି। ଭାରତରେ ଇଂରେଜ ଶାସନର ସମାପ୍ତି ଆଣିବା ଥିଲା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ। ଏହା ପୂର୍ବରୁ ଅନ୍ୟ କୌଣସି ଘଟଣା ଭାରତର ରାଜନୈତିକ ସ୍ତରରେ ଝଡ଼ ସୃଷ୍ଟି କରିନଥିଲା କି ଅନ୍ୟ କୌଣସି ଘଟଣାରେ ମଧ୍ୟ ଏତେ ସଂଖ୍ୟକ ଲୋକ ଅଂଶଗ୍ରହଣ କରିନଥିଲେ। ତେଣୁ ଏହା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ଉଲ୍ଲେଖଯୋଗ୍ୟ ସ୍ଥାନ ଗ୍ରହଣ କରିଅଛି। ଏହାକୁ ମଧ୍ୟ ଅଗଷ୍ଟ ବିପ୍ଳବ ନାମରେ ଅନେକ ଜାଣନ୍ତି। 1935 ମସିହାରେ ଲଣ୍ଡନ ପାର୍ଲାମେଣ୍ଟରେ ଭାରତ ପାଇଁ ଏକ ଶାସନ ଆଇନ ପ୍ରଣୀତ ହୋଇଥିଲା। ଏହା ଭାରତ ଶାସନ ଆଇନ 1935 ରୂପେ ପରିଚିତ। ବ୍ରିଟିଶ ଶାସିତ ପ୍ରଦେଶ ଓ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣରେ ଏକ ସର୍ବଭାରତୀୟ ରାଷ୍ଟ୍ରସଂଘ ଗଠନ କରାଯିବାର ବ୍ୟବସ୍ଥା ଏହି ଆଇନରେ ଥିଲା। ମାତ୍ର ରାଷ୍ଟ୍ରସଂଘରେ ଯୋଗ ଦେବା ପାଇଁ ଦେଶୀୟ ରାଜ୍ୟଗୁଡ଼ିକ ପକ୍ଷେ ବାଧ୍ୟତାମୂଳକ ନଥିଲା। 1937 ମସିହା ଏପ୍ରିଲ ମାସ 1 ତାରିଖ ଦିନ 1935 ମସିହାର ଭାରତ ଶାସନ ଆଇନ କାର୍ଯ୍ୟକାରୀ କରାଗଲା। ପ୍ରାଦେଶିକ ବ୍ୟବସ୍ଥାପକ ସଭାଗୁଡ଼ିକ ପାଇଁ ନିର୍ବାଚନ ହେଲା। ଏଥିରେ କଂଗ୍ରେସ ସହ ଅନ୍ୟାନ୍ୟ ଦଳଗୁଡ଼ିକ ଅଂଶଗ୍ରହଣ କଲେ। ଏହି ସମୟରେ ଲର୍ଡ ଲିନ୍ ଲିଥଗୋ ଭାରତର ବଡ଼ଲାଟ ହେଲେ। ଭାରତୀୟ ଜାତୀୟ କଂଗ୍ରେସ ନିର୍ବାଚନରେ ଅଂଶଗ୍ରହଣ କରି ଇଂରେଜ ଶାସିତ 10 ପ୍ରଦେଶ ମଧ୍ୟରୁ ମାନ୍ଦ୍ରାଜ, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବମ୍ବେ ଓ ଓଡ଼ିଶାରେ ସଂଖ୍ୟାଗରିଷ୍ଠତା ହାସଲ କଲେ। ପଞ୍ଜାବ ଓ ବଙ୍ଗଳାରେ ଅଣ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା। ଏଣୁ କୁହାଯାଏ ଏହାଫଳରେ ଏକ ନୂତନ ଯୁଗର ସୃଷ୍ଟି ହୋଇଥିଲା। ଇଂରେଜ ଗଭର୍ଣ୍ଣର ଓ କର୍ମଚାରୀଙ୍କ ଅସହଯୋଗ ମନୋବୃତ୍ତି ସତ୍ତ୍ୱେ ଏହିସବୁ ପ୍ରଦେଶରେ ବିଭିନ୍ନ କ୍ଷେତ୍ରରେ ଯଥା ଶିକ୍ଷା ଓ ନିଶା ନିବାରଣ, କୃଷିର ଉନ୍ନତି, କୁଟୀରଶିଳ୍ପ ଓ ରାଜନୈତିକରେ ସଂସ୍କାର ଅଣାଯାଇଥିଲା। 1939 ମସିହା ସେପ୍ଟେମ୍ବର ମାସ 3 ତାରିଖରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ବିଶ୍ୱଯୁଦ୍ଧରେ ଇଂଲଣ୍ଡ ବିଭିନ୍ନ କ୍ଷେତ୍ରରେ ପରାଜିତ ହେଲା। ଚାରିଆଡୁ ବ୍ରିଟିଶ ସରକାରଙ୍କ ସୈନ୍ୟମାନେ ପଛଘୁଞ୍ଚା ଦେଉଥାନ୍ତି। ଜାପାନ କେତେବେଳେ ଆସି ଭାରତ ଉପରେ ଆକ୍ରମଣ କରିଦେବ ବୋଲି ଭୟ ହେଉଥାଏ। ଏପରି ଅବସ୍ଥାରେ ଇଂରେଜ ସରକାର ଆମକୁ ସ୍ୱାଧୀନତା ଦେଉଛି କୁଆଡୁ? ସେ ଖାଲି କହୁଥାଏ, ଅପେକ୍ଷା କର, ଯଦି ଭାରତୀୟ ନିଜ ଭିତରେ ଆପୋଷ ମିଳାମିଶା କରିନେବ ତେବେ ଯୁଦ୍ଧ ସରିବା ପରେ ପରେ ତୁମକୁ ସ୍ୱାଧୀନତା ଦେଇ ଆମେ ଚାଲିଯିବୁ। ଇଂରେଜ ସରକାର ଏପରି ଗୋଟିଏ ସର୍ତ୍ତ ବାଢ଼ିଲା ଯେଉଁଥିରେ ଭାରତବାସୀ କେବେ ଏକ ହୋଇପାରିବେ ନାହିଁ, ନିଜ ନିଜ ଭିତରେ ଝଗଡ଼ା କରୁଥିବେ। ଏହି ସମୟରେ କେତେକ ମୁସଲମାନ ମୁସଲିମ ଲିଗ୍ ବୋଲି ଗୋଟିଏ ସଂସ୍ଥା ଗଢ଼ିଥାନ୍ତି। ତାହାର ନେତା ଥାନ୍ତି ଜିନ୍ନା। ସେ ମୁସଲମାନଙ୍କ ପାଇଁ ଗୋଟିଏ ଅଲଗା ମୂଲକ ଚାହୁଁଥାନ୍ତି। ତାହାର ଅର୍ଥ ହେଉଛି ଭାରତକୁ ଦୁଇ ଭାଗ କରିଦିଅ। ହିନ୍ଦୁ ଓ ଇସଲାମ ସିନା ଦୁଇଟି ଧର୍ମ, କିନ୍ତୁ ହିନ୍ଦୁ ଓ ମୁସଲମାନ ତ ଏକ। ଏକା ପାଣି ପବନରେ ଗଢ଼ା ଗୋଟିଏ ପରିବାର ପରି ଆଜି ଯାଏଁ ଚଳି ଆସିଛନ୍ତି। ଉଭୟ ପରସ୍ପରର ସୁଖ ଦୁଃଖରେ ସାଥୀ। କିନ୍ତୁ ସେତେବେଳେ ମୁସଲିମ ଲିଗ୍ ଓ ଜିନ୍ନା ଏହା ଭୁଲିଗଲେ। ସେ କହିଲେ ମୁସଲିମମାନେ ଗୋଟିଏ ଅଲଗା ଜାତି, ତେଣୁ ତାଙ୍କର ଗୋଟିଏ ଅଲଗା ଦେଶ ଦରକାର। ଇଂରେଜ ସରକାର ତ ଚାହିଁ ବସିଥିଲା ଭାରତବାସୀଙ୍କ ମନ ଫଟାଫଟି ହୋଇଗଲେ ତାକୁ ଗାଦି ମାଡ଼ି ବସିବାକୁ ସୁବିଧା ହେବ ବୋଲି। ତେଣୁ ସେ ଜିନ୍ନାଙ୍କୁ ଅଲଗା ରାଜ୍ୟ ଦାବି କରିବା ପାଇଁ ଆହୁରି ଉସ୍କାଇଲା। କଂଗ୍ରେସ କିନ୍ତୁ ଏଥିରେ ରାଜି ହେଲା ନାହିଁ। ଦୁଇଟି ଧର୍ମ ବୋଲି କ'ଣ ଦୁଇଟା ଦେଶ ହୋଇଯିବ? ଗାନ୍ଧିଜୀ ଭାବିଲେ ବ୍ରିଟିଶ ସରକାର

ପାଇ ସବୁ ଗୋଳମାଳ କରୁଛି, ସେ ଆଗ ଏ ଦେଶରୁ ଚାଲିଯିବା ଦରକାର। ତେଣିକି ଆମ ଘର କଥା ଆମେ ବୁଝିବୁ, ଆମ ଭିତରେ ଯାହା ମନମାଳିନ୍ୟ ଥିବ ତାହା ଆମେ ବସି ବିଚାର କରିବୁ। ସ୍ୱାଧୀନତା ମିଳିଗଲେ ଆମ ଭିତରେ ଏକତା ଆସିଯିବ। ଏ କଥାଟି ନେହୁରୁଙ୍କ ମନକୁ ପାଇଲା। ସେ ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ସମର୍ଥନ କରି କହିଲେ, ହଁ ଆଗ ବ୍ରିଟିଶ ସରକାର ଆମ ଦେଶରୁ ହଟିଯାଉ। ଭାରତ ଛାଡ଼ ପ୍ରସ୍ତାବର ଚିଠା ପ୍ରସ୍ତୁତ କରିବା ପାଇଁ ଗାନ୍ଧିଜୀଙ୍କ ଆହ୍ୱାନ କ୍ରମେ 1942 ଜୁଲାଇ 14 ତାରିଖ ଦିନ ୱାର୍ଦ୍ଧାଠାରେ କାର୍ଯ୍ୟକାରୀ କମିଟିର ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେଠାରେ ଏହିପରି ଏକ ପ୍ରସ୍ତାବ ଚିଠା ପ୍ରସ୍ତୁତ କରିବା ପାଇଁ ବ୍ୟାପକ ଆଲୋଚନା କରାଯାଇଥିଲା। ତାପରେ 1942 ଅଗଷ୍ଟ 7 ତାରିଖ ଦିନ ଭାରତ ଛାଡ଼ ପ୍ରସ୍ତାବ ଅନୁମୋଦନ କରିବା ପାଇଁ ବମ୍ବେଠାରେ ଭାରତୀୟ କଂଗ୍ରେସର ଏକ ଅଧିବେଶନ ବସିଥିଲା। ଶେଷରେ 1942 ଅଗଷ୍ଟ 8 ତାରିଖ ଦିନ ଐତିହାସିକ ଭାରତ ଛାଡ଼ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ଏଥିସହିତ କଂଗ୍ରେସ କମିଟି ମଧ୍ୟ ନିଷ୍ପତ୍ତି ନେଇଥିଲା ଯେ ଇଂରେଜ ସରକାର ତୁରନ୍ତ ଭାରତର ସ୍ୱାଧୀନତା ଘୋଷଣା ନ କଲେ ସ୍ୱାଧୀନତା ଆଣିବା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ କଂଗ୍ରେସ କମିଟି ଏକ ଅହିଂସା ଜନ ଆନ୍ଦୋଳନ ଆରମ୍ଭ କରିବ। ତାପରେ ଅଗଷ୍ଟ 8 ତାରିଖ ରାତ୍ରିରେ ଗାନ୍ଧିଜୀ କଂଗ୍ରେସ ଲୋକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ମୁଁ ଆପଣଙ୍କୁ ଛୋଟ ମନ୍ତ୍ରଟିଏ ଦେଉଛି, ଆପଣମାନେ ଏହାକୁ ହୃଦୟରେ ଛପାଇ ପାରନ୍ତି। ଏହି ମନ୍ତ୍ରଟି ହେଉଛି କର ବା ମର। ଆମେ ଭାରତବର୍ଷକୁ ସ୍ୱାଧୀନତା କରିବା କିମ୍ବା ସେହି ପ୍ରଚେଷ୍ଟାରେ ଜୀବନ ଦେବା, କିନ୍ତୁ ଆମେ ଯେପରି ସବୁଦିନ ଦାସତ୍ୱକୁ ନ ଦେଖିବା ପାଇଁ ବଞ୍ଚି ରହିବା। ଭାରତ ଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗ୍ରହଣ ପରେ ଗାନ୍ଧିଜୀ ଯୁକ୍ତରାଷ୍ଟ୍ର ଆମେରିକାର ସଭାପତି ରୁଜଭେଲ୍ଟ ଓ ଚୀନର ଚାଙ୍ଗ କାଇଶେଙ୍କୁ ପତ୍ର ଲେଖିଥିଲେ ଯେ ସେମାନେ ଭାରତକୁ ତୁରନ୍ତ ସ୍ୱାଧୀନତା ଦେବା ପାଇଁ ଇଂରେଜ ସରକାରଙ୍କୁ ବୁଝାନ୍ତୁ। ଏହି ଦିଗରେ ଉଭୟ ଦେଶ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ପ୍ରଭାବିତ କରିବା ଦିଗରେ ଉଦ୍ୟମ କରିଥିଲେ। ଯେଉଁଦିନଠାରୁ କଂଗ୍ରେସ ଭାରତ ଛାଡ଼ ପ୍ରସ୍ତାବ ଗ୍ରହଣ କଲା, ତା ପରଦିନ ଗାନ୍ଧିଜୀ ଓ ଅନ୍ୟ ନେତାମାନେ ଗିରଫ ହୋଇଗଲେ। ଗାନ୍ଧିଜୀଙ୍କୁ ରଖାଗଲା ପୁଣେ ପାଖରେ ଥିବା ଆଗାଖାଁ ପ୍ରସାଦରେ। ଜବାହରଲାଲ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ରାଜେନ୍ଦ୍ର ପ୍ରସାଦ, ହରେକୃଷ୍ଣ ମହତାବ ପ୍ରଭୃତି ନେତାମାନେ ଅହମ୍ମଦନଗର ଦୁର୍ଗରେ ବନ୍ଦୀ ହୋଇ ରହିଲେ। ତାପରେ ଦେଶର ଅବସ୍ଥା ଦେଖିବ କ'ଣ, ଚାରିଆଡ଼େ ଜଳିଲା ବିଦ୍ରୋହର ନିଆଁ। ଇଂରେଜ ସରକାର ତାକୁ ଦବାଇବା ପାଇଁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ଲୋକଙ୍କ ପାଖରେ ତ ଆଉ କେହି ନେତା ନାହାନ୍ତି ଯେ କ'ଣ କରିବାକୁ ହେବ ତାହା ବତାଇବେ। ଯାହାକୁ ଯେଉଁ ବାଟ ଦିଶିଲା ସେ ସେହିପରି ସରକାର ସାଙ୍ଗରେ ଲଢ଼ିଲା। ସରକାରୀ କଚେରୀ, ଥାନା, ଡାକଘର, ଡାକବଙ୍ଗଳା ପ୍ରଭୃତି ପୋଡ଼ା ହେଲା। ରେଳ ରାସ୍ତା, ଟେଲିଫୋନ, ବିଜୁଳି ତାର କଟା ହେଲା। ସରକାରକୁ ଅଚେତ କରିଦେବା ପାଇଁ ସମସ୍ତେ ଲାଗି ପଡ଼ିଲେ। ତେଣୁ ସରକାର ସେମାନଙ୍କୁ ଦମନ କରିବା ପାଇଁ କ୍ରମେ କ୍ରମେ ଅଧିକରୁ ଅଧିକ କୋଠର ହୋଇଥିଲେ। ପ୍ରାୟ 60,000 ଭାରତୀୟଙ୍କୁ ବନ୍ଦୀ କରିବା ସଙ୍ଗେ ସଙ୍ଗେ 18,000 ବିନା ବିଚାରରେ ଅଟକ କରି ରଖାଯାଇଥିଲା। ପୋଲିସ ସୈନ୍ୟଙ୍କ ସହ ସଂଘର୍ଷରେ 942 ମୃତ ଏବଂ 1639 ଆହତ ହୋଇଥିଲେ। ଲୋକମାନଙ୍କଠାରୁ 28,00,000 ଅଧିକ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା। ଅନ୍ୟ ସ୍ଥାନମାନଙ୍କ ମଧ୍ୟରୁ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା, ଦିଲ୍ଲୀ, ଆସାମ, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ବ୍ରିଟିଶ ସରକାରଙ୍କ ଅତ୍ୟାଚାରର ଶିକାର ହୋଇଥିଲା। ଏହାର ପ୍ରତିବାଦ କରି ମହାତ୍ମା ଗାନ୍ଧୀ ଆଗାଖାଁ ପ୍ରାସାଦରେ 1943 ଫେବୃଆରୀ 10 ତାରିଖ ଦିନ ଅନଶନ କଲେ। କିଛିଦିନ ପରେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲା। ସେହି ଆଗାଖାଁ ପ୍ରାସାଦରେ ତାଙ୍କ ପତ୍ନୀ କସ୍ତୁରବା ଓ ପ୍ରିୟ ଶିଷ୍ୟ ମହାଦେବ ଦେଶାଇଙ୍କର ମୃତ୍ୟୁ ଘଟିଲା। ଏପରି ସ୍ଥଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ସରିନଥାଏ। ଶେଷ ଆଡ଼କୁ ବ୍ରିଟେନ୍ ଓ ତା'ର ବନ୍ଧୁ ଦେଶମାନେ ବିଭିନ୍ନ ସ୍ଥାନରେ ଜିଣିବାର ଦେଖାଗଲା। ଜର୍ମାନୀ ଓ ଜାପାନ ପଛକୁ ହଟିଯାଉଥାନ୍ତି। ପରିଶେଷରେ ଗାନ୍ଧିଜୀଙ୍କୁ 1944 ବନ୍ଦୀରୁ ଖଲାସ କରି ଦିଆଗଲା। କଂଗ୍ରେସ ଓ ମୁସଲିମ ଲିଗ୍ ମଧ୍ୟରେ ବୁଝାମଣା ପାଇଁ ଗାନ୍ଧିଜୀ ଜିନ୍ନାଙ୍କୁ ଭେଟିଲେ, କିନ୍ତୁ କିଛି ଫଳ ହେଲା ନାହିଁ। ପିଲାଏ ଏହି

ଭାରତ ଇତିହାସରେ ଏହା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ସ୍ୱାଧୀନତା ଲାଭ ପାଇଁ ଏହା ଲୋକମାନଙ୍କର ବୀରତ୍ୱ ଓ ଏକତାର ପରିଚୟ ଦେଇଥିଲା। ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଭାରତୀୟମାନଙ୍କର କ୍ରୋଧ ଓ ଘୃଣାଭାବ ଯେ କେତେ ପରିମାଣରେ ରହିଛି ତାହା ଏହି ଆନ୍ଦୋଳନରୁ ବୁଝାପଡ଼ିଥିଲା। ସ୍ୱାଧୀନତା ପାଇଁ ଭାରତୀୟମାନେ ଯେ କେତେ ଦୁଃଖ ଦୁର୍ଦ୍ଦଶା ଓ ତ୍ୟାଗ ସ୍ୱୀକାର କରିପାରିବେ ତାହା ମଧ୍ୟ ଏହି ଆନ୍ଦୋଳନରୁ ପ୍ରମାଣିତ ହୁଏ। 1857 ବିଦ୍ରୋହର ପରଠାରୁ ଭାରତୀୟମାନଙ୍କର ଏପରି ନିଷ୍ଠାପର ପ୍ରଚେଷ୍ଟା କେବେ ଦେଖାଯାଇନଥିଲା। ସେତେବେଳେଠାରୁ ଉଭୟ ବ୍ରିଟିଶ ସରକାର ଓ ଭାରତୀୟ ଜାତୀୟବାଦୀମାନେ ଅନୁଭବ କରିଥିଲେ ଯେ ଭାରତ ନିଶ୍ଚୟ ସ୍ୱାଧୀନତା ଲାଭ କରିବ। ଏହିପରି ଆନ୍ଦୋଳନର ଘନୀଭୂତ ଦେଖି ଇଂରେଜ ସରକାର ଏଥର ଆଉ ଅଧିକ ଦିନ ପର୍ଯ୍ୟନ୍ତ ଭାରତ ଚଳାଇବାକୁ ଅକ୍ଷମ ମନେ କଲେ। ପରିଶେଷରେ ଇଂରେଜମାନେ ଭାରତୀୟଙ୍କୁ ଶାସନଭାର ଦେଇଦେବାକୁ ବାଧ୍ୟ ହେଲେ। ପୁଣି ଥରେ ତୁମମାନଙ୍କୁ ମନେ ପକାଇ ଦେଉଛି, 1947 ଅଗଷ୍ଟ 15 ଦିନ ଆମ ଦେଶ ଭାରତ ସ୍ୱାଧୀନ ହେଲା। ଆମେ ସ୍ୱାଧୀନତା ପାଇଲେ, କିନ୍ତୁ ଆମକୁ ସେତେବେଳେ 2 ବିରାଟ ଭୂଖଣ୍ଡ ଦାନ କରିବାକୁ ହୋଇଥିଲା, ତାହା ଏବେ ପାକିସ୍ତାନ ଓ ବଙ୍ଗଳାଦେଶ ନାମରେ ପରିଚିତ। ପଣ୍ଡିତ ଜବାହରଲାଲ ନେହେରୁ ଆମ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ। ସେ ଦିଲ୍ଲୀର ଲାଲକିଲ୍ଲାଠାରେ ସ୍ୱାଧୀନ ଭାରତର ଜାତୀୟ ପତାକା ଉଡ଼ାଇଥିଲେ। ପିଲାଏ, ତୁମେମାନେ ଜାଣିଲ ଆମ ଦେଶ ସ୍ୱାଧୀନ ପଛରେ କେତେ ମହାପୁରୁଷମାନଙ୍କର ଅବଦାନ ରହିଛି, ତାହା ଯୁଗ ଯୁଗ ଧରି ଅମର ଅକ୍ଷରରେ ରହିଛି ଓ ରହିଥିବ ମଧ୍ୟ। ତୁମେମାନେ ଆହୁରି ଅଧିକ ସ୍ୱାଧୀନତା ସଂଗ୍ରାମ ବିଷୟରେ ଉପର ଶ୍ରେଣୀରେ ଜାଣିବାକୁ ଚେଷ୍ଟା କରିବ।

ଗୋଟିଏ ଛୋଟିଆ ଝାଟିମାଟିର ଘର। ଦୁହେଁ ସେଠାକୁ ଗଲେ, ଘରର କବାଟ ବାଡ଼େଇଲେ। ଘରୁ ବାହାରିଲେ ଜଣେ ବ୍ୟକ୍ତି, ତାଙ୍କ ସହିତ କଥାବାର୍ତ୍ତା କଲେ। ରାତିଟିଏ ରହିବେ ବୋଲି ଅନୁମତି ମାଗିଲେ। ବ୍ୟକ୍ତି ଜଣଙ୍କ ତାଙ୍କ କୁଟୀରରେ ସାଧୁ ବ୍ୟକ୍ତି ଓ ଶିଷ୍ୟଙ୍କୁ ଆଶ୍ରୟ ଦେଲେ। ରାତି ହେଲା, ତିନି ଜଣ ଯାକ ବସି ଅନେକ ରାତି ପର୍ଯ୍ୟନ୍ତ ଗପିଲେ। ସାଧୁ ସେହି ବ୍ୟକ୍ତିଙ୍କୁ ପଚାରିଲେ, ଆପଣ ନିଜର ଗୁଜୁରାଣ କିପରି କରନ୍ତି? ବ୍ୟକ୍ତିଟି କହିଲେ, ଘରେ ଗୋଟିଏ ଗାଈ ଅଛି, ସେ କ୍ଷୀର ଦିଏ। ସେ କ୍ଷୀର ବିକ୍ରି କରି ଯେନତେନ ପ୍ରକାରର ଗୁଜୁରାଣ ମେଣ୍ଟି ଯାଉଛି, ଆଉ ମୁଁ ମୋ ପରିବାର ସହିତ ମଧ୍ୟ ଖୁସିରେ ଅଛି, କୌଣସି ଅସୁବିଧା ହେଉନି। ଏମିତି କଥା ହୋ ହୋ ସମସ୍ତେ ଶୋଇବାକୁ ଗଲେ। ପାହାନ୍ତିଆ ପହର ଗୁରୁଦେବ ଶିଷ୍ୟଙ୍କୁ ଉଠାଇଲେ, କହିଲେ, ଏଥର ବାହାର, ଆମେ ସହରକୁ ଯିବା। ଶିଷ୍ୟ ଉଠି ପ୍ରସ୍ତୁତ ହେଲେ। ଗୁରୁଦେବ କହିଲେ, ଏଇ ଯୋଉ ଗାଈଟି ଅଛି ତାକୁ ଖୁଣ୍ଟରୁ ବାହାର କର, ଆଉ ତାକୁ ଧରି ଆମେ ଯିବା। ଏମିତି କଥାଟି ଶୁଣି ଶିଷ୍ୟ ଆଶ୍ଚର୍ଯ୍ୟ ହେଲେ। ପୁଣି ଗୁରୁଙ୍କୁ କହିଲେ, ଗୁରୁଦେବ, ଆପଣ ତ ସବୁବେଳେ ଅନ୍ୟକୁ ସାହାଯ୍ୟ କରିବା କଥା ଶିକ୍ଷା ଦେଇ ଆସିଛନ୍ତି, ଆଉ ଏବେ ଏ କ'ଣ ଆପଣ କହୁଛନ୍ତି? ଗୁରୁଦେବ ଶିଷ୍ୟଙ୍କୁ କହିଲେ, ଏଇଟା ମୋର ଆଦେଶ, ତମକୁ ପାଳନ କରିବାକୁ ହେବ। ଶିଷ୍ୟ ଚୁପଚାପ ଏଥର ଗାଈକୁ ଖୋଲିଲେ। ଦୁହେଁ ମିଶି ସହରକୁ ଚାଲିଲେ। ଆଗକୁ କ'ଣ ହେଲା ନିଶ୍ଚୟ କହିବି, କିନ୍ତୁ ତା ପୂର୍ବରୁ ଚାଲ ଗୀତଟିଏ ଶୁଣିବା।

ପିଲାଏ ନୀତିଶିକ୍ଷାମୂଳକ କାହାଣୀ ଜୀବନକୁ ପରିବର୍ତ୍ତନ କରିଦେଇଥାଏ, ସେମିତି କାହାଣୀଟିଏ ଆଜି ଶୁଣିବା। ଗୋଟିଏ ଗାଁରେ ଜଣେ ସାଧୁ ରହୁଥାନ୍ତି। ତାଙ୍କର ଅନେକ ଶିଷ୍ୟ। ପିଲାମାନଙ୍କୁ ଭଲ ଭଲ ଶିକ୍ଷା ଦେବା ହେଉଛି ତାଙ୍କର ମୁଖ୍ୟ କାର୍ଯ୍ୟ। ସେଥିପାଇଁ ସେ ସବୁବେଳେ ଶିଷ୍ୟମାନଙ୍କ ଗହଣରେ ରହି ବିଦ୍ୟାଦାନ କରୁଥାନ୍ତି। ଥରେ ଗୁରୁଦେବ ତାଙ୍କର ଜଣେ ଶିଷ୍ୟଙ୍କ ସହିତ କୌଣସି ଏକ କାମରେ ସହରକୁ ଯିବାକୁ ବାହାରିଲେ। ସହର ବହୁତ ଦୂର, ପୁଣି ଚାଲି ଚାଲି ଯିବାକୁ ପଡ଼େ। ସକାଳ ପହରୁ ଚାଲିଲେ, କିନ୍ତୁ ସଞ୍ଜ ସରିକି ଅଧା ବାଟ ହିଁ ଯାଇପାରିଲେ। ରାତି ହେବା ଆଗରୁ ଆଶ୍ରୟ ଖୋଜିବାର ଅଛି। ଟିକିଏ ଆଗକୁ ଯାଇ ଦେଖିଲେ ଗୋଟିଏ ବିରାଟ ବଗିଚା, ଆଉ ତା'

ପିଲାଇ ସହରକୁ ଯାଇ ଗୁରୁଜୀ ଶିଷ୍ୟକୁ କୌଣସି ଏକ କାର୍ଯ୍ୟରେ ଲଗେଇ ଦେଇ ଫେରିଗଲେ। ପିଲାଟି ଭଲ କାମ କଲା, ଭଲ ରୋଜଗାର କଲା, ଧନୀ ବ୍ୟକ୍ତିଟିଏ ହେଲା। କିନ୍ତୁ ସେ ସବୁଦିନ ସବୁ ମୁହୂର୍ତ୍ତରେ ସେହି ରାତିର ଘଟଣାକୁ ହିଁ ମନେ ପକାଉଥିଲା। ବୁଝିପାରୁନଥିଲା ଯେ ଗୁରୁଦେବ ସେମିତି କାହିଁକି କରିଥିଲେ। ତାର ଭାରି ଇଚ୍ଛା ହେଉଥାଏ ସେ ଗରିବ ବ୍ୟକ୍ତିଙ୍କ ଘରକୁ ଥରେ ଯାଇ ସବୁ କହିବ। ମନକୁ ଆଉ ସ୍ଥିର କରିପାରିଲାନି, ବାହାରି ପଡ଼ିଲା। ଦିନେ ଯାଇ ପହଞ୍ଚିଲା ସେ ଗାଁରେ, କିନ୍ତୁ ଏ କ'ଣ, ସେ ସ୍ଥାନର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖୁସି ତ ହେଲା, କିନ୍ତୁ ମନରେ ସନ୍ଦେହ ମଧ୍ୟ ହେଲା ଯେ ଗାଈଟି ନେଇଯିବାରୁ ବ୍ୟକ୍ତି ଜଣକ ଅସୁବିଧାରେ ପଡ଼ି କିଛି ଦୁର୍ଘଟଣା ଘଟିନି ତ। ଭୟଭୀତ ମନରେ ଯାଇ କବାଟ ବାଡ଼େଇଲା, କବାଟ ଖୋଲିଲା, ବ୍ୟକ୍ତିଙ୍କୁ ଦେଖିଲା। ହଁ, ସେ ତ ସେହି ବ୍ୟକ୍ତି ହିଁ। ଖୁସି ହେଲା, ନିଜର ପରିଚୟ ଦେଲା, ପୁଣି ବସି ଅନେକ କଥା ହେଲେ। ପିଲାଟି ଏଥର ସେହି ଲୋକଟିକୁ ପଚାରିଲା, ଏତେ ପରିବର୍ତ୍ତନ କେମିତି? ଲୋକଟି ଉତ୍ତର ଦେଲା, ସବୁ ଭଗବାନଙ୍କର ଇଚ୍ଛା। ସେଦିନ ରାତିରେ ମୋର ଗାଈଟି ଚୋରି ହୋଇଗଲା, ଦୁଇଦିନ ଭୋକ ଉପାସରେ ରହିବାକୁ ପଡ଼ିଲା। ତାପରେ ମୁଁ କିଛି ଦିନ ବାହାରେ ହାତ ପତେଇ ଖାଇବା ସଂଗ୍ରହ କଲି। ପାଖରେ ଥିବା କୋଡ଼ି କୋଦାଳ ଧରି ନିଜ ଜାଗାରେ ପରିବା ଚାଷ କରିବାକୁ ଆରମ୍ଭ କଲି। ଟିକେ ଟିକେ କରି ଭଲ ଚାଷ ବି ହେଲା, ଗାଈ କିଣିଲି, ବ୍ୟବସାୟ ଭଲ ହେଲା। ଏବେ ମୁଁ ଏଠାରେ ଜଣେ ଧନୀ ବ୍ୟକ୍ତି ଭାବରେ ଆଖପାଖରେ ଖୁବ୍ ଜଣାଶୁଣା। ଭଗବାନଙ୍କର ନିର୍ଦ୍ଦେଶରେ ହିଁ ସବୁକିଛି ପରିବର୍ତ୍ତନ ହୋଇଥାଏ। ଶିଷ୍ୟଟି ଏଥର ତାଙ୍କଠାରୁ ବିଦାୟ ନେଇ ଆସିଲା। ବାଟରେ ଭାବିଲା, ଗୁରୁଦେବ କ'ଣ ସତରେ ଜାଣିଥିଲେ ଯେ ଗାଈଟିକୁ ଚୋରି କରି ଆଣିବା ପରେ ତାର ଭାଗ୍ୟ ପରିବର୍ତ୍ତନ ହେବ? ଠିକ୍ କଥା ତ, ଏତେ ଜମି ଥାଇ ବି ଅଳସୁଆ ହୋଇ ବ୍ୟକ୍ତିଟି କ୍ଷୀର ବିକ୍ରି କରି ଚଳୁଥିଲା, କିନ୍ତୁ ପ୍ରକୃତ ପରିଶ୍ରମ କରି ଆଜି ସେ ଜଣେ ଧନୀ ବ୍ୟକ୍ତି ହୋଇପାରିଛନ୍ତି। କହିବାର ତାତ୍ପର୍ଯ୍ୟ ହେଉଛି, ପିଲାଏ, ଭଗବାନ ଆମକୁ ଅନେକ ଜିନିଷ ଦେଇଛନ୍ତି, ତାର ସଠିକ୍ ଉପଯୋଗ କରିପାରିଲେ ଆମେ ଭଲରେ ଚଳିପାରିବା।

ପିଲାଇ ଆଜି ଜାଣିବା କଥାରେ ଶୁଣିବା ଚୁମ୍ବକର ଶକ୍ତି ବିଷୟରେ। ଚୁମ୍ବକ ପ୍ରକୃତିର ଏକ ଅଦ୍ଭୁତ ବସ୍ତୁ। ଏହାର ଏମିତି ଏକ ବିଶେଷ ଶକ୍ତି ଅଛି ଯାହା ଲୁହା, ନିକେଲ ଓ କୋବାଲ୍ଟ ପରି ଧାତୁକୁ ନିଜ ଆଡ଼କୁ ଆକର୍ଷିତ କରେ। ଏହି ବିଶେଷ ଗୁଣକୁ ଚୁମ୍ବକତ୍ୱ ଏବଂ ଏହାର କ୍ଷମତାକୁ ଚୁମ୍ବକର ଶକ୍ତି ବୋଲି କୁହାଯାଏ। ଚୁମ୍ବକରେ ଦୁଇଟି ଧ୍ରୁବ ଥାଏ, ଉତ୍ତର ଧ୍ରୁବ ଓ ଦକ୍ଷିଣ ଧ୍ରୁବ। ସମାନ ଧ୍ରୁବ ପରସ୍ପରକୁ ବିକର୍ଷଣ କରୁଥିବା ବେଳେ ବିପରୀତ ଧ୍ରୁବ ପରସ୍ପରକୁ ଆକର୍ଷଣ କରନ୍ତି। ଚୁମ୍ବକର ଶକ୍ତି ଆମ ଦୈନନ୍ଦିନ ଜୀବନରେ ବହୁତ ଉପଯୋଗୀ ହୋଇଥାଏ। କମ୍ପାସରେ ଚୁମ୍ବକ ବ୍ୟବହାର କରାଯାଇ ଦିଗ ନିର୍ଣ୍ଣୟ କରାଯାଏ। ବିଦ୍ୟୁତ ମୋଟର, ଜେନେରେଟର, ଲାଉଡସ୍ପିକର, ଟେଲିଫୋନ୍ ଏବଂ କମ୍ପ୍ୟୁଟର ପରି ଯନ୍ତ୍ରଗୁଡ଼ିକରେ ମଧ୍ୟ ଚୁମ୍ବକର ବ୍ୟବହାର ହୁଏ। ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିର ବିକାଶରେ ଚୁମ୍ବକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୁମ୍ବକର ଶକ୍ତି ଅଦୃଶ୍ୟ ହେଲେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଏ। ଏହି ଶକ୍ତି ପ୍ରାକୃତିକ ଓ କୃତ୍ରିମ ଉଭୟ ପ୍ରକାରର ଚୁମ୍ବକରେ ଥାଏ। ବିଜ୍ଞାନୀମାନେ ଏହି ଶକ୍ତିକୁ ବ୍ୟବହାର କରି ଅନେକ ଉପଯୋଗୀ ଉପକରଣ ଉଦ୍ଭାବନ କରିଛନ୍ତି। ଚୁମ୍ବକର ଶକ୍ତି ବିଜ୍ଞାନର ଏକ ମହାନ ଉପହାର। ଏହା ମାନବ ଜୀବନକୁ ସହଜ, ସୁବିଧାଜନକ ଏବଂ ଉନ୍ନତ କରିବାରେ ବିଶେଷ ସହାୟକ ହେଉଛି। ତେଣୁ ଚୁମ୍ବକର ଶକ୍ତି ବିଷୟରେ ଜ୍ଞାନ ଅର୍ଜନ କରିବା ଆମ ପାଇଁ ବହୁତ ଜରୁରୀ ହୋଇଥାଏ।

ଏତେବେଳେ ଯାଏ ଶୁଣୁଥିଲେ କିଶୋର ଭାରତୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ମିନତୀ ରାଣୀ ନନ୍ଦ। ଶ୍ରୋତାମାନେ

0: କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଚ୍ଚ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଚ୍ଚ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଉପଲବ୍ଧ। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଆହ୍ୱାନର ସମାଧାନ ସହ ଛାତ୍ରଛାତ୍ରୀ ଜାତୀୟ ଦାୟିତ୍ୱକୁ ବହନ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ମୁମ୍ବାଇଠାରେ ଏନ୍ୟୁସିଏଫ୍ଟିସିର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ 85ତମ ପୁଣ୍ୟତିଥି ଅବସରରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି। ହିମାଚଳ ପ୍ରଦେଶରେ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଏବଂ କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗର ଫାଇନାଲ୍ରେ ପହଞ୍ଚିଲେ ଭାରତର ଅସ୍ମିତା ଚଲିହା। ପ୍ରତ୍ୟେକ ନିଷ୍ପତ୍ତି କ୍ଷେତ୍ରରେ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଆଇଆଇଟି ଦିଲ୍ଲୀର 57ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ପଦକ୍ଷେପ ଦେଶକୁ କିପରି ଲାଭ ପହଞ୍ଚାଇ ପାରିବ ସେ ଦିଗରେ ଚିନ୍ତା କରିବା ଆବଶ୍ୟକ। ପ୍ରତ୍ୟେକ ପିଢ଼ି ନିଜ ସମୟର ଆହ୍ୱାନର ସମ୍ମୁଖୀନ ହୋଇଥାଏ ଏବଂ ଏହାର ସମାଧାନ ସହ ଜାତୀୟ ଦାୟିତ୍ୱକୁ ମଧ୍ୟ ବହନ କରିଥାଏ। ସ୍ନାତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଆଗାମୀ ଦିନରେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: आज आपके परिवार के लोग प्राउड फील कर रहे हैं, वैसे ही मुझे भी आप सब पर गर्व है, क्योंकि ये आप सब केवल एक डिग्री नहीं ले रहे हैं, आप देश के लिए बहुत कुछ करने का सपने लेकर के यहां से निकल रहे हैं।
1: ବିଭିନ୍ନ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ଏବେ ନୂତନ ସୁଯୋଗ ସୃଷ୍ଟି ହେଉଛି। ସେମିକଣ୍ଡକ୍ଟର, ମହାକାଶ ଏବଂ ଡ୍ରୋନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସବୁ କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ କାର୍ଯ୍ୟ କରୁଛି।
2: ଆଜ୍ ଭାରତ ଇକୋନୋମିକ ସେଲ୍ଫ ରିଲାଏନ୍ସ, ଟେକ୍ନୋଲୋଜିକାଲ ସେଲ୍ଫ ରିଲାଏନ୍ସ, ଇଣ୍ଡଷ୍ଟ୍ରିଆଲ ସେଲ୍ଫ ରିଲାଏନ୍ସ, ଏସେ ହର ସେକ୍ଟର ମେ ଆତ୍ମନିର୍ଭର ବନ୍ନେ କେ ଲିଏ କାମ କର ରହା ହେ। ୟହୀ ବିକଶିତ ଭାରତ କି ମଜବୁତ ନୀଭ କା ସବୁତ ହେ। ଇସ୍ ମଜବୁତ ନୀଭ ପର ଆପକୋ ଏକ ଭବ୍ୟ ସୁନ୍ଦର ବିକଶିତ ଭାରତ କା ନିର୍ମାଣ କରନା ହେ।
1: ସାମ୍ପ୍ରତିକ ସାମାଜିକ ଗଣମାଧ୍ୟମ ଯୁଗରେ ବିଭ୍ରାନ୍ତିକର ତଥ୍ୟଠାରୁ ଦୂରେଇ ରହିବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଦରମା ପ୍ୟାକେଜ୍, ଚାକିରି କିମ୍ବା ସେମାନେ କାର୍ଯ୍ୟ କରୁଥିବା କ୍ଷେତ୍ର ସହ ଅନ୍ୟ ସ୍ଥାନକୁ ତୁଳନା କରିବା ଉଚିତ ନୁହେଁ ବୋଲି ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଆସନ୍ତାକାଲିକୁ ଆହୁରି ଅଧିକ ସୁନ୍ଦର କରିବା ପାଇଁ ପ୍ରତ୍ୟେକ ଦିନ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ସମାରୋହରେ ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଆଇଆଇଟି ଦିଲ୍ଲୀର ବୋର୍ଡ ଅଫ୍ ଗଭର୍ଣ୍ଣାନ୍ସର ଅଧ୍ୟକ୍ଷ ହରିଶ ସାଲ୍ଭେ ଓ ନିର୍ଦ୍ଦେଶକ ପ୍ରଫେସର ରଞ୍ଜନ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ମୋଦି ଉଚ୍ଚ କ୍ଷମତା ସମ୍ପନ୍ନ ସୁପର କମ୍ପ୍ୟୁଟିଂ ସୁବିଧା ପରମଜ୍ଞାନର ଶୁଭାରମ୍ଭ କରିଛନ୍ତି। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ନିର୍ଦ୍ଦେଶକ ସ୍ୱର୍ଣ୍ଣପଦକ ଏବଂ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ମୁମ୍ବାଇରେ ନ୍ୟାସନାଲ୍ ଅର୍ବାନ୍ କୋଅପରେଟିଭ୍ ଫାଇନାନ୍ସ ଆଣ୍ଡ ଡେଭଲପ୍ମେଣ୍ଟ କର୍ପୋରେସନ୍ ଲିମିଟେଡ୍ ଏନ୍ୟୁସିଏଫ୍ଡିସିର ନୂଆ କାର୍ଯ୍ୟାଳୟ ଆଜି ଉଦ୍ଘାଟନ କରିଛନ୍ତି। ଏ ଅବସରରେ କେତେକ ପଦକ୍ଷେପର ମଧ୍ୟ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଅପରେସନାଲ୍ ରିସ୍କ ମ୍ୟାନେଜ୍ମେଣ୍ଟ ଏବଂ ରିଜିଲିଏନ୍ସ ଉପରେ ଏକ କଫି ଟେବୁଲ୍ ପୁସ୍ତକକୁ ମଧ୍ୟ ଶ୍ରୀ ଶାହା ଉନ୍କୋଚନ କରିବା ସହ 6 ସମବାୟ ବ୍ୟାଙ୍କ୍ର ପ୍ରତିନିଧିକୁ ସମ୍ମାନିତ କରିଛନ୍ତି। ସେ ମହାରାଷ୍ଟ୍ରର ରାଜ୍ୟସ୍ତରୀୟ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ଫେଡେରେସନ୍ ଓ ଜିଲ୍ଲା ସଂଘଗୁଡ଼ିକର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭୋପାଳଠାରେ ଚାଲିଥିବା ବ୍ରିକ୍ସ ସାଂସ୍କୃତିକ ସମ୍ମିଳନୀ ଅବସରରେ ଗତକାଲି ବିଦେଶୀ ପ୍ରତିନିଧି ସହରର ବିଭିନ୍ନ ଐତିହ୍ୟ ଓ ପ୍ରାକୃତିକ ସ୍ଥଳୀ ବୁଲି ଦେଖିଥିଲେ। ଗୁହରମହଲ, ଇକବାଲ ମଇଦାନ ଏବଂ ମୋତି ମସ୍ଜିଦ୍ ଆଦି ସେମାନେ ପରିଭ୍ରମଣ କରିଥିଲେ। ଭାନ୍ ବିହାର ଜାତୀୟ ଉଦ୍ୟାନ ପରିଦର୍ଶନ କରି

ଇଲେକ୍ଟ୍ରୋନିକ୍ ଏବଂ ସମୃଦ୍ଧ ଜୈବ ବିବିଧତା ବୁଲି ଦେଖିଥିଲେ। ଇରାନ୍, ଚୀନ୍ ସମେତ ଅନ୍ୟ ଦେଶଗୁଡ଼ିକର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ରିକ୍ସ ସମ୍ମିଳନୀ ଅବସରରେ ସାଂସ୍କୃତିକ ତଥା ଲୋକସମ୍ପର୍କକୁ ମଜବୁତ କରିବା ଏଭଳି ଗସ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏହି ପ୍ରତିନିଧିମଣ୍ଡଳୀ ଭୋପାଳ ଗସ୍ତକୁ ଏକ ସ୍କରଣୀୟ ଅଭିଜ୍ଞତା ଭାବେ ବର୍ଷ୍ଣନା କରିବା ସହ ସ୍ଥାନୀୟ ଲୋକଙ୍କ ଆତିଥେୟତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ନୋବେଲ ବିଜେତା ତଥା ଆମର ଜାତୀୟ ସଙ୍ଗୀତ ରଚୟିତା କବି ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଆଜି 85ତମ ପୁଣ୍ୟତିଥି। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଛି। ଟିସା ଥାନା ଅନ୍ତର୍ଗତ ବୈରାଗଡ଼ର ଚାଲୁଞ୍ଜ ମୋର୍ଠାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଅନ୍ୟ 11 ଜଣ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସ୍ଟି ବୈରାଗଡ଼ରୁ ଚମ୍ବା ଅଭିମୁଖେ ଯାତ୍ରା କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରାଣ ହରାଇଥିବା 7 ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନଥିବା ପୁଲିସ୍ କହିଛି। ତେବେ ଦୁର୍ଘଟଣାର ତଦନ୍ତ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବିହାରରୁ ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ଜିଆଇ ଟ୍ୟାଗ୍ ଯୁକ୍ତ ମିଥିଳା ମଖାନା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋୟଲ କହିଛନ୍ତି ଦରଭଙ୍ଗାର ଚାଷୀଙ୍କଠାରୁ ସିଧାସଳଖ ଭାବେ ଏହା କ୍ରୟ କରାଯାଇଛି। ଏହାଦ୍ୱାରା ବଜାର ମୂଲ୍ୟ ତୁଳନାରେ ସେମାନେ 18% ଅଧିକ ଲାଭ ପାଇଛନ୍ତି। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଶ୍ରୀ ଗୋୟଲ କହିଛନ୍ତି। ଝାଡ଼ଖଣ୍ଡର ରାଞ୍ଚିସ୍ଥିତ ରାଜ୍ୟ ଅତିଥି ଭବନରେ ଆଜି ପ୍ରତିବାଦକାରୀ ଛାତ୍ର ପ୍ରତିନିଧି ମଣ୍ଡଳୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି। ବୈଠକରେ ସରକାରୀ ଅଧିକାରୀଙ୍କ ସହ 8 ଜଣିଆ ଛାତ୍ର ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ଗତ 2 ସପ୍ତାହ ଧରି ରାଞ୍ଚିଠାରେ ଛାତ୍ରଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି। ପ୍ରଥମ ଆନୁଷ୍ଠାନିକ ବୈଠକ ଗତ ସନ୍ଧ୍ୟାରେ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିଲା। ପ୍ରତିକୂଳ ପାଗ ଓ କ୍ଷତିଗ୍ରସ୍ତ ରାସ୍ତା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରୁ ବାଲ୍ତାଲ ଅଭିମୁଖେ ଶ୍ରୀ ଅମରନାଥଜୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖରାପ ପାଗ ଯୋଗୁଁ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ତେବେ ବାଲ୍ତାଲରୁ ଯାତ୍ରା ପୂର୍ବ ପରି ବଳବତ୍ତର ରହିଛି। ଇତିମଧ୍ୟରେ ଆଜି 1200ରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ପୂର୍ବରୁ ଦର୍ଶନ କରିଥିବା ଯାତ୍ରୀଙ୍କୁ ବାଲ୍ତାଲରୁ ଜାମ୍ମୁ ଅଭିମୁଖେ ଯିବାକୁ ଅନୁମତି ପ୍ରଦାନ କରାଯାଇଛି। ୟୁକ୍ରେନ୍ର ରାଜଧାନୀ କିଭ୍ ନିକଟବର୍ତ୍ତୀ ଅଞ୍ଚଳରେ ରୁଷ ପକ୍ଷରୁ ଆଜି ପ୍ରତ୍ୟୁଷରୁ ହୋଇଥିବା କ୍ଷେପଣାସ୍ତ୍ର ମାଡ଼ରେ 40 ଜଣଙ୍କର ମୃତ୍ୟୁ ହୋଇଛି। କିଭ୍ର ପୂର୍ବଭାଗ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ସେଠାକାର ସାମରିକ ପ୍ରଶାସନ ମୁଖ୍ୟ ତୈମୁର ତକାଚେଙ୍କ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣରେ 3 ଜଣ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କି ସର୍ବିଆର ରାଜଧାନୀ ବେଲ୍ଗ୍ରେଡ୍ ଗସ୍ତରେ ଯାଇଛନ୍ତି। ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ବିରୁଦ୍ଧରେ ଆନ୍ତର୍ଜାତିକ ସମର୍ଥନ ଲୋଡ଼ିବା ଶ୍ରୀ ଜେଲେନ୍ସ୍କିଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ୟୁକ୍ରେନ୍କୁ ଯୁଦ୍ଧ ପରବର୍ତ୍ତୀ ପୁନଃନିର୍ମାଣ ନେଇ ସମର୍ଥନ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ରୁଷ ଉପରେ କଟକଣା ଲାଗୁ କରିବାକୁ ସର୍ବିଆ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଭୁସିଚ୍ ମନା କରିଦେଇଛନ୍ତି। କୋରିଆ ମାଷ୍ଟର୍ସ 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ଏକକ ବର୍ଗରେ ଭାରତର ଅସ୍ମିତା ଚଲିହା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦକ୍ଷିଣ କୋରିଆର ଅସନ୍ଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ସେମିଫାଇନାଲ୍ରେ ଅସ୍ମିତା ଅନ୍ୟ ଭାରତୀୟ ଖେଳାଳି ରକ୍ଷିତା ରାମରାଜଙ୍କୁ 21-13, 16-21 ଏବଂ 21-13 ସେଟ୍ରେ ପରାସ୍ତ କରିଛନ୍ତି। ଆସନ୍ତାକାଲି ଫାଇନାଲ୍ରେ ଅସ୍ମିତା ଏବଂ ଚୀନ୍ର କ୍ୟୁ ହାନ୍ଙ୍କ ମଧ୍ୟରେ ମ୍ୟାଚ୍ ଖେଳାଯିବ। 20 ବର୍ଷରୁ କମ୍ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତ ପୁରୁଷ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛି। ଆମେରିକାର ୟୁଗେନ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଶିଷ ଯାଦବ 74.09 ମିଟର ଜାଭେଲିନ୍ ଥ୍ରୋ କରି ଏହି ସଫଳତା ପାଇଛନ୍ତି। ଏ ବର୍ଗରେ ଦକ୍ଷିଣ ଆଫ୍ରିକା ସ୍ୱର୍ଣ୍ଣ ପଦକ ହାସଲ କରିଛି। ଆହ୍ୱାନର ସମାଧାନ ସହ ଛାତ୍ରଛାତ୍ରୀ ଜାତୀୟ ଦାୟିତ୍ୱକୁ ବହନ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ଆଇଆଇଟି ଦିଲ୍ଲୀର 57ତମ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆମର ପ୍ରେମ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ରାହୁଲ ଦେବ ବର୍ମନ।

ଆପଣମାନେ ଶୁଣିଛନ୍ତି ସିମ୍ବା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ରାହତ ଫତେ ଅଲି ଖାନ, ଆଶିଷ କୌର ଏବଂ ତନିଷ୍କ ବାଗ୍ଚି। ଗୀତ ରଚନା କରିଛନ୍ତି ରଶ୍ମି ବିରାଗ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍ଚି।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମାନ ଦିନ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ପରିବହନ ବିଭାଗ ପକ୍ଷରୁ ରାସ୍ତାକଡ଼ରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରାଯିବ ଓ ପ୍ରାଣୀ ସମ୍ପଦ ବିଭାଗ ସେମାନଙ୍କର ରକ୍ଷଣାବେକ୍ଷଣ କରିବ। ପ୍ରତି ବ୍ଲକରେ ମଧ୍ୟ ଗୋଶାଳା ଖୋଲିବା ପାଇଁ ଯୋଜନା କରାଯାଉଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି।
1: ଯେ ଆମର ଯେଉଁ ନ୍ୟାସନାଲ ହାଇୱେରେ ବିଭିନ୍ନ ସମୟରେ ଯେଉଁ ଷ୍ଟ୍ରେ ଆନିମେଲ ଅଛି ସେମାନଙ୍କର ଆକ୍ସିଡେଣ୍ଟ ହେଉଛି, ଯାହାଫଳରେ କି ଧନଜୀବନ ମଧ୍ୟ ନଷ୍ଟ ହେଉଛି, ତାକୁ କେମିତି ଆମେ ରୋକିବା ସେହି ବିଷୟ ନେଇ ଆଲୋଚନା ହୋଇଥିଲା ଏବଂ ଗୋଟେ ଏସ୍ଓପି ମଧ୍ୟ ଆମେ ପ୍ରସ୍ତୁତ କରିବା ପାଇଁ ତିନିଟା ଯାକ ବିଭାଗ

0: ଦାୟିତ୍ୱ ଆମର ଡିପାର୍ଟମେଣ୍ଟ ଆନୁଆଲ ହଜବେଣ୍ଡ୍ରି ଡିପାର୍ଟମେଣ୍ଟ ଦାୟିତ୍ୱ ନେବ।
1: ଜଣେ ଲେଖାଏଁ ଶିକ୍ଷକ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଆଉ ଜଣେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷା ଅଧିକାର ଆଇନ 2009 ନିୟମାବଳୀ ଅନୁସାରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିର୍ଦ୍ଧାରିତ ଶିକ୍ଷକ ଓ ଛାତ୍ର ଅନୁପାତ ଏବଂ ସର୍ବନିମ୍ନ ଶିକ୍ଷକ ସଂଖ୍ୟାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ବିଭାଗର ସଚିବ ଏନ୍ ତୁରୁମଲ୍ଲା ନାୟକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। 15 ଦିନ ମଧ୍ୟରେ ସ୍କୁଲ୍ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶ୍ୱର ପ୍ରାଚୀନ ଜନଜାତି ସମୁଦାୟଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଜନଜାତି ଦାତ୍ରୀଙ୍କୁ ସମ୍ମାନ, ଜୀବନ ଏବଂ କଲ୍ୟାଣର ସୁରକ୍ଷା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଏକ ସ୍ୱତନ୍ତ୍ର ଉପସ୍ଥାପନା।
2: ଆଦିବାସୀ ସମୁଦାୟଙ୍କ ଭାଷା, ସଂସ୍କୃତି, ପାରମ୍ପରିକ ଜ୍ଞାନ, କଳା ଓ ପ୍ରାକୃତିକ ସମ୍ପଦ ଉପରେ ଅଧିକାର ସହ ସେମାନଙ୍କ ସାମଗ୍ରିକ ବିକାଶକୁ ପ୍ରୋହାହନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଭାରତରେ ଆଦିବାସୀ ସମୁଦାୟର ଅବଦାନ ବ୍ୟାପକ। ଜନଜାତି ସମାଜ ନିଜର ସ୍ୱତନ୍ତ୍ର ନୃତ୍ୟ, ସଙ୍ଗୀତ, ପର୍ବପର୍ବାଣୀ, ପାରମ୍ପରିକ ଜ୍ଞାନ ମାଧ୍ୟମରେ ଭାରତୀୟ ସଂସ୍କୃତିକୁ ସମୃଦ୍ଧ କରି ଆସିଛନ୍ତି। ଜଙ୍ଗଲ ଓ ପରିବେଶ ସୁରକ୍ଷାରେ ଜନଜାତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଦେଶର ଏକ ପ୍ରମୁଖ ଜନଜାତି ବହୁଳ ରାଜ୍ୟ। ଜନଜାତି ସମ୍ପ୍ରଦାୟଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଡିଜିଟାଲ୍ ସଂଯୋଗ ଓ ମୌଳିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜନଜାତି ସମାଜ କେବଳ ଆମ ସାଂସ୍କୃତିକ ବିବିଧତାର ପ୍ରତୀକ ନୁହନ୍ତି, ସେମାନେ ପ୍ରକୃତି ସହ ସନ୍ତୁଳିତ ଜୀବନଯାପନର ଏକ ଅନନ୍ୟ ଉଦାହରଣ। ସେମାନଙ୍କ ଅଧିକାରର ସୁରକ୍ଷା, ପରମ୍ପରାର ସମ୍ମାନ ଏବଂ ସମାଜରେ ସମାନ ସୁଯୋଗ ପ୍ରଦାନ କରାଗଲେ ଆଜି ଦିନର ସାର୍ଥକତା ପ୍ରତିପାଦିତ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
1: ଉପଭୋକ୍ତାମାନଙ୍କ ଲାଗି ୟୁପିଆଇ ଜରିଆରେ ଦେଣନେଣ ବ୍ୟବସ୍ଥା ଦେୟମୁକ୍ତ ହେବ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସୂଚନା ଦେଇଛି। ଏକ ବିବୃତ୍ତିରେ ପିସିଆଇ ପକ୍ଷରୁ କୁହାଯାଇଛି ଦେଶର ପ୍ରତ୍ୟେକ ନାଗରିକ କୌଣସି ଶୁଳ୍କ ନ ଦେଇ ତୁରନ୍ତ ଡିଜିଟାଲ୍ ପେମେଣ୍ଟ କରିପାରିବେ। କ୍ଷୁଦ୍ର ବ୍ୟବସାୟୀମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ ପାଇଁ କୌଣସି ଶୁଳ୍କ ଦେବେ ନାହିଁ। ସୂଚନା ଅନୁଯାୟୀ ୟୁପିଆଇର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ବ୍ୟାଙ୍କ, ଫିନ୍ଟେକ୍ କମ୍ପାନୀ, ଏନ୍ପିସିଆଇ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଯୁକ୍ତି, ସାଇବର ସୁରକ୍ଷା ଓ ଠକେଇ ରୋକିବା ଦିଗରେ ନିବେଶ କରୁଛନ୍ତି। ବ୍ୟବସାୟୀଙ୍କଠାରୁ ଆଦାୟ ହେଉଥିବା ଯେକୌଣସି ସେବା ଶୁଳ୍କ ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଶୁଳ୍କ ନୁହେଁ ବୋଲି ପେମେଣ୍ଟସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସ୍ୱଷ୍ଟ କରିଛି। ବୃଦ୍ଧି ପାଉଥିବା କାରବାରକୁ ଦୃଷ୍ଟିରେ ରଖି ୟୁପିଆଇର ସୁରକ୍ଷା, ଭିଭିଭୂମି ଓ ନବସୃଜନ କ୍ଷେତ୍ରରେ ନିରନ୍ତର ନିବେଶ ଆବଶ୍ୟକ ବୋଲି କୁହାଯାଇଛି। ବୃକ୍ଷ ପରିବେଶକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ନିର୍ମାଣକୁ ସୁନିଶ୍ଚିତ କରିଥାଏ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁରର ରେଢ଼ାକୋଲ୍ଠାରେ ଆଜି ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ସମସ୍ତେ ନିଜ ମା'ଙ୍କ ସମ୍ମାନରେ ଗୋଟିଏ ଗଛ ଲଗାଇ ତାକୁ ସୁରକ୍ଷା ଦେବା ସହିତ ଧରିତ୍ରୀ ମା'କୁ ସବୁଜ ଓ ସୁନ୍ଦର ରଖିବା ପାଇଁ ପ୍ରୟାସ କରିବା ଜରୁରୀ। ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପରିବେଶବିତ୍ମାନଙ୍କୁ ପରିବେଶର ସୁରକ୍ଷା ଉପରେ ଧ୍ୟାନ ଦେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନ୍ୟ ଏକ କାର୍ଯ୍ୟକ୍ରମରେ ରେଢ଼ାଖୋଲ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନର ଉଦ୍ଘାଟନ ସହ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ ଉତ୍ସବରେ ଶ୍ରୀ ପ୍ରଧାନ ଯୋଗ ଦେଇଥିଲେ। ଜାତୀୟ ସଙ୍ଗୀତ ରଚୟିତା ତଥା ନୋବେଲ ବିଜେତା ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କର ଆଜି 85ତମ ପୁଣ୍ୟତିଥି ପାଳନ କରାଯାଉଛି। ଏହି ଅବସରରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। କୋଲକାତାର ଜୋରାସଙ୍କ ଠାକୁରବାଡ଼ିସ୍ଥିତ ରବୀନ୍ଦ୍ରନାଥ ଟାଗୋରଙ୍କ ପୈତୃକ ଘର ଓ ଶାନ୍ତିନିକେତନଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମାନବବାଦୀ ଆଦର୍ଶ ଏବଂ କଳାତ୍ମକ ପ୍ରତିଭା ମାଧ୍ୟମରେ ସାଂସ୍କୃତିକ ପରିଚୟକୁ ଅଧିକ ସୁଦୃଢ଼ କରିବାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଆଦର୍ଶ ନୂତନ ପିଢ଼ିକୁ ପ୍ରେରଣା ଯୋଗାଉଛି। ଓଡ଼ିଆ ଚଳଚ୍ଚିତ୍ରର ଜନକ ତଥା ମହାନ୍ ନାଟ୍ୟକାର ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ନିଜର ଅସାଧାରଣ ପ୍ରତିଭା ଓ କଳା ପ୍ରତି ଅଗାଧ ସମର୍ପଣ ମାଧ୍ୟମରେ ସେ ଓଡ଼ିଆ ଚଳଚ୍ଚିତ୍ର ଓ ସଂସ୍କୃତିକୁ ସମୃଦ୍ଧ କରିଥିଲେ। ଓଡ଼ିଆ କଳା ଓ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଚିରକାଳ ପାଇଁ ସ୍କରଣୀୟ ହୋଇ ରହିବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଦେବ ଗୋସ୍ୱାମୀଙ୍କ ଜୟନ୍ତୀ ଅବସରରେ ତାଙ୍କର ଅମର ଆତ୍ମା ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବିଦ୍ୟାଳୟରେ 7 ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାମ୍ପ୍ରତିକ ସମାଜରେ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଛି। କେନ୍ଦୁଝର ଜିଲ୍ଲା ପିଏମ୍ଶ୍ରୀ ଡିଏନ୍ ଉଚ୍ଚ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ଜୁନିୟର ରେଡ୍କ୍ରସ୍ କ୍ଷମତା ବିକାଶ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି। ସମାଜରେ ସମସ୍ତଙ୍କୁ ଦାୟିତ୍ୱବୋଧତାର ସହ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଏସ୍କେ ଇଜାଜ୍ ଇକ୍

ଯୋଗ ଦେଇ କହିଛନ୍ତି, ତିନିଦିନିଆ ତାଲିମ ଶିବିରରେ 7ଟି ଜିଲ୍ଲାରୁ 80 ଜଣ ପରାମର୍ଶଦାତା ଯୋଗ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 100 ଜଣରୁ ଉର୍ଦ୍ଧ୍ୱ ରକ୍ତଦାତା ଯୋଗ ଦେଇଛନ୍ତି। ହକି ଇଣ୍ଡିଆ ପକ୍ଷରୁ ପୁରୁଷ କନିଷ୍ଠ ଏସିଆ କପ୍ 2026 ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଚଳିତ ମାସ 30 ତାରିଖଠାରୁ ଚୀନ୍ର ମୋକିଠାରେ ଆରମ୍ଭ ହେଉଥିବା ପ୍ରତିଯୋଗିତା ପାଇଁ ଘୋଷିତ ତାଲିକାରେ ଓଡ଼ିଶାର 5 ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଏହାଛଡ଼ା ବିକଳ୍ପ ଖେଳାଳି ଭାବେ ଓଡ଼ିଶାରୁ ଅନ୍ୟ ଏକ ଖେଳାଳିଙ୍କୁ ମଧ୍ୟ ମନୋନୀତ କରାଯାଇଛି। ପାଣିପାଗ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ବାଂଲାଦେଶ ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, ସମ୍ଭଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ ଅନ୍ୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଆସନ୍ତା 12 ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ସର୍ବାଧିକ 124.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ନିବେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ନୂଆଦିଲ୍ଲୀରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଆଜିଠାରୁ ନାମଲେଖା ଆରମ୍ଭ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରତି 100 କିଲୋମିଟରରେ ଗୋଶାଳା ନିର୍ମାଣ କରିବେ ରାଜ୍ୟ ସରକାର। ଜନଜାତି ସମୁଦାୟଙ୍କ ଅଧିକାର ଓ ସାମଗ୍ରିକ ବିକାଶକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଆଦିବାସୀ ଦିବସ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟରେ 4ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଯୁବକଙ୍କ ମଧ୍ୟରେ ବଢ଼ୁଥିବା ମାନସିକ ଚାପ, କାରଣ ଓ ସମାଧାନ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଜାଣିବା କଥାରେ ରହିଛି ଆମ ଜାତୀୟ ପତାକା ଏବଂ ଆମ ଜାତୀୟ ଚିହ୍ନ ସମ୍ପର୍କରେ। ଚୈତି ଯାନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଭାରତ ଛାଡ଼ ଆନ୍ଦୋଳନ ସମ୍ପର୍କରେ। ଭେଟଘାଟରେ ଶୁଣିବେ ଏସ୍ଏଚ୍ଜି କଲେକାଇ ଲାଭ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଦିନେ ଶାଗ ଡାଲ ଚାଷ ସମ୍ପର୍କରେ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଭେଟିଦେବୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ ରାତି 7:30। ରାତି 8:00 ଶୁଣିବେ ଇସ୍ ସପ୍ତାହ ସଂସଦ ମେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:15। ଏଥିରେ ରହିଛି ଜଣ୍ଡିସ୍ ବା କାମଳ ରୋଗର କାରଣ ଓ ପ୍ରତିକାର ସମ୍ପର୍କରେ ଗୀତା ମହାରଣାଙ୍କ ସହ ସାକ୍ଷାତକାର। ପରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ସନ୍ତୁଳିତ ଆହାର, ସୁସ୍ଥ ଜୀବନ ସମ୍ପର୍କରେ। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବଂଶୀବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ସ୍ପଟଲାଇଟ୍ ଶୁଣିବେ ରାତି 9:15, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାଂସ୍କୃତିକ ପତ୍ରିକା କାର୍ଯ୍ୟକ୍ରମ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏହି ଦୁଇଟି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମାଧାନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ, ନମସ୍କାର।

0: ହାଏ ସ୍ମୃତି, କଣ କରୁଛୁ?
1: ହ୍ୟାଲୋ ଦିଦି, କିଛି ନାଇଁ, ଏମିତି କା ବସିଛି, କୁହ।
0: ଓହୋ, ହେଲେ ମୁହଁଟା କାହିଁକି ଶୁଖେଇକି ବସିଛୁ?
1: ମୁହଁ କଣ ପାଇଁ ଶୁଖେଇଛି ବୋଲେ, ତମେ ତ ଜାଣିଥିବ, ଦେଖୁଛ ଏବେ କେମିତି ବର୍ଷା ମାରିଲା, ତାହିଁରେ ଉଦା ହେଇକି ପଳେଇ ଆସିଛି, ଆହୁରି ପୁରା ଥଣ୍ଡା ଲାଗୁଛି ତ ସେଥିପାଇଁ ବୋଲିକି ନା। ଆଉ
0: ଓହୋ, ଏଇ ବର୍ଷା ଦିନରେ ବର୍ଷା ନହେଲେ ଆଉ କଣ ହବ କହ ତ।
1: ହଇଛି ଦିଦି, ଏତେ ଜୋରରେ ଗୋଟେ ବର୍ଷା ମାରିବ କି, ମୁଁ ଘରଠୁ ଆଇପାରିଲି ନାହିଁ, ଅଧା ବାଟରେ ରହିଗଲି।
0: ମୋର ବି ସେ ଅବସ୍ଥା ଆକା, ହେଲେ କିସ କରିବା କହ। ହଉ, ଆମର କାର୍ଯ୍ୟକ୍ରମ ମଧ୍ୟ ଲେଟ୍ ହେଇଯାଉଛି, ଚାଲ ହେଲେ କାର୍ଯ୍ୟକ୍ରମକୁ ଆଗକୁ ବଢେଇବା।
1: ହଉ ଦିଦି, ଚାଲ।
0: ହଉ ହଉ, ଚାଲ ଚାଲ।
1: ହେଲେ ଭାଇ ଭଉଣୀମାନେ, ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
2: ଆରେ ମୁଇଁ ପୁଷ୍ପାଞ୍ଜଳି ଗୌଡ଼।
3: ଜୁଆର।

0: ହେଲେ ସ୍ମୃତି, ଆଜି କଣ ତୁ ଜାଣିଛୁ କି ନାଇଁ?
1: ହଁ,
0: କଣ?
1: ଆଜି ଶନିବାର।
0: ହେଟି ଶନିବାର ତୁ ଏଇଟା ଜାଣିଛୁ କି? ଆଉ କିଛି ଜାଣିନୁ କି?
1: ନାଇଁ।
0: ହେଟି ତୁ ଭୁଲି ଯାଇଛୁ କି? ସତରେ ଭୁଲି ଯାଇଛୁ ନା କଣ?
1: କଣ ହେଲା ଯେ ଆଜି ତମର ଜନ୍ମଦିନ ନା କଣ?
0: ସତରେ ମନେ ନାହିଁ ତତେ?
1: ନାଇଁ ଦିଦି।
0: ଓହ, ଆଜି ହଉଛି ଭାରତ ଛାଡ ଆନ୍ଦୋଳନର ବାର୍ଷିକ ଉତ୍ସବ।
1: ବୋଲେ ଭାରତ ଛାଡି ଦେଇଥିଲେ ନା କଣ?
0: ଆରେ ତତେ ଏତିକି ବି ମୁଣ୍ଡରେ ପଶୁ ନାହିଁ କି?
1: ଆଉ କଣ ତାହେଲେ?
0: ମୁଁ କହୁଛି ହେଲା, ଭାରତ ଛାଡ ଆନ୍ଦୋଳନ ବା ଅଗଷ୍ଟ କ୍ରାନ୍ତି ଦିବସ ବୋଲି ଏହାକୁ କୁହାଯାଏ। ହେଲା, ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ବମ୍ବେ ଅଧିବେଶନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ 8 ଅଗଷ୍ଟ 1942 ବ୍ରିଟିଶ ଶାସନର ଅନ୍ତ ଘଟାଇବା ନିମିତ୍ତ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଡାକରା ଦିଆଯାଇଥିଲା। ଏହି ଅଗଷ୍ଟ 8, 1942 ନେଇକି ଗାନ୍ଧିଜୀ ବମ୍ବେ ଅଧିବେଶନରେ କର ବା ମର ଡାକରା ଦେଇଥିଲେ। ଗାନ୍ଧିଜୀଙ୍କର ଏହି ଭାଷଣର କିଛି ଘଣ୍ଟା ମଧ୍ୟରେ ପ୍ରାୟ ସମସ୍ତ ଜାତୀୟ କଂଗ୍ରେସ କର୍ମୀଙ୍କୁ ବନ୍ଦୀ କରାଯାଇଥିଲା। ତାପରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜଭେଲ୍ଟ ସେବେକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ୍ଙ୍କୁ ଭାରତୀୟମାନଙ୍କୁ ତାଙ୍କର ଦାବି ପୂରଣ କରିବାକୁ ଚାପ ପକାଇଥିଲେ। ହେଲେ ଭାରତ ଛାଡ ଆନ୍ଦୋଳନକୁ ଅନେକ ମହଲ ଏବଂ ଦଳ ସମର୍ଥନ ଦେଇନଥିଲେ, ଯେମିତିକି ମୁସଲିମ ଲିଗ୍, ହିନ୍ଦୁ ମହାସଭା, ବ୍ରିଟିଶ ଇଣ୍ଡିଆର ପ୍ରିନ୍ସଲି ରାଜ୍ୟଗୁଡ଼ିକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଇତ୍ୟାଦି। ଏହି ଆନ୍ଦୋଳନ ନେଇକି ସଫଳ ହୋଇନଥିଲା। ବ୍ରିଟିଶ ସରକାର ଦ୍ୱିତୀୟ ବିଶ୍ୱଯୁଦ୍ଧ ନ ସରିଲା ପର୍ଯ୍ୟନ୍ତ ନେଇକି କିଛି ସ୍ୱାଧୀନତା ଦିଆଯାଇ ପାରିବନି ବୋଲି କହିଥିଲେ।
1: ହଁ ହଁ, ମତେ ମନେ ପଡିଲା ଦିଦି, ଭାରତୀୟ ଜାତୀୟବାଦୀଙ୍କ ଅନ୍ତର୍ଜାତୀୟ ସମର୍ଥନ ବହୁତ କମ୍ ଥିଲା। ସେମାନେ ଜାଣିଥିଲେ ଯେ ଆମେରିକା ଭାରତୀୟ ସ୍ୱାଧୀନତା ଦୃଢ ଭାବରେ ସମର୍ଥନ କରିଛି ଆଉ ବିଶ୍ୱାସ ମଧ୍ୟ କରିଛି ଯେ ଆମେରିକା ସହଯୋଗୀ ଅଟେ ବୋଲିକିନା। ଯଦି ମିଶା ନେଇକି ଚର୍ଚ୍ଚିଲ ଇସ୍ତଫା ଦେବେ ବୋଲିକିନା ଧମକ ଦେବା ପରେ ଯୁଦ୍ଧ ପ୍ରୟାସର ଜନସାଧାରଣଙ୍କର ସମର୍ଥନକୁ ଦୃଢ଼ କରିବା ପାଇଁ ବୋଲିକି ପ୍ରଚାର କରାଯାଇଥିବା ଭାରତୀୟଙ୍କ ଉପରେ ତାଙ୍କେ ବମ୍ ପକାଇ ଦେଇଥିଲେ, ସେତେବେଳେ ନେଇକି ଆମେରିକା ତାଙ୍କୁ ଚୁପଚାପ ସମର୍ଥନ କରିଦେଇଥିଲେ। ଏହି ଆନ୍ଦୋଳନର ଗୋଟେ ଗୁରୁତ୍ୱପୂର୍ଣ୍ଣ ସଫଳତା ହେଉଛି ଯୋଉଟାକି ପରବର୍ତ୍ତୀ ପରୀକ୍ଷଣ ଆଉ ଦୁଃଖଦ ଘଟଣା ମଧ୍ୟରେ କଂଗ୍ରେସ ଦଳଙ୍କୁ ଏକଜୁଟ କରିବା। ଭାରତ ବର୍ମା ସୀମାରେ ଜାପାନ ସେନାର ଅଗ୍ରଗତି ନେଇ ବ୍ରିଟିଶମାନେ ଭୟଭୀତ ହୋଇ ଗାନ୍ଧୀଙ୍କୁ କାରାଗାରରେ ଜବାବ ଦେଇଥିଲେ। ଦଳର କାର୍ଯ୍ୟକାରିଣୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ବନ୍ଦୀ ହୋଇଥିଲେ। ପ୍ରମୁଖ ନେତାଙ୍କ ଗିରଫ ହେତୁ ଜଣେ ଯୁବକ ଆଉ ସେ ପର୍ଯ୍ୟନ୍ତ ଅପେକ୍ଷାକୃତ ଅଜ୍ଞାତ ଅରୁଣା ଅସଫ ଅଲ୍ଲୀ ଅଗଷ୍ଟ 9 AICC ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଆଉ ପତାକା ମଧ୍ୟ ଉତ୍ତୋଳନ କରିଥିଲେ। ହେଲେ ଦିଦି, ଗୋଟେ କଥା ପଚାରିବି ନା?
0: ପଚାର।
1: ଆମର କଲେଜରେ ନେଇକି କେତେଟା ପିଲା ଏମିତି ମନ ଦୁଃଖରେ ବସିଥିଲେ, କଣ ହେଇଛି ବୋଲି କହିଲା ନେଇକି ଡିପ୍ରେସନ ବୋଲି କହୁଛନ୍ତି। ଡିପ୍ରେସନ ବୋଲେ କଣଟା ଦିଦି?
0: ଡିପ୍ରେସନ
1: ହଏ,
0: ଡିପ୍ରେସନ ବୋଲେ ମାନସିକ ଚାପ।
1: ବୋଲେ ସେଟା କଣ ପାଇଁ ହବ ଯେ?
0: ତାର କେତେ କଣ କାରଣ ରହିଛି ଏଇଟା ନେଇକି ସମସ୍ତଙ୍କୁ ହେଇଥାଏ, ମାତ୍ର ଖାସ କରି ଯୁବକମାନଙ୍କୁ ବହୁତ ମାତ୍ରାରେ ହୋଇଥାଏ।
1: ହେଲେ ତାର ପାଇଁ କଣ ମେଡିସିନ ଖାଇବାର ଅଛି ନା କଣଟା ଦିଦି?
0: ଆର ପାଇଁ କିଛି ମେଡିସିନ ନାହିଁ, ସେମିତି କିଛି ପରମାନେଣ୍ଟ।
1: ଆର ତ
0: ତାକୁ ଖାଲି କଣ୍ଟ୍ରୋଲ କରିବା କଥା ଆଉ।
1: ହେଲେ ଦିଦି, ଏଇ ଯୋଉ ଯୁବକମାନଙ୍କ ମଧ୍ୟରେ ବଢୁଥିବା ଯୋଉ ମାନସିକ ଚାପ କଣ ପାଇଁ ହଉଛି ଆଉ ତାର ସମାଧାନ କଣ କରିବାର ଅଛି ମତେ ଟିକେ କୁହ ତ।
0: ମୁଁ ନେଇକି ଏ ବିଷୟରେ ଜଣଙ୍କ ସହିତ କଥା ହେଇଛି। ହେଲା,
1: ହଉ ଚାଲ ହେଲେ ଶୁଣିବା ତାଙ୍କେ କଣ କହୁଛନ୍ତି।
0: ହଉ ହଉ ଚାଲ ଯିବା ଶୁଣିବା।
2: ନମସ୍କାର ଭାଇ, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି। ପ୍ରଥମେ ଆପଣଙ୍କ ପରିଚୟଟି ଦେଇ ଦିଅନ୍ତୁ।
3: ନମସ୍କାର, ମୋ ନାଁ ପ୍ରଥମ ପରିଚୟ ପାଢୀ, ମୁଁ ଜୟପୁରର ବାସିନ୍ଦା, ମୁଁ ଆଇନ ମହାବିଦ୍ୟାଳୟର ଛାତ୍ର।
2: ତେବେ ଭାଇ, ଯୁବପିଢ଼ିର ଭବିଷ୍ୟତ, ସ୍ୱପ୍ନ ଓ ମାନସିକ ସ୍ୱାସ୍ଥ୍ୟ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯୁବକଙ୍କ ମଧ୍ୟରେ ବଢୁଥିବା ମାନସିକ ଚାପ, କାରଣ ଓ ସମାଧାନ, ଆ ଉପରେ ଆଜି ଆମେ ଆପଣଙ୍କ ସହ କଥା ହେବୁ। ତେବେ ଚାଲନ୍ତୁ ଆରମ୍ଭ କରିବା। ତେବେ ଭାଇ, ପ୍ରଥମେ ତ କୁହନ୍ତୁ ମାନସିକ ଚାପ କଣ ଓ ତାର କାରଣ ଗୁଡିକ କଣ କଣ ରହିଛି?
3: ଦେଖନ୍ତୁ, ମାନସିକ ଚାପ ବା ଷ୍ଟ୍ରେସ୍ ହେଉଛି ଏପରି ଏକ ମାନସିକ ଓ ଶାରୀରିକ ଅବସ୍ଥା ଯେତେବେଳେ ଜଣେ ବ୍ୟକ୍ତି କୌଣସି ସମସ୍ୟା, ଦାୟିତ୍ୱ, ଭୟ କିମ୍ବା ଚିନ୍ତାର ସମ୍ମୁଖୀନ ହୁଅନ୍ତି ଏବଂ ସେଥିରୁ ମନରେ ଅସ୍ଥିରତା, ଅଶାନ୍ତି ଓ ଚିନ୍ତାର ଅନୁଭବ କରନ୍ତି। ଅଳ୍ପ ପରିମାଣରେ ଚାପ ଆମକୁ କାମ କରିବା ପାଇଁ ପ୍ରେରଣା ଦେଇଥାଏ, କିନ୍ତୁ ଅତ୍ୟଧିକ ଚାପ ଆମର ମାନସିକ, ଶାରୀରିକ ଓ ସାମାଜିକ ଜୀବନକୁ କ୍ଷତି ପହଞ୍ଚାଇଥାଏ। ତେଣୁ ମାନସିକ ଚାପର ପ୍ରମୁଖ କାରଣ ଗୁଡିକ ଜାଣିବା। ପ୍ରଥମେ ଶିକ୍ଷାଗତ ଚାପ। ଆଜିକାଲି ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ଆଣିବା, ପ୍ରତିଯୋଗିତାରେ ଆଗରେ ରହିବା ଏବଂ ଭବିଷ୍ୟତ ଗଢିବାରେ

0: ଚିନ୍ତାରେ ରୁହନ୍ତି। ଏହା ସେମାନଙ୍କ ମାନସିକ ଚାପର ଏକ ବଡ଼ କାରଣ। ଦ୍ୱିତୀୟରେ ଆର୍ଥିକ ସମସ୍ୟା, ପରିବାରର ଆୟ କମ୍ ହେବା, ଚାକିରି ନ ମିଳିବା, ଋଣର ବୋଝ କିମ୍ବା ଅର୍ଥ ଅଭାବ ମଣିଷକୁ ଚିନ୍ତାଗ୍ରସ୍ତ କରିଥାଏ। ଏହା ବି ଚାପର ଏକ ପ୍ରମୁଖ କାରଣ। ତୃତୀୟରେ ପାରିବାରିକ ସମସ୍ୟା, ପରିବାରରେ ଝଗଡ଼ା, ସମ୍ପର୍କରେ ମତଭେଦ, ପରିଜନଙ୍କ ସହିତ ଅସୁସ୍ଥତା କିମ୍ବା କୌଣସି ପ୍ରକାର ବ୍ୟୟ ମାନସିକ ଚାପ ସୃଷ୍ଟି କରେ ଏବଂ ଆମର କାର୍ଯ୍ୟସ୍ଥଳ ଚାପ ମଧ୍ୟ ଏକ ପ୍ରମୁଖ ଭୂମିକା ରଖିଥାଏ। ଯେମିତିକି ଅଧିକ କାମ, ସମୟର ଅଭାବ, ଚାକିରି ହରାଇବାର ଭୟ କିମ୍ବା ଅଫିସର ସହଯୋଗୀ ପରିବେଶ ମଧ୍ୟ ଚାପର କାରଣ ହୁଏ। ସୋସିଆଲ ମିଡିଆର ପ୍ରଭାବ ଆମ ମାନସିକ ଚାପର ମଧ୍ୟ ଏକ ଭୂମିକା ରଖିଛି। ଆଜିର ଯୁବପିଢ଼ି ସୋସିଆଲ ମିଡିଆରେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରି ନିଜକୁ ଅସଫଳ ଭାବିବା ଆରମ୍ଭ କରିଛନ୍ତି। ଏହା ଆତ୍ମବିଶ୍ୱାସ କମାଇ ମାନସିକ ଚାପ ବଢାଇଥାଏ। ଆଉ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ମଧ୍ୟ ମାନସିକ ଚାପର ଏକ ମୁଖ୍ୟ କାରଣ। ଏହା ଛଡା ଭବିଷ୍ୟତକୁ ନେଇ ଅନିଶ୍ଚିତତା, ଏକାକୀପଣ, ଅତ୍ୟଧିକ ଆଶା ଆକାଂକ୍ଷା ଏବଂ ବ୍ୟକ୍ତିଗତ ସମସ୍ୟା ମାନେ ମଧ୍ୟ ମାନସିକ ଚାପର ପ୍ରମୁଖ କାରଣ। ତ ଏହା ଏହି ମାନସିକ ଚାପରୁ ବଞ୍ଚିବାର ମଧ୍ୟ କେତେଟା ଉପାୟ ଥାଏ, ଯେପରିକି ସମୟର ଠିକ୍ ପରିଚାଳନା କରିବା, ସକାରାତ୍ମକ ଚିନ୍ତାଧାରା, ନିୟମିତ ବ୍ୟାୟାମ, ଯୋଗ ଓ ଧ୍ୟାନ, ପରିବାର ଏବଂ ବନ୍ଧୁମାନଙ୍କ ସହ ଖେଳାମେଳା, କଥାବାର୍ତ୍ତା ଏବଂ ସୁସ୍ଥ ଜୀବନଶୈଳୀ ଆପଣେଇଲେ ଆମେ ମାନସିକ ଚାପକୁ ଅନେକ ମାତ୍ରାରେ କମେଇ ପାରିବା।
1: ଆଜ୍ଞା ଭାଇ, ଠିକ କଥା। ତାହେଲେ ଆଜିର ସମାଜରେ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୁବକଙ୍କ ମାନସିକ ଚାପ ବୃଦ୍ଧିରେ କିପରି ଭୂମିକା ନିଭାଉଛି?
0: ଦେଖନ୍ତୁ, ବର୍ତ୍ତମାନ ହେଉଛି ଡିଜିଟାଲ ଯୁଗ। ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ପାଲଟିଛି। ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍, ୟୁଟ୍ୟୁବ୍ ପରି ବିଭିନ୍ନ ପ୍ଲାଟଫର୍ମ ଆମକୁ ସୂଚନା ଓ ମନୋରଞ୍ଜନ ଦେଇଥାଏ, କିନ୍ତୁ ଯେତେବେଳେ ଏହାର ବ୍ୟବହାର ଆବଶ୍ୟକଠାରୁ ଅଧିକ ହୋଇଥାଏ ସେତେବେଳେ ଏହା ଯୁବପିଢ଼ିର ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ପ୍ରଭାବ ପକାଇଥାଏ। ଯେମିତିକି ପ୍ରଥମେ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରିବାର ପ୍ରବୃତ୍ତି ଯୁବକମାନଙ୍କ ମଧ୍ୟରେ ବଢ଼ିଯାଏ। ସୋସିଆଲ ମିଡିଆ ମାଧ୍ୟମରେ ଅନେକ ନିଜର ସଫଳତା, ଭ୍ରମଣ, ଦାମୀ ସାମଗ୍ରୀ କିମ୍ବା ଆକର୍ଷଣୀୟ ଜୀବନଶୈଳୀକୁ ଦେଖାନ୍ତି। ଏହାକୁ ଦେଖି ଅନେକ ଯୁବକ ନିଜ ଜୀବନକୁ ଅସଫଳ ବୋଲି ଭାବନ୍ତି। ଏହା ଆତ୍ମବିଶ୍ୱାସ କମାଇ ମାନସିକ ଚାପ ବଢାଇଥାଏ। ଲାଇକ୍, କମେଣ୍ଟ ଓ ଫଲୋୱର ମାନସିକତା ମଧ୍ୟ ଏକ ମହତ୍ୱପୂର୍ଣ୍ଣ ଭୂମିକା ରଖିଛି। ଯେପରିକି ଆଜିକାଲି ଅନେକ ଯୁବକ ନିଜ ପୋଷ୍ଟରେ କେତେ ଲାଇକ୍ କିମ୍ବା କମେଣ୍ଟ ଆସିଲା ସେଥିପାଇଁ ଅତ୍ୟଧିକ ଚିନ୍ତା କରନ୍ତି। ଆଶା ଅନୁଯାୟୀ ପ୍ରତିକ୍ରିୟା ନ ମିଳିଲେ ସେମାନେ ନିରାଶ, ଚିନ୍ତିତ ଓ ମାନସିକ ଭାବେ ଦୁର୍ବଳ ଅନୁଭବ କରନ୍ତି। ଅତ୍ୟଧିକ ସ୍କ୍ରିନ୍ ଟାଇମ୍, ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରିବା ଫଳରେ ପଢ଼ାଶୁଣା, କାର୍ଯ୍ୟ ଓ ବିଶ୍ରାମ ବାଧାପ୍ରାପ୍ତ ହୁଏ। ନିଦ୍ରାର ଅଭାବ, ଆଖିର ସମସ୍ୟା, ମୁଣ୍ଡବଥା ଏବଂ କ୍ଲାନ୍ତି ସହିତ ମାନସିକ ଚାପ ମଧ୍ୟ ବଢିଯାଏ। ସାଇବର ବୁଲିଂ ଓ ଅନଲାଇନ୍ ଉତ୍ପୀଡ଼ନତା, ତ ଯେମିତି ଜାଣିଛନ୍ତି ସାଇବର ଫ୍ରଡ୍ କିମ୍ବା ସୋସିଆଲ ମିଡିଆରେ ଅସାମାଜିକ ଜିନିଷ ଯାକ ଦେଖିବା, ଏହା ବି ମାନସିକ ଚାପ ଓ ମାନସିକ ଆଘାତର ଏକ ମୁଖ୍ୟ କାରଣ। ବାସ୍ତବ ଜୀବନରୁ ଦୂରେଇ ଯିବା, ସୋସିଆଲ ମିଡିଆର ଅଧିକ ସମୟ ବିତାଇବା ଫଳରେ ପରିବାର ଓ ବନ୍ଧୁମାନଙ୍କ ସହ ସିଧାସଳଖ ସମ୍ପର୍କ ବି କମିଯାଏ, ଏକାକୀପଣ ବଢେ ଓ ମାନସିକ ଚାପ ଅଧିକ ହୁଏ। ତେବେ ଏହାର ଅର୍ଥ ନୁହେଁ କି ସୋସିଆଲ ମିଡିଆ ସମ୍ପୂର୍ଣ୍ଣ ଖରାପ। ସଠିକ୍ ଓ ସୀମିତ ବ୍ୟବହାର କଲେ ଏହା ଶିକ୍ଷା, ଜ୍ଞାନ, ଦକ୍ଷତା ବିକାଶ ଏବଂ ସମ୍ପର୍କ ରକ୍ଷାରେ ବହୁତ ଉପକାରୀ। ସମସ୍ୟା ସେତେବେଳେ ସୃଷ୍ଟି ହୁଏ ଯେତେବେଳେ ଆମେ ଏହାର ଦାସ ପାଲଟିଯାଉ।
1: ବହୁତ ବଢିଆ ଭାଇ। ତାହେଲେ ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ଆଉ ଚାକିରି ପ୍ରତିଯୋଗିତା କାହିଁକି ଯୁବକମାନଙ୍କ ମାନସିକ ଚାପର ପ୍ରମୁଖ କାରଣ ହେଉଛି?
0: ଦେଖନ୍ତୁ, ଆଜିର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ। ଶିକ୍ଷା ମଣିଷର ଜୀବନକୁ ସଫଳ କରିବାର ମାଧ୍ୟମ, କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ପରୀକ୍ଷା ଓ ଚାକିରି ପାଇଁ ବଢୁଥିବା ପ୍ରତିଯୋଗିତା ଅନେକ ଯୁବକଙ୍କ ମନରେ ଚିନ୍ତା, ଭୟ ଓ ମାନସିକ ଚାପ ବି ସୃଷ୍ଟି କରିଛି। ଯେମିତି ଅଧିକ ନମ୍ବର ପାଇବାର ଚାପ, ଆଜି ଅନେକ ଛାତ୍ରଛାତ୍ରୀ ଭାବନ୍ତି ଯେ ଜୀବନର ସଫଳତା କେବଳ ଭଲ ମାର୍କ ଉପରେ ନିର୍ଭର କରେ। ଏହି ଚିନ୍ତାଧାରା ସେମାନଙ୍କ ମନରେ ଅତ୍ୟଧିକ ଚାପ ସୃଷ୍ଟି କରେ। ଚାକିରି ସୁଯୋଗ କମ୍ ଏବଂ ପ୍ରାର୍ଥୀ ସଂଖ୍ୟା ଅଧିକ, ଗୋଟିଏ ପଦବୀ ପାଇଁ ହଜାର ହଜାର ପ୍ରାର୍ଥୀ ଆବେଦନ କରନ୍ତି। ଏହି କଠିନ ପ୍ରତିଯୋଗିତା ଯୁବକମାନଙ୍କ ମନରେ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଓ ଚିନ୍ତା ବଢାଇଥାଏ। ପରିବାରର ଓ ସମାଜର ଆଶା, ଅନେକ ସମୟରେ ପିତାମାତା ଓ ସମାଜ ଯୁବକମାନଙ୍କ ଠାରୁ ବହୁତ ବଡ଼ ଆଶା ରଖନ୍ତି। ସେହି ଆଶା ପୂରଣ ନ କରିପାରେ ତାଙ୍କ ଉପରେ ଚାପ ବଢିଥାଏ, ଏହା ତାଙ୍କ ମାନସିକ ସନ୍ତୁଳନତାକୁ ପ୍ରଭାବ ପକାଏ। ବାରମ୍ବାର ପରୀକ୍ଷା ଓ ବିଫଳତାର ଭୟ, ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନେକ ଥର ବିଫଳ ହେବା ପରେ ଅନେକ ଯୁବକ ନିଜ ଦକ୍ଷତା ଉପରେ ସନ୍ଦେହ କରିବାକୁ ଲାଗନ୍ତି। ଏହା ସେମାନଙ୍କ ଆତ୍ମବିଶ୍ୱାସ କମାଇ ଦେଇ ଏବଂ ମାନସିକ ଚାପ ବଢାଇଥାଏ। ଅନ୍ୟମାନଙ୍କ ସହ ନିଜକୁ

0: ତୁଳନା କରିବା। ସହପାଠୀ କିମ୍ବା ବନ୍ଧୁ ଚାକିରି ପାଇଲେ କିମ୍ବା ଅଧିକ ସଫଳ ହେଲେ ଅନେକ ଯୁବକ ଯୋଗୁଁ ପଛରେ ପଡିଯିବ ବୋଲି ଭାବିଥାନ୍ତି। ଏହି ତୁଳନା ମାନସିକ ଚାପର ଏକ ବଡ଼ କାରଣ। ସମୟ ପରିଚାଳନା ଓ ବିଶ୍ରାମର ଅଭାବ। ପରୀକ୍ଷା ପ୍ରସ୍ତୁତି ପାଇଁ ଅନେକ ଛାତ୍ରଛାତ୍ରୀ ଦୀର୍ଘ ସମୟ ଧରି ପଢ଼ନ୍ତି, କିନ୍ତୁ ପର୍ଯ୍ୟାପ୍ତ ବିଶ୍ରାମ, ବ୍ୟାୟାମ ଓ ମନୋରଞ୍ଜନ ପାଇଁ ସମୟ ଦିଅନ୍ତି ନାହିଁ, ଫଳରେ ଶାରୀରିକ କ୍ଲାନ୍ତି ସହ ମାନସିକ ଚାପ ମଧ୍ୟ ବଢିଥାଏ। ତେବେ ଆମ ଏହି ସମସ୍ୟାର ସମାଧାନ ମଧ୍ୟ କରିପାରିବ। ନିୟମିତ ଅଧ୍ୟୟନ, ସମୟର ସଠିକ ପରିଚାଳନା, ବାସ୍ତବବାଦୀ ଲକ୍ଷ୍ୟ ନିର୍ଦ୍ଧାରଣ, ବ୍ୟାୟାମ, ଯୋଗ, ଧ୍ୟାନ ଓ ପରିବାର ସହ ଖେଳାମେଳା ଆଲୋଚନା ମାନସିକ ଚାପ କମାଇବାରେ ସାହାଯ୍ୟ କରେ। ଆମେ ସଫଳତା ସହିତ ବିଫଳତାକୁ ମଧ୍ୟ ଶିକ୍ଷାର ଏକ ଅଂଶ ବୋଲି ଗ୍ରହଣ କରିବା ଉଚିତ।
1: ଠିକ କଥା ଭାଇ। ତାହେଲେ ବେରୋଜଗାରୀ ଓ ଆର୍ଥିକ ଅନିଶ୍ଚିତତା ଯୁବକମାନଙ୍କ ମନରେ କେଉଁ ପ୍ରକାର ଚାପ ସୃଷ୍ଟି କରୁଛି?
0: ଦେଖନ୍ତୁ, ଯୁବକ ହେଉଛନ୍ତି କିମ୍ବା ଯୁବପିଢି ହେଉଛି ଦେଶର ଭବିଷ୍ୟତ, କିନ୍ତୁ ଆଜିର ସମାଜରେ ବେରୋଜଗାରୀ ଏବଂ ଆର୍ଥିକ ଅନିଶ୍ଚିତତା ଯୁବପିଢି ପାଇଁ ଏକ ବଡ ସମସ୍ୟା ପାଲଟିଛି। ଶିକ୍ଷା ସମାପ୍ତ କରିବା ପରେ ଯେତେବେଳେ ଚାକିରି ମିଳେ ନାହିଁ କିମ୍ବା ଆୟର କୌଣସି ସୁନିଶ୍ଚିତ ସ୍ତୋତ୍ର କିମ୍ବା ସ୍ତର ରୁହେ ନାହିଁ, ସେତେବେଳେ ଯୁବକମାନେ ମନରେ ଭିନ୍ନ ପ୍ରକାର ମାନସିକ ଚାପ ସୃଷ୍ଟି ହୁଏ, ଯେମିତିକି ଭବିଷ୍ୟତକୁ ନେଇ ଅନିଶ୍ଚିତତା, ଚାକିରି ନଥିଲେ ଜୀବନ କିପରି ଚଳିବ, ପରିବାର ଦାୟିତ୍ୱ କିପରି ପୂରଣ ହେବ ଏବଂ ସ୍ୱପ୍ନ କିପରି ସାକାର ହେବ। ଏହି ଚିନ୍ତା ଯୁବକମାନଙ୍କୁ ସବୁବେଳେ ବ୍ୟସ୍ତ ରଖେ। ତେବେ ଆତ୍ମବିଶ୍ୱାସର ଅଭାବ, ବାରମ୍ବାର ଚାକିରି ପାଇଁ ଆବେଦନ କରି ଅସଫଳ ହେବା ପରେ ଅନେକ ଯୁବକ ନିଜର ଦକ୍ଷତା ଉପରେ ସନ୍ଦେହ କରିବାକୁ ଲାଗନ୍ତି। ସେମାନେ ଭାବନ୍ତି ଯେ ସେମାନେ ହୁଏତ ଯୋଗ୍ୟ ନୁହନ୍ତି। ଏହା ମାନସିକ ଚାପକୁ ଆହୁରି ବଢାଇଥାଏ। ପାରିବାରିକ ଓ ସାମାଜିକ ଚାପ, ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ଯେମିତିକି ପରିବାରର ଆଶା, ସମାଜର ପ୍ରଶ୍ନ ଏବଂ ସାଙ୍ଗସାଥୀଙ୍କ ସଫଳତା ସହ ନିଜକୁ ତୁଳନା କରିବା ଫଳରେ ଅନେକ ଯୁବକ ହତାଶ ଅନୁଭବ କରନ୍ତି। ଆର୍ଥିକ ସମସ୍ୟା, ନିଜ ଛୋଟ ଛୋଟ ଆବଶ୍ୟକତା ପୂରଣ ନ କରିପାରି ପରିବାର ଉପରେ ନିର୍ଭର ରହିବା କିମ୍ବା ଋଣ କିମ୍ବା ନିଜର ପ୍ରତିଦିନିଆ ଖର୍ଚ୍ଚର ଚିନ୍ତା ଯୁବକଙ୍କ ମନରେ ଅସହାୟତାର ଭାବ ସୃଷ୍ଟି କରେ। ମାନସିକ ଓ ଶାରୀରିକ ପ୍ରଭାବ, ଦୀର୍ଘ ଦିନ ଧରି ଚାପ ରହିଲେ ନିଦ୍ରାର ଅଭାବ, ଚିନ୍ତା, ମନ ଅସ୍ଥିର ରହିବା, କାମରେ ମନ ନ ଲାଗିବା ଏବଂ ଜୀବନ ପ୍ରତି ଉତ୍ସାହ କମିଯିବା ଭଳି ସମସ୍ୟା ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ଏହି ସମସ୍ୟାର ସମାଧାନ ମଧ୍ୟ ରହିଛି। ଯୁବକମାନେ ନିଜ ଦକ୍ଷତା ବଢାଇବା ପାଇଁ ନୂତନ କୌଶଳ ଶିଖିବା, ସ୍ୱରୋଜଗାର ଓ ଉଦ୍ୟୋଗ ହେବା ଦିଗରେ ଚିନ୍ତା କରିବା ଉଚିତ, ଯେମିତିକି ନିଜର ଗୋଟେ ଇଣ୍ଟେଲେକ୍ଚୁଆଲ ଥଟ୍ ଆଣିବେ। ସେହିପରି ସରକାର ଓ ସମାଜ ମଧ୍ୟ ଅଧିକ କର୍ମସ୍ଥାପନା ସୃଷ୍ଟି କରି ଯୁବକମାନଙ୍କୁ ସହଯୋଗ କରିବା ଆବଶ୍ୟକ।
1: ତାହେଲେ ମାନସିକ ଚାପ ଯୁବମାନଙ୍କ ଶିକ୍ଷାଗତ ସଫଳତା, ସମ୍ପର୍କ ଓ ବ୍ୟକ୍ତିତ୍ୱ ବିକାଶକୁ କିପରି ପ୍ରଭାବିତ କରିଥାଏ?
0: ଦେଖନ୍ତୁ, ଆଜିର ବ୍ୟସ ଓ ପ୍ରତିଯୋଗିତା ମୂଳକ ଜୀବନରେ ମାନସିକ ଚାପ ଯୁବପିଢ଼ିର ଏକ ବଡ଼ ସମସ୍ୟା ପାଲଟିଛି। ଅଳ୍ପ ପରିମାଣର ଚାପ ଆମକୁ ଭଲ କାମ କରିବାକୁ ପ୍ରେରଣା ଦେଇପାରେ, କିନ୍ତୁ ଦୀର୍ଘ ସମୟ ଧରି ଅତ୍ୟଧିକ ଚାପ ରହିଲେ ଏହା ଶିକ୍ଷା ସମ୍ପର୍କ ଓ ବ୍ୟକ୍ତିତ୍ୱ ଉପରେ ଗଭୀର ପ୍ରଭାବ ପକାଇଥାଏ। ଯେମିତି ଶିକ୍ଷାଗତ ସଫଳତା ଉପରେ ପ୍ରଭାବ, ମାନସିକ ଚାପ ବଢ଼ିଲେ ଛାତ୍ରଛାତ୍ରୀଙ୍କ ଏକାଗ୍ରତା କମିଯାଏ, ପଢ଼ା ମନେ ରଖିବା କଷ୍ଟକର ହୁଏ, ପରୀକ୍ଷାର ସମୟରେ ଭୟ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ, ଫଳସ୍ୱରୂପ ସେମାନେ ଫଳାଫଳ ଆଶା ଠାରୁ କମ୍, ଅନେକ ସମୟରେ ପଢା ପ୍ରତି ଆଗ୍ରହ ମଧ୍ୟ କମିଯାଏ। ସମ୍ପର୍କ ଉପରେ ପ୍ରଭାବ ପଡେ, ମାନସିକ ଚାପରେ ଥିବା ବ୍ୟକ୍ତି ସହଜରେ ରାଗି ଯାଆନ୍ତି, ଚିଡ଼ଚିଡ଼ା ହୁଅନ୍ତି, ବିରକ୍ତ ହୁଅନ୍ତି କିମ୍ବା ନିଜକୁ ସମସ୍ତଙ୍କ ଠାରୁ ଦୂରେଇ ରଖନ୍ତି। ଏହାର ପ୍ରଭାବ ପରିବାର, ବନ୍ଧୁ ଓ ସହପାଠୀଙ୍କ ସହ ସମ୍ପର୍କରେ ମତଭେଦ ଓ ଦୂରତା ସୃଷ୍ଟି କରିପାରେ। ସଠିକ୍ ଯୋଗାଯୋଗର ଅଭାବ ମଧ୍ୟ ସମ୍ପର୍କକୁ ଦୁର୍ବଳ କରିଦିଏ। ବ୍ୟକ୍ତିତ୍ୱ ବିକାଶ ଉପରେ ଏହାର ଏକ ଗଭୀର ପ୍ରଭାବ ପଡେ। ଅତ୍ୟଧିକ ମାନସିକ ଚାପ ଯୁବକମାନଙ୍କ ଆତ୍ମବିଶ୍ୱାସ କମାଇ ଦିଏ। ସେମାନେ ନୂଆ ସୁଯୋଗ ଗ୍ରହଣ କରିବାକୁ ଭୟ କରନ୍ତି, ନିଷ୍ପତ୍ତି ନେବାରେ ଦୁବିଧା ମନେ କରନ୍ତି ଏବଂ ନିଜ ଦକ୍ଷତା ଉପରେ ସନ୍ଦେହ କରିବାକୁ ଲାଗନ୍ତି। ଏହା ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ବାଧା ସୃଷ୍ଟି କରେ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳେ। ଦୀର୍ଘ ସମୟର ଚାପ, ଅନିଦ୍ରା, କ୍ଲାନ୍ତି, ମୁଣ୍ଡବଥା, ଭୋକ କମିଯିବା, ଏକାଗ୍ରତାର ଅଭାବ ଓ ଚିନ୍ତା ବଢିବାର କାରଣ ହୋଇପାରେ। ଏହା ଯୁବକଙ୍କ ଏହା ଯୁବକମାନଙ୍କ ପ୍ରତିଦିନିଆ ଜୀବନକୁ ମଧ୍ୟ ପ୍ରଭାବିତ କରେ। ଏହି ସମସ୍ୟାର ସମାଧାନ ଏହା କି ସମୟର ସଠିକ୍ ପରିଚାଳନା, ନିୟମିତ ବ୍ୟାୟାମ, ଯୋଗ ଓ ଧ୍ୟାନ, ପର୍ଯ୍ୟାପ୍ତ ନିଦ୍ରା, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଖେଳାମେଳା ଆଲୋଚନା ମାନସିକ ଚାପ କମାଇବାର ସାହାଯ୍ୟ କରେ। ସମସ୍ୟା ବଡ଼ ଲାଗିଲେ ଶିକ୍ଷକ, ଅଭିଭାବକ କିମ୍ବା ମନୋବୈଜ୍ଞାନିକଙ୍କ ପରାମର୍ଶ ନେବା ମଧ୍ୟ ଉପଯୋଗୀ।
1: ବହୁତ ବଢିଆ ଭାଇ। ତାହେଲେ ଆମେ କେଉଁ ସବୁ ଉପାୟ ବା ମାଧ୍ୟମ ସାହାଯ୍ୟରେ ଯୁବକମାନଙ୍କର ଚାପକୁ ଦୂର କରିପାରିବା?
0: ଦେଖନ୍ତୁ, ଆଜିର

0: ସମାଜରେ ଯୁବପିଢ଼ିଙ୍କୁ ଭିନ୍ନ କାରଣରୁ ମାନସିକ ଚାପର ସମ୍ମୁଖୀନ ହେଉଛି। ପରୀକ୍ଷା ହେଉ, ଚାକିରି କିମ୍ବା ଆର୍ଥିକ ସମସ୍ୟା, ସୋସିଆଲ ମିଡିଆ, ପରିବାରର ଆଶା ଏବଂ ଭବିଷ୍ୟତକୁ ନେଇ ଅନିଶ୍ଚିତତା ସେମାନଙ୍କ ମନରେ ଚିନ୍ତା ସୃଷ୍ଟି କରୁଛି। କିନ୍ତୁ ସଠିକ୍ ପଦକ୍ଷେପ ଗ୍ରହଣ କଲେ ଏହି ଚାପକୁ ଅନେକାଂଶରେ କମାଇ ପାରିବା। ଯେମିତି ସମୟର ସଠିକ୍ ପରିଚାଳନା, ଦୈନିକ କାମ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୂଚୀ ପ୍ରସ୍ତୁତ କରି ପଢା, ବିଶ୍ରାମ ଏବଂ ମନୋରଞ୍ଜନ ମଧ୍ୟ ସନ୍ତୁଳନ ରଖିବା ଆବଶ୍ୟକ। ମୁଁ ଏହି ବିଷୟରେ ଏହା କହିବାକୁ ଚାହେଁ ଯେ ମାନସିକ ଚାପ ଜୀବନରେ ଏକ ସାଧାରଣ ଅଂଶ, କିନ୍ତୁ ଏହାକୁ ଅବହେଳା କରିବା ଉଚିତ ନୁହେଁ। ସୁସ୍ଥ ଚିନ୍ତାଧାରା, ନିୟମିତ ଜୀବନଶୈଳୀ, ପରିବାର ସହ ଯୋଗାଯୋଗ ଓ ଆତ୍ମବିଶ୍ୱାସ ଦ୍ୱାରା ଆମେ ମାନସିକ ଚାପକୁ ଜୟ କରିପାରିବା।
1: ବହୁତ ବଢିଆ ଭାଇ, ଶେଷରେ ଆପଣ ଯୁବପିଢ଼ିକୁ କଣ ସବୁ ଉପଦେଶ ଦେବାକୁ ଚାହିଁବେ?
0: ଆମେ ଏହା ଆଲୋଚନା କଲୁ ଯେ ମାନସିକ ଚାପ କଣ, ଏହାର କାରଣ କଣ, ସୋସିଆଲ ମିଡିଆରେ ଅତ୍ୟଧିକ ବ୍ୟବହାର, ପରୀକ୍ଷା ଓ ଚାକିରିର ପ୍ରତିଯୋଗିତା, ବେରୋଜଗାରୀ, ଆର୍ଥିକ ଅନିଶ୍ଚିତତା, ପରିବାରର ଅତ୍ୟଧିକ ଆଶା, ତୁଳନାତ୍ମକ ମନୋଭାବ କିପରି ଯୁବକମାନଙ୍କ ମନରେ ଚାପ ସୃଷ୍ଟି କରୁଛି। ଏହା ମଧ୍ୟ ଜାଣିଲୁ ଯେ ଏହି ଚାପ କେବଳ ପଢାଶୁଣାକୁ ନୁହେଁ, ବରଂ ସମ୍ପର୍କ, ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଓ ସମଗ୍ର ଜୀବନକୁ ପ୍ରଭାବ କରେ। କିନ୍ତୁ ମୁଁ ଏତିକି କହିବାକୁ ଚାହେଁ ଯେ ସମସ୍ୟା ଯେତେ ବଡ଼ ହେଉ, ତାହାର ସମାଧାନ ନିଶ୍ଚୟ ରହିଥାଏ। ଜୀବନରେ ବିଫଳତା ଆସିବ, ବାଧା ଆସିବ, କିନ୍ତୁ ଏହି ସବୁ ଆମକୁ ଭାଙ୍ଗି ଦେବା ପାଇଁ ନୁହେଁ, ବରଂ ଆହୁରି ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କର ନିଜସ୍ୱ ପ୍ରତିଭା, ସ୍ୱପ୍ନ ଓ କ୍ଷମତା ରହିଛି। ତେଣୁ ଏବେ ମଧ୍ୟ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରନ୍ତୁ ନାହିଁ। ଅନ୍ୟର ସଫଳତାକୁ ଦେଖି ନିରାଶ ହେବା ପରିବର୍ତ୍ତେ ତାହାକୁ ପ୍ରେରଣା ଭାବରେ ଗ୍ରହଣ କରନ୍ତୁ। ମନେ ରଖନ୍ତୁ, ଆଜି ଯିଏ ପଛରେ ଅଛି ସେ କାଲି ପରିଶ୍ରମ ଓ ଧୈର୍ଯ୍ୟ ବଳରେ ସବୁଠାରୁ ଆଗକୁ ଯାଇପାରେ। ନିଜର ମାନସିକ ସ୍ୱାସ୍ଥ୍ୟକୁ କେବଳ ଅବହେଳା କରନ୍ତୁ ନାହିଁ, ଆବଶ୍ୟକ ହେଲେ ପରିବାର, ବନ୍ଧୁ, ଶିକ୍ଷକ କିମ୍ବା ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ନିଜର ମନର କଥା ଭାଗ କରନ୍ତୁ। ସମସ୍ୟାକୁ ମନ ଭିତରେ ରଖିବା ଉଚିତ ନୁହେଁ, ତାହାର ସମାଧାନ ଖୋଜିବା ହିଁ ପ୍ରକୃତ ସାହସ। ନିୟମିତ ବ୍ୟାୟାମ କରନ୍ତୁ, ଯୋଗ ଓ ଧ୍ୟାନ କରନ୍ତୁ, ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ, ସୋସିଆଲ ମିଡିଆର ସୀମିତ ବ୍ୟବହାର କରନ୍ତୁ ଏବଂ ନିଜର ସମୟକୁ ମୂଲ୍ୟ ଦିଅନ୍ତୁ। ମନେ ରଖନ୍ତୁ, ସୁସ୍ଥ ମନ ହିଁ ସୁସ୍ଥ ଜୀବନର ଆଧାର। ଏବଂ ଶେଷରେ ମୁଁ ଏହା କହିବାକୁ ଚାହୁଁଛି ଯେ ଜୀବନ ଗୋଟିଏ ପ୍ରତିଯୋଗିତା ନୁହେଁ, ଏହା ଗୋଟିଏ ଯାତ୍ରା। ଏହି ଯାତ୍ରାରେ ଜିତିବା ଠାରୁ ଅଧିକ ଜରୁରୀ ହେଉଛି ସାହସର ସହିତ ଆଗକୁ ବଢିବା। ନିଜ ଉପରେ ବିଶ୍ୱାସ ରଖନ୍ତୁ, ପରିଶ୍ରମ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ ଏବଂ କେବେ ମଧ୍ୟ ଆଶା ହାରନ୍ତୁ ନାହିଁ। ଆଜିର ସଂଘର୍ଷ ହିଁ ଆସନ୍ତାକାଳୀର ସଫଳତାର ଭିତ୍ତି। ଆସନ୍ତୁ ଆମେ ଏକ ଆତ୍ମବିଶ୍ୱାସୀ, ମାନସିକ ଭାବେ ସୁସ୍ଥ ଓ ଦାୟିତ୍ୱବାନ ଯୁବପିଢ଼ି ଗଢିବା ଏବଂ ଏକ ସୁନ୍ଦର, ସଶକ୍ତ ଓ ସମୃଦ୍ଧି ଭାରତର ନିର୍ମାଣର ନିଜର ଅବଦାନ ରଖିବା। ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ।
1: ବହୁତ ବଢିଆ ଭାଇ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆପଣ ଆଜି ଯୁବକଙ୍କ ମଧ୍ୟରେ ବଢୁଥିବା ମାନସିକ ଚାପ, କାରଣ ଓ ସମାଧାନ ବିଷୟରେ ଅତ୍ୟନ୍ତ ମୂଲ୍ୟବାନ ମତାମତ ଓ ସୂଚନା ପ୍ରଦାନ କରିଛନ୍ତି। ଆପଣଙ୍କ ଚିନ୍ତାଧାରା ନିଶ୍ଚିତ ଭାବରେ ଆମ ସମସ୍ତଙ୍କୁ ସଚେତନ ଓ ପ୍ରେରିତ କରିବ। ଆପଣ ଆପଣଙ୍କ ବ୍ୟସ୍ତ ସମୟରୁ କିଛି ସମୟ ବାହାର କରି ଆମ ସହ ଯୋଗାଯୋଗ କରିବାରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ମୁଁ ଆକାଶବାଣୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କି ମୋତେ ଏହି ସୁଯୋଗ ଦେଲା କି ମୁଁ ମୋର ମନ୍ତବ୍ୟ ଆସିକି ଆପଣଙ୍କ ଆକାଶବାଣୀ ମାଧ୍ୟମରେ ଯୁବପିଢ଼ିଙ୍କ ପାଖକୁ ପହଞ୍ଚେଇ ପାରିବି। ଧନ୍ୟବାଦ।
1: ଧନ୍ୟବାଦ ଭାଇ, ନମସ୍କାର।
2: ହେଲେ ଦିଦି, ସେ ପାରୁତୋଷ ଭାଇ ବଢିଆ ବଢିଆ କଥା ମାନେ କହିଲେ ତ ବାକି?
3: ହଁ, ବହୁତ ବଢିଆ ବଢିଆ କଥା କହିଲେ, ଯେମିତିକି ସବୁକିଛି ଆମେ ଜାଣିପାରିଲୁ ସେ ବିଷୟରେ।
2: ହଁ, ହେଲେ ଏଥରକୁ ମୁଁ କଲେଜରେ ମିଶା କହିବି, ଯୋଉ ଡିପ୍ରେସନ ବୋଲି କହିଥାଉଛନ୍ତି ନାଇଁ ପିଲାମାନେ, ଏଇଟା କହିବି ମୁଁ ମିଶା।
3: ହଉ ହଉ ହଉ, ଠିକ ଅଛି।
2: ହେଲେ ଦିଦି, ଏବେ ତ ଆମେ ଶୁଣିଲୁ ସାକ୍ଷାତକାର, ଗୋଟେ ଗୀତ ଶୁଣିବା ନା ଏବେ?
3: ହଉ ଚାଲ ଶୁଣିବା।

0: ହଉ ଗୀତା ତ ଶୁଣିଲୁ, ଏବେ ଚାଲେ ଜାଣିବା କଥା ସମ୍ପର୍କରେ କିଛି ଜାଣିବା ହେଲେ।
1: ହଉ ଦିଦି।
0: ହେଲେ ପ୍ରଥମେ ଜାଣିବା ଆମ ଜାତୀୟ ପତାକା ବିଷୟରେ।
1: ଆମର ଭାରତ ହେଉଛି ଗୋଟେ ସ୍ୱାଧୀନ ସାର୍ବଭୌମ ଆଉ ଗଣତନ୍ତ୍ର।

0: ରାଷ୍ଟ୍ର ପ୍ରତ୍ୟେକ ସ୍ୱାଧୀନ ଦେଶର ଗୋଟେ ଜାତୀୟ ପତାକା ଥାଏ, ଯୋଉଟାକି ସେ ଦେଶର ଗୌରବ, ସ୍ୱାଭିମାନ, ଏକତା ଆଉ ସ୍ୱାଧୀନତାର ପ୍ରତୀକ ଦେଇଥାଏ। ଠିକ୍ ସେହିପରି ଭାରତର ଜାତୀୟ ପତାକାକୁ ତ୍ରିରଙ୍ଗା ପତାକା ବୋଲି କୁହାଯାଇଥାଏ। ଏହା କେବଳ ଏକ କପଡ଼ା ନୁହେଁ, ବରଂ ଆମ ଦେଶର ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗ, ବଳିଦାନ ଆହୁରି ଦେଶପ୍ରେମର ପବିତ୍ର ପ୍ରତୀକ। ଆମ ଜାତୀୟ ପତାକା ଆୟତକାର ଆଉ ଏହାର ଲମ୍ବ ଆହୁରି ପ୍ରସ୍ତର ଅନୁପାତ 3.2। ପତାକାରେ ସମାନ ଆକାରର 3 ଆଡ଼ପଟି ରହିଥାଏ, ଉପରେ ଗେରୁଆ ରଙ୍ଗ, ମଝିରେ ଧଳା ରଙ୍ଗ ଆହୁରି ତଳେ ସବୁଜ ରଙ୍ଗ ରହିଥାଏ। ମଝିର ଧଳାପଟିର କେନ୍ଦ୍ରରେ ଗାଢ ନୀଳ ରଙ୍ଗର ଅଶୋକ ଚକ୍ର ରହିଛି, ଯୋଉଟାରେ କି 24 କାଠି ଅଛି।
1: ଆମ ଜାତୀୟ ପତାକା ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପଦକ୍ଷେପରେ ଦେଶବାସୀଙ୍କୁ ପ୍ରେରଣା ଦେଇଥିଲା। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ରାଣୀ ଲକ୍ଷ୍ମୀବାଈ ଓ ଅନେକ ବୀର ସଂଗ୍ରାମ ଏହି ପତାକାର ସମ୍ମାନ ପାଇଁ ସଂଘର୍ଷ କରିଥିଲେ। ସେମାନଙ୍କର ତ୍ୟାଗ ଓ ବଳିଦାନ ଯୋଗୁଁ ଆଜି ଆମେ ସ୍ୱାଧୀନ ଭାରତର ନାଗରିକ ଭାବେ ଗର୍ବ ଅନୁଭବ କରୁଛୁ। ଜାତୀୟ ପତାକାର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କର୍ତ୍ତବ୍ୟ। ପତାକାକୁ କେବେ ବି ମାଟିରେ ପଡ଼ିବାକୁ ଦେବା ଉଚିତ ନୁହେଁ। ଏହାକୁ ଛିଣ୍ଡା ମଇଳା କିମ୍ବା ଅସମ୍ମାନଜନକ ଭାବରେ ବ୍ୟବହାର କରିବା ଅନୁଚିତ। ପତାକା ଉତ୍ତୋଳନ ଓ ବ୍ୟବହାର ସମୟରେ ଦେଶର ନିୟମ ଓ ମର୍ଯ୍ୟାଦା ପାଳନ କରିବା ଆବଶ୍ୟକ ଅଟେ। ତ୍ରିରଙ୍ଗା ଆମର ଗର୍ବ, ତେଣୁ ଏହା ପ୍ରତି ସଦାସର୍ବଦା ସମ୍ମାନ ଓ ଶ୍ରଦ୍ଧା ରହିବା ଦରକାର। ଜାତୀୟ ପତାକା ଆମକୁ ଶିଖାଏ ଯେ ଜାତି, ଧର୍ମ, ଭାଷା ଓ ପ୍ରଦେଶର ଭେଦଭାବ ଭୁଲି ଆମେ ସମସ୍ତେ ଏକ ଭାରତୀୟ। ଆମର ଦେଶର ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ତ୍ରିରଙ୍ଗା ତଳେ ସମସ୍ତ ଭାରତୀୟ ସମ୍ମାନ ଓ ଦେଶର ଉନ୍ନତି ପାଇଁ ମିଳିମିଶି କାମ କରିବା ଆମର ଦାୟିତ୍ୱ ଅଟେ।
0: ତାପରେ ଶୁଣିବା ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ବିଷୟରେ।
1: ଭାରତ ଏକ ସ୍ୱାଧୀନ, ସାର୍ବଭୌମ, ସମାଜବାଦୀ, ଧର୍ମ ନିରପେକ୍ଷ ଆଉ ଗଣତାନ୍ତ୍ରିକ ଗଣରାଜ୍ୟ। ପ୍ରତ୍ୟେକ ସ୍ୱାଧୀନ ରାଷ୍ଟ୍ରର ନିଜସ୍ୱ ଜାତୀୟ ପ୍ରତୀକ ରହିଥାଏ, ଯାହା ସେହି ଦେଶର ପରମ୍ପରା, ଐତିହ୍ୟ, ସଂସ୍କୃତି ଓ ଆଦର୍ଶର ପରିଚୟ ବହନ କରେ। ଭାରତର ଜାତୀୟ ଚିହ୍ନ ହେଉଛି ଅଶୋକ ସ୍ତମ୍ଭ, ଯାହା ଆମ ଦେଶର ସତ୍ୟ, ନ୍ୟାୟ, ଶାନ୍ତି ଓ ଧର୍ମର ପ୍ରତୀକ ଅଟେ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ସମ୍ମାନର ବିଷୟ ଅଟେ। ଅଶୋକ ସ୍ତମ୍ଭରେ 4 ସିଂହ ପିଠିକୁ ପିଠି ଲଗାଇ ଠିଆ ହୋଇଥିବାର ଚିତ୍ର ରହିଛି। ସରକାରୀ ଚିହ୍ନରେ ସାମ୍ନାରୁ 3 ସିଂହ ଦେଖାଯାଏ, ଚତୁର୍ଥ ସିଂହଟି ପଛପଟେ ଥିବାରୁ ଦେଖାଯାଏ ନାହିଁ। ସିଂହ ସାହସ, ଶକ୍ତି, ଆତ୍ମବିଶ୍ୱାସ ଓ ନେତୃତ୍ୱର ପ୍ରତୀକ। ଏହା ଦର୍ଶାଏ ଯେ ଭାରତ ଏକ ଶକ୍ତିଶାଳୀ, ନ୍ୟାୟପ୍ରିୟ ଓ ଶାନ୍ତିପ୍ରିୟ ରାଷ୍ଟ୍ର ଅଟେ।
0: ସିଂହମାନଙ୍କର ତଳେ ଏକ ଗୋଲାକାର ଆଧାର ରହିଛି, ଯେଉଁଥିରେ ହାତୀ, ଘୋଡ଼ା, ବଳଦ ଓ ସିଂହର ଆକୃତି ଖୋଦିତ ଅଛି। ସେମାନଙ୍କ ମଧ୍ୟରେ ଧର୍ମଚକ୍ର ରହିଛି। ଜାତୀୟ ଚିହ୍ନରେ ମୁଖ୍ୟତଃ ଗୋଟିଏ ଧର୍ମଚକ୍ର ସ୍ପଷ୍ଟ ଭାବରେ ଦେଖାଯାଏ। ଏହି ଚକ୍ର ନ୍ୟାୟ, ସତ୍ୟ, ନୈତିକତା ଆଉ ନିରନ୍ତର ପ୍ରଗତିର ପ୍ରତୀକ। ଏହା ଆମକୁ ସଦା ସତ୍ୟର ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଇଥାଏ। ଜାତୀୟ ଚିହ୍ନର ତଳେ ସତ୍ୟମେବ ଜୟତେ ଲେଖାଯାଇଛି। ଏହି ବାକ୍ୟର ଅର୍ଥ ହେଉଛି ସତ୍ୟର ହିଁ ସଦାସର୍ବଦା ଜୟ ହୁଏ। ଏହି ବାଣୀ ଆମକୁ ସତ୍ୟବାଦୀ, ନ୍ୟାୟପରାୟଣ ଓ ସଚ୍ଚୋଟ ଜୀବନ ବିତାଇବାକୁ ଶିକ୍ଷା ଦିଏ। ଭାରତ ସରକାର 26 January 1950 ଅଶୋକ ସ୍ତମ୍ଭକୁ ଜାତୀୟ ଚିହ୍ନ ଭାବରେ ଗ୍ରହଣ କରିଥିଲେ। ସେହିଦିନ ଭାରତ ଗଣରାଜ୍ୟରେ ପରିଣତ ହୋଇଥିଲା। ସେହିଦିନଠାରୁ ଅଶୋକ ସ୍ତମ୍ଭ ଆମ ଦେଶର ସରକାରୀ ପରିଚୟ ଓ ଗୌରବର ପ୍ରତୀକ ଭାବେ ବ୍ୟବହୃତ ହେଉଛି। ଅଶୋକ ସ୍ତମ୍ଭର ମୂଳ ରୂପ ଉତ୍ତରପ୍ରଦେଶର ସାରନାଥରେ ଅବସ୍ଥିତ ସମ୍ରାଟ ଅଶୋକଙ୍କ ନିର୍ମିତ ସିଂହସ୍ତମ୍ଭରୁ ଗ୍ରହଣ କରାଯାଇଛି। ମୌର୍ଯ୍ୟ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ ପରେ ହିଂସାର ପଥ ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ସେ ଧର୍ମ, ଶାନ୍ତି ଆଉ ମାନବର ବାର୍ତ୍ତା ପ୍ରଚାର କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ପଥରର ସ୍ତମ୍ଭ ସ୍ଥାପନ କରିଥିଲେ। ସାରନାଥର ସିଂହ ସ୍ତମ୍ଭ ସେଥିମଧ୍ୟରୁ ସବୁଠାରୁ ପ୍ରସିଦ୍ଧ। ଶେଷରେ ଶୁଣିବା ଜାତୀୟ ବାକ୍ୟ ସତ୍ୟମେବ ଜୟତେ।
1: ଭାରତ ଏକ ପ୍ରାଚୀନ ସଭ୍ୟତା, ସମୃଦ୍ଧ ସଂସ୍କୃତି ଓ ଉଚ୍ଚ ଆଦର୍ଶର ଦେଶ। ଆମ ଦେଶର ପ୍ରତ୍ୟେକ ଜାତୀୟ ପ୍ରତୀକର ନିଜସ୍ୱ ମହତ୍ତ୍ୱ ରହିଛି। ଜାତୀୟ ପତାକା, ଜାତୀୟ ସଙ୍ଗୀତ, ଜାତୀୟ ଚିହ୍ନ ପରି ଆମର ଜାତୀୟ ବାକ୍ୟ ମଧ୍ୟ ଦେଶର ଆଦର୍ଶ ଓ ନୈତିକ ମୂଲ୍ୟବୋଧର ପ୍ରତୀକ। ଭାରତର ଜାତୀୟ ବାକ୍ୟ ହେଉଛି ସତ୍ୟମେବ ଜୟତେ। ଏହି ସଂକ୍ଷିପ୍ତ ବାକ୍ୟ ଆମକୁ ସତ୍ୟ, ନ୍ୟାୟ, ସଚ୍ଚୋଟତା ଓ ଧର୍ମର ପଥରେ ଚାଲିବାକୁ ପ୍ରେରଣା ଦିଏ।
0: ସତ୍ୟମେବ ଜୟତେ କେବଳ ଏକ ବାକ୍ୟ ନୁହେଁ, ଏହା ଏକ ଜୀବନ ଦର୍ଶନ। ସତ୍ୟର ପଥ କଠିନ ହୋଇପାରେ, କିନ୍ତୁ ଶେଷରେ ସତ୍ୟର ହିଁ ବିଜୟ ହୁଏ। ମଣିଷ ଯଦି ସବୁବେଳେ ସତ୍ୟ କହେ, ସଚ୍ଚୋଟ ରହେ ଓ ନ୍ୟାୟର ପଥରେ ଚାଲେ, ତେବେ ସେ ସମାଜରେ ସମ୍ମାନ ଲାଭ କରେ। ଅସତ୍ୟ କିଛି ସମୟ ପାଇଁ ସଫଳତା ଦେଇପାରେ, କିନ୍ତୁ ତାହା କେବେ ବି ସ୍ଥାୟୀ ହୁଏ ନାହିଁ।
1: ସତ୍ୟମେବ ଜୟତେ ଆମକୁ ଶିଖାଏ ଯେ ଧନ, ଶକ୍ତି କିମ୍ବା

0: ସବୁଠାରୁ ସତ୍ୟର ମୂଲ୍ୟ ଅଧିକ। ଯେଉଁ ବ୍ୟକ୍ତି ସତ୍ୟବାଦୀ ସେ ସମସ୍ତଙ୍କ ବିଶ୍ୱାସ ଓ ସମ୍ମାନ ଅର୍ଜନ କରେ। ସମାଜରେ ଭଲ ପରିବେଶ ସୃଷ୍ଟି କରିବା ପାଇଁ ସତ୍ୟ ସଚ୍ଚୋଟତା ଓ ନ୍ୟାୟ ଅତ୍ୟନ୍ତ ଆବଶ୍ୟକ। ଭାରତ ସରକାରଙ୍କ ବିଭିନ୍ନ ସରକାରୀ ଦସ୍ତାବିଜ, ମୁଦ୍ରା, ପାସପୋର୍ଟ, ଅଦାଲତ ଏବଂ ସରକାରୀ କାର୍ଯ୍ୟାଳୟରେ ଜାତୀୟ ଚିହ୍ନ ତଳେ ସତ୍ୟମେବ ଜୟତେ ଲେଖାଯାଇଥାଏ। ଏହା ଦେଶର ଶାସନ ବ୍ୟବସ୍ଥାକୁ ସତ୍ୟ ଓ ନ୍ୟାୟର ଆଧାରରେ ପରିଚାଳିତ କରିବାର ସନ୍ଦେଶ ଦେଇଥାଏ। ହେଲେ ଭାଇ ଭଉଣୀମାନେ, ଏବେ ତ ସମୟ ହୋଇଗଲାଣି ଯିବା ପୂର୍ବରୁ ଶୁଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ। ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ବାଟେଘାଟେ, ଏବଂ ଶୁଣିବେ ଆପଣମାନେ ପଠେଇଥିବା ମେସେଜ ଆଉ ଭଏସ୍ ମେସେଜର ପ୍ରତିଉତ୍ତର, ଆଉ ଶୁଣିବେ କିଛି ହସପସରା, ଆଉ ଶେଷରେ ଶୁଣିବେ କିଛି ଜାଣିବା କଥା। ହେଲେ ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମ ତୁମକୁ କେମିତି ଲାଗିଲା ମତାମତ ଜଣାଇବାକୁ ଯେମିତି ପାସରିବ ନାହିଁ। ଆମ ପାଖକୁ ମେସେଜ ଆର୍ ଭଏସ୍ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମ ନମ୍ବରଟା ହେଲା
1: 9438268568।
0: ଆରି ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆମର ମେଲ୍ ଆଇଡିଟା ହେଲା
1: aijaipur@gmail.com।
0: ହେଲେ ଭାଇ ଭଉଣୀମାନେ, ଆଜି ତ ସମୟ ହେଇଗଲାଣି, ଆଜିର ଜୁଆନ କଥା କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆରି ମୁଇଁ ପୁଷ୍ପାଞ୍ଜଳି ଗୌଡ଼। ରହିଲୁ ଜୁଆର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ପୁଷ୍ପାଞ୍ଜଳି ଗୌଡ଼ ଓ ସ୍ମୃତିମୟୀ ପାଣିଗ୍ରାହୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତିଚହ୍ନ। ଉପସ୍ଥାପନ କରିଛନ୍ତି ସୂର୍ଯ୍ୟନାରାୟଣ ସାହୁ ଓ ସୁମିତ୍ରା ନାୟକ। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଏଲେ ଇ କଥା ମୁଁ ତ ଶୁଣିଲୁ ଏବେ ତୋକେ ଶାରଦା କଲା ପରା ଗୀତ ଗୋଟେ ମିଶା ବାଜାଇ ଦେଲି
1: ନିକ ଗୀତ ଗୋଟେ ବଜାଇ ଦେଶ ତ ବଣ୍ଟକୁ
0: ବାଜାଇ ଦେଲିନି ଶୁଣିଦେଶ।

0: ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଏକ ବିଜ୍ଞାପନ ବିରତି ପରେ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ,
2: ଇଏ ସୌଦାର 15,000, ପରିବାର 2,000,
1: ଆଉ ଲାଇଟ ବିଲ
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in। ଘର ଘର ସୂର୍ଯ୍ୟ ଘର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବୋହରା। ମୁଖ୍ୟ ସମ୍ବାଦ, ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବେ ରାଜ୍ୟ ସରକାର। ତୃତୀୟ ଲିଙ୍ଗୀଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସୁରକ୍ଷା ସେଲ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ 17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ଆସନ୍ତାକାଲି କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ତ୍ରିରଙ୍ଗା ର୍ୟାଲି ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତ୍ରିରଙ୍ଗା ର୍ୟାଲିରେ ସମସ୍ତ ସରକାରୀ ଅଧିକାରୀ, ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନ୍ସିସି ଓ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ସମେତ ସାଧାରଣ ଜନତା ସାମିଲ ହେବେ। ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆସନ୍ତା 14 ତାରିଖରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ବିଭାଜନ ବିଭୀଷିକା ସ୍କୃତି ଦିବସ ପାଳନ କରାଯିବ। ଏହି ଅବସରରେ ଏକ ଫଟୋଚିତ୍ର ଓ ଚଳଚ୍ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଆୟୋଜନ ନେଇ ଆଜି ଭୁବନେଶ୍ୱର ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ସୁରଜ ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,
1: ଅଗଷ୍ଟ 14 ବିଭାଜନ ବିଭୀଷିକା ଉଭୟ ରାଜ୍ୟ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମ ସରିଲା ପରେ ନିରବ ମହମବତୀ ଶୋଭାଯାତ୍ରା, କ୍ୱାଇଟ୍ କ୍ୟାଣ୍ଡେଲ ମାର୍ଚ୍ଚ, ଏହାର ମଧ୍ୟ ଆୟୋଜନ କରାଯିବ। ଅଗଷ୍ଟ 15 ରାଜ୍ୟ ସ୍ତର ଏବଂ ଜିଲ୍ଲା ସ୍ତର ଏବଂ ପ୍ରତ୍ୟେକଟି ବ୍ୟବସ୍ଥାରେ ମଧ୍ୟ ସ୍ୱାଧୀନତା ଦିବସ ପାଳନ କରାଯାଉ। ପାଖାପାଖି 60 ଲକ୍ଷ ପତାକା ଓଡ଼ିଶାରେ ପ୍ରସ୍ତୁତ କରାଯାଉଛି, ଯେଉଁଥିରେ 1053 ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ 12,500 ଅଧିକ ସ୍ୱୟଂ ସହାୟକ ସଦସ୍ୟ ଏଥିରେ ନିୟୋଜିତ ଅଛନ୍ତି।
0: ଜାତୀୟ ଶିକ୍ଷାନୀତି 2020 ଆଧାରରେ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁର ଜିଲ୍ଲା ରେଢ଼ାଖୋଲଠାରେ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସ୍ ନିର୍ମାଣ ପାଇଁ ଭୂମିପୂଜନ କରିବା ସହ ଅସ୍ଥାୟୀ ଭବନର ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, କେନ୍ଦ୍ରୀୟ ବିଦ୍ୟାଳୟ ଗୁଣାତ୍ମକ ଶିକ୍ଷା, ଅନୁଶାସନ, ଜାତୀୟତାବୋଧ ଓ ସାମଗ୍ରିକ ବିକାଶର କେନ୍ଦ୍ରବିନ୍ଦୁ। ଶିକ୍ଷାର ମୂଳଦୁଆ ମଜବୁତ ଥିବା ଅଞ୍ଚଳରେ ପ୍ରଗତି ସମ୍ଭବ ହୋଇଥାଏ। ଜାତୀୟ ଶିକ୍ଷାନୀତି ଅଧୀନରେ ଛାତ୍ରଛାତ୍ରୀଙ୍କୁ ବହୁମୁଖୀ ଶିକ୍ଷା ପ୍ରଦାନ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟରେ ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶିକ୍ଷକ ନିଯୁକ୍ତି ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। 15 ଦିନ ମଧ୍ୟରେ ସ୍କୁଲ୍ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।
2: ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ସେମାନେ ଯେଉଁଠି ବି ଜଣେ ମାତ୍ର ଶିକ୍ଷକ ରହିଛନ୍ତି ସେ ସ୍କୁଲ୍ଗୁଡ଼ାକରେ କେମିତି 2 ଜଣ ଶିକ୍ଷକ ରହିବେ, ଅନ୍ତତଃ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ସବୁ ନିର୍ଦ୍ଦେଶନାମା ଜାରି ହୋଇଛି। ମୁଁ ଆଶା କରୁଛି ଏହାକୁ ଗୁରୁତ୍ୱର ସହିତ ବିଚାର କରି ଜିଲ୍ଲା ଶିକ୍ଷା ଅଧିକାରୀ ହେଉ, ଜିଲ୍ଲାପାଳ ହେଉ, ଏମାନେ ସେ ଗୋଟିଏ ମାତ୍ର ଶିକ୍ଷକ ରହୁଥିବା ଜାଗାରେ ଡବଲ ଶିକ୍ଷକ ଦେବାର ବ୍ୟବସ୍ଥା କରିବେ।
0: ସଫେଇ କର୍ମଚାରୀଙ୍କ ମର୍ଯ୍ୟାଦା, ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳରେ 15 ଦିନିଆ ରାଜ୍ୟବ୍ୟାପୀ ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନ ଆଇନଗତ ସଫେଇ, ସୁରକ୍ଷିତ ସଫେଇ ଆରମ୍ଭ ହୋଇଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ୱର ଲୋକସେବା ଭବନରେ

0: ଆସନ୍ତା 22 ତାରିଖରେ ରାଜ୍ୟସ୍ତରୀୟ ଗରିମା ସମ୍ମିଳନୀ ଆୟୋଜନ କରାଯିବ। ଏଥିରେ ଜାତୀୟ ସ୍ତରର ନୀତି ବିଶେଷଜ୍ଞ, ସରକାରୀ ପଦାଧିକାରୀ, ପୌର ସଂସ୍ଥାର ପ୍ରତିନିଧି, ପ୍ରଯୁକ୍ତିଭିତ୍ତିକ ସୁରକ୍ଷିତ ସଫେଇ ଓ ସ୍ୱଚ୍ଛତା କର୍ମଚାରୀଙ୍କ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ। ଅଭିଯାନର ସଫଳ କାର୍ଯ୍ୟାନ୍ୱୟନ ପାଇଁ ବିଭାଗ ପକ୍ଷରୁ ସମସ୍ତ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ଆବଶ୍ୟକୀୟ ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଅଭିଯାନର ଶେଷ ପର୍ଯ୍ୟାୟରେ କର୍ମଚାରୀ ଓ ସେବା ପ୍ରଦାନକାରୀଙ୍କୁ ସମ୍ମାନିତ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ତୃତୀୟ ଲିଙ୍ଗୀ ବ୍ୟକ୍ତିଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଭୁବନେଶ୍ୱରଠାରେ ରାଜ୍ୟ ତୃତୀୟ ଲିଙ୍ଗୀ କଲ୍ୟାଣ ବୋର୍ଡର ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ସମାଜରେ ତୃତୀୟ ଲିଙ୍ଗୀ ସମ୍ପ୍ରଦାୟ ପାଇଁ ଥିବା ସୁଯୋଗ ଓ ସର୍ବାଙ୍ଗୀନ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଛି। ସ୍ୱୀକୃତି ଯୋଜନା ମାଧ୍ୟମରେ ରାଜ୍ୟରେ 80 ତୃତୀୟ ଲିଙ୍ଗୀ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ସ୍ମାଇଲ୍ ଯୋଜନାରେ 3,169 ଜଣ ତୃତୀୟ ଲିଙ୍ଗୀଙ୍କୁ ପରିଚୟପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଗରିମା ଗୃହରେ 25 ଜଣ ସଦସ୍ୟ ରହୁଥିବା ବେଳେ ଆୟୁଷ୍ମାନ ଭାରତ, ଟିଜି ପ୍ଲସ୍ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ତୃତୀୟ ଲିଙ୍ଗୀଙ୍କୁ ସରକାରୀ ଚାକିରିରେ ସମାନ ସୁଯୋଗ ଦେବା ପାଇଁ ଆବେଦନପତ୍ର ଓ ନିଯୁକ୍ତି ନିୟମାବଳୀରେ ତୃତୀୟ ଲିଙ୍ଗୀ ବିକଳ୍ପ ସାମିଲ କରିବାକୁ ମନ୍ତ୍ରୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତୃତୀୟ ଲିଙ୍ଗୀ ସୁରକ୍ଷା ସେଲ୍ ଗଠନ, ସାଇବର ସୁରକ୍ଷା ସେଲ୍ ଏବଂ ସ୍ୱତନ୍ତ୍ର ସହାୟତା ନମ୍ଘର ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଆବାସିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସରକାରୀ ମେଡିକାଲ କଲେଜରେ ବିନାମୂଲ୍ୟରେ ଲିଙ୍ଗ ପରିବର୍ତ୍ତନ, ଅସ୍ତ୍ରୋପଚାର ଓ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ବୈଠକରେ ଆଲୋଚନା ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ 1% ସଂରକ୍ଷଣ, ଦେୟମୁକ୍ତ ସ୍ୱତନ୍ତ୍ର ହଷ୍ଟେଲ ଓ ଶୌଚାଳୟ ସୁବିଧା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା 12 ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ଆଜି ସକାଳ 8:30 ସମୟରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଯାହାଫଳରେ କି ଆଗାମୀ 24 ଘଣ୍ଟା ପାଇଁ ପୁରା ଓଡ଼ିଶା ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ। ତା ସହିତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ପ୍ରବଳ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। କାଲି ପାଇଁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି। ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ବର୍ଷା ରହିବ।
0: ରାଜ୍ୟର ସମସ୍ତ ନଦୀରେ ଜଳପତ୍ତନ ବିପଦ ସଂକେତଠାରୁ ନିମ୍ନରେ ରହିଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, କେବଳ ଜଳକା, ଋଷିକୁଲ୍ୟା ଏବଂ ବଂଶଧାରାରେ ଜଳସ୍ତର ବୃଦ୍ଧି ପାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବା ଲାଗି ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଅଗ୍ନିଶମ ବାହିନୀଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ ସଚିବ ତଥା ବୌଦ୍ଧ ଜିଲ୍ଲାର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ବି ପରମେଶ୍ୱରନ୍ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜେଇଏଲ୍ସି ହାଇସ୍କୁଲ ଓ ନବରଙ୍ଗପୁର ଡିଗ୍ରୀ କଲେଜ ପରିସରରେ 80ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ହାଇସ୍କୁଲ ଓ କଲେଜସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 204 ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିହିତ ହେଉଥିବା 6 ଜଣ ସୁସ୍ଥ ହୋଇଛନ୍ତି। ଏହା ଗୋଷ୍ଠୀ ସଂକ୍ରମଣର ଲକ୍ଷଣ ନୁହେଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆଗାମୀ ଖରିଫ୍ ଋତୁ ପାଇଁ ଚାଷୀ ପଞ୍ଜୀକରଣ ସମ୍ପର୍କିତ ଆଞ୍ଚଳିକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ବେଟି ବଚାଓ ବେଟି ପଢ଼ାଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଏମ୍ସ ଭୁବନେଶ୍ୱରରେ ଚାଲିଥିବା 2 ଦିନିଆ ଜାତୀୟ ସମ୍ମିଳନୀ ଓ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ଉଦ୍ଯାପିତ ହୋଇଛି। କେନ୍ଦୁଝର ଜିଲ୍ଲାରେ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଆସନ୍ତା 17 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେବଗଡ଼ ଜିଲ୍ଲାକୁ ସଚିବାଳୟର 37 ଜଣ ସହାୟକ ସେକ୍ସନ ଅଧିକାରୀ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅନୁପ ସିଂ ଦ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ 17th ଫୁଟବଲ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇଛି। ଉଦ୍ଘାଟନୀ

0: ମ୍ୟାଚ୍ରେ ବୋଡେନ୍ ଦଳ 2-1 ଗୋଲ୍ରେ ଜୁରାବନ୍ଧ ଦଳକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ଘରେ ଘରେ ତ୍ରିରଙ୍ଗା ଅଭିଯାନ। ଜଣେ ଶିକ୍ଷକ ଥିବା ବିଦ୍ୟାଳୟରେ ଖୁବ୍ ଶୀଘ୍ର ଅତିରିକ୍ତ ଶିକ୍ଷକ ନିଯୁକ୍ତି କରିବେ ରାଜ୍ୟ ସରକାର। ତୃତୀୟ ଲିଙ୍ଗୀଙ୍କ ଅଧିକାର, ସୁରକ୍ଷା ଓ ଆତ୍ମସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ଗଠନ କରାଯିବ ସୁରକ୍ଷା ସେଲ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ବିଷୟ ଜୀବନରେ ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ସୁକନ୍ୟା ଜେନା। ଶିଶୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସ୍ତନ୍ୟପାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷର ସ୍ତନ୍ୟପାନ ସପ୍ତାହ ଗତକାଲି ଉଦ୍ଯାପିତ ହୋଇଛି। 1990 ଅଗଷ୍ଟ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍, ସରକାରୀ ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ସଂଗଠନ ସ୍ତନ୍ୟପାନକୁ ସୁରକ୍ଷା, ପ୍ରୋତ୍ସାହନ ଏବଂ ସମର୍ଥନ କରିବା ଲକ୍ଷ୍ୟ ନେଇ ଏକ ମିଳିତ ଘୋଷଣାନାମା ଜାରି କରିଥିଲେ। 1992 ପ୍ରତିବର୍ଷ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଆସୁଛି। 170 ଅଧିକ ଦେଶରେ ଏହି ସପ୍ତାହ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଥିଲା ସ୍ତନ୍ୟପାନ ଦ୍ୱାରା ସୁରକ୍ଷିତ ଭବିଷ୍ୟତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଜନ୍ମ ହେବାର ପ୍ରଥମ ମାସରେ ଶିଶୁର ସମସ୍ତ ପ୍ରକାର ଶକ୍ତି ଓ ପୋଷଣ ଆବଶ୍ୟକତା ମା କ୍ଷୀର ପୂରଣ କରିଥାଏ। ସ୍ତନ୍ୟପାନ ଶିଶୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁମାନଙ୍କ ପାଇଁ ସବୁଠାରୁ ଉତ୍କୃଷ୍ଟ ଖାଦ୍ୟ ଅଟେ। ଶିଶୁର ଅନନ୍ୟ ପୁଷ୍ଟିକର ଆବଶ୍ୟକତାର ପୂରଣ କରିବାରେ ଏହା ବିଶେଷ ଉପଯୋଗ ସାବ୍ୟସ୍ତ ହୋଇଥାଏ। ଏହା ଏଭଳି ଏକ ଜୀବନ୍ତ ପଦାର୍ଥ ଯାହା ଶିଶୁର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ନିଜର ଗଠନ ପରିବର୍ତ୍ତନ କରିଥାଏ। ସ୍ତନ୍ୟପାନ କରାଉଥିବା ମା'ମାନଙ୍କୁ ପରିବାର, ସମାଜ, ସମ୍ପ୍ରଦାୟ ଏବଂ ସ୍ୱାସ୍ଥ୍ୟକର୍ମୀ ସମସ୍ତେ ସହଯୋଗ ପ୍ରଦାନ କରିବା ଉଚିତ। ମା କ୍ଷୀରରେ ପ୍ରୋଟିନ୍, ଚର୍ବି, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସଠିକ୍ ମିଶ୍ରଣ ଥାଏ, ଯାହା ଶିଶୁର ସର୍ବୋତ୍ତମ ବୃଦ୍ଧି ଓ ବିକାଶ ପାଇଁ ଆବଶ୍ୟକ ହୋଇଥାଏ। ମା କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଭରି ରହିଥାଏ, ଯାହା ଶିଶୁକୁ ସଂକ୍ରମଣ, ଆଲର୍ଜି ଓ ବିଭିନ୍ନ ଦୂରାରୋଗରୁ ରକ୍ଷା କରିଥାଏ। ମା କ୍ଷୀର ଶିଶୁର ଅନ୍ତନାଳୀରେ କ୍ଷତିକାରକ ଜୀବାଣୁ ବୃଦ୍ଧିକୁ ବାଧା ଦେଇଥାଏ, ତେଣୁ ଶିଶୁକୁ ସଂକ୍ରମଣଜନିତ ପେଟରୋଗ ଓ ଝାଡ଼ା ହୁଏ ନାହିଁ। ପ୍ରସବ ପରେ ମାତୃସ୍ତନର ଗାଢ଼ ହଳଦିଆ ରଙ୍ଗର କ୍ଷୀରକୁ କୋଲେଷ୍ଟ୍ରମ୍ ବା ବହୁଳ କଷ କ୍ଷୀର କୁହାଯାଏ। ଏହା ପ୍ରତିରକ୍ଷାକାରୀ ଜୀବକୋଷରେ ଭରପୂର ରହିଥାଏ ଏବଂ ଶିଶୁକୁ ନିରୋଗ ରଖିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିଥାଏ। ସାଧାରଣତଃ ସାଧାରଣ ପ୍ରସବର ଅଧଘଣ୍ଟା ପରେ ଏବଂ ସିଜରିଆନ୍ରେ 3-4 ଘଣ୍ଟା ମଧ୍ୟରେ ମା ଶିଶୁଙ୍କୁ କ୍ଷୀର ଖୁଆଇବା ଉଚିତ। ଶିଶୁକୁ ସ୍ତନ୍ୟପାନ ପରେ କାନ୍ଧରେ ପକାଇ ପିଠି ଥାପୁଡ଼େଇଲେ ହାକୁଟି ଆସେ, ତାକୁ ବର୍ଫ କୁହାଯାଏ। ମା କ୍ଷୀରର ପ୍ରତ୍ୟେକ ବୁନ୍ଦା ଗୁରୁତ୍ୱପୂର୍ଣ୍ଣ। କର୍ମଜୀବୀ ମହିଳା ଅଳ୍ପ ସମୟ ପାଇଁ ସ୍ତନ୍ୟପାନ କରାଇପାରିଲେ ତାହା ଶିଶୁ ପାଇଁ ବହୁ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ସ୍ତନ୍ୟପାନ କରୁଥିବା ଶିଶୁ ବୃଦ୍ଧି ଏବଂ ସ୍କରଣ ଶକ୍ତିର ବିକାଶ ହୁଏ। ସଚେତନତା ବୃଦ୍ଧି, ସକାରାତ୍ମକ ଚିନ୍ତାଧାରା ଯୋଗୁଁ ସ୍ତନ୍ୟପାନ ଶିଶୁଙ୍କ ସଂଖ୍ୟା ଇତିମଧ୍ୟରେ 10% ବୃଦ୍ଧି ପାଇଛି, କିନ୍ତୁ ତଥାପି ଏ ଦିଗରେ ଆହୁରି ଆଗକୁ ଯିବାକୁ ପଡ଼ିବ। ସଂଖ୍ୟା ଆକଳନକୁ ଦେଖିଲେ ଏବେ ମଧ୍ୟ ଲକ୍ଷ ଲକ୍ଷ ଶିଶୁ ସେମାନଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସ୍ତନ୍ୟପାନକୁ ଅତି କମ୍ରେ 80% ବୃଦ୍ଧି କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲକ୍ଷ୍ୟ ରଖିଛି। ଏକ ଆକଳନ ଅନୁଯାୟୀ ସ୍ତନ୍ୟପାନ ହାରରେ ଉନ୍ନତି ଆଣିବା ଦ୍ୱାରା ପ୍ରତିବର୍ଷ 8,20,000 ଅଧିକ ଶିଶୁଙ୍କ ଜୀବନ ବଞ୍ଚିପାରୁଛି। ଶିଶୁଙ୍କ ପାଇଁ ସ୍ତନ୍ୟପାନ ସହାୟତା ଶୀର୍ଷକ ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ଅସମାନତା ହ୍ରାସ କରିବା ଏବଂ ମା ଓ ଶିଶୁଙ୍କ ବଞ୍ଚିବା ଓ ବଢ଼ିବା ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ସ୍ତନ୍ୟପାନ ସହାୟତାରେ ଉନ୍ନତି ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ବିଶ୍ୱ ଜନସଂଖ୍ୟାର ପାଖାପାଖି ଅଧାରୁ ଅଧିକ ଲୋକ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଥାନ୍ତି, ତେଣୁ ଅନେକ ମହିଳା ସେମାନଙ୍କ ଶିଶୁମାନଙ୍କୁ ଉତ୍ତମ ଭାବରେ ସ୍ତନ୍ୟ

କରାଇବା ପାଇଁ ଆବଶ୍ୟକତା ସହାୟତା ପାଇପାରନ୍ତି ନାହିଁ। ସ୍ତନ୍ୟପାନ ପାଇଁ ମା'ମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ, ସହାନୁଭୂତି ଓ ସମ୍ମାନଜନକ ସ୍ୱାସ୍ଥ୍ୟ ପରାମର୍ଶ ଆବଶ୍ୟକତା ରହିଛି। ସୁରକ୍ଷିତ ଏବଂ ସମର୍ଥିତ ପରିବେଶ ଦ୍ୱାରା ମହିଳାମାନେ ସେମାନଙ୍କ ଶିଶୁଙ୍କୁ ସ୍ତନ୍ୟପାନ କରାଇବାର ସମ୍ଭାବନା ଦୁଇ ଗୁଣରୁ ଅଧିକ ହୋଇଥାଏ। ଏଥିପାଇଁ ପରିବାର, ସମ୍ପ୍ରଦାୟ, ସ୍ୱାସ୍ଥ୍ୟକର୍ମୀ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟାନ୍ୟ ନିଷ୍ପତ୍ତି ଗ୍ରହଣକାରୀମାନେ ସମସ୍ତେ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିଥାନ୍ତି। ସ୍ତନ୍ୟପାନକୁ ପ୍ରୋହାହିତ କରିବା ଲାଗି ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଶିଶୁଙ୍କୁ ତାଙ୍କ ଅଧିକାର ପ୍ରଦାନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସଚେତନତା ବୃଦ୍ଧି, ସଠିକ୍ ପରାମର୍ଶ, ପାରିବାରିକ ସହଯୋଗ ଦ୍ୱାରା ଏହା ସମ୍ଭବ ହୋଇପାରିବ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଜୀବନରେ ଏକ ସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁକନ୍ୟା ଜେନା।
1: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ତୋ ପାଇଁ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ବାପି ଓ ତପୁ ମିଶ୍ର ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ମନ୍ମଥ ମିଶ୍ର।

ଆମ ପରବର୍ତ୍ତୀ ଚଳଚ୍ଚିତ୍ର ତୁମ ଆଖିର ତାରା, ଶିଳ୍ପୀ ଇରା ମହାନ୍ତି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର।

ପରବର୍ତ୍ତୀ ଚଳଚ୍ଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆ ଶିଳ୍ପୀ ଇରା ମହାନ୍ତି ଓ କୁମାର ବାପି, ଗୀତ ରଚନା ବିଜୟ ମାଳା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ପରେ ଜିଲ୍ଲା ହାଲଚାଲ ଏବଂ ଶେଷରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 ଗିଗାୱାଟ କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ, କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସହରାଞ୍ଚଳ ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ କ୍ଷେତ୍ରର ଆବଶ୍ୟକତା ଉପରେ ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁମ୍ବାଇଠାରେ ଆଜି ସହକାର ନବକ୍ରାନ୍ତି ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା ସାଇବର ଏବଂ ଆର୍ଥିକ ଅପରାଧର ମୁକାବିଲା ପାଇଁ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟର ସହଯୋଗ ଉପରେ ଆଲୋକପାତ କରିଛନ୍ତି। ସାମ୍ପ୍ରତିକ ସମାଜରେ ଡିଜିଟାଲ ଠକେଇ ବୃଦ୍ଧି ପାଉଛି, ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଫୋରେନ୍ସିକ୍ ସହାୟତା ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶାହା କହିଛନ୍ତି। ସମବାୟ ବ୍ୟାଙ୍କଗୁଡ଼ିକ ଜାତୀୟ ସହରାଞ୍ଚଳ ସମବାୟ ଆର୍ଥିକ ଏବଂ ବିକାଶ ନିଗମ ଏନ୍ୟୁସିଏଫ୍ଡିସିରେ ସାମିଲ ହେବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଆଧୁନିକ, ସ୍ୱଚ୍ଛ ତଥା ବିଶ୍ୱସ୍ତ ସହରାଞ୍ଚଳ ବ୍ୟାଙ୍କିଂ କ୍ଷେତ୍ରକୁ ଏହା ଅଧିକ ସଶକ୍ତ କରିବ ବୋଲି ଶ୍ରୀ ଶାହା ଆଶାବ୍ୟକ୍ତ କରିଛନ୍ତି।
2: बड़ा व्यापार करने के लिए छोटे छोटे लोगों की कोऑपरेटिव बनाकर छोटी पूंजी से बहुत बड़ी पूंजी निर्मित कर बड़ा व्यापार किया जा सकता है। अमूल आज 1,25,000 करोड़ का व्यापार करता है। इप्को, क्रिप्को, एक जमाने में लिज्जत पापड़, ये किसी में भी पूंजी का निवेश 50 रूपया से ज्यादा नहीं है और आज अमूल विश्व का खाद्य पदार्थों का सबसे ज्यादा लोकप्रिय ब्रांड बन व्यापार कर रहा है।
1: एनयूसीएफडीसी का मुख्यालय खूब शीघ्र दिल्ली रू महाराष्ट्र को स्थानांतरित हेबो बोली श्री शाह सूचना प्रदान करिसेंते। କାରଣ ମହାରାଷ୍ଟ୍ର, ଗୁଜରାଟ, ଗୋଆ ଏବଂ କର୍ଣ୍ଣାଟକ ମିଳିତ ଭାବରେ ଦେଶର ସହରାଞ୍ଚଳ ସମବାୟ ବ୍ୟାଙ୍କର 70% କାରବାର କରିଥାନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ମୁମ୍ବାଇର ପୋର୍ଟ ଅଞ୍ଚଳରେ ଶ୍ରୀ ଶାହା ଆଜି ଏନ୍ୟୁସିଏଫ୍ଡିସିର ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜାତୀୟ ଫୋରେନ୍ସିକ୍ ସାଇନ୍ସ ବିଶ୍ୱବିଦ୍ୟାଳୟ ଏବଂ ଏନ୍ୟୁସିଏଫ୍ଡିସି ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଭିନ୍ନ ସେବା ସମ୍ପର୍କିତ ଏକ ସମନ୍ୱିତ ପଦକ୍ଷେପ ବ୍ୟାଙ୍କିଂ ଏ ବକ୍ସ ବ୍ୟବସ୍ଥାର ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଅପରେସନାଲ ରିସ୍କ ମ୍ୟାନେଜମେଣ୍ଟ ଏବଂ ରିଜିଲିଏନ୍ସ ଉପରେ ଏକ କଫି ଟେବୁଲ ପୁସ୍ତକକୁ ମଧ୍ୟ ଶ୍ରୀ ଶାହା ଉନ୍ମୋଚନ କରିବା ସହ 6 ସମବାୟ ବ୍ୟାଙ୍କର ପ୍ରତିନିଧିଙ୍କୁ ସମ୍ମାନିତ କରିଛନ୍ତି। ନ୍ୟାୟ ପାଇବା ପାଇଁ ଦେଶବାସୀଙ୍କ ପ୍ରୟାସ ଅପେକ୍ଷା ସେମାନଙ୍କ ପାଖରେ ନ୍ୟାୟ ପହଞ୍ଚିବା ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ଜାତୀୟ ଆଇନସେବା ପ୍ରାଧିକରଣର ପଶ୍ଚିମ ଜୋନ୍ ଆଞ୍ଚଳିକ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନ ବିଚାରପତି ଏହା କହିଛନ୍ତି। ଆଲୋଚନା, ସମ୍ମାନବୋଧ ଏବଂ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରତିକୁ ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଦୂରତ୍ୱ ହ୍ରାସ କରି ଆଇନଗତ ସହାୟତାର ପରିସରକୁ ଅଧିକ ବ୍ୟାପକ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏ ଦିଗରେ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିବ। ଟେଲି ଲ ଭଳି ପଦକ୍ଷେପ ଉପରେ ଆଲୋକପାତ କରି ସେ କହିଛନ୍ତି, ଏହା ମାଧ୍ୟମରେ 1 କୋଟିରୁ ଅଧିକ ପ୍ରାକ୍ ମକଦ୍ଦମା ଜନିତ ପରାମର୍ଶ ପ୍ରଦାନ କରାଯାଇପାରିଛି। ଦୂରଦୂରାନ୍ତ ଏବଂ ଜନଜାତି ଅଞ୍ଚଳରେ ମୋବାଇଲ୍ ମାଧ୍ୟମରେ ଆଇନ ସହାୟତା ପରାମର୍ଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆଇନ ସଚେତନତା ଶବ୍ଦାବଳୀ ଅପେକ୍ଷା ଜନାଦୃତ ଭାଷାରେ ପ୍ରକାଶ କରାଯିବା ଉଚିତ। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଂଶୀଦାର ସ୍ଥାନୀୟ ସମ୍ପ୍ରଦାୟଠାରୁ

ଏହି ଭାଷା ଶିକ୍ଷା କରିବା ଉପରେ ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି। ମଧ୍ୟପ୍ରଦେଶର ଭୋପାଳଠାରେ ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀଙ୍କ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ବୈଠକ ପରେ ଘୋଷଣାନାମା ପ୍ରକାଶ ପାଇଛି। ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାଂସ୍କୃତିକ ସହଯୋଗ ଅଧିକ ସୁଦୃଢ଼ କରିବା ଏହି ଘୋଷଣାନାମାର ମୂଳ ଲକ୍ଷ୍ୟ। ବୈଠକରେ ଦଶଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଚାରିଟି ଅଂଶୀଦାର ଦେଶର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବୈଠକରେ ସାଂସ୍କୃତିକ ଓ ସୃଜନଶୀଳ କ୍ଷେତ୍ରକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଅଂଶଗ୍ରହଣକାରୀ ମତ ବିନିମୟ କରିଛନ୍ତି। କଳାକାରଙ୍କ ପାଇଁ ବ୍ୟାପକ ବଜାର କ୍ଷେତ୍ର ସୃଷ୍ଟି ଏବଂ ଡିଜିଟାଲ୍ ପ୍ଲାଟଫର୍ମର ବ୍ୟବହାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକର କଳାକାରଙ୍କ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ଏବଂ ବୃତ୍ତିଗତ ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏକ ସ୍ୱେଚ୍ଛାସେବୀ କଳାକାର ପଞ୍ଜିକରଣ ସଂକ୍ରାନ୍ତ ପାଇଲଟ ପ୍ରକଳ୍ପ ସମ୍ପର୍କରେ ଭାରତ ଘୋଷଣା କରିଛି। ସାମ୍ପ୍ରତିକ କୃତ୍ରିମ ବୁଦ୍ଧିମତାର ପ୍ରଭାବ ମଧ୍ୟରେ କଳାକାରଙ୍କ ଅଧିକାର ଏବଂ ସ୍ୱତ୍ୱାଧିକାର କାର୍ଯ୍ୟର ନ୍ୟାୟସଙ୍ଗତ ବ୍ୟବହାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, ପାରମ୍ପରିକ ଜ୍ଞାନ, ଭାଷା, ଲୋକସଙ୍ଗୀତ ଓ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷା ଦେବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ଶ୍ରୀ ବିଜୟପୁରମ୍ଠାରେ ପହଞ୍ଚିଛନ୍ତି। ଆଇଏନ୍ଏସ୍ ଉତ୍କୃଷ୍ଟଠାରେ ପହଞ୍ଚବା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଜାତୀୟ ସ୍କାରକୀ ସେଲୁଲାର ଜେଲ୍ରେ ପହଞ୍ଚ ଶହୀଦ ସ୍କୃତିସ୍ତମ୍ଭରେ ସ୍ୱତନ୍ତ୍ରତା ଜ୍ୟୋତି ପ୍ରଜ୍ୱଳନ କରି ବୀର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ। ଶ୍ରୀ ରାଧାକ୍ରିଷ୍ଣନ୍ ମହାନ୍ ସ୍ୱାଧୀନତା ସଂଗ୍ରାମୀ ବୀର ସବରକର ରହୁଥିବା ବନ୍ଦୀଶାଳା ପରିଦର୍ଶନ କରିବା ସହ ସେଲୁଲାର ଜେଲ୍ର ସେଣ୍ଟ୍ରାଲ୍ ଟାୱାର, ୱାର୍କସେଡ୍, ଫାଶୀ ଖୁଣ୍ଟ ଏବଂ ମ୍ୟୁଜିୟମ୍ ପ୍ରଦର୍ଶନୀ ଗ୍ୟାଲେରୀ ବୁଲି ଦେଖିବେ। ଜାତୀୟ ସ୍କାରକୀ ସେଲୁଲାର ଜେଲ୍ରେ ପହଞ୍ଚ ପରିଦର୍ଶକ ପୁସ୍ତକରେ ସ୍ୱାକ୍ଷର କରିବେ। ଆସନ୍ତାକାଲି ଉପରାଷ୍ଟ୍ରପତି ହରଘର ତିରଙ୍ଗା ଅଭିଯାନରେ ସାମିଲ ହୋଇ ଶ୍ରୀ ବିଜୟପୁରମ୍ର ପତାକାସ୍ଥଳୀରେ ଜାତୀୟ ପତାକା ଉତ୍ତୋଳନ କରିବେ। ଭାରତ 300 ଗିଗାୱାଟ କ୍ଷମତା ସମ୍ପନ୍ନ ଅଣଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ସ୍ଥାପନ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ନୂତନ ଓ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଏହି ଶକ୍ତି ଉତ୍ପାଦନ ଗତ 12 ବର୍ଷ ମଧ୍ୟରେ 400% କ୍ଷମତା ବୃଦ୍ଧି ପାଇଛି। ଅଣଜୀବାଶ୍ମ ଇନ୍ଧନର ଉତ୍ପାଦନ କ୍ଷମତା ବୃଦ୍ଧି ବୈଶ୍ୱିକ ସ୍ତରରେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସ୍ୱଚ୍ଛ, ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ କ୍ଷେତ୍ରରେ ଗ୍ରହଣ କରୁଥିବା ପଦକ୍ଷେପକୁ ଏହା ପ୍ରତିଫଳିତ କରୁଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ନାବିକଙ୍କ ସୁରକ୍ଷା, ସମ୍ମାନ ଏବଂ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ ବୋଲି ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଛନ୍ତି। ମୁମ୍ବାଇରେ ନାବିକଙ୍କ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା ଏବଂ କଲ୍ୟାଣ ଉପରେ ଆଧାରିତ ଏକ ଜାତୀୟ ଆଲୋଚନାଚକ୍ରକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସୋନୱାଲ କହିଛନ୍ତି, ଦେଶର ସାମୁଦ୍ରିକ ଅଭିବୃଦ୍ଧି କାହାଣୀର କେନ୍ଦ୍ରରେ ନାବିକମାନେ ହିଁ ରହିଛନ୍ତି। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ନୌବାହୀ ରାଷ୍ଟ୍ର ଭାବେ ଉଭା ହୋଇଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୋନୱାଲ ଏକ ଡିଜିଟାଲ୍ ସାମୁଦ୍ରିକ ଶାସନ ପ୍ଲାଟଫର୍ମ ଇ ସମୁଦ୍ରର ଶୁଭାରମ୍ଭ କରିଥିଲେ। ନାବିକ, ଜାହାଜ କମ୍ପାନୀ, ବନ୍ଦର, ସେବା ପ୍ରଦାନକାରୀ ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କୁ ଏହି ପ୍ଲାଟଫର୍ମ ମାଧ୍ୟମରେ ସୁଗମ, ସ୍ୱଚ୍ଛ ଓ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ। ଦେଶ ସ୍ୱାଧୀନତା ସ୍କୃତି ଉଦ୍ଦେଶ୍ୟରେ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଭାରତୀୟ ବାୟୁସେନାର ବାଦ୍ୟ ପରିବେଷଣ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି, ଏହି ଦେଶପ୍ରେମ ବାଦ୍ୟ ପରିବେଷଣର ଉଦ୍ଦେଶ୍ୟ ହେଉଛି ଜାତୀୟ ଗୌରବକୁ ଉଜ୍ଜୀବିତ କରିବା। ଏହାଦ୍ୱାରା ଦେଶବାସୀ ଜାତୀୟ ଗାନ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ କରିବେ। ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ସଙ୍ଗୀତ ଦଳରେ 32 ଜଣ ଏୟାରମ୍ୟାନ୍ ଏବଂ 3 ଜଣ ମହିଳାଙ୍କ ସମେତ 8 ଜଣ ଅଗ୍ନିବୀର ବାୟୁ ଅଂଶଗ୍ରହଣ କରିବେ। ମାଷ୍ଟର ୱାରେଣ୍ଟ ଅଧିକାରୀ ଏ ଶ୍ରୀହରି କାର୍ଯ୍ୟକ୍ରମର ମୁଖ୍ୟ ପରିଚାଳନା ଦାୟିତ୍ୱ ନିର୍ବାହ କରିବେ। ଶ୍ରୀ ଶ୍ରୀହରିଙ୍କୁ କନିଷ୍ଠ ୱାରେଣ୍ଟ ଅଧିକାରୀ ମୁନ୍ ଡେକା, ଅଭିଷେକ ପଲ୍ ଏବଂ ସର୍ଜେଣ୍ଟ ଏନ୍ଟି ସିଂ ସହଯୋଗ କରିବେ। ସହରାଞ୍ଚଳ ସମବାୟ ବ୍ୟାଙ୍କ ପାଇଁ ଦୃଢ଼ ସାଇବର ସୁରକ୍ଷା ଏବଂ ସୁରକ୍ଷିତ ଡିଜିଟାଲ୍ କ୍ଷେତ୍ରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଲେ ସମବାୟ ମନ୍ତ୍ରୀ। ଆଲୋଚନା ଓ ସମାବେଶୀ ପ୍ରକ୍ରିୟା ସାମ୍ବିଧାନିକ ପ୍ରତିଶ୍ରତି ବ୍ୟବହାରିକ ଅର୍ଥ ପ୍ରଦାନ କରିଥାଏ, କହିଲେ ପ୍ରଧାନ ବିଚାରପତି। ଏକାଦଶ ବ୍ରିକ୍ସ ସଂସ୍କୃତି ମନ୍ତ୍ରୀ

0: ବୈଠକ ଭୋପାଳଠାରେ ଅନୁଷ୍ଠିତ। 300 GW କ୍ଷମତା ସମ୍ପନ୍ନ ଅଣ ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷେତ୍ର ପ୍ରତିଷ୍ଠା କରି ଭାରତର ଉଲ୍ଲେଖନୀୟ ସଫଳତା ଏବଂ ନାବିକଙ୍କ ସୁରକ୍ଷା, ସମ୍ମାନ ଓ ସହଯୋଗକୁ ସୁନିଶ୍ଚିତ କରିବା ନେଇ ସରକାର ଅଙ୍ଗୀକାରବଦ୍ଧ କହିଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ମାଲକାନଗିରି ଜିଲ୍ଲାର ବିକାଶ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜିଲ୍ଲା ଏୟାର ଷ୍ଟ୍ରିପ୍ରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳତାର ସହ ସମ୍ପନ୍ନ ହୋଇଛି। ଜୟପୁରରୁ ଆସିଥିବା ସେସ୍ନା ଗ୍ରାଣ୍ଡ କାରାଭାନ ବିମାନ ସୁରକ୍ଷିତ ଭାବେ ଅବତରଣ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ୱାଟର କ୍ୟାନନ ସାଲ୍ୟୁଟ୍ ପ୍ରଦାନ କରାଯାଇଥିଲା। ପରୀକ୍ଷଣ ସଫଳ ହେବା ପରେ ଆସନ୍ତା ଏକ ମାସ ମଧ୍ୟରେ ପ୍ରାରମ୍ଭିକ ଭାବେ ନନ୍ ସିଡ୍ୟୁଲ୍ ବିମାନ ସେବା ଆରମ୍ଭ ହେବାର ଆଶା ସୃଷ୍ଟି ହୋଇଛି। ଭବିଷ୍ୟତରେ ରନ୍ୱେ ସମ୍ପ୍ରସାରଣ ସହ ବଡ଼ ବିମାନ ଚଳାଚଳର ମଧ୍ୟ ସୁଯୋଗ ସୃଷ୍ଟି ହେବ। ଏହା ଜିଲ୍ଲାର ପରିବହନ, ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି। ମାଲକାନଗିରିକୁ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ଲକ୍ଷ୍ୟରେ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ବିଶେଷଜ୍ଞ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୈଷୟିକ ସର୍ବେକ୍ଷଣ ଶେଷ କରିଛନ୍ତି। ଚିତ୍ରକୋଣ୍ଡା, ପାଟେରୁ ଓ ସିଲେରୁ ଅଞ୍ଚଳରେ ରାପ୍ଟିଂ, କାୟାକିଂ ଏବଂ କାନୋଇଂର ସମ୍ଭାବନା ଅନୁଧ୍ୟାନ କରାଯାଇଛି। ଚୂଡ଼ାନ୍ତ ରିପୋର୍ଟ ପରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍ ତିରୁମାଲା ନାୟକ ଜିଲ୍ଲା ଗସ୍ତରେ ବିଭିନ୍ନ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କୁ ମିଳୁଥିବା ସ୍ୱାସ୍ଥ୍ୟସେବା, ମାଗଣା ଔଷଧ ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିବା ସହ ଅଧିକ ଗୁଣାତ୍ମକ ସେବା ଉପରେ ଗୁରୁତ୍ୱ ଦେଇଛନ୍ତି।
3: ଜିଲ୍ଲାରେ ଚାଲୁଥିବା ଏସ୍ପେସିଆଲି ସବୁ ସରକାରୀ ସମୀକ୍ଷା କରିବା ପାଇଁ ଆମେ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି। ସେ ଅନୁସାରେ ମୁଁ କାଲି ଆସିଛି। ଚିତ୍ରକୋଣ୍ଡା, ଜାନବାଇ ସେପଟେ ବିଭିନ୍ନ ସ୍କୁଲ, PDS କେମିତି ଚାଲିଛି, ଅଙ୍ଗନବାଡ଼ି ସେଣ୍ଟର କେମିତି ଚାଲିଛି, ଏସବୁ ସେଠି ତଦାରଖ ହେଲା। ବିଭିନ୍ନ ସରକାରୀ ସ୍କିମ୍ର ବେନିଫିସିଆରୀ ମାନଙ୍କ ସହିତ ଆଲୋଚନା ହେଲା। ITDA ଟ୍ରାଇବାଲ ୱେଲଫେୟାର ଡିପାର୍ଟମେଣ୍ଟର ଯିଏ ବେନିଫିସିଆରୀ ଅଛନ୍ତି ସେମାନଙ୍କ ସହିତ ଆଲୋଚନା ହେଲା। ଆଜି ମୁଁ ITDA ଚେଚିଦେଇଛି। ସମସ୍ତେ ମାନେ ଏସ୍ପେସିଆଲି ଏଠି ତ ପ୍ରାୟ ମାନେ ଏ ଅଞ୍ଚଳରେ କୌଣସି ପ୍ରାଇଭେଟ୍ ହସ୍ପିଟାଲ ନୁହେଁ, ସମସ୍ତେ ଏଠି ନିର୍ଭର କରିଛନ୍ତି। ଇନଫ୍ରାଷ୍ଟ୍ରକ୍ଚର ବି ଭଲ ଅଛି, ମାନେ ଲୋକଙ୍କୁ ଆହୁରି ସୁବିଧା ଭଲ ଭାବରେ ସୁବିଧା ଦେବା ପାଇଁ ଯାହା ଆବଶ୍ୟକତା ରହିଛି ସେଇଟା ରାଜ୍ୟ ସରକାର ପାଖରେ ଆମେ ପ୍ରସ୍ତାବ ରଖିକିରି ଅନୁମୋଦନ କରିବା ପାଇଁ ଚେଷ୍ଟା କରିବୁ। ଆଉ ବିଭିନ୍ନ ଯେ କନଷ୍ଟ୍ରକ୍ସନ୍ କାମ ବି ଯାହା ଚାଲିଛି ଏଠି ପରିସର ଭିତରେ ତା'ର ବି ତଦାରଖ କରିବୁ। ଆଉ ପାଣି ସ୍ପେଶାଲି ଡ୍ରିଙ୍କିଂ ୱାଟର ସପ୍ଲାଇ, ମେଗା ପଇପ୍ ୱାଟର ସପ୍ଲାଇ ସ୍କିମ୍ ଯେଉଁଟା ରାଜ୍ୟ ଜିଲ୍ଲାରେ ଚାଲିଛି, ପାଖାପାଖି 10 ଚାଲିଛି, ତା'ର କାର୍ଯ୍ୟକାରୀ କେମିତି ହେଉଛି ବା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ସେସବୁ ଆଲୋଚନା କରିବୁ। ବେସିକାଲି ଆମର କାମ ହେଲା ଜିଲ୍ଲାରେ ରାଜ୍ୟ ସରକାରଙ୍କର ବା ସରକାରଙ୍କର ଯେଉଁ ଯୋଜନା ଚାଲିଛି ସେଥିରେ କିଛି ଗ୍ୟାପ୍ ରହୁଛି ବା ଆଉ କିଛି କଲେ ଭଲ ହୁଅନ୍ତା, ଯେମିତି ଲୋକ ଉପକୃତ ହେବେ ତା ଉପରେ ଆମେ ଅନୁଧ୍ୟାନ କରିକିରି ସରକାରଙ୍କୁ ରେକମେଣ୍ଡେସନ କରିବୁ।
2: ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ସମୀକ୍ଷା କମିଟି ବୈଠକରେ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ 5-ବର୍ଷିଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଜିଲ୍ଲା ପରିଷଦର ସାଧାରଣ ବୈଠକରେ କୃଷି, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ରାସ୍ତା ଓ ଅନ୍ୟାନ୍ୟ ଭିଭିଭୂମି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି। ସୁରକ୍ଷା କ୍ଷେତ୍ରରେ ସ୍ୱାଭିମାନ ଅଞ୍ଚଳରେ ବିଏସ୍ଏଫ୍ ଓ ଡିଭିଏଫ୍ର ମିଳିତ କମ୍ବିଂ ଅପରେସନ ବେଳେ ମାଓବାଦୀମାନେ ଲୁଚାଇ ରଖିଥିବା 3 ଆଇଇଇଡି, ଜିଲେଟିନ୍ ଷ୍ଟିକ୍, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଏହାଫଳରେ ମାଓବାଦୀଙ୍କ ଏକ ସମ୍ଭାବ୍ୟ ଆକ୍ରମଣ ଯୋଜନା ବିଫଳ ହୋଇଥିବା ସୁରକ୍ଷା ସଂସ୍ଥା କହିଛି। ଦୁର୍ଗମ ବଣ୍ଡା ଅଞ୍ଚଳରେ ଦୀର୍ଘ 13 ଧରି ନିଷ୍ଠାର ସହ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଥିବା ଅଣ୍ଡ୍ରାହଲ୍ ଉପସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ଏହା ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡିଜିଟାଲ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ SSD ବିଦ୍ୟାଳୟ ଓ KMRSରେ ଅନ୍ଲାଇନ୍ କମ୍ପ୍ୟୁଟର କୋଚିଂ କ୍ଲାସ୍ ଆରମ୍ଭ କରାଯାଇଛି। ସପ୍ତାହରେ 2 ଦିନ ଚାଲିବାକୁ ଥିବା

0: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ଶିକ୍ଷା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆରେ, ବୈଠକୀ ଘରେ କେହି କଣ ନାହାନ୍ତି? ଓହୋ, ଚାଷବାସ ସମୟ, ସେଇଥିପାଇଁ ବୋଧେ ଆସିବାକୁ ଡେରି ହଉଛି। ହଉ, ଏଇଠି ଝାଡୁଟା ଅଛି, ମୁଁ ଟିକେ ଘରଟାକୁ ଓଳେଇ ଆଣେ।
1: ତମେ କେତେବେଳେ ଆସିଲ?
0: ଏଇ ସାଙ୍ଗେ ସାଙ୍ଗେ ଆସିଲି। ହେଲେ ମାଗୁଣୀ, ତୋର ଏତେ ଡେରି କାହିଁକି ହେଲା? ତୋର କଣ ସମୟ ଗାନ ନାହିଁ କିରେ?
1: ଆମ ଉପର ସାହି ହରିଆ ଜେଜ ଜାଣିଛ ନା ନାଇଁ ବା ତମେ?
0: ହଁ ପରା।
1: ଇଏ ସେ ଆଜି ବିଲରେ ତଳି କାମ କରୁଥିଲେ, ଆଉ ସେତିକି ବେଳେ ବିଜୁଳି ଘଡ଼ଘଡ଼ି ମାରିଲା, ଆଉ ସେ ଚଡ଼କ ମାଡ଼ରେ ଜେଜେ ପୁରା ବିଲରେ ପଡିଗଲେ।
0: ହଁ ସତରେ?
1: ହଁ, ଆଉ ଚାରି ପାଞ୍ଚ ଜଣ ଗାଁ ପିଲା ତାଙ୍କୁ ନେଇ ତୁରନ୍ତ ଆମେ ହସ୍ପିଟାଲକୁ ଯାଇଥିଲୁ। ଏଇ ପରା ହସ୍ପିଟାଲରୁ ମୁଁ ସାଙ୍ଗେ ସାଙ୍ଗେ ଫେରୁଛି।
0: ତାଙ୍କ ଦେହ ଏବେ କେମିତି ଅଛି ମାଗୁଣୀ?
1: ଇଏ ତାଙ୍କ ଦେହ ଏବେ ଭଲ ଅଛି ଯେ, ହେଲେ ଡାକ୍ତର ବାବୁ କହିଲେ ଚାରି ପାଞ୍ଚ ଦିନ ସେ ବିଶ୍ରାମ ନେବେ।
0: ବୁଝିଲୁ ମାଗୁଣୀ, ବିଜୁଳି ମାରିବା ସମୟରେ ଲୋକେ ବାହାରକୁ ବାହାରିବା ଉଚିତ ନୁହେଁ, କିନ୍ତୁ ଲୋକେ ତ ସଚେତନ ହଉନାହାନ୍ତି।
1: ଠିକ କହିଛ ତମ ଅପା, ଇଏ ଯେତେ ବିଜୁଳି ଘଡ଼ଘଡ଼ି ମାରିଲା, ତମେ ଯଦି ବାହାର ଜାଗାରେ ଅଛ ତୁରନ୍ତ ଘର ଭିତରକୁ ପଳେଇ ଆସିବା କଥା। ଇଏ ସରକାର କେତେ ସଚେତନ କରୁଛନ୍ତି ଲୋକଙ୍କୁ।
0: ହଁ ପରା,
1: ପାଣିପାଗ ବିଭାଗ ତରଫରୁ ଲୋକଙ୍କ ମୋବାଇଲ କି ମେସେଜ ଯାଉଛି ଯେ ତମ ଅଞ୍ଚଳରେ ଆଉ ଅଧଘଣ୍ଟା ପରେ ବିଜୁଳି ଘଡ଼ଘଡ଼ି ହବ। ଯଦି ମେସେଜ ଟି ପାଇଲ ତୁରନ୍ତ ଯଦି ବାହାରେ ଅଛ ଘର ଭିତରକୁ ପଳେଇ ଆସିବା କଥା, ବା ଘରେ ଯଦି ଅଛ ବାହାରକୁ ଯିବା କଥା ନୁହେଁ।
0: ସେଇଆ
1: ଲୋକ କଣ ମାନୁଛନ୍ତି? କିଛି ମାନୁନାହାନ୍ତି, ତାଙ୍କର ମନ ଇଚ୍ଛା ଚାଲି ଯାଉଛନ୍ତି। ଯଦି ବିଲରେ ଧାନ ଫାନ ରହୁଛନ୍ତି ସେମିତି ବିଲରେ ବିଜୁଳି ଘଡ଼ଘଟାରେ କରୁଛନ୍ତି। ଆଉ ଯଦି ଲୋକ ଯଦି ମାନିକି ଚାଲନ୍ତେ ତାହେଲେ କଣ ଏ ଘଟଣା ଘଟନ୍ତା?
0: ଠିକ କହିଛୁ ମାଗୁଣୀ, ବିଜୁଳି ମାରିବା ସମୟରେ ଆମେ ଗଛ ତଳେ କିମ୍ବା ଖୋଲା ଆକାଶ ତଳେ ରହିବା ଉଚିତ ନୁହେଁ।
1: ହଁ, ତୁରନ୍ତ ଆମେ ଘର ଭିତରକୁ ବା ଛାତ ତଳକୁ ପଳେଇ ଆସିବା ନିହାତି ଜରୁରୀ। ଇଏ ସଞ୍ଜ ବେଳଟା ଟିକେ ଗୀତ ବାଦ୍ୟର କାର୍ଯ୍ୟକ୍ରମ ରଖିଲେ ହୁଅନ୍ତାନି?
0: ହଉ, ଶ୍ରାବଣ ମାସ ସନ୍ଧ୍ୟାବେଳଟାରେ ଶିବଙ୍କର ଭଜନଟେ ଶୁଣିବା, ତାପରେ କଥାବାର୍ତ୍ତା ହେବା।
1: ହଉ।

0: ଅପା ଓହ କି ଭଜନ, ସତରେ ମୋ ମନ କର୍ଣ୍ଣ ପବିତ୍ର ହେଇଗଲା।
1: ହଁ ଭାରି ଭଲ ଭଜନଟେ।
0: ଇଏ ଏଥର ଯେମିତି ବର୍ଷା ହେଲାଣି ବୁଝିଲ ଅପା, ମତେ କାଇଁ ଲାଗୁଛି ଆଉ ଭଲ ଧାନ ଅମଳ ହବନି, ସେଇଥିପାଇଁ ମୁଁ ଭାବୁଛି ଏଥର ଗୋଟେ ନୂଆ ଚାଷଟେ କରିବି।
1: କି ଚାଷ କରିବୁ କିରେ ମାଗୁଣୀ?
0: ଛତୁ ଚାଷ।
1: ବାଃ ବଢିଆ କଥାଟେ କହିଲୁ, ଏତେ ଦିନ ପରେ ତୋ ମୁଣ୍ଡରେ ବୁଦ୍ଧି ପଶିଲା।
0: ଏ ଛତୁ ଚାଷ ଆଇଡିଆଟା କୋଉଠୁ ପାଇଲୁ କହିଲ ଅପା?
1: କୋଉଠୁ ପାଇଲୁ?
0: ଏ ଯୋଉ ଅପା ଆମ ଜୟପୁର ଗାଁ।
1: ହଁ
0: ଇଏ ପାଗଳ ଦାଦା ପୁଅ ମନୁଆ।
1: ହଁ
0: ସିଏ ଗଲା ଥର ଛତୁ ଚାଷ କରି ଗୋଟିଏ ଚାରିଚକିଆଟେ କିଣିଛି। ହଁ ଭାରି ଲାଭ ଛତୁ ଚାଷରୁ ପୁରା, ଆଉ ତାରି ଦେଖା ଦେଖି ମୁଁ ଭାବିଛି ଏ ସନ ମୁଁ ଛତୁ ଚାଷଟା କରିବି।
1: ହେଲେ ମାଗୁଣୀ, ତୁ ଛତୁ ଚାଷ ପଦ୍ଧତି ବିଷୟରେ ଜାଣିଛୁ?
0: ଛତୁ ଚାଷ ପଦ୍ଧତି ନା ଅପା, ଛତୁ ଚାଷ ବିଷୟରେ ମୁଁ କିଛି ଜାଣିନି।
1: ହଉ ତାହେଲେ ଆଜି ଆମ ବୈଠକକୁ ଜଣେ ସଫଳ ଛତୁ ଚାଷୀ ଆସୁଛନ୍ତି, ଆମେ ତାଙ୍କଠାରୁ ଛତୁ ଚାଷ ବିଷୟରେ ଶୁଣିନେବା।
0: ବଢିଆ ହେଲା, ଆଉ ଇଏ ଟିକେ ନିକି ସବୁ କଥା ଶୁଣିବା, ତେଣୁ ମୁଁ ଖାତା କଲମ କାଢେ ଆଉ ମୁଁ ସବୁ ଟିପିବି, ଆଉ କଣ ଯାହା ଯାହା ମହାଶୟ କହିବେ ନା କି ଅପା?
1: ହଁ
2: ନମସ୍କାର ଶ୍ରୋତା ବନ୍ଧୁ, ଆଜି ଆମ ଗହଣରେ ଅଛନ୍ତି କୃଷି ଉଦ୍ୟୋଗୀ, ଆମେ ତାଙ୍କଠୁ ଛତୁ ଚାଷ ବିଷୟରେ ବହୁତ ଉପାଦେୟ କଥା ଆଜି ଜାଣିବା ଏବଂ ଆଗକୁ ଆହୁରି ବହୁତ କଥା ବି ଶିଖିବା।
3: ମୋ ନାଁ ସନ୍ତୋଷ କୁମାର ମିଶ୍ର, କଳିଙ୍ଗ ଛତୁ ଉଦ୍ୟୋଗର ମୁଁ ପ୍ରୋପ୍ରାଇଟର ଛତୁଆଧିକାରୀ, ଘର ଆମର ପୁରୀ ଜିଲ୍ଲାର ଦାଣ୍ଡ ମୁକୁନ୍ଦପୁର ଗାଁରେ। 1988 ମସିହାରେ ବିଜେପି କଲେଜରୁ ପାସ୍ ଆଉଟ୍ ହେଲା ପରେ ମୁଁ ପୁଣି ଗୋଟେ ବର୍ଷ ପାଇଁ କୃଷି ମହାବିଦ୍ୟାଳୟ ଅଛି ଭୁବନେଶ୍ୱରରେ, ସେଠି ଡିଷ୍ଟାନ୍ସ ଏଜୁକେସନରେ ପୁଣି ଗୋଟେ କୋର୍ସ କଲି ଛତୁ ଚାଷ ଉପରେ। ଯେତେବେଳେ ଛତୁ ଚାଷ ଉପରେ ଆମେ ସବୁ ପାଠ ପଢ଼ିଲୁ, ସେତେବେଳେ ନା ଓଡ଼ିଶାରେ ଛତୁ ଚାଷର ଅଭାବ ହୋଇଥିଲା, ନା ଗୋଟେ ସୁନେଲି ଭବିଷ୍ୟତ ଥିଲା, କିଛି ଗୋଟେ ମାନେ ଅବାସ୍ତବ ସ୍ଥିତି ଭିତରେ ଆମେ ସବୁ ଗତି କରୁଥିଲୁ। କିନ୍ତୁ ମନରେ ଆଶା ଥିଲା ଯେ ଏଇ ଉଦ୍ୟୋଗଟି ଆରମ୍ଭ ହେଲେ ଓଡ଼ିଶାର ଅନେକ ଲୋକଙ୍କର ଭାଗ୍ୟରେ ପରିବର୍ତ୍ତନ ହେବ ଏବଂ ଏହାକୁ ନେଇ ଦିନେ ଓଡ଼ିଶା ଗର୍ବ କରିବ। ଯେତେବେଳେ ଏହିସବୁ କଥା ଆମ ମନରେ ଥିଲା, ଆମ ସାର୍ମାନେ ଆମକୁ କହୁଥିଲେ, ସେ ସମୟରେ ମୋର ଗୋଟେ ପୁରାତନ କଥା ମନେ ପଡ଼ିଲା। 1973 ମସିହାରେ ଆମ ଗାଁକୁ ଓଡ଼ିଶାର ପ୍ରଥମ ଛତୁ ବୈଜ୍ଞାନିକ ଡକ୍ଟର ଗୋରାଚନ୍ଦ୍ର ରଥ ଆମ ଗାଁକୁ ଆସିଥିଲେ। ସେ ଥିଲେ ପ୍ରଥମ ଭାରତୀୟ ଯିଏକି ଚିକାଗୋରେ ଯାଇକରି କରିଥିଲେ ଡକ୍ଟରେଟ୍ ମଶ୍ରୁମ୍ ଉପରେ। ସେ ଚାହୁଁଥିଲେ ଦୀଘାଠାରୁ ଶ୍ରୀକାକୁଲମ୍ ପର୍ଯ୍ୟନ୍ତ ଯେଉଁ ଉପକୂଳବର୍ତ୍ତୀ ଅଞ୍ଚଳ ଅଛି, ଯେଉଁଠି ପ୍ରଚୁର ମାତ୍ରାରେ ଧାନ ଚାଷ ହୁଏ ଏବଂ ତାହା ଜଳବାୟୁ ଉଷ୍ମ ଆଦ୍ର, ଯେଉଁ ଜଳବାୟୁରେ କି ଛତୁ ଚାଷ ଭଲ ହେବ, ତା ଉପରେ ସେ ଗବେଷଣା କରିଥିଲେ ଏବଂ ସେ କହିଥିଲେ ଓଡ଼ିଶା ଗୋଟିଏ ଗରିବ ରାଜ୍ୟ ହେଲେ ମଧ୍ୟ ଦିନ ଆସିବ ଓଡ଼ିଶା ଏହି ଇଣ୍ଡଷ୍ଟ୍ରି ନେଇ ଗର୍ବ କରିବ ଏବଂ ଓଡ଼ିଶା ଭାରତବର୍ଷର ଛତୁ ଉତ୍ପାଦନକାରୀ ରାଜ୍ୟରେ ପରିଣତ ହେବ, ସାରା ଭାରତକୁ ଏହି ରାଜ୍ୟର ଲୋକମାନେ ଛତୁ ଯୋଗାଇ ପାରିବେ, ସେତେବେଳେ ସ୍ୱପ୍ନ ଦେଖିଥିଲେ। ସେତେବେଳେ ଗାଁକୁ ଆସିଥିଲେ, ସେତେବେଳେ ଆମ ଘର ପାଖରେ ଗୋଟେ ଛୋଟିଆ ଘରେ କିଛି ଲୋକଙ୍କ ସହାୟତାରେ ଗୋଟେ ଛତୁ ଫାର୍ମ ଆରମ୍ଭ ହୋଇଥିଲା, ଯୋଡ଼ିଏ ବେଳ ପଡ଼ିଥିଲା। ସେତେବେଳର ଯେଉଁ ଚିନ୍ତାଧାରା ଥିଲା ସେ କ୍ରମେ କ୍ରମେ ଲିଭିଗଲା। ଯେତେବେଳେ ମୁଁ ପୁଣି କୃଷି ମହାବିଦ୍ୟାଳୟରେ ପାଠ ପଢ଼ିଲି, ସେ ସମୟରେ ସେ କଥା ପୁଣି ଉଜ୍ଜୀବିତ ହେଲା, ତାଙ୍କ କଥା ମନେ ପଡ଼ିଲା। ସୌଭାଗ୍ୟକୁ ସେହି ସମୟରେ ଆମର ଟ୍ରପିକାଲ ମଶ୍ରୁମ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଓୟୁଟ ମାଧ୍ୟମରେ ଯେଉଁ କାମ କରୁଛି, ତାର ଯେଉଁ ଦାୟିତ୍ୱ ଥାନ୍ତି ଡକ୍ଟର ଅଦିତ୍ୟ କୁମାର ପାତ୍ର, ଯିଏକି ଏ କଥାଟାକୁ ଆହୁରି ଆଗକୁ ନେବା ପାଇଁ ଆମକୁ ପ୍ରେରଣା ଦେଲେ, ନୂଆ ନୂଆ ସ୍ୱପ୍ନ ଦେଖାଇଲେ, ସେ ସ୍ୱପ୍ନରେ ଆଗବରେ ଆମେ ଆରମ୍ଭ କଲୁ। ଯେତେବେଳେ ପ୍ରାରମ୍ଭିକ ସ୍ତରରେ ଆରମ୍ଭ ହେଲା, ସେ ସମୟରେ ନା ମୋ ପାଖରେ ପୁଞ୍ଜି ଥିଲା, ନା ମୋତେ କିଏ ସପୋର୍ଟ ଦେଇଥିଲେ, ନା ଗୋଟେ ବାତାବରଣ ଭଲ ଥିଲା ସପକ୍ଷରେ। ମାତ୍ର 36 ଟଙ୍କା ପୁଞ୍ଜି ବିନିମୟରେ 4 ମଞ୍ଜି କିଣି ମୁଁ ଯେତେବେଳେ ଗାଁରେ ଛତୁ ଚାଷ ଆରମ୍ଭ କଲି, ସେଠୁ ଅପନ୍ତରା ଭୂଇଁରେ ଆରମ୍ଭ ହେଲା ଏବଂ ତାହାକୁ ଦେଖି ଲୋକ ଆସିଲେ। ଗାଁରେ ଯେଉଁ ବଡ଼ ବଡ଼ ଲୋକ ଥିଲେ କହିଲେ, ଆରେ ସନ୍ତୋଷ ତ ବିଜେପି କଲେଜରେ ପାଠ ପଢ଼ୁଥିଲ, ଭଲ ତୁ ଷ୍ଟୁଡେଣ୍ଟ, ରନ୍ରେ ଫାଷ୍ଟ ହଉ, ସ୍ପୋର୍ଟସରେ ଭଲ କରୁ, ସମାଜର ଅନେକ କାମ କରୁ, ତୁ ଏଇ ଧନ୍ଦା କ'ଣ କରୁଛୁ, ଏଇସବୁ କ'ଣ ତୋ ଦ୍ୱାରା ହେବ, ତୁ ଆଉ କରନା, ଆକୁ ଗଲେ ଜୀବନ ଜୀବିକା ହେଇପାରିବନି ଏବଂ ତୁ ଚାକିରି ବାକିରି କର। ଘରେ କିନ୍ତୁ ମୋର ନନା, ବୋଉ, ମୋର ଜେଜେମା, ବିଶେଷ କରି ଜେଜେମା କହିଲେ, ସେ ପିଲାଟି ଯାହା କହୁଛି ତାହା କରୁ, କାରଣ ତାକୁ ସ୍ୱାଧୀନ ରୂପେ ବଞ୍ଚିବାକୁ ଦିଅ, ଚାକିରି ତ ସମସ୍ତେ କରୁଛନ୍ତି, ବ୍ୟବସାୟ ସମସ୍ତେ କରୁଛନ୍ତି, ନୂଆ ଜିନିଷ ସେ ଆରମ୍ଭ କରୁଛି। ତେଣୁ ସେ ଜେଜେମାଙ୍କ ପ୍ରେରଣା, ବାପା ମାଆଙ୍କ ଆଶୀର୍ବାଦ, ତାଙ୍କର ପ୍ରେରଣା ସେମାନେ ମନା କରୁନାହାନ୍ତି କେହି। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କାମଟି ଆଗେଇ ନେଲି। 4 ବେଡ଼ରେ ଆମକୁ ପଢ଼ା ହେଇଥିଲା, ଗୋଟିଏ ବେଡ଼ରୁ ପ୍ରାୟ 4 ଫୁଟିବ, କିନ୍ତୁ 4 ବେଡ଼ ପକେଇଲେ ମହିଳା 16 ଫୁଟିବ, ତାକୁ ନେଇ ଆଗକୁ ଯିବି। ବାସ୍ତୁ ସେତେବେଳକୁ ମୁଁ ନ୍ୟାସନାଲ୍ ସ୍କୁଲ ଅଫ୍ ଡ୍ରାମାରେ ପାଠ ପଢ଼ିବା ପାଇଁ ପ୍ରିପେୟାର ହେଉଥାଏ, କିନ୍ତୁ ମୋତେ ସ୍ୱପ୍ନ ଦେଖେ

ହେଲା ସେଠି କିଛି ଲାଭ ହେବନି, ତୁ ଏଠି ଗାଁରେ ଚାଷ କଲେ ଏଠି ଲକ୍ଷ ଲକ୍ଷ ଆୟ ହେବ ଏବଂ ତୁ ଏଠି ଭଲରେ ଜୀବନଯାପନ କରିବୁ। ତେଣୁ ସେ ଯେଉଁ ସ୍ୱପ୍ନ ଆମକୁ ଆଗକୁ ବଢ଼ିବା ସହାୟତା କଲା। ଚାରୋଟି ବେଡ଼ରୁ ଆମେ ଭାବିଥିଲୁ 16 କିଲୋ ଫୁଟିବ ବୋଲି, କିନ୍ତୁ ଛତୁ ଫୁଟିଲା ମାତ୍ର 3ଟି। ତେଣୁ ତାହା ହିଁ ହେଲା ମୋର ଖଡ଼ିପାଠ ଛତୁ ଚାଷର ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର। ସେ ଖଡ଼ିପାଠକୁ ପୁଞ୍ଜି କରିକି ଆଗକୁ ବଢ଼ିଲି। କ୍ରମେ କ୍ରମେ ଯେଉଁ ଲୋକମାନେ ମୋତେ ବିରୋଧ କରୁଥିଲେ ସେମାନେ ସବୁ ସାଇଲେଣ୍ଟ ହୋଇଗଲେ। ମୁଁ ତାଙ୍କୁ ବୁଝାଇ ଦେଇଥିଲି ଯେ ଏଇ କଥା ଦିନେ ଓଡ଼ିଶାକୁ ଗୋଟେ ପରିଚୟ ଦେବ, ବାସ୍ତବିକ ସଫଳ ହୋଇଛି ଓଡ଼ିଶା। ଯେ ଭାରତବର୍ଷର 1 ନମ୍ବର ଜାଗାରେ ପହଞ୍ଚି ଛତୁ ଚାଷରେ ଆମେ ସବୁଥିରେ ପଶିରେ ଥିଲେ ମଧ୍ୟ ଆମେ

0: ଉତ୍ତମଚୁତରେ ଆମେ ଆଗେଇ ଅଛୁ। ବିଶେଷ କରି ପାଳଚତୁ ଆମ ରାଜ୍ୟର ଗୋଟେ ପରିଚୟ ହୋଇଯାଇଛି।
1: ବାଃ, ଖୁବ୍ ସୁନ୍ଦର, ଆପଣଙ୍କ ପ୍ରଚେଷ୍ଟାକୁ ମାନିବାକୁ ପଡିବ। ଆଚ୍ଛା, ଏଇ ଛତୁ ଚାଷ କଲାବେଳେ ଆପଣଙ୍କୁ ଆଉ ସବୁ କଣ ଆହ୍ୱାନ ସବୁ ଆସିଲା ବା ବାଟରେ ଆଉ କଣ ବାଧା ବିଘ୍ନ ସବୁ ଆସିଲା?
0: କୃଷି ଗୋଟିଏ ପ୍ରତିକୂଳ ପରିସ୍ଥିତିରେ ସଫଳ ହେବା ପାଇଁ ପ୍ରେରଣା ଯୋଗାଏ। ଚାଷୀ ଗୋଟିଏ ପ୍ରାଣୀ ଯିଏକି ଲକ୍ଷ ଲକ୍ଷ ଜୀବଙ୍କୁ ପୋଷେ, ଏବଂ ବିଶେଷ କରି ଇଏ ଗୋଟେ ନାଇଦରେ ପ୍ଲାଣ୍ଟ ନରେ ଆନିମଲ, ଇଏ ଗୋଟେ ପ୍ରାଣୀ ନୁହେଁ କିମ୍ବା ଗୋଟେ ଉଦ୍ଭିଦ ନୁହେଁ, ଇଏ ଗୋଟେ ଫଙ୍ଗସ। ଏ ପୃଥିବୀରେ 144,000 ପ୍ରଜାତିର ଫଙ୍ଗସ ଅଛନ୍ତି, ତାକୁ ପୁଣି ଡିଭିଜନ କରାଯାଇଛି। ୟା ଭିତରୁ ଇଡିବୁଲ ଫଙ୍ଗସ ମାତ୍ର 1000 ପ୍ରକାରର, ବାକି ତକ ସବୁ ପଏଜନସ। ତେଣୁ ୟାକୁ ନେଇ କାମ କରିବା ସବୁଠୁ ବଡ଼ କଷ୍ଟକର କାମ। ଗାଈ ଚାଷ ହଉ, ମାଛ ଚାଷ ହଉ, ଆପଣଙ୍କ ଧାନ ଚାଷ ହଉ, ବିଭିନ୍ନ ଚାଷ ବିଭିନ୍ନ ବର୍ଷ ବର୍ଷ ଧରିକି କି 5,000 କି 1,000 ବର୍ଷ ଧରିକି ଆରମ୍ଭ ହେଲାଣି, କିନ୍ତୁ ଛତୁ ଚାଷ ଗୋଟେ ନବୀନତମ ଜ୍ଞାନକୌଶଳ ଯାହାକି ତାକୁ ବହୁତ ହର୍ଡଲ୍ସ ଆସିବ ହିଁ ସ୍ୱାଭାବିକ। ଆପଣ ବେଡ୍ ପକେଇବେ, ମଞ୍ଜି ଦେବେ, ଛତୁ ଫୁଟିବନି। ଛତୁ ଫୁଟିବ, ଛୋଟ ଛୋଟ ହେବ, ବଢ଼ିବନି, ସିଏ ଗୋଟେ ସମସ୍ୟା। ଆପଣ ତାକୁ ନେଇକରି ବିକ୍ରି କଲା, ସିଏ ଗୋଟେ ସମସ୍ୟା। ଆପଣ ବିଶ୍ୱାସ କରିବେନି ଯେ ଯେଉଁ ସମୟରେ ଛତୁ ଚାଷ ଆରମ୍ଭ ହେଲା ସେତେବେଳେ ଲୋକମାନେ ଛତୁ ଖାଇବା ଜାଣିଥିଲେ ସତ, କିନ୍ତୁ ତାହା ଚାଷ ହେଇ ବଜାରରେ ବିକ୍ରି ହେବ ଏ କଥା କିଏ ଭାବିନଥିଲେ। ତେଣୁ ମୋର ଯେତେବେଳେ 5 କିଲୋ 200 ଗ୍ରାମ ଛତୁ ନେଇକରି ମୁଁ ରାଜମହଲ ଛକରେ ଠିଆ ହେଲି, ସେ ସମୟରେ ସେ ଜିନ୍ ପ୍ୟାଣ୍ଟ ସାର୍ଟ ଥାଏ, କଲେଜ ପ୍ୟାଣ୍ଟ ସାର୍ଟ ଥାଏ, ଗଜରା ଗଜରା ଦାଢ଼ି, ତାକୁ ନେଇ ମୁଁ ଗଛ ମୂଳ ଠିଆ ହେଲି। ମୋର ଥିବା ଜୁନିୟର ପିଲାମାନେ ଯେଉଁମାନେ ମୋତେ ଚିହ୍ନିଥିଲେ, କହିଲେ ସାର୍ ଭାଇନା କ'ଣ ଆପଣ ଏମ୍ଏ କରିବା କଥା, ଆପଣ ଏଠି କ'ଣ ଛତୁ ବିକୁଛନ୍ତି? ମୁଁ କହିଲି ଆରେ ଦେଖ, ଏଇ ଯେଉଁ ଜିନିଷ ମୁଁ କରୁଛି ଏହା ଦିନ ଲକ୍ଷ ଲକ୍ଷ ଓଡ଼ିଆକୁ କାମ ଦେବ, ଓଡ଼ିଆଙ୍କ ମନରେ ଖୁସି ଦେବ ଏବଂ ଗର୍ବ ଦେବ। ଯେଉଁ ଓଡ଼ିଆର ଲୋକଙ୍କର ପରିଚୟ ହେଉଛି ଦାଦନ ଖଟିବା, ଯେଉଁ ଓଡ଼ିଆର ପରିଚୟ ହେଉଛି ବଙ୍ଗଳାରେ ଯାଇକି ବାସନ ମାଜିବା ଏବଂ ବଗିଚାରେ କାମ କରିବା, ଏବଂ ଯେଉଁ ଲୋକଙ୍କର କାମ ହେଉଛି ଇଟା ବାଡ଼ିବା ଆନ୍ଧ୍ରପ୍ରଦେଶରେ, ସେ ଶ୍ରମିକମାନେ ଫେରିବେ ଏଠିକି, ନଡ଼ା ପାଣି ଅଛି ତାକୁ ନେଇ ଯେଉଁ ଖାଦ୍ୟ ତିଆରି ହେବ, ତା ଭାରତବର୍ଷରେ ଓଡ଼ିଶାର ଗୋଟେ ନୂଆ ପରିଚୟ ତିଆରି କରିବ। ସେମାନେ ଯେଉଁ ପିଲାମାନେ ଶୁଣନ୍ତି ସେମାନେ ହସିଦିଅନ୍ତି ଟିକେ, ହାଏ କ'ଣ କହୁଛନ୍ତି ସାର୍। ତେଣୁ ସେ ପରିଚୟ ଯେତେବେଳେ ସେମାନେ ଦେଖନ୍ତି ବିଭିନ୍ନ ଟିଭିର ପ୍ରୋଗ୍ରାମରେ, ଯେତେବେଳେ ସମ୍ବାଦପତ୍ରରେ, ଯେତେବେଳେ ଗୁଗୁଲରେ ମାରନ୍ତି, ମସ୍ରୁମ୍ ମ୍ୟାନ୍ ଅଫ୍ ଓଡ଼ିଶା ଗୁଗୁଲରେ ମାରିଲେ ଦେଖାହଉଛି ମୋ କାହାଣୀ, ଯେତେବେଳେ ସେମାନେ ଦେଖା ହୁଅନ୍ତି, କହନ୍ତି ଭାଇ ତୁମେ ଯେତେବେଳେ ଯେଉଁ କଥା କହିଥିଲ ସେ କଥାଟି ମୋର ଏବେ ବି ମନେ ଅଛି, ସେ କଥାଟି ଏବେ ପୂରଣ ହେଇଛି। ମୁଁ ସେଥିପାଇଁ କି ଗୋଟିଏ ବର୍ଷରେ ହେଇନି, 1989 ଟିଲ୍ ନାଓ 2026, ଏ ଯେଉଁ ଲମ୍ବା ଇତିହାସ, ତା ଭିତରେ ଅନେକ ଘଟଣା ଘଟିଯାଇଛି, ଅନେକ ପ୍ରତିରୋଧ ମଧ୍ୟ ଆସିଛି। 6-6 ବାତ୍ୟା, ମହାବାତ୍ୟା, ଫାଇଲିନ, ଫନି, ହୁଡ଼ୁହୁଡ଼ୁ, ତିତିଲି, ଏମିତି ଅନେକ ବାତ୍ୟା, ତା ସହିତ 2-3 ବନ୍ୟା। ସେ ଫାର୍ମ ଉପରେ ଯାଇଛି, ଫାର୍ମ ଭାଙ୍ଗି ଯାଇଛି, କିନ୍ତୁ ମୁଁ ମନ ଭାଙ୍ଗିନି, ସେ ଫାର୍ମ ଛାଡ଼ି ଯୋଗୁଁ ଠିଆ କରିଛି, ମୁଁ ବି ଠିଆ ହେଇଛି। ଏବଂ ସେ ପ୍ରତିକୂଳ ପରିସ୍ଥିତି ଠିଆ କାରଣରୁ ଅନେକ ଲୋକ ସାହାରା ପାଲଟିଛନ୍ତି। ନିରନ୍ତର ଭାବେ ଲୋକମାନଙ୍କୁ ଜ୍ଞାନ କୌଶଳ ଦେବା ସଙ୍ଗେ ସଙ୍ଗେ ଭାରତବର୍ଷର 11 ରାଜ୍ୟକୁ ଏ ଟେକ୍ନୋଲୋଜି ସମ୍ପ୍ରସାରଣ କରିଛି। ଏବଂ ସବୁଠୁ ଖୁସିରେ ହେଉଛି, ଯେତେବେଳେ ଆମର ଗୋଟିଏ ହେଡ଼ ଅଫିସ୍ ଅଛି ଡାଇରେକ୍ଟର ଅଫ୍ ମସ୍ରୁମ୍ ରିସର୍ଚ୍ଚ ସୋଲାନରେ, ହିମାଚଳ ପ୍ରଦେଶରେ, ପ୍ରତିବର୍ଷ ଏଠି ମେଳା ଲାଗେ। 2011 ମସିହାରେ ପ୍ରଥମ ଓଡ଼ିଆ ହିସାବରେ ଯେତେବେଳେ ମୋତେ ଆଇସିଆର୍ ଆୱାର୍ଡ ତରଫରୁ ଗୋଟିଏ ସମ୍ମାନସୂଚକ ପଦ ମିଳିଲା, ଯେ ସେ ସମୟରେ ମୁଁ ଆଖିରେ ଲୁହା ଆସିଗଲା, ପ୍ରକୃତିରେ ମୁଁ ଯେଉଁ ପ୍ରତିକୂଳ ପରିସ୍ଥିତିକି ଏଠି ପହଞ୍ଚିଛି ତା ପ୍ରତି ନିଶ୍ଚିତ ରୂପେ ଉପନା କିଏ ଗୋଟେ ଦେଖୁଛି ମୋତେ। ତା ଯୋଗୁଁ ସର୍ବୋଚ୍ଚ ସଂସ୍ଥା ଯେଉଁ କୃଷି ବିଭାଗର ଆଇସିଆର୍, ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ, ତାହା ଆଜି ମୋତେ ଦେଇଛି, ଏବଂ ତାହା ପ୍ରଥମ ଓଡ଼ିଆ ଲୋକ ପାଇଥିବା କାରଣରୁ ମୋ ମନରେ ବହୁତ ଖୁସି ହୋଇଯାଇଥିଲା। ତାଠୁ ମୁଁ ଆଗେଇ ଚାଲିଲି ଏବଂ ପୁରସ୍କାର ପାଇଁ କାମ କରୁନଥିଲି, ମୁଁ କାମ କରୁଥିଲି ମୋ ଓଡ଼ିଆ ଲୋକମାନେ ଯେଉଁମାନେ ବାହାରେ ଦାରିଦ୍ର୍ୟ ସୀମାରେଖା ରହିକରି ସେମାନେ ବାହାରେ କୁଡ଼ିବେଳା ଖଟୁଛନ୍ତି, ସୁରଟରେ ଲୁଗା ପିଙ୍ଗି କରୁଛନ୍ତି, ବମ୍ବେରେ ଚାହା ବିକୁଛନ୍ତି, ବହୁତ ଦୁଃଖରେ ଘଟଣା ଘଟୁଛନ୍ତି। ମୁଁ ସାରା ଭାରତବର୍ଷ ବୁଲା ଦେଖିଲି ଯେ ଓଡ଼ିଆ ଲୋକମାନଙ୍କ ପାଇଁ ଟ୍ୟାଲେଣ୍ଟ ଅଛି, ପରିଶ୍ରମୀ ସେମାନେ, ସେମାନଙ୍କୁ ଉଦ୍ୟମ କରିବାର ସମର୍ଥ ଅଛି, କିନ୍ତୁ ସୁଯୋଗ ଅଭାବରୁ ସେମାନେ ପାରୁନାହାନ୍ତି। ସେହି ସକାଶେ ଯେତେବେଳେ ଲୋକମାନେ କାମ ପାଇଲେ, ଆଜି 130,000 ଉର୍ଦ୍ଧ୍ୱ ଲୋକ ଏଠି ଫ୍ୟାମିଲି ଏଠି କାମ ପାଇଛନ୍ତି, ଏବଂ ବାର୍ଷିକ 2,500,000 କୋଟିର କାରବାର ହେଉଛି, 350 ମଞ୍ଜି ୟୁନିଟ୍ ଅଛି, ଏବଂ ବହୁତ କାମ ହେବା କାରଣରୁ ଓଡ଼ିଶା ଯେ ଏଗା ଆଗରେ ଅଛି।
1: ଆପଣଙ୍କ ଉଦ୍ୟମ ବହୁତ ପ୍ରେରଣାଦାୟୀ। ତାହେଲେ ଏଇସବୁ ଛତୁ ଚାଷର ଉଦ୍ୟମ କଲା ଭିତରେ ଆପଣଙ୍କ ପ୍ରୋତ୍ସାହନ ସବୁ କିଏ ହେଇଛନ୍ତି, କିଏ ବାଟରେ ଆପଣଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି?
0: ପ୍ରଥମ ପ୍ରୋତ୍ସାହନ ମୋ ବାପା ମା, ତାଙ୍କର ଆଶୀର୍ବାଦ, ତାଙ୍କର କେବେ ନିରାଶ କରିବା ଦେଇନାହାନ୍ତି ସେ, ଏବଂ ତା ସହିତ କୃଷି ବୈଜ୍ଞାନିକମାନେ ଯେଉଁମାନେ ମୋତେ ପାଠ ପଢ଼ାଉଥିଲେ, ଯେଉଁମାନଙ୍କ ପାଖରେ ମୁଁ ଶିଖିଥିଲି, ଅନେକ ବୈଜ୍ଞାନିକ ନାଁ ତ କହିଲେ ସମସ୍ତଙ୍କର, ତଥାପି ଡକ୍ଟର ଗୋରଚନ୍ଦ୍ର ରଥ, ଡକ୍ଟର ଅଦୈତ କୁମାର ପାତ୍ର, ଡକ୍ଟର ନିରଞ୍ଜନ ପଣ୍ଡା, ଡକ୍ଟର ଚିନାରା, ଡକ୍ଟର ବିକ୍ରମ ପାଣି, ଡକ୍ଟର କୈଳାଶ୍ୱର ମହାପାତ୍ର, ଅନେକ ସାଇଣ୍ଟିଷ୍ଟ ଯେଉଁମାନେ ସହାୟତା କରିଛନ୍ତି, ଏବଂ ସେଥିପାଇଁ ମଧ୍ୟ ସରକାର ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି। 2005 ଅକ୍ଷୟ ତୃତୀୟାର ପୂର୍ବ ଦିନ ମୋତେ ଗୋଟେ ଚିଠି ଆସିଲା, ଆପଣ ଆସନ୍ତୁ, ଆପଣଙ୍କୁ କାଲି ସମ୍ମାନ କରାଯିବ ଅକ୍ଷୟ ତୃତୀୟାରେ। ମୁଁ କ'ଣ ସମ୍ମାନ ନା, ଆପଣ ଛତୁ ଚାଷରେ ଏତେ ଲୋକଙ୍କୁ ସାହାଯ୍ୟ କରିଥିବା କାରଣରୁ ଆପଣଙ୍କୁ ସମ୍ମାନିତ କରାଯିବ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅକ୍ଷୟ ତୃତୀୟା ଦିନ ଗୋଟିଏ ମାନପତ୍ର, ଗୋଟିଏ ସାଲ୍ ଦେଇକି ମୋତେ ଯେତେବେଳେ ପଚାରିଲେ ତୁମ ଲକ୍ଷ୍ୟ କ'ଣ, କ'ଣ ତୁମେ ଚାହୁଁଛ, ମୁଁ କହିଲି ଆଜ୍ଞା ଆଗକୁ ଯିବି ଛତୁ ଚାଷରେ, ନା ତୁମେ ଆଗକୁ ଚାଲ, ମୁଁ ତୁମ ପଛରେ ଅଛି। 10,000 ଲୋକ ମୁଁ ବି ତାଳି ମାରିଲି, ସେଇଠି ମୋ ମନୋବଳ ବଢ଼ିଗଲା ଯେ ମୁଁ ଯଦି ଚାକିରି କରିଥାନ୍ତି ବା ଅନେକ ଛୋଟକଟା ବ୍ୟବସାୟ କରିଥାନ୍ତି, ଆଜି ଏ ସମ୍ମାନ ମୋତେ ମିଳିନଥାନ୍ତା। ପ୍ରଥମ ଓଡ଼ିଆ ଚାଷୀ ହିସାବରେ ଆମ ଷ୍ଟେଟ୍ ଆୱାର୍ଡ଼

0: ପ୍ରଥମ ଷ୍ଟେଟ୍ ଅର୍ଡ଼ର ମଧ୍ୟ ପାଇଛି। ଦ୍ୱିତୀୟ କଥା ହେଉଛି ସରକାରୀ ସହାୟତା। ସରକାରୀ ସହାୟତାର ହାତ ସେମାନେ ବଢ଼େଇଛନ୍ତି। ପ୍ରଥମେ ପ୍ରଥମେ ସେମାନେ ଲୋନ୍ ଦେବାକୁ ନାପସନ୍ଦ କରୁଥିଲେ। 5,270 ଟଙ୍କା ପ୍ରଥମେ ଲୋନ୍ ଦେଇଥିଲେ, ତାକୁ ସୁଝିସାରିଲା ପରେ ମୁଁ ପୁଣି 1,00,000 ଲୋନ୍ ପାଇଲି। ସେ ଲୋନ୍ ସୁଝିଲା ପରେ ଏବେ ମୁଁ 10ମ ଥର ପାଇଁ ଲୋନ୍ ଆଣିଛି। ମୁଖ୍ୟମନ୍ତ୍ରୀ କୃଷି ଯୋଜନା, ଏମ୍ଆଇଡିଏଚ୍ ଯୋଜନା ଏବଂ ଉଦ୍ୟାନ କୃଷି ଯୋଜନା, ଅନେକ ଯୋଜନା ଭିତରେ ଆମର ସରକାର ଆମକୁ ହାତ ବଢ଼େଇଛନ୍ତି। ତାର କାରଣ ହେଉଛି ଲୋକଙ୍କ ପାଖରେ ଏବେ ସମୟ ଆଉ ନାହିଁ, ବିଶେଷ କରିକି ତାଙ୍କର ମାନେ ଅବସର ନେବା ପାଇଁ କାମ ଦରକାର, ଲୋକଙ୍କ ରୋଜଗାର ଦରକାର, ଲୋକଙ୍କ ପରିବାର ପ୍ରଚଳନ ଦରକାର। ସେଥିପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଆମକୁ ସହାୟତା ଦେଉଛନ୍ତି। ମୁଁ ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇ ଦ୍ୱିତୀୟ ଥର ପାଇଁ ଲୋନ୍ ଆଣିଛି, ପ୍ରାୟ ସେଇ 40,00,000 ଟଙ୍କା। ସେଥିରୁ ଅଧାଅଧି ଛାଡ଼ ହୋଇଛି ଏବଂ ଆଉ ଅଧାକୁ ମୁଁ ସୁଝି ଚାଲିଛି। ତେଣୁ ସରକାର ଯଥେଷ୍ଟ ସହାୟତା ହାତ ବଢ଼ାଉଛନ୍ତି। ଆମର ଚାଷୀମାନେ ଦିନରାତି ପରିଶ୍ରମ କରୁଥିବା କାରଣରୁ ଅନେକ ସରକାରୀ ଯୋଜନା ବିଷୟରେ ଜାଣିପାରନ୍ତି ନାହିଁ। ସେଥିପାଇଁ ଉଦ୍ୟାନ ବିଭାଗ ତରଫରୁ ଏମ୍ଆଇଡିଏଚ୍ ମାନେ ଆପଣଙ୍କର ଗୋଟେ ବଢ଼ିଆ ଯୋଜନା। ସେ ଯୋଜନାରେ ଏବେ 2,00,000 ଟଙ୍କାର ଗୋଟେ ଯୋଜନା ଆସିଛି, ଯେଉଁ ଯୋଜନାରେ କି 1,00,000 ଛାଡ଼, ଯଦି 2,00,000 ଟଙ୍କାରେ ଗୋଟିଏ ପ୍ରୋଜେକ୍ଟ କରେ ସେଥିରେ ସରକାର ଦେବେ 1,00,000 ଟଙ୍କା। ସେ ଯୋଜନା ବ୍ୟତୀତ ଆପଣଙ୍କର ସେଲ୍ଫ ହେଲ୍ପ ଗ୍ରୁପ୍ ମାନେ କହୁଛନ୍ତି, ସେମାନେ ଯେ ଛୋଟ ଛୋଟ ଫାର୍ମ କରିବେ ସେମାନେ ମଧ୍ୟ ଗ୍ରୁପ୍ କଲେ 8,000 ଟଙ୍କା ଏବଂ ଇଣ୍ଡିଭିଜୁଆଲ୍ କଲେ 7,000 ଟଙ୍କାର ସବସିଡ଼ି ମଧ୍ୟ ସେଥିରେ ଅଛି। ଏବଂ ସବୁଠୁ ଭଲ ଯୋଜନା ହେଉଛି ଆପଣ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଯାହାକି ସଫଳତାର ସହିତ କାର୍ଯ୍ୟକାରୀ ହେଉଛି ଏବଂ ସେଥିରେ ମହିଳାମାନଙ୍କୁ 50%, ସାଧାରଣ ବର୍ଗର 40%, ଏବଂ ଯେଉଁମାନେ ଏଗ୍ରିକଲଚର ଗ୍ରାଜୁଏଟ୍ ସେମାନଙ୍କୁ 50%, ଏବଂ ଆଦିବାସୀ ଏବଂ ହରିଜନ ମାନଙ୍କୁ ସେମାନଙ୍କୁ ମଧ୍ୟ 50%। ଏହି ଯୋଜନାଟି ଗୋଟେ ଟାଇମ୍ ବାଉଣ୍ଡ ପ୍ରୋଜେକ୍ଟ, ଆପଣ ଠିକ୍ ସମୟରେ ଯଦି କରିବେ ତାହେଲେ ଆପଣ ସବସିଡ଼ି 2 କୋଟି ଟଙ୍କାର ପର୍ଯ୍ୟନ୍ତ ସବସିଡ଼ି ମଧ୍ୟ ଏଥିରେ ରହିଛି। ଏଥିରେ ଆପଣ ଛତୁ ଚାଷ, ଛତୁ ମଞ୍ଜି ତିଆରି କାରଖାନା, ଛତୁ ପ୍ରୋସେସିଂ ଏବଂ ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ କରିକି ଆପଣମାନେ ସହାୟତା ପାଇପାରିବେ।
1: ଆମେ ଛତୁ ଚାଷ ତ କରିବା, କିନ୍ତୁ ଆପଣ ମାର୍କେଟ ବା ବଜାର ବ୍ୟବସ୍ଥା ଅଛି ତ, ତାକୁ ପୁଣି ବିକିବା ତାର ଆଗକୁ ପୁଣି।
0: ପ୍ରଥମ ଦିନର ଛତୁ ଚାଷ ଯୋଜନା ଆରମ୍ଭ କଲି, ମୋତେ ସାର୍ମାନେ କହିଥିଲେ ଆପଣ ଯୋଉଠୁ ଥିବେ ବିକ୍ରି ହେବ। ମୁଁ ଯେତେବେଳେ ରାଜମହଲ ଛକରେ ଛତୁ ବିକ୍ରି ଆରମ୍ଭ କଲି, ସେ ସମୟ ଲୋକ ପଚାରିଲେ ଇଏ ମେ ମାସରେ ଛତୁ ଆସିଲା କୋଉଠୁ। ମୁଁ କହିଲି ଆଜ୍ଞା ଚାଷ ହେଉଛି, ନା ନା ଇଏ ଚାଷ ହେବା ଜିନିଷ, ଇଏ ଅଲଗା ଜିନିଷ, ଗୋଟେ କ'ଣ ଅଣ୍ଡା ଭଳିଆ ଦେଖାଉଛି। ମୁଁ କହିଲି ଛତୁର କଢ଼ ନା, ଛତୁ ଫୁଟି ତ ଫୁଟିଲେ ବିକ୍ରି ହେବେ, ଇଏ କ'ଣ ଅଣ୍ଡା ଭଳିଆ ବିକ୍ରି କରୁଛନ୍ତି। ମୁଁ କହିଲେ କିପିଂ କ୍ୱାଲିଟି ରହିବ, ୟାକୁ ରଖିଲେ 24 ଘଣ୍ଟା ରଖିପାରିବେ, ଫୁଟିଲେ ଆଜ୍ଞା 2-3 ଘଣ୍ଟାରେ ବନ୍ଦ ଖରାପ ହୋଇଯିବ। ତେଣୁ ମାର୍କେଟିଂ ପାଇଁ ସେଦିନ ମୁଁ ଲଗାତାର ଭାବେ 5:00 PM ରୁ 9:00 PM ପର୍ଯ୍ୟନ୍ତ ମୁଁ ଠିଆ ହେଲି। ମୋ ସାମ୍ନାରେ ମୋର ଗାଁକୁ ଶେଷ ବସ୍ଟି 9:00 PM ପଳେଇଲା, ନା ମୋ ପାଖେ ପଇସା ଥାଏ ଆସିବା ପାଇଁ, ନା ଖାଇବେ ପଇସା ଥାଏ। ସେ ଛତୁକୁ ତକିଆ କରି ମୁଁ ଫୁଟପାଥରେ ଶୋଇଯାଇଥିଲି ସେଦିନ। କିନ୍ତୁ ତା ପରଦିନ ସେ ଝାଡ଼ୁଦ୍ୱାରା ଝାଡ଼ୁ କରନ୍ତି, ସେମାନେ କହିଲେ ନାଇଁ ଆପଣ ଏଠିକାର ବିକ୍ରି ହେବ, ଆପଣ ସେ ପାଖାପାଖି କ୍ୱାର୍ଟରମାନଙ୍କରେ ବିକ୍ରି କରନ୍ତୁ। ମୁଁ ସେ ବ୍ୟାଗ୍ ଖଣ୍ଡ ଧରିକି ପାଖରେ କ୍ୱାର୍ଟରରେ ବିକ୍ରି କଲି, ସେମାନେ ଶିକ୍ଷିତ ଲୋକ ସେମାନେ ସବୁ ଜାଣିଲେ, ଜାଣିଲା ପରେ ଛତୁ ବିକ୍ରି ହେଇଗଲା। ସେ 9:00 ଛତୁ ବିକ୍ରି ହେଇଗଲା, ମୋ ମନରେ ଭରସା ଆସିଲା ଗୋଟାଏ ଜାଗାରେ ଛତୁ ବିକ୍ରି ହେବନି, ବୁଲିକିରି ବିକ୍ରି କରିବାକୁ ପଡ଼ିବ। ଏବଂ ତାହା ଧାରା ଭାବେ ଅବ୍ୟାହତ ରହିଛି। ଆପଣ ଦେଖିବେ ଭୁବନେଶ୍ୱରରେ ପ୍ରାୟ 400 ପଏଣ୍ଟରେ ଆପଣଙ୍କର ଛତୁ ଟେବୁଲ୍ ମାନ ରଖିଛି, ତାପରେ ଛତୁର ରଖାହେଇଛି, ବ୍ୟାଗ୍ ଗୁଡ଼ା ରଖାହେଇଛି, ଛତୁ ବିକ୍ରିର ଅସୁବିଧା କିଛି ନାହିଁ। ଏବେ ଦୁବାଇରୁ ଅର୍ଡ଼ର ଆସୁଛି, ଏବେ ବମ୍ବେରୁ ଅର୍ଡ଼ର ଆସୁଛି, ଏବେ ଆମ ରାଜ୍ୟରୁ 3-4 ପ୍ରଦେଶକୁ ଜିନିଷ ଯାଉଛି, ଆନ୍ଧ୍ରପ୍ରଦେଶ ଯାଉଛି, ଆପଣ ଛତିଶଗଡ଼ ଯାଉଛି, ଆପଣ ପଶ୍ଚିମବଙ୍ଗ ଯାଉଛି, ଆପଣଙ୍କର ଏ ପାଖାପାଖି ଯେଉଁ ରାଜ୍ୟଗୁଡ଼ା 4 ରାଜ୍ୟ ଅଛି, ସେ ରାଜ୍ୟକୁ ଛତୁ ଯାଉଛି। ଅସମ୍ଭବ ଡିମାଣ୍ଡ, ଯେଉଁଠି ଓଡ଼ିଆ ଲୋକ ଅଛନ୍ତି ସେମାନେ ସେଠି ଚାହୁଁଛନ୍ତି ଛତୁ ପାଇବା ପାଇଁ, କିନ୍ତୁ ପାଉନାହାନ୍ତି। ଯେତେବେଳେ କରୋନା ହେଲା ସେତେବେଳେ ସୁରଟରେ ଗୋଟେ କମ୍ପାନୀ ମୋତେ ଡାକିଲା, ଆପଣ ଏଠି ଛତୁ ଚାଷ ଉପରେ ଟ୍ରେନିଂ ଦିଅନ୍ତୁ। ମୁଁ ସେତେବେଳେ ଯେତେବେଳେ ରେଳ ଚାଲୁନଥିଲା ମୁଁ ପ୍ଲେନ୍ରେ ଯାଏ, ସେତେବେଳେ ମୁଁ ସାଙ୍ଗରେ 5 କିଲୋ ଛତୁ ସାଙ୍ଗରେ ନେଇଯାଏ। ଏବଂ 5 କିଲୋ ଛତୁର ଦାମ ସେ ସମୟରେ ଏଠି ଯେତେବେଳେ 100 ଟଙ୍କା ବିକ୍ରି ହେଉଥିଲା ସେଠି ବି କରିଥିଲା 5 ଟଙ୍କା। ତେଣୁ ବାହାର ମାର୍କେଟ ପ୍ରଚଳନ ଅଛି, ଆମର ଓଡ଼ିଶା ବ୍ୟତୀତ ଅନେକ ଜାଗାରେ ପାଳ ଛତୁ ହେଉନଥିବା କାରଣରୁ ଆଗାମୀ ଦିନରେ ଏ ଇଣ୍ଡଷ୍ଟ୍ରି ଗୋଟେ ବିରାଟ ଇଣ୍ଡଷ୍ଟ୍ରି ଧାରଣ କରିବ। ମୋର ମଧ୍ୟ ଗୋଟେ ପାଇପ୍ ଲାଇନ୍ରେ ପ୍ରୋଜେକ୍ଟ ପଡ଼ିଛି 2 କୋଟି ଟଙ୍କାର, ଯେଉଁଥିରେ କି ଛତୁର 10ଟା ଆଇଟମ୍ ତିଆରି ହେବ। ଛତୁ ଆଚାର ତିଆରି ହେବ, ବଡ଼ି ତିଆରି ହେବ, ପାମ୍ପଡ଼ ତିଆରି ହେବ, ବିସ୍କୁଟ ତିଆରି ହେବ, ଚାଉମିନ୍ ତିଆରି ହେବ, ପାଉଡର୍ ତିଆରି ହେବ, ପ୍ରୋଟିନ୍ ପାଉଡର୍ ତିଆରି ହେବ ଏବଂ ସ୍କାନିଂ ତିଆରି ହେବ, ଯାହାକି ବଡ଼ ବଡ଼ ମଲ୍ ମାନଙ୍କରେ ବିକ୍ରି ହେବ। ଆମେ ଯେତେବେଳେ ଘରେ ଚାହା କରିବା ପାଇଁ ବା କ୍ଷୀରି କରିବା ପାଇଁ ଅମୁଲ ପ୍ୟାକେଟ୍ କାଟିକିରି ତାକୁ ପାଣିରେ ଗୋଳେଇକି କ୍ଷୀରି କରିକିରି ବା କ୍ଷୀର କରି ତାକୁ ୟୁଜ୍ କରୁଛୁ, ଠିକ୍ ସେମିତି ଆମର ପ୍ରୋସେସିଂ ଛତୁ ଯେତେବେଳେ ଦିଲ୍ଲୀର ଗୃହିଣୀ, କୋଲକାତାର ଗୃହିଣୀ, ବାଙ୍ଗାଲୋରର ଗୃହିଣୀ, ମାଡ୍ରାସର ଗୃହିଣୀ କାଟିକିରି ବିକ୍ରି କରିବ, ତା ତଳେ ଲେଖା ହେଇଥିବ ମେଡ୍ ଇନ୍ ଓଡ଼ିଶା। ସେହିଦିନ ପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ।
1: ଆଜିର ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ପଛରେ ଧାଉଁଛନ୍ତି, କିନ୍ତୁ ସେମାନେ କିଭଳି ଚାଷକୁ ଆପଣେଇବେ ତାଙ୍କ ପାଇଁ କିଛି ସନ୍ଦେଶ ଦିଅନ୍ତୁ।
0: ପ୍ରତି ପାଣି ବଞ୍ଚିବା ପାଇଁ ବିଶେଷ କରି ମଣିଷ ପାଇଁ ରୋଟି, କପଡ଼ା, ମକାନ ପ୍ରଥମେ ଦରକାର। ଖାଦ୍ୟ ଖାଦ୍ୟ ପାଇଁ ଚାଷ ହିଁ ଏକମାତ୍ର ଅବଲମ୍ବନ, ତା ବ୍ୟତୀତ ଅଲଗା ଉପାୟ ନାହିଁ। ଆପଣ 5 କୋଟି ଟଙ୍କା ଇନକମ୍ କରିପାରନ୍ତି, କିନ୍ତୁ ଆପଣ ମୁଠାଏ ଭାତ ନ ଖାଇଲେ ସେ 5 କୋଟିର ମୂଲ୍ୟ କିଛି ରହିବନି। ତେଣୁ ଆଗାମୀ ଦିନ ପିଢ଼ି ଯେଉଁ ଚାଷ ପାଇଁ ମୁହଁ ଫେରିଛନ୍ତି ସେ ଖୁବ୍ କମ୍ ଦିନରେ ପୁଣି ଫେରିବାକୁ ବାଧ୍ୟ ହେବେ। ତା କାରଣ ଆପଣଙ୍କର ପାରମ୍ପରିକ ଚାଷରୁ ଏବେ ନୂଆ ନୂଆ ଚାଷ କୌଶଳ ଉଦ୍ଭାବନ ହେଇସାରିଲାଣି, ଆବିଷ୍କାର ହେଇସାରିଲାଣି। ଲୋକ ଦେଖିଲେଣି ଯେ କମ୍ ଜାଗାରେ କେମିତି ଅଧିକ

0: ପାଇବା। ଛତୁ ଚାଷ ଗୋଟିଏ ନବୀନତମ ଜ୍ଞାନକୌଶଳ। ଏହା ବିନା ଭୂମିରେ ଆପଣ ରିଆକ୍ କରିକି ଶୂନ୍ୟକୁ ମଧ୍ୟ ବ୍ୟବହାର କରି କରିପାରିବେ। କମ୍ ଜାଗାରେ ହଜାର ସ୍କୋୟାର ଫୁଟ ଜାଗାରେ ମାସିକ 30,000 ଟଙ୍କାର ଇନକମ ହେବାର ବାଟ ମଧ୍ୟ କରାଯାଇଛି ଏବଂ ତାହା ବିକ୍ରି କରିବାର ଆଉ ଅସୁବିଧା ନାହିଁ। ଚାଷ କୌଶଳ ପରିବର୍ତ୍ତନ ହୋଇଛି, ନୂଆ ନୂଆ ଜ୍ଞାନକୌଶଳ ଲୋକ ଆପଣେଇଲେଣି। ଆଗାମୀ ଯୁବପିଢ଼ି ଯେଉଁ କମ୍ପ୍ୟୁଟର ଭାଗେ ବସିକି ଚାକିରି କରୁଛନ୍ତି ସେମାନଙ୍କର ଚାକିରି ଆସ୍ତେ ସ୍କୁଇଚ ଏଆଇ ଆସିଗଲା ପରେ ଚାକିରି ସ୍କୁଇଚ ହେବାକୁ ଯାଉଛି। ବିଭିନ୍ନ କମ୍ପାନୀ ଛଟେଇ କରିବା ଆରମ୍ଭ କଲେଣି। ବ୍ୟବସାୟ କରିବାକୁ ଲକ୍ଷ ଲକ୍ଷ ଟଙ୍କା ଦରକାର ସେତକ ନାହିଁ। ତେଣୁ ଏଇ ଯେଉଁ ନବୀନତମ ଜ୍ଞାନକୌଶଳ ଛତୁ ଚାଷଟି ମାତ୍ର ଲକ୍ଷେ ଟଙ୍କା ଭିତରେ ମ୍ୟାକ୍ସିମମ୍ ହେଇକି ବଢ଼ିଆ ଫାର୍ମଟିଏ ହେବ, ସେଥିରେ ମାସକୁ 30,000 ଟଙ୍କାର ଇନକମ୍ ହେବାର ବ୍ୟବସ୍ଥା ମଧ୍ୟ ଅଛି। ମାର୍କେଟିଂର ବ୍ୟବସ୍ଥା ତିଆରି ଥୁଆ ହେଇଛି, ମଞ୍ଜି ପ୍ରତି ବ୍ଲକରେ ପାଖାପାଖି ହେଇଗଲାଣି ଏବଂ ଜ୍ଞାନକୌଶଳ ମଧ୍ୟ ଆମମାନଙ୍କ ଭଳି ଚାଷୀମାନେ ତାଙ୍କୁ ସହଯୋଗ କରୁଛୁ। ଏଥିରେ ମଧ୍ୟ ଅନେକ ପ୍ରକାର ଗୋଟିଏ କଥା ଏଠି କହିଦେବାକୁ ଚାହେଁ, ଚାଷୀମାନେ ଯେତେବେଳେ ଆରମ୍ଭ କରୁଛନ୍ତି ସେମାନେ ନୂଆ ନୂଆ ଜ୍ଞାନକୌଶଳ ଭଲ ଭାବେ ଧରିପାରିନାହାନ୍ତି ଏବଂ ସେଥିପାଇଁ କିରି ଆମର କୃଷି ମହାବିଦ୍ୟାଳୟ ନିରନ୍ତର ତା ଟ୍ରେନିଂ କରୁଛି। ଆଉ ଆମ ଭଳି ଉଦ୍ୟୋଗୀମାନେ, କେବଳ ମୁଁ ଏକା ନୁହେଁ, ମୋ ଭଳି ଅନେକ ଉଦ୍ୟୋଗୀ ଅଛନ୍ତି ଯେଉଁମାନେ ପୁରୁଣା ହେଇଗଲେଣି, ସେମାନେ ମଧ୍ୟ ଏ ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିକରି ସେମାନେ ମଧ୍ୟ ଲୋକଙ୍କୁ ଯେଉଁ ଫେଲୋର ହେବାର ଯେଉଁ ତାକୁ ନିରାକରଣ କରିବା ପାଇଁ ବିଭିନ୍ନ ପ୍ରକାର କଥା ଆମ ଲୋକଙ୍କୁ ବୁଝାଉଛୁ। ଆମେ ବିଶେଷ କରି ଆମର ଯେଉଁ କଳିଙ୍ଗ ମଶୃମ ସଂସ୍ଥାଟି ଅଛି ସେଥିରେ 5 ୟୁନିଭର୍ସିଟିର ପିଲାମାନେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି, ସୋଆ, ସିଏସ୍ଟି, ଓୟୁଟି, ସେଞ୍ଚୁରିଆନ୍, ଏଇସବୁ 5 ସେମାନେ ଯେଉଁ ଆସୁଛନ୍ତି ସେମାନେ ବିଭିନ୍ନ ଜାଗାରେ ମଧ୍ୟ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ସେମାନେ ଯେଉଁ ମାସେ କାଳଷ୍ଟି ଜ୍ଞାନକୌଶଳ ପାଆନ୍ତି ଫ୍ରି ଅଫ୍ କଷ୍ଟରେ, ସେମାନେ ମଧ୍ୟ ତାକୁ କାମେଲ ଲଗାନ୍ତି। ଯେଉଁଠି ସେମାନେ ହାରିଯାଆନ୍ତି ବା ତାର ବାଟ ପାଆନ୍ତିନି ସେମାନେ ମୋତେ ପଚାରନ୍ତି ବା ସେମାନେ ସହଯୋଗ ନିଅନ୍ତି। ତେଣୁ ମୋର ପ୍ରଚେଷ୍ଟା ଜାରି ରହିଛି, ମୋର ଓଡ଼ିଆ ଲୋକମାନେ କୁଆଡ଼େ ଦାଦନ ନ ଖୁଡ଼ନ୍ତୁ, ମୋ ଓଡ଼ିଆ ଲୋକମାନେ କେଉଁଠି ଯାଇକି କାହା ପାଖରେ ଅପମାନିତ ନ ହେଉଥୁ, ଏ ଓଡ଼ିଆର ସଶକ୍ତ ଓଡ଼ିଆ ହେଉ। କାହିଁକି ଏଇ ଓଡ଼ିଆ ଲୋକମାନେ ତିଆରି କରିଥିବେ କୋଣାର୍କ ମନ୍ଦିର, ଏଇ ଓଡ଼ିଆ ଲୋକମାନେ ତିଆରି କରି ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଭଳିଆ ମନ୍ଦିର। ତେଣୁ ଏଇ ଲୋକମାନେ ଦରିଦ୍ର ଲୋକ ନୁହେଁ କି କୌଣସି ପ୍ରକାର ତାଙ୍କ ପାଖରେ କଳାକୌଶ ଅଭାବ ନାହିଁ। ତେଣୁ ଏଇ ଲୋକଙ୍କୁ ସଶକ୍ତ କରିବାକୁ ପଡ଼ିବ, ଏ ରାଜ୍ୟକୁ ସଶକ୍ତ କରିବାକୁ ହେଲେ ଛତୁ ଚାଷ ଭଳି ଅନେକ କଥାକୁ ଆମେ ସଶକ୍ତ କରିବା। ବିଶେଷ କରି ଚାଷ ଆଗାମୀ ଦିନରେ ଯୁବପିଢ଼ିମାନଙ୍କର ଗୋଟେ ନିଶ୍ଚିତ ରୂପେ ରୋଜଗାରର ମୁଖ୍ୟ ପନ୍ଥା। ଦେଶ ସ୍ୱାଧୀନ ହେଉନଥିଲା ବେଳେ ପ୍ରଥମ କାମ ଥିଲା ଦେଶକୁ ସ୍ୱାଧୀନତା କରିବା ଏବଂ ସ୍ୱାଧୀନତା ଯେଉଁମାନେ କରିବା ପାଇଁ ଲଢ଼ୁଥିଲେ ତାଙ୍କୁ କହିଲା ସ୍ୱାଧୀନତା ସଂଗ୍ରାମୀ। ଆଜିର ଦିନରେ ବେରୋଜଗାର ହେଉଛି ମୁଖ୍ୟ ସମସ୍ୟା, ଯେଉଁମାନେ ରୋଜଗାର ଦେଉଛନ୍ତି ସେମାନେ ମୁଖ୍ୟ ସମାଜସେବୀ, ତାଙ୍କଠୁ ବଡ଼ ସମାଜସେବୀ କେହି ନାହିଁ। ଆଉ ତା ଭିତରେ କୃଷି ଉଦ୍ୟୋଗଟି ସବୁଠୁ ବଡ଼ ଉଦ୍ୟୋଗ, ଯେଉଁ ଉଦ୍ୟୋଗ ପାଇଁ ସରକାର ଖୋଲା ହାତ ବଢ଼େଇଛନ୍ତି, ଦିଆ ତୁନେ ସହସ୍ର ହାତ ବଢ଼େଇଛନ୍ତି, କିନ୍ତୁ ଆମେ ସୁଯୋଗ ନ ନେଇକି ଆମେ ଚାଷକୁ ନାକ ଟେକୁଛେ। ତାର କାରଣ ହେଉଛି ଆଜିକାଲିକା ପିଢ଼ି ଗୋଟେ ଯଦି ପୁଅର ବାହାର ଠିକ୍ ହେଉଛି ଉଠି ହେଉଛି, ସେ ପଚାରୁଛି ପୁଅ କ'ଣ କରୁଛି, ନା ଚାଷ କରୁଛି, ସାଙ୍ଗେ ସାଙ୍ଗେ ମୁଁ ଫେରିଲା, ସେ ଚାକିରି କରିଛି ସରକାରୀ ଚାକିରି ସାଙ୍ଗେ ସାଙ୍ଗେ ହେବ, ବେସରକାରୀ ଚାକିରି କରିଛି ଚଳିବ, କିନ୍ତୁ ଚାଷ କଲେ ବାହାବାଟା ଭାରି କଷ୍ଟ। ତେଣୁ ସେଇ ଯେଉଁ ମାନସିକତା, କେବଳ ଚାକିରି କଥା ଲୋକମାନେ ବାହାରିକି ସଂସାର କରିପାରିବେ କି କରିବେ ନାହିଁ, ତା ଗୋଟେ ଭୁଲ ପ୍ରମାଣିତ ହେଉଛି। ମୁଁ ଯେତେବେଳେ ମୋର ବାହାର ଏସବୁ ସାମାଜିକ ବ୍ୟବସ୍ଥା ହେଲା, ପ୍ରାୟ ଡଜନ ଉପରେ ଝିଅ ନାକ ଟେକିଥିଲେ ଏବଂ ଫେରେଇ ଦେଇଥିଲେ, କିନ୍ତୁ ଯାହା ହେଉ ଯିଏ ମୋତେ ବୁଝିଥିଲା, ଯିଏ ତାଙ୍କ ବାପା ବୁଝିଥିଲେ, ସେ ଆଜି ମୋର ସହଯୋଗୀ, ମୋର ଆବସେଣ୍ଟରେ ସେ କାମ ଚଳାଉଛି ଏବଂ ସିଏ ମଧ୍ୟ ତା ନାଁରେ କୃଷି ଉଦ୍ୟୋଗ ହୋଇଛି ଏବଂ ସିଏ ମଧ୍ୟ ଆଜି ପ୍ରୋସେସିଂ ଅନ୍ୟାନ୍ୟ କଥାରେ କାମ ସହଯୋଗ କରୁଛି, ମୋର ପୁଅ ମଧ୍ୟ ବିଟେକ୍ କରିଛି, ସେ ମଧ୍ୟ ମୋତେ ସହଯୋଗ କରୁଛି। ସେମାନେ ବୁଝିଛନ୍ତି ଯେ ଆଗାମୀ ଦିନର ଲକ୍ଷ୍ୟ ହେଉଛି କୃଷି ଉଦ୍ୟୋଗ ଠିଆ ହେବ ଏବଂ ଯାହାଦ୍ୱାରା କି ନିଜର ସମ୍ମାନ ସହିତ ନିଜେ ବଞ୍ଚିବାର ରାହା ମିଳିବ ଏବଂ ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ। ତେଣୁକରି ମୋତେ ଗୋଟିଏ କଥା ଜଣେ ବନ୍ଧୁ କହିଥିଲେ ଯେ ତମେ ତ ବଞ୍ଚିଛ, ତୁମେ ଅନ୍ୟମାନେ ବି କ'ଣ କରୁଛ? ମୁଁ କହିଲି କ'ଣ ଆଜ୍ଞା ଆପଣଙ୍କ ମତାମତ? ନା, ସେ କହିଲେ ବଞ୍ଚି ବଞ୍ଚାଇବା କର୍ମ ଯାହା ନିଶ୍ଚୟ ଜାଣିଥାଅ ଧର୍ମ ତାହା, ଧର୍ମ ହିଁ ତାହା ଯାହା ତୁମେ ଅନ୍ୟକୁ ବଞ୍ଚିବାର ବାଟ ଦେଖେଇବ। ଆଜି ସେୟା ହେଇଛି, 37 ହେଲା ନିରନ୍ତର ଭାବେ ମୁଁ ନିଜେ ବଞ୍ଚିଛି, ଲକ୍ଷ ଲୋକଙ୍କୁ ଦେଖି ବଞ୍ଚିବାର ବାଟ ଦେଖେଇଛି, ପ୍ରେରଣା ଦେଇଛି, ଲୋକ ମୋତେ ଦେଖିଛନ୍ତି, ମୋର ଅଭାବ ଦେଖିଛନ୍ତି, ମୋର ଦୁଷ୍ଟ ଦେଖିଛନ୍ତି, ଯେଉଁଠି ସାଇକେଲ ନଥିଲା ଆଜି ମୁଁ ଫୋର୍ ହ୍ୱିଲର୍ ଆସୁଛି, ଯେଉଁଠି ମୋର ଗୋଟିଏ ଝୁପୁଡ଼ି ଘର ଥିଲା ଆଜି 3 ବିଲ୍ଡିଂ ଠିଆ ହେଇଛି, ମଲ୍ଟିପୁଲ୍ ବିଲ୍ଡିଂ ଠିଆ ହେଇଛି। ତେଣୁ ତାହା କେବଳ ଏଇତ ସମ୍ଭବ ହେଇଛି, ମୋର ଆଉ ରୋଜଗାର ନାହିଁ, ମୋର ଏକମାତ୍ର ରୋଜଗାର ହେଉଛି ଛତୁ ଚାଷ, ଛତୁ ମଞ୍ଜି ତିଆରି କରିବା, ପ୍ରୋସେସିଂ କରିବା ଏବଂ ଟ୍ରେନିଂ ଦେବା, ଯାହାଫଳରେ ଓଡ଼ିଶାର ଅଗଣିତ ଲୋକ ଆଜି କାମ ପାଇଛନ୍ତି। ଓଡ଼ିଶା ଆଜି ଭାରତ ବର୍ଷର ମୁଣ୍ଡଟି ଗର୍ବରେ କହୁଛି, ଆମେ ହେଉଛି 1 ରାଜ୍ୟ ଯେଉଁଠିକି ଛତୁ ଚାଷରେ ଆମେ ହେଉଛୁ ସବୁଠୁ ଆଗୁଆ ରାଜ୍ୟ ଏବଂ ଆଗାମୀ ଦିନରେ ଆମର ଅମୁଲ ଭଳି ଏବଂ ଅନ୍ୟାନ୍ୟ ଇଏ ଭଳି ଆମ ମଧ୍ୟ ପ୍ୟାକେଟ୍ ଛତୁ ସାରା ଭାରତରେ ବିକ୍ରି ହେବ। ସେହି ପର୍ଯ୍ୟନ୍ତ ଆମ ଲୋକମାନେ ଆମ ସହିତ ରହିବା ଦରକାର। ଆଗାମୀ ଦିନରେ ଦେଖିବେ ଲୋକମାନେ ଚାଷକୁ ଆସିକି ବାଧ୍ୟ ହେବେ, ବାଟ ହିଁ କିଛି ନାହିଁ ହେବ। ନୂଆ ଯେଉଁ ଆମେ କହୁଛେ ଚାଷମାନେ କ'ଣ, ଧାନ ଚାଷକୁ ବୁଝୁଛେ, ଧାନ ଚାଷ କେବଳ ଯେ ରୋଜଗାର ମାଧ୍ୟମ ତାହା ନୁହେଁ, ନୂଆ ନୂଆ ଚାଷ ଆସିଲେଣି, କେବଳ ଛତୁ ଚାଷ ନୁହେଁ, ନୂଆ ନୂଆ ଜ୍ଞାନ, ନୂଆ ନୂଆ କୌଶଳ ପଦ୍ଧତି ଏ ଲୋକଙ୍କୁ ସଶକ୍ତ କରିବ, ଯୁବପିଢ଼ି କାମ ଦେବ, ନହେଲେ ଯୁବପିଢ଼ି ଆଗାମୀ ଦିନରେ ଅଲଗା ଉପାୟ ପାଇବେ ନାହିଁ, ଚାଷ ଏକମାତ୍ର ମାଧ୍ୟମ ହେବ।
1: ଆପଣଙ୍କର କଥା ଆମ ଶ୍ରୋତା ବନ୍ଧୁମାନଙ୍କୁ ନିଶ୍ଚିତ ଭାବେ ଆଜି ବହୁତ ପ୍ରେରଣା ଦେଇଥିବ। ଆମ ଛାତ୍ରମାନଙ୍କୁ, ଯୁବପିଢ଼ିଙ୍କୁ, ଛତୁ ଚାଷୀଙ୍କୁ

0: ସମ୍ପୂର୍ଣ୍ଣ ଶ୍ରୋତା ବନ୍ଧୁମାନଙ୍କୁ ଆପଣ ବହୁତ ଉପାଦେୟ କଥା ସବୁ କହିଲେ, ଆଉ ଚାଷକୁ କେମିତି ଆଜିର ସମାଜରେ ଆପଣେଇ ହେବ, ତାଦ୍ୱାରା କେମିତି ନିଜକୁ ସକ୍ଷମ କରିହେବ, ନିଜ ପରିବାର ପ୍ରତିପୋଷଣ କରିହେବ, ସମାଜ ପାଇଁ କିଛି କରିହେବ, ଯୁବପିଢ଼ିକୁ ସାମିଲ କରିହେବ, ବେରୋଜଗାର ଦୂର କରିହେବ, ବହୁତ ଗୁଡ଼ିଏ ଉପାଦେୟ କଥା ଆପଣଙ୍କୁ କହିଲେ, ବାସ୍ତବ କଥା ବି କହିଲେ, ଖାଲି ଉପାଦେୟ କଥା ବି ନୁହଁ, ବାସ୍ତବ, ଯେଉଁଟାକୁ ଆମେ ସତରେ କାର୍ଯ୍ୟରେ ନେଇକି ସେଥିରେ ସକ୍ଷମ ହୋଇପାରିବା, ସଫଳ ହୋଇପାରିବା। ଆପଣ ଆମକୁ ଆପଣଙ୍କ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ, ରହିଲି, ନମସ୍କାର।
2: ଓ କେତେ ଦରକାରୀ କଥା କହିଲେ ମହାଶୟ।
3: ହରେ ମାଗୁଣୀ, ତାଙ୍କ ଜୀବନର ସଂଘର୍ଷ ଆଉ ସଫଳତାର କାହାଣୀ କହିଲେ, ଛତୁ ଚାଷ ପାଇଁ ବିଭିନ୍ନ ସରକାରୀ ଯୋଜନା ବିଷୟରେ କହିଲେ, ଯୁବପିଢ଼ି କିଭଳି ଛତୁ ଚାଷ ମାଧ୍ୟମରେ ଆତ୍ମନିର୍ଭର ହେବେ ସେ କଥା କହିଲେ, ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ କିପରି ଛତୁ ଚାଷ କରି ଛତୁରୁ ବଡ଼ି, ପାମ୍ପଡ଼, ଆଚାର ତିଆରି କରି ଅଧିକ ଦୁଇ ପଇସା ରୋଜଗାର କରିପାରିବେ, ତା ଉପରେ ମଧ୍ୟ ବୁଝେଇକି କହିଲେ।
2: ତେଣୁକରି ଆମ ବୈଠକୀ ତରଫରୁ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ। ଇଏ ଅପା, ଏବେ ଆମେ ଯିବା ତାହେଲେ।
3: ହରେ ମାଗୁଣୀ, ଯିବା କଣ, ଆମେ ଟିକେ ବଜାର ଦରଦାମ ବିଷୟରେ ଶୁଣିବାନି?
2: ହଁ ଠିକ କଥା କହିଛ, ହଉ ଇଏ ଆମ ବଜାର ପନିପରିବା ଦର ଉପରେ ଟିକେ ଶୁଣିଦେବା। ଆଉ କଣ,
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ଅପା, ମୁଁ ଚାଲିଲି ଏବେ।
3: ଆମେ ପରା ଚାଷୀ ବନ୍ଦୀ ଲୋକ, ପାଣିପାଗ ବିଷୟରେ ଟିକେ ଜାଣିବାନି?
5: ଭାରତୀୟ ପାଣିପାଗ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତୋଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ବାଲେଶ୍ୱର, ଭଦ୍ରକ, କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାମାନଙ୍କରେ 30-40 କିମି ବେଗରେ ପବନ ବୋହିବା ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।
2: ଚାଲ ଏବେ ଯିବା।
3: ହେଲେ ମାଗୁଣୀ, କାଲି ଯେମିତି ଝଟି ଆସିବୁ।
2: ହଁ।

ବ୍ୟସ୍ତ ବହୁଳ ଜୀବନରେ ସାଙ୍ଗସାଥୀଙ୍କ ସହ ମିଶିବା ଏବଂ କିଛି ସମୟ ଅତିବାହିତ କରିବା ଆମେ ସମସ୍ତେ ଚାହୁଁ, କିନ୍ତୁ ବ୍ୟସ୍ତ ବହୁଳ ଜୀବନ ଭିତରେ ଏହା କରିବା ଅସମ୍ଭବ। କିନ୍ତୁ ଆମେ ଯଦି ସୁସ୍ଥ ରହିବା ବାହାନାରେ ସକାଳୁ ଟିକିଏ ସମୟ ବାହାର କରି ଆମ ବନ୍ଧୁମାନଙ୍କ ସହ ମିଶି ମର୍ଣ୍ଣିଂ ୱାକ୍‌ରେ ଯିବା, ତ ଆମେ ସବୁଦିନ ଆମ ସାଙ୍ଗସାଥୀ ଏବଂ ବନ୍ଧୁମାନଙ୍କ ସହ ମିଶିବା ସହ ଆମ ସ୍ୱାସ୍ଥ୍ୟର ବି ଯତ୍ନ ନେଇପାରିବା। ହଁ, ଆଜିର ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରରେ ନେଇ ଆସିଛି ଚାଲିବା ଏବଂ ସୁସ୍ଥ ରହିବା। ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ ମୁଁ ସୃଷ୍ଟି। ନମସ୍କାର।

0: ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏକ ସୁସ୍ଥ ଶରୀର ହିଁ ସୁସ୍ଥ ମନର ବାସ ହୋଇଥାଏ। ଆଧୁନିକ ଯୁଗରେ ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ଅଭାବ ଯୋଗୁଁ ମଣିଷ ବିଭିନ୍ନ ରୋଗର ଶିକାର ହେଉଛି। ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ପ୍ରକାର ବ୍ୟାୟାମ ରହିଛି, କିନ୍ତୁ ସେଗୁଡ଼ିକ ମଧ୍ୟରେ ଚାଲିବା ସବୁଠୁ ସହଜ ଓ ସରଳ ଏବଂ ସର୍ବୋତ୍ତମ ଉପାୟ ମଧ୍ୟ। ଯଦି ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଅନ୍ତତଃ 30 ମିନିଟ୍ ଚାଲିବା, ତେବେ ଆମ ହୃଦୟ ସୁସ୍ଥ ରହିବ, ଓଜନ ନିୟନ୍ତ୍ରଣ ହେବ, ମାନସିକ ଶାନ୍ତି ମିଳିବ, ଅସ୍ଥି ଓ ମାଂସପେଶୀ ମଜବୁତ ହେବ ଏବଂ ମଧୁମେହ ଭଳି ରୋଗ ମଧ୍ୟ ନିୟନ୍ତ୍ରଣରେ ରହିବ। ଜୀବନରେ ସୁସ୍ଥ ରହିବାକୁ ହେଲେ କେବଳ ଭଲ ଖାଦ୍ୟ ଯଥେଷ୍ଟ ନୁହେଁ, ଶାରୀରିକ ପରିଶ୍ରମ ମଧ୍ୟ ଆବଶ୍ୟକ। ଚାଲିବାରେ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡ଼େ ନାହିଁ, ତେଣୁ ସମସ୍ତେ ନିଜର ଦୈନନ୍ଦିନ ଜୀବନରେ ଚାଲିବା ଅଭ୍ୟାସକୁ ସାମିଲ କରିବା ଦରକାର। ତେବେ ଚାଲନ୍ତୁ ବର୍ତ୍ତମାନ କଥା ହେବା ବୈରାଗୀଗୁଡ଼ା ସବ୍ସେଣ୍ଟରର ସ୍ୱାସ୍ଥ୍ୟକର୍ମୀ ଭଉଣୀ ଗୀତା ମହାରଣାଙ୍କ ସହ ଏବଂ ଜାଣିବା ଜଣ୍ଡିସ୍ ବା କାମଳ ରୋଗ ସମ୍ପର୍କରେ। ମ୍ୟାଡାମ, ଜଣ୍ଡିସ୍ କଣ, କଣ ପାଇଁ ହୁଏ ଏବଂ ଜଣ୍ଡିସ୍ ହେଲେ କଣ ସବୁ ଲକ୍ଷଣ ଦେଖାଯାଏ?
1: ଜଣ୍ଡିସ୍ ହେବାର କାରଣ ହେଲା ଆମ ଆଖିର ଧଳା ଡଳାରେ ବିଲିରୁବିନ୍ ର ମାତ୍ରା ବଢିବା ଦ୍ୱାରା ୟେଲୋ ପିଗମେଣ୍ଟେସନ ଦ୍ୱାରା ହୋଇଥାଏ, ଯାହାକି ଆମେ ଏହା ଦ୍ୱାରା ଆମ ଆଖି ହଳଦିଆ ଦେଖାଯିବ। ଦୂଷିତ ପାଣି ପିଇବା ଦ୍ୱାରା ଏବଂ ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଜଣ୍ଡିସ୍ ହୋଇଥାଏ। ଏହାର ଲକ୍ଷଣ ହେଲା ମୁହଁ ଆଖି ହଳଦିଆ ଦେଖାଯିବ, ୟୁରିନ୍ ପୁରା ଡାର୍କ ୟେଲୋ ଦେଖାଯିବ, ପୁରା ମୁହଁ ଦେହ ସବୁ ୟେଲୋ ଦେଖାଯିବ।
0: ତାହେଲେ ଯଦି ଶରୀରର ବିଭିନ୍ନ ଅଙ୍ଗ ଏବଂ ଆଖିର ଯୋଉ ଧଳା ପାର୍ଟ ଅଛି ସେଟା ହଳଦିଆ ଦେଖାଯାଉଛି, ତେବେ ଆମେ ଜାଣିବା ଯେ ଆମକୁ ଜଣ୍ଡିସ୍ ହେଇଛି। ଆଖି ଯେମିତି କହିଲେ ଆପଣ ହଳଦିଆ ହୁଏ, ପରିସ୍ରା ବି ହୋଇଥାଏ କି? ଏବଂ ଯଦି ହୋଇଥାଏ କଣ ପାଇଁ ହୁଏ ସେମିତି?
1: ଏବେ ମାନେ ଆମର ପରିସ୍ରା ବି ଡାର୍କ ୟେଲୋ ହେଇଥାଏ, କାହିଁ ବୋଲେ ଆମର ଯୋଉ ଜଣ୍ଡିସ ଯୋଉ ହୁଏ ଆମ ରକ୍ତରେ ବିଲିରୁବିନ୍ ର ମାତ୍ରା ଅତ୍ୟଧିକ ବଢିଯିବା ଦ୍ୱାରା ଆମ ଆଖି ହଳଦିଆ ଦେଖାଯାଏ, ପରିସ୍ରା ବି ପୁରା ଡାର୍କ ୟେଲୋ ଦେଖାଯାଏ, ମୁହଁ ବି ୟେଲୋ ଦେଖାଯାଏ। ସେଥିପାଇଁ ବୋଲି ବିଲିରୁବିନ୍ ର ଟେଷ୍ଟ ଗୋଟେ ଅଛି, ସେଇଟା ଆଗରୁ ଟେଷ୍ଟ କରିବା ଦ୍ୱାରା ଜଣାପଡେ, ଯାହାକୁ ଏମିତି ଲକ୍ଷଣ ଦେଖାଯାଏ ସବୁ ବିଲିରୁବିନ୍ ର ଟେଷ୍ଟ ସବୁ କରାଯାଏ।
0: ତେବେ ମ୍ୟାଡାମ, ଯଦି ଜଣ୍ଡିସ ହୋଇଛି କି ନାହିଁ ଜାଣିବାର ଅଛି, ତେବେ ଆମକୁ ବିଲିରୁବିନ୍ ବ୍ଲଡ୍ରେ କେତେ ପରିମାଣରେ ଅଛି ତାହା ଟେଷ୍ଟ କରିବାକୁ ପଡିବ?
1: ହଁ, ଏହାର ଗୋଟେ ଟେଷ୍ଟ ଅଛି, ଏଲ୍ଏଫ୍ଟି ଟେଷ୍ଟ ବୋଲି, ଲିଭର ଫଙ୍କସନାଲ ଟେଷ୍ଟ। ଏହି ଟେଷ୍ଟ କଲେ ଆମ ଶରୀରରେ ବ୍ଲଡ୍ର କେତେ ବିଲିରୁବିନ୍ ଅଛି ତାର ସ୍ତର ସବୁ ଜଣାପଡେ।
0: ତେବେ ଜଣ୍ଡିସ ସମ୍ପୂର୍ଣ୍ଣ ଭଲ ହେବା ପାଇଁ କେତେ ସମୟ ଲାଗେ?
1: ଅଛି ତାର ଲିମିଟ, ମାନେ କୋଉ ପ୍ରକାର ଜଣ୍ଡିସ ହେଇଛି, ମନେକର ସାଧାରଣ ହେଇଛି କି ସିଭିୟର ହେଇଛି। ଜଣ୍ଡିସ ଯଦି ମାଇଲ୍ଡ କେସ୍ରେ ଅଛି ଫାର୍ଷ୍ଟ 2 ୱିକ୍ ଭିତରେ ଭଲ ହେଇଯାଏ, ଯଦି ମଡରେଟ୍ ଷ୍ଟେଜ୍ରେ ଅଛି 2 ୱିକ୍ରୁ 4 ୱିକ୍ ଲାଗେ ତାର, ଯଦି ସିଭିୟର ଅଛି 1 ମନ୍ଥ ଲାଗେ। ମାନେ କୋଉ ଟାଇପ୍ ଜଣ୍ଡିସ ହେଇଛି, ତାର ରୋଗର ପରିମାଣ କେତେ ବଢିଛି ସେଇଟା ଦେଖିକି ଜଣାପଡେ, ଶରୀରର ୟେଲୋଏସ୍ ଦେଖିକି, ଓଭରଅଲ୍ ହେଲ୍ଥ ଉପରେ ସେସବୁ ଡିପେଣ୍ଡ କରାଯାଏ।
0: ତେବେ ମ୍ୟାଡାମ, ଆମେ ଦେଖିଥିବା କେତେ ଜଣ ଯୋଉମାନେ କି ମଦ୍ୟପାନ କରୁଛନ୍ତି ତାଙ୍କୁ ବି ଜଣ୍ଡିସ ହୋଇଥାଏ, ତ ଏହା କଣ ପାଇଁ ହେଇଥାଏ?
1: ଆମର ଦେଖ ଖାଦ୍ୟ ଉପରେ ମଧ୍ୟ ଅଛି ପ୍ରଭାବ, ଯେମିତିକି ଆମେ ଅତ୍ୟଧିକ ତେଲ ମସଲା ଖାଇବା, ଦୂଷିତ ଖାଦ୍ୟ ଖାଇବା ଏବଂ ଆମେ ବାରମ୍ବାର ଡ୍ରିଙ୍କ କରିବା, ତା ଦ୍ଵାରା କଣ ହେଲା ଆମ ଲିଭର ସେ ଡ୍ରିଙ୍କ ଗୁଡାକ ପିଇବା ଦ୍ଵାରା ସେଥିରେ ତ ଯୋଉ କେମିକାଲ ଗୁଡାକ ଥାଏ ସେଟା ଲିଭର ପାଇଁ ଭଲ ନୁହଁ, ଯେମିତିକି ଲିଭର ପୁରା ଫୁଲି ଯାଏ, ବଡ଼ ଆକାର ହେଇଯାଏ, ସେଥିପାଇଁ ବୋଲିକି ମଦ ପିଇବା ଦ୍ଵାରା ମଧ୍ୟ ଲିଭର ପଡ଼େ। ତାପରେ ଦୂଷିତ ଖାଦ୍ୟ, ଯେମିତିକି ଆମେ ଦୂଷିତ ପାନୀୟ ପିଇବା, ଆଉ ଦୂଷିତ ଖାଦ୍ୟ ଖାଇବା ଦ୍ଵାରା ହେପାଟାଇଟିସ ହେଇଥାଏ। ତାପରେ ହେପାଟାଇଟିସ ଏବେ ବାରମ୍ବାର ଯୋଉମାନେ କି ବାହାରେ ହୋଟେଲରେ ଖାଆନ୍ତି, ଏବେ ହୋଟେଲ ଖାଇବା ଦ୍ଵାରା କଣ ଆମେ ଘରେ ଯେମିତି ପ୍ଲେଟ ଗୁଡାକ ସଫାରେ ରଖୁଛୁ ସେମିତି ନୁହଁ ନା, ସାଙ୍ଗେ ସାଙ୍ଗେ ଗୋଟେ ଗଲେ ସାଙ୍ଗେ ସାଙ୍ଗେ ପ୍ଲେଟ ବାଡ଼ି ଦିଅନ୍ତି, ମାନେ ଆଗରୁ ଜଣେ ଖାଇଥିବ ସେଇ ଥାଳିରେ ତାକୁ ହେପାଟାଇଟିସ ହେଇଛି କି ନାହିଁ ଆମେ ଜାଣିନେ, ସେଟା ଭଲସେ ସଫା ହେଇନି, ପୁଣି ସେଇ ପ୍ଲେଟରେ ଆମେ ଖାଇଦେବା, ମାନେ ରୋଗ କିଣି ଆଣିଲା ପରି ହେଲା, ଦୂଷିତ ଖାଦ୍ୟ ହିଁ ହେଲା ନା। ଆମେ ହୋଟେଲରେ ଯେମିତି ଘରେ ଯେମିତି ସଫା ହେଇକି ରହୁଛେ ସେମିତି ସଫା ହଉଛି କି ହୋଟେଲରେ? ସେମିତି ନୁହଁ।

0: ବାରମ୍ବାର ଯୋଉ ଲୋକମାନେ ବାରମ୍ବାର ହୋଟେଲରେ ଖାଆନ୍ତି ବାହାରେ, ସେ ଦୂଷିତ ଖାଦ୍ୟ ହିଁ ଆମେ ଜାଣିନେ ସେଟା କେତେ ଠିକ ଅଛି ଖାଦ୍ୟ କି କେତେ ପାନୀୟ ବି ଠିକ ଅଛି ଖାଇ ଦଉଛୁ, ସେମାନଙ୍କ ଦ୍ଵାରା ମଧ୍ୟ ହେପାଟାଇଟିସ ହବାର ବାରମ୍ବାର ଥାଏ, ସେମିତି ହେଇକି ସେଇ କାରଣରୁ ଜଣ୍ଡିସ ମଧ୍ୟ ହେଇଥାଏ।
1: ତେବେ ଜଣ୍ଡିସ ସମୟରେ କଣ ଖାଇବା ଉଚିତ ଏବଂ କଣ ଖାଇବା ଉଚିତ ନୁହେଁ?
0: ଆମର ଖାଇବା ଉଚିତ ମାନେ ଜଣ୍ଡିସ ଟାଇମରେ ଠିକ ଭାବେ ଯେମିତିକି ଡାଇଜେସନ ହଉଥିବ, ଲିଭରକୁ ଆରାମ ଦେଲା ଭଳି ଖାଦ୍ୟ ଖାଇବା ଉଚିତ, ଯେମିତିକି ମୁଗ ଡାଲି, ଖେଚୁଡ଼ି, ଦଲିଆ, ଓଟ୍ସ ଇତ୍ୟାଦି ଆମେ ଖାଦ୍ୟ ଖାଇବା ଉଚିତ। ଆଉ ଫ୍ରେଶ ଫ୍ରୁଟ୍ସ ହେଲା ପାଚିଲା ଅମୃତଭଣ୍ଡା, ଏପଲ, ଅଙ୍ଗୁର ଏମିତି। ଆଉ ପନିପରିବା ହେଲା ଗାଜର, ଲାଉ, ଆଉ ସବୁ ଭିଟାମିନ ଥିବା ଖାଦ୍ୟ, ଯେମିତିକି ସବୁ ପନିପରିବା ସିଝା ହେଇଥିବା ଖାଦ୍ୟ ଖାଇବା ଉଚିତ, କମ୍ ତେଲ ମସଲାରେ ତିଆରି ହେଇଥିବା ଖାଦ୍ୟ ଖାଇବା ଉଚିତ, ଆଉ ତରଳ ପଦାର୍ଥ ଯେମିତିକି ପଇଡ଼ ପାଣି, ଲେମ୍ବୁ ପାଣି ଇତ୍ୟାଦି ପିଇ ପାରିବା, ଆଉ ପାଣି ପିଇବା ଉଚିତ, ଏସବୁ ହେଲା ଭଲ ଖାଦ୍ୟ। ଆଉ ଏଭଏଡ କରିବା କୋଉ ଖାଦ୍ୟ ଉପରେ ମାନେ ବେଶୀ ତେଲ ଘିଅ ମସଲା ମସଲି ଥିବା ପନିପରିବା ଖାଇବା ନାହିଁ, ଆଉ ଆମିଷ ହେଲା ମଟନ, ଅଣ୍ଡା, ମାଛ, ରାଜମା ଇତ୍ୟାଦି ଖାଇବା ନାହିଁ, ଯେମିତିକି ପକେଟରେ ତିଆରି ହେଇଥିବା ଖାଦ୍ୟ, ଯେମିତିକି ଯୋଉ ବାହାରୁ ଆସେ ପକେଟରେ ପ୍ୟାକିଂ ହେଇଥିବ ଆଗରୁ ସେଇ ଖାଦ୍ୟ, ଯେମିତିକି ମିଠା ମଇଦାରେ ତିଆରି ହେଇଥିବା ସବୁ ପ୍ରକାର ଖାଦ୍ୟ, କୋଲ୍ଡ ଡ୍ରିଙ୍କସ ଇତ୍ୟାଦି ଆମେ ଖାଇବା ନାହିଁ। ନିଶା ଖାଦ୍ୟ ହେଲା ଚା, କଫି, ମଦ ଇତ୍ୟାଦି ଖାଇବା ଉଚିତ ନୁହେଁ। ସବୁ ଖାଦ୍ୟ ଖାଇବା ଦ୍ଵାରା ଶରୀରରେ ଗୋଟେ ପ୍ରକାର ଟକ୍ସିନ ତିଆରି ହୁଏ ଯାହାକି ଲିଭର ଫଙ୍କସନ ପାଇଁ ଅସୁବିଧା କରେ।
1: ଯାହା ଆମର ପେଟ ପାଇଁ ହାଲକା ରହିବ, ଯୋଉଥିରେ କି ତରଳ ପଦାର୍ଥ ଏବଂ ଫାଇବର ଯୁକ୍ତ, ସେମିତି ଖାଦ୍ୟ ଖାଇବା ଠିକ। ଯେମିତି କହିଲେ ଆପଣ ତରଳ ପଦାର୍ଥ ଲେମ୍ବୁ ପାଣି ହେଲା କି ପଇଡ଼ ପାଣି ହେଲା ପିଇବା ଦରକାର, ତ କେତେ ପରିମାଣରେ ପାଣି କିମ୍ବା ତରଳ ପଦାର୍ଥ ପିଇବା ଉଚିତ?
0: ଆମେ ଗୋଟେ ସୁସ୍ଥ ବ୍ୟକ୍ତି ହେଲା ଦିନକୁ 2-3 ଲିଟର ପାଣି, ଯେମିତିକି 8-12 ଗ୍ଲାସ ପାଣି ହଉଥିବ, ସେତିକି ପିଇବା ଉଚିତ। ଆଉ ସ୍ତ୍ରୀ ଲୋକମାନେ ମଧ୍ୟ 2-2.5 ଲିଟର ପାଣି ପିଇବା ଉଚିତ, ପୁରୁଷମାନଙ୍କୁ 2.5-3 ଲିଟର ପାଣି ପିଇବା ଉଚିତ। ଅଛି ଆମର ଶରୀରର ତାର ଗୋଟେ ଲିମିଟ, ଆମେ ଯଦି 1 କେଜି ଆମେ ହେଇଥାଉ ତାହେଲେ 1 କେଜିରେ ଆମେ 30-35 ମିଲିଗ୍ରାମ ପାଣି ପିଇବା ଉଚିତ। ମନେକର ମୁଁ 60 କେଜି ଅଛି, ତାର 1.8 ଲିଟରରୁ 2 ଲିଟର ପାଣି ପିଇବା ଉଚିତ, ସେମିତି କାଲକୁଲେସନ ଗୋଟେ ଅଛି। 1 କେଜି ପିଛା ଆମେ 30-35 ମିଲିଗ୍ରାମ ପାଣି ପିଇବା ଉଚିତ, ଯିଏ ଯେତେ କେଜି ହେଇଥିବ ସେଇ ହିସାବରେ ପିଇବା ଉଚିତ।
1: ତେବେ ମ୍ୟାଡାମ, ଆମେ ଦେଖୁଥିବା ନବଜାତ ଶିଶୁମାନଙ୍କୁ ମଧ୍ୟ ଜଣ୍ଡିସ ହେଇଥାଏ, ତ ତାର ସାଧାରଣ କାରଣ କଣ ଏବଂ ଛୁଆକୁ ଫଟୋଥେରାପି ଜଣ୍ଡିସ ହେବା ସମୟରେ ବା ଲାଇଟ ଚିକିତ୍ସା ଦେବାର କଣ ଆବଶ୍ୟକତା ରହିଛି କି?
0: ନବଜାତ ଶିଶୁକୁ ଜଣ୍ଡିସ ହେବା ଏକ ସାଧାରଣ କଥା ଅଟେ, କାରଣ ଏବେ ଜନ୍ମରୁ ପ୍ରାୟ ହେଇଥାଏ, ଜନ୍ମରୁ 2-3 ଦିନ ଭିତରେ ଗୋଟେ ଜଣ୍ଡିସ ହୁଏ, ତାକୁ ଆମେ ନିଓନେଟାଲ ଜଣ୍ଡିସ ବୋଲି କହିବା, ସେଟା ସେମିତି କିଛି ଅସୁବିଧା ନାହିଁ, ରକ୍ତରେ ବିଲିରୁବିନ ର ମାତ୍ରା ବଢିବା ଦ୍ଵାରା ହେଇଥାଏ, ସେମିତି ଯଦି ନିଓନେଟାଲ ଜଣ୍ଡିସ ହୁଏ ଆମେ ଛୁଆକୁ ଏସେନ୍ସ ନେଇ ଲାଇଟ ଟ୍ରିଟମେଣ୍ଟ ବା ଫଟୋ ଥେରାପି କହିଲେ ସେସବୁ ଟ୍ରିଟମେଣ୍ଟ ଦ୍ଵାରା ଭଲ ହେଇଯିବ, ଆଉ ବାରମ୍ବାର ବ୍ରେଷ୍ଟ ଫିଡିଂ କରେଇବା ଦ୍ଵାରା ସେଟା ଭଲ ହେଇଥାଏ, ଆଉ ଡକ୍ଟରଙ୍କ ପରାମର୍ଶ ନେଇକି ଆମେ ହାଲୁକା ସୂର୍ଯ୍ୟ କିରଣରେ ରଖିବା ଦ୍ଵାରା ସେସବୁ ଭଲ ହେଇଥାଏ।
1: ପ୍ରତିକାର ପାଇଁ ଆମକୁ କଣ କରିବା ଉଚିତ?
0: ପ୍ରତିକାର ପାଇଁ ବୋଲେ ଏବେ ଛୁଆ ଯଦି ଜଣ୍ଡିସ ହେଇଛି ବୋଲେ ତାକୁ ବାରମ୍ବାର ବ୍ରେଷ୍ଟ ଫିଡିଂ କରେଇବା ଦରକାର, ମା ଯଦି ଗର୍ଭାବସ୍ଥାରେ ଠିକ ଭାବେ ସ୍ୱାସ୍ଥ୍ୟର ଯତ୍ନ ନେଇଥାଏ, ତା ଠିକ ସମୟରେ ବିଲିରୁବିନ ଟେଷ୍ଟ ମଧ୍ୟ କରିଥିବ, ତାହେଲେ ଆମେ ଆଗୁଆ ଆଗୁଆ ପ୍ରିପେୟାର ହେଇପାରିବା। ମାର ବ୍ଲଡ ଗ୍ରୁପିଂରେ ଟେଷ୍ଟ ଗୋଟେ ଅଛି, ABO ବା RH ଟେଷ୍ଟ ବୋଲି, ସେଇଟା ବି କରିପାରିବେ ଆଗରୁ ପ୍ରିକସନ ପାଇଁ। ବ୍ଲଡ ଗ୍ରୁପିଂ ଇନକମ୍ପାଟିବିଲିଟି ବୋଲି ଗୋଟେ ଟେଷ୍ଟ ହଉଛି, ସେଇଟା ବି ଆଗରୁ ସବୁ ଜଣାପଡେ। ତାପରେ ହାଲୁକା ଖରାରେ ରଖିବା ଦ୍ଵାରା ସେଟା ଭଲ ହେଇଯାଏ। ଆଉ ଯଦି ଛୁଆ ଯଦି ଅତ୍ୟଧିକ ଆଖି ହଳଦିଆ ଦେଖାଗଲା, ଛୁଆ ଯଦି କ୍ଷୀର ନ ପିଇପାରିଲା ସେଟା ସାଧାରଣ ନୁହଁ, ସେମିତି ଯଦି ଲକ୍ଷଣ ଦେଖା ଦେଇଗଲା ଆମେ ସାଙ୍ଗେ ସାଙ୍ଗେ ଡକ୍ଟର ପାଖକୁ ପଠେଇବା ଉଚିତ।
1: ଯେତେବେଳେ ସମ୍ପୂର୍ଣ୍ଣ ଜଣ୍ଡିସ ଭଲ ହେଇଯାଇଥାଏ ତାପରେ ପୁଣି ହବାର ଆଶଙ୍କା ଥାଏ କି?
0: ହଁ ହଁ ପୁଣି ହବାର ଚାନ୍ସ ଥାଏ, କେମିତି କି ହଳଦିଆ ପଡିବା କେବଳ ଆମର ରୋଗ ନୁହଁ, ଏଇଟା ଗୋଟେ ଲକ୍ଷଣ। ଏବେ ପୁଣି ହଳଦିଆ ପଡିଲା ବୋଲେ ଖାଲି ଜଣ୍ଡିସ ବୋଲି ନାହିଁ, ଶରୀରରେ ଲିଭରର କିମ୍ବା ଅନ୍ୟ କୌଣସି ଲକ୍ଷଣ ମଧ୍ୟ ଥାଇପାରେ, ସେଇଟାକୁ ଆମେ ଆଉ ଥରେ ହବନି ବୋଲି କିଛି କହିପାରିବାନି। ଏବେ ମନେକର କମ୍ପ୍ଲିଟ ଠିକ ହେଇନଥିବ, ଆଗରୁ ସେ ଯଦି ଟ୍ରିଟମେଣ୍ଟ ହେଇଥିବ କମ୍ପ୍ଲିଟ ଲିଭର ଟ୍ରିଟମେଣ୍ଟ ହେଇନଥିବ, ଯଦି ଲିଭର ଫୁଲିଥିବ, ଯଦି ଲିଭରରେ କୌଣସି ଆଗରୁ ଗୋଟେ ବଥା ରହିଥିବ, ସେଇଟାକୁ ଆମେ ଇନଫେକ୍ସନ ଯଦି କିଛି ରହିଲା ବୋଲେ ପୁଣି ଥରେ ହେଇପାରିବ। ଏବେ ମନେକର ଖାଇବା ପିଇବାରେ ଅବହେଳା ଥିବ, ଦୂଷିତ ପାଣି ପିଇବା ଦ୍ଵାରା ହେଇଥାଏ, କିମ୍ବା

0: ତେନରିରେ ପଥର ବା ଗ୍ଲାଡଷ୍ଟୋନ୍ ଦ୍ୱାରା ହେଇଥାଏ, କିମ୍ବା ବ୍ଲକେଜ୍ କୌଣସି ଥିବ ଯଦି ବି ହୋଇଥାଏ। ଆଉ ଯେଉଁମାନେ ଅତ୍ୟଧିକ ଡ୍ରିଙ୍କ କରନ୍ତି ସେମାନଙ୍କୁ ପୁଣି ଥରେ ହେବାର ଚାନ୍ସ ଥାଏ, ମଦ ଯୋଉ ପିଅନ୍ତି।
1: ତେବେ ମ୍ୟାଡାମ, ଆମେ ଦେଖୁଥିବା ଆଜିକାଲି ଲୋକମାନେ ଯେତେବେଳେ ଜଣ୍ଡିସ ହଉଛି ଡକ୍ଟର ପାଖକୁ ନ ଯାଇକି ଚେରମୂଳି ଔଷଧ ଏସବୁ ଉପରେ ବିଶ୍ୱାସ କରନ୍ତି ଏବଂ କେତେ ମାତ୍ରାରେ ଭଲ ବି ହେଇଯାନ୍ତି, ତ ଏହା କେତେ ଦୂର ଠିକ?
0: ସେଇଟା ଲୋକମାନଙ୍କର ଗାଉଁଲି ଭାଷାରେ ସେମାନେ ଭାବନ୍ତି ଯେ ଦେଶୀଆ ଔଷଧ ଖାଇଲେ ଭଲ ହେଇଯାଏ, ହେଇଥାଇ ପାରେ, କିନ୍ତୁ ଆମେ ତ ଜଣେ ଶିକ୍ଷିତ ଲୋକ ହେଇକି ଆମେ ଜଣଙ୍କୁ ପରାମର୍ଶ ଦେଇପାରିବାନି ନା ଖାଇକି ଭଲ ହୁଅନ୍ତୁ ବୋଲିକି। ଆମେ ଯୋଉ ଜିନିଷ ଲୋକକୁ ପରାମର୍ଶ ଦେବା ଆମ ସେତିକି ବିଶ୍ୱାସ ଥିବା ଦରକାର। ଆମେ ତ ଏମିତି ଅନ୍ଧ ଭାବେ ଜଣଙ୍କୁ କହିଦବାନି, ସେଥିପାଇଁ ଆମେ ଯେହେତୁ ହେଲ୍ଥ ଡିପାର୍ଟମେଣ୍ଟ ଅଛୁ ଆମେ ଫାର୍ଷ୍ଟ କହିବା ଯେ ଡକ୍ଟରଙ୍କ ସଜେସନ ନବା। ଭଲ ହେଇଥାଇ ପାରନ୍ତି କିନ୍ତୁ ଆମେ ସେଟା ସଜେସନ ଦେଇପାରିବାନି, ଫାର୍ଷ୍ଟ ପ୍ରାୟୋରିଟି ଦେବା ଡକ୍ଟରଙ୍କ ପାଖକୁ ଯାଇକି ସଜେସନ ନେବେ ଯାହା ହେଲେ।
1: ତାହେଲେ ମ୍ୟାଡାମ, ଜଣ୍ଡିସ ପାଇଁ କିଛି ଟୀକା ଦିଆଯାଏ କି?
0: ହଁ, ଆମର ଦିଆଯାଏ ଜଣ୍ଡିସ ରେ ଯୋଉ ପିଲାମାନଙ୍କୁ ହେପାଟାଇଟିସ ବି ଦିଆଯାଏ, 0 ଡୋଜ୍ ଅଛି ତାର।
1: ଯୋଉ ଟୀକା ନେଲା ପରେ ବି ଜଣ୍ଡିସ ହବାର ଆଶଙ୍କା ଅଛି କି ନାହିଁ?
0: ନାଇଁ ହେଇପାରେ, କିନ୍ତୁ ସବୁ ଜିନିଷର ଆମେ ପ୍ରିଭେନ୍ସନ ଗୋଟେ ଟୀକା ନେଇଥାଉ ତାହେଲେ ହବନି ବୋଲି କିଛି ନାହିଁ, କିନ୍ତୁ ତାର ହବା ଲିମିଟଟା କମିଯାଏ। ଆମେ ଯେତେ ହବାର ଯୋଉ ସମ୍ଭାବନା ଥାଏ ସେ ସମ୍ଭାବନାଟାକୁ ଆମର କମିଯାଏ। ସେ ଯଦି ହୁଏ କୌଣସି କାରଣ ଇନଫେକ୍ସନ ଦ୍ୱାରା ହେଇପାରେ, କିନ୍ତୁ ଭ୍ୟାକ୍ସିନ ଦ୍ୱାରା ପ୍ରାୟ ପ୍ରିଭେନ୍ସନ ହୋଇଯାଏ।
1: ଯଦି ଆମେ ନିଜ ଶରୀରର ଯତ୍ନ ନେବା, ଭଲ ଖାଇବା ପିଇବା, ତାହେଲେ ଏହା ହବାର ଆଶଙ୍କା କମ୍ ଥାଏ।
0: ହଁ, କମ୍ ଥାଏ।
1: ଆପଣଙ୍କ ବ୍ୟସ୍ତବହୁଳ ସମୟ ଦେଇ ଆମକୁ ଜଣ୍ଡିସ ଉପରେ ବୁଝେଇ ଦେଇଥିଲେ, ଆପଣଙ୍କୁ ଆମ ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ। ଗୀତା ଭଉଣୀଙ୍କଠାରୁ ତ ଜାଣିଲେ ଜଣ୍ଡିସ ବା କାମଳ ରୋଗ କ'ଣ ଏବଂ ଏହାର ପ୍ରତିକାର ସମ୍ପର୍କରେ। ତେବେ ଜଣ୍ଡିସ ଏକ ସାଧାରଣ ସମସ୍ୟା ଭଳି ମନେହେଲେ ମଧ୍ୟ ସଠିକ୍ ସମୟରେ ଚିକିତ୍ସା ନକଲେ ଏହା ମାରାତ୍ମକ ରୂପ ନେଇପାରେ। ସ୍ୱଚ୍ଛତା, ସନ୍ତୁଳିତ ଆହାର ଏବଂ ସଚେତନତା ଦ୍ୱାରା ହିଁ ଆମେ ଏହି ରୋଗରୁ ମୁକ୍ତ ରହିପାରିବା। ଶରୀର ହିଁ ସମସ୍ତ କାର୍ଯ୍ୟର ମୂଳ ଉତ୍ସ। ଏକ ସୁସ୍ଥ ଶରୀର ଏବଂ ନିରୋଗ ଜୀବନ ଗଠନରେ ସନ୍ତୁଳିତ ଆହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ଯାହା ଖାଉ ତାହା ଆମ ଶରୀର ଗଠନ ଶକ୍ତି ଏବଂ ରୋଗ ପ୍ରତିରୋଧକ ଶକ୍ତି ନିର୍ଦ୍ଧାରଣ କରିଥାଏ। ତେବେ ସନ୍ତୁଳିତ ଆହାର କହିଲେ ଯେଉଁ ଖାଦ୍ୟରେ ଶରୀର ପାଇଁ ଆବଶ୍ୟକ ହେଉଥିବା ସମସ୍ତ ପୋଷକ ତତ୍ତ୍ୱ ଉପଯୁକ୍ତ ପରିମାଣରେ ଥାଏ ତାକୁ ଆମେ ସନ୍ତୁଳିତ ଆହାର କହିଥାଉ। ସନ୍ତୁଳିତ ଖାଦ୍ୟରେ ଶ୍ୱେତସାର ବା କାର୍ବୋହାଇଡ୍ରେଟ, ପୁଷ୍ଟିସାର ବା ପ୍ରୋଟିନ୍, ସ୍ନେହସାର ବା ଫ୍ୟାଟ୍ସ, ଜୀବସାର ଯାହାକି ଭିଟାମିନ୍ସ ଏବଂ ଧାତବ ବା ମିନେରାଲ୍ସ ସହ ଲବଣ, ଫାଇବର, ଏହି 6ଟି ଉପାଦାନ ରହିବା ଦରକାର। ଏହା ଛଡ଼ା ଜଳ ମଧ୍ୟ ଆବଶ୍ୟକ। ତେଣୁ ଖାଦ୍ୟ ଖାଇବା ସହ ଆମ ଶରୀର ପାଇଁ ଉପଯୁକ୍ତ ପରିମାଣରେ ଆମକୁ ପାଣି ମଧ୍ୟ ପିଇବାକୁ ପଡ଼ିଥାଏ। ସନ୍ତୁଳିତ ଖାଦ୍ୟ ଗ୍ରହଣ କଲେ ହୃଦରୋଗ, ଉଚ୍ଚ ରକ୍ତଚାପ ଏବଂ ମେଦ ବହୁଳତା ଭଳି ମାରାତ୍ମକ ରୋଗର ଆଶଙ୍କା ହ୍ରାସ ପାଏ। ପୁଷ୍ଟିକର ଖାଦ୍ୟ କେବଳ ଶରୀର ନୁହେଁ ବରଂ ମନକୁ ମଧ୍ୟ ପ୍ରଫୁଲ୍ଲିତ କରେ। ଠିକ୍ ପରିମାଣରେ ସବୁଜ ପନିପରିବା ଏବଂ ଫଳ ଖାଇବା ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ ହୁଏ। ଏହାସହ ଆମକୁ ଦିନସାରା ଶରୀରରେ କାର୍ଯ୍ୟ କରିବା ପାଇଁ ମଧ୍ୟ ପ୍ରଚୁର ଶକ୍ତି ମିଳିଥାଏ ଏବଂ ଆମକୁ ଶୀଘ୍ର କ୍ଲାନ୍ତି ଅନୁଭବ ହୁଏ ନାହିଁ। ସୁସ୍ଥ ଜୀବନ ପାଇଁ ଭଲ ଖାଦ୍ୟ ଦରକାର ତାହା ନୁହେଁ, ଆମକୁ ପ୍ରତିଦିନ ବ୍ୟାୟାମ ବା ଯୋଗ କରିବା ମଧ୍ୟ ଦରକାର। ଏହାଛଡ଼ା ବାହାର ଜଙ୍କ୍ ଫୁଡ୍, ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଏବଂ କୋଲ୍ଡ ଡ୍ରିଙ୍କ୍ସଠାରୁ ମଧ୍ୟ ଆମକୁ ଦୂରେଇ ରହିବାକୁ ପଡ଼ିବ। ଅତିକମ୍ରେ ଦିନକୁ 7ରୁ 8 ଲିଟର ପାଣି ପିଇବା ଏବଂ 7ରୁ 8 ଘଣ୍ଟା ଶୋଇବା, ଏହା ମଧ୍ୟ ଆମ ଶରୀର ପାଇଁ ଆବଶ୍ୟକ।

ସନ୍ତୁଳିତ ଆହାର ହେଉଛି ଏକ ଦୀର୍ଘ ଓ ସୁସ୍ଥ ଜୀବନର ଚାବିକାଠି। ସ୍ୱାସ୍ଥ୍ୟ ଭଲ ଥିଲେ ସବୁ ଭଲ ଲାଗେ। ତେଣୁ ଜୀବନରେ ସୁସ୍ଥ ଓ ନିରୋଗ ରହିବା ପାଇଁ ଆମକୁ ଆଜିଠାରୁ ହିଁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ହେବ ଏବଂ ସନ୍ତୁଳିତ ଆହାର ସହ ବ୍ୟାୟାମ ନିଜ ଜୀବନଶୈଳୀରେ ସାମିଲ କରିବାକୁ ହେବ। ସୁସ୍ଥ ରହିବା ସହ ସୁସ୍ଥ ସମାଜ ଗଠନ କରିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

ଶୁଣିଲେ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ବଂଶୀବାଦନ କରିଛନ୍ତି ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ହଂସଧ୍ୱନୀ।

0: Security Operations Center, which will provide a round-the-clock cyber surveillance and security support to urban cooperative banks. The government today announced a series of strategic memoranda of understanding, MOUs, with key industry leaders and ecosystem enablers, which are Cash-Free Payments, Darwin Dynamics, Valtur India, Cars24, and the Council for Startup India, CSI. The MOUs have been signed by Ministry of Commerce and Industries Department for Promotion of Industry and Internal Trade, DPIIT. The Ministry of Commerce and Industry informed that the MOU signed with Cash-Free Payments aims to strengthen digital infrastructure support for startups. The MOU signed with Valtur India Private Limited focuses on strengthening the technology infrastructure available to DPIIT-recognized startups. Union Minister of Parliamentary Affairs Kiran Rijiju has welcomed the demand of Shiromani Akali Dal for immediate implementation of the Women's Reservation Bill in the country. In a social media post, Mr. Rijiju said that everyone must come together to empower women with a fair and equitable delimitation that ensures equal representation. Iranian President Masoud Pezeshkian has reaffirmed Tehran's commitment to diplomacy to safeguard the country's national interests, while asserting that Iran will not be forced to surrender. In an interview published on his official website, Mr. Pezeshkian defended his government's decision to negotiate with the United States and sign a Memorandum of Understanding, MOU, aimed at ending the war. He said Iran would honor its commitments as long as Washington fulfills its obligations under the agreement. He added that Tehran would have no obligation to continue the process if the United States fails to meet its commitments. Earlier, U.S. President Donald Trump had expressed confidence that the conflict with Iran could end soon. Indian shuttler Ashmita Chaliha will take on China's Qiu Han in the women's singles final of the Korea Masters Badminton Tournament in Asan tomorrow morning. Ashmita reached the final after defeating fellow Indian Rakshita Ramraj 21-13, 16-21, 21-13 in the semi-final today. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:10। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ରାଜଲକ୍ଷ୍ମୀ ସାହୁ, ଭିକାରୀ ଚରଣ ବଳ, ଇତିଶ୍ରୀ ଦାସ, ଅଲେଖ ଚନ୍ଦ୍ର ସାମଲ ଏବଂ ମିତାଲି ଚିନାର। ରାମଚରିତ ମାନସ ଶୁଣିବେ 6:25। ଆଜିର ଅନୁଚିନ୍ତା ଶୁଣିବେ 6:35। 6:45 ରିଞ୍ଜୋଡ଼ିରେ ଶୁଣିବେ ସୌରା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଦଣ୍ଡପାଣି ସବର ଏବଂ ସାଥୀ। ଟିକି ରାଇଜ କାର୍ଯ୍ୟକ୍ରମ ପ୍ରଚାର କରିବୁ 7:25। ଏଥିରେ ଶୁଣିବେ ବର୍ଷା ଦିନେ ଜଙ୍କ ଫୁଡ଼ ଓ ବାହାର ଖାଦ୍ୟର କୁପ୍ରଭାବ ସମ୍ପର୍କରେ ସାକ୍ଷାତକାର। 8:30 ସୁରଲହରୀ ଶୁଣିବେ, ଶିଳ୍ପୀମାନେ ହେଲେ ରୀନା ମହାପାତ୍ର ଏବଂ ପ୍ରଦୀପ କୁମାର ମିଶ୍ର। 8:45 ସୁଗମ ସଙ୍ଗୀତ ଶୁଣିବେ, ଶିଳ୍ପୀ ସସ୍ମିତା ବିଶ୍ୱାଳ, ଉଦିତ ନାରାୟଣ ଏବଂ ସଙ୍ଗୀତା। ହ୍ୟାଲୋ ମୋ ପସନ୍ଦ ଶୁଣିବେ 9:00। ରାତି 10:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ 10:30। ଆକାଶବାଣୀ ଲାଇଭ୍ ଶୁଣିବେ 11:00। ପୁଣି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 12:00 ଏବଂ 2:15। ହିନ୍ଦୀ କଥାଚିତ୍ରରୁ ଭକ୍ତିଗୀତ ପ୍ରଚାର କରିବୁ 1:05। 1:20 ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ଆମ ରୋଷେଇ, ପୁଣି ରହିଛି ଏକ ସାକ୍ଷାତକାର ନାରୀ ସୁରକ୍ଷା ଓ ସ୍ୱାଭିମାନ। 5:00 ଯୁବବାଣୀ, ଏଥିରେ ଶୁଣିବେ ବାଟେଘାଟେ ଏସ୍ଏମ୍ଏସ୍ର ଉତ୍ତର ଆଉ କିଛି ଜାଣିବା କଥା। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ।